ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଶକାବ୍ଦ, ଭାଦ୍ରବ 30 ଦିନ, ସେପ୍ଟେମ୍ବର ମାସର 12 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା, ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଚ୍ଚ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57, ମାଙ୍ଗଳିକ।

0: ହାତ ପାହାନ୍ତାର ସବୁତକ ସୁନ୍ଦର ଓ ଭଲ ସମୟ ଚିରସ୍ଥାୟୀ ନୁହେଁ। ତେଣୁ ସବୁ ଅସ୍ଥାୟୀ ସମୟ ହିଁ ସ୍ଥାୟୀତ୍ୱ ପାଇଁ ଏକ ସୁନ୍ଦର ଓ ପ୍ରଶସ୍ତ କ୍ଷେତ୍ର, ଉନ୍ମୁକ୍ତର ଉପକ୍ରମ ମାତ୍ର। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: मैं फरहत नाज़।

ସମସ୍ତଙ୍କର କଲ୍ୟାଣ କରନ୍ତି। ତାଙ୍କରି ଆଦେଶରେ ଏ ସଂସାର ଆତଜାତ। ସେହି ପରମ ସତ୍ତାଙ୍କ ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇ ଆରମ୍ଭ କରିଛୁ ଭକ୍ତିଗୀତାର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଶୁଣନ୍ତୁ ପୁରାତନ ରଚନାରୁ, ଶିଳ୍ପୀ ହେଲେ ସରସ ସୁତାବନେ।

ଏ ବିଶାଳ ପୃଥିବୀ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ଏ ପ୍ରକୃତି, ସବୁକିଛି ତାଙ୍କରି କଳନା। ପକ୍ଷୀମାନଙ୍କ ମଧ୍ୟରେ ମଧୁର ସ୍ୱର, ଫଳମାନଙ୍କ ମଧ୍ୟରେ ଅମୃତଭରା ମଧୁରତା, ଝରଣାର କଳକଳ ନାଦ, ଦିବାକର ମଧ୍ୟରେ ଜ୍ୟୋତି, ସବୁକିଛି ତାଙ୍କରି ସର୍ଜନା। ସେଇ ମଧୁମୟ ଈଶ୍ୱର ଯାହାଙ୍କର କୃପା କରୁଣା ବିନା ପତ୍ରଟିଏ ବି ହେଲେ ନାହିଁ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ପଦ୍ମାବତୀ ଦ୍ୱିବେଦୀ।

ଆପଣ ଶୁଣୁଥିଲେ କୁଞ୍ଜବିହାରୀ ପ୍ରଧାନଙ୍କ ରଚନାରୁ, କଣ୍ଠଶିଳ୍ପୀ ଥିଲେ ପଦ୍ମାବତୀ ଦ୍ୱିବେଦୀ। ଈଶ୍ୱର କେବଳ ସୃଷ୍ଟି କରନ୍ତି ନାହିଁ, ବରଂ ସମସ୍ତ ଜୀବଜନ୍ତୁଙ୍କୁ ଆହାର ଏବଂ ଆଶ୍ରୟ ଦେଇ ସେମାନଙ୍କର ପାଳନ କରନ୍ତି। ସେ ଭକ୍ତବତ୍ସଳ, ଭକ୍ତପ୍ରିୟ, କେତେବେଳେ ସଖାପ୍ରେମରେ ସୁଦାମାକୁ ଆଲିଙ୍ଗନ କରି ସର୍ବସ୍ୱ ପ୍ରଦାନ କରିଛନ୍ତି ତ କେତେବେଳେ ମୀରାବାଈ ପରି ଭକ୍ତଙ୍କୁ ପ୍ରେମରସରେ ମୋହିତ କରିଦେଇଛନ୍ତି। ଏଥର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, କଣ୍ଠରେ ନିର୍ମଳା ଦେବୀଙ୍କ ରଚନା।

ପରମାତ୍ମା ହେଉଛନ୍ତି ଏକ ବିଶାଳ ସମୁଦ୍ର, ସେଥିମଧ୍ୟରୁ ଆଞ୍ଜୁଳି ପାଣି କାଢ଼ିବା ତାହେଲେ ସେ ଏକ କ୍ଷୁଦ୍ର ଜଳରାଶି ରୂପେ ବିଦିତ ହେବ। ଯଦି ସେହି ଜଳରାଶିକୁ ସେ ବିଶାଳ ସମୁଦ୍ରରେ ପୁଣି ଥରେ ମିଶାଇଦେବା ତାହେଲେ ତାହାର ନିଜର ପରିଚୟ ବୋଲି କିଛି ରହିବ ନାହିଁ, ସେ ବିଶାଳ ସମୁଦ୍ର ହିଁ ତାର ପରିଚୟ ହେବ। ଠିକ୍ ସେହିପରି ସେ ପରମାତ୍ମାଙ୍କର ଆମେ ଗୋଟିଏ ଗୋଟିଏ ଅଂଶ। ସେହି ପରମାତ୍ମାଙ୍କର ସହିତ ଯୋଗଯୁକ୍ତ ହେଲେ ଆମ ମଧ୍ୟରେ ସେହି ପରମ ସତ୍ତାଙ୍କର ଶକ୍ତି ସ୍ୱତଃ ଜାଗ୍ରତ ହୋଇଉଠିବ। ଶେଷରେ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ, ଗୀତ ରଚନା କରିଛନ୍ତି ନାଗେନ୍ଦ୍ର ମହାପାତ୍ର।

0: ପ୍ରଚାରକୁଲ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଶିଳ୍ପୀମାନେ ଥିଲେ ସରୋଜ ସୁତାବନୀ, ପଦ୍ମାବତୀ ଦ୍ୱିବେଦୀ, ପ୍ରଣବ କିଶୋର ପଟ୍ଟନାୟକ ଏବଂ ବାଳକୃଷ୍ଣ ଦାସ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। ଶୁଣନ୍ତୁ ଏହାର 136ତମ ଭାଗ।
1: Episode number 136, 136.

0: প্রচার করল গোস্বামী তুলসীদাস বিরচিত শ্রীরামচরিত মানসের 136তম ভাগ। আকাশবাণী জয়পুর কেন্দ্রর আপনার কার্যক্রম শুনে শুণন্ত আজির অনুচিন্তা উপস্থাপন করেছেন অশোক মিশ্র।
1: ସ୍ତ୍ରୀଙ୍କ ଭିତରେ ଭୟଙ୍କର ଝଗଡ଼ା ହେଲା। ସ୍ୱାମୀ ଜମିରୁ ଫେରି ସ୍ତ୍ରୀ ଉପରେ ଭୀଷଣ ବିରକ୍ତ ହେଲା, କାହିଁକିନା ସେ ଯାଏ ରୋଷେଇ ସରିନଥାଏ। ଅତଏବ ସେଇ କଥା ଦେଖି ସ୍ୱାମୀର ଭୀଷଣ କ୍ରୋଧ ହେଲା। ସ୍ୱାମୀ ପଚାରିଲା, ରନ୍ଧା ସରିନି କାହିଁକି ଏଯାଏ? ସ୍ତ୍ରୀ କହିଲା, କଞ୍ଚା କାଠ ଗୁଡ଼ା କେଉଁଠୁ ଆଣିଛୁ? ଚୁଲିରେ ଦେଲେ କାଠ ପଛପଟୁ ସିଁ ସିଁ ହିଁ ପାଣି ବାହାରୁଛି, କାଠରେ ନିଆଁ ଲାଗିଲେ ତ ରନ୍ଧା ହେବ? ଧୂଆଁରେ ଆଖି ଫୁଟିଗଲାଣି ମୋର, ଫୁଙ୍କ ନଳାରେ ଯେତେ ଫୁଙ୍କିଲେ ବି କାଠରେ ନିଆଁ ଧରୁନି, ରାନ୍ଧିବି କେମିତି? ସ୍ତ୍ରୀ କଥା ଶୁଣି ସ୍ୱାମୀ ଆହୁରି ରାଗିଲା, କହିଲା, ମୁଁ ବି ତ ସେମିତି 50 ହଇରାଣ ହରକତ ହେଇ ଜମିରେ ଚାଷ କରୁଛି, କେତେ ମେହନତ ସେଇଠି, ବାସନ ଦି ଖଣ୍ଡ ମାଜୁଛୁ, ପାଣି ଦି ଚାରିଗରିଆ ଆଣୁଛୁ, ପରିବା ଦିଟା କାଟୁଛୁ, ଚୁଲି ଜଳେଇ ଦୁଇଟା କ'ଣ ଫୁଟେଇ ଦେଉଛୁ, ତାପରେ ସାଇ ପଡ଼ିଶା ଲୋକଙ୍କ ଘରେ ଯାଇ ହାଜର ସେଇଠି ଯାଇକିରି ଭଟର ଭଟର ହେଉଛୁ, ଇଏ ତ ତୋ କାମ? ଗୋଟିଏ ଫୁଟିକିରେ ମୁଁ ତୋର ସବୁ କାମ ଘଣ୍ଟାଏ ଭିତରେ ସାରିଦେବି, ହେଲେ ତୋ 7 ଜନ୍ମରେ ତୁ ମୋ କାମ କେବେ ବି କରିପାରିବୁନି। ସ୍ୱାମୀର ଏଭଳି କଥା ଶୁଣି ସ୍ତ୍ରୀ କହିଲା, ହଁ ମ, ମୁଁ ବି ତୋ କାମ ଜାଣିଛି, କ'ଣ ତୁ କରୁଛୁ କହିଲୁ? ହଁ, ବଳଦ ଦୁଇଟାକୁ ଅଡ଼େଇ ନେଉଛୁ, ହିଡ଼ ଉପରେ ଯାଇ ବସୁଛୁ, ଯେଉଁ ଅନ୍ୟ ଲୋକ ସେଠିକି ହଳ କରିବାକୁ ଆସୁଛନ୍ତି ତାଙ୍କ ସାଥିରେ ଗପୁଛୁ, ତାପରେ ଲଙ୍ଗଳ ଧରି 2-4 ସିଆର ପକେଇ ଦେଇ ଆସୁଛୁ ଜମିରେ। ମୁଁ ବି ଗୋଟିଏ ଫୁଟକିରେ ତୋ କାମ କରିଦେବି, ଏଥର ତୁ ଘରେ ରୋଷେଇବାସେଇ କର, ମୁଁ ଯିବି ଜମି କାମକୁ। ମୁଁ ଫେରିଲା ବେଳକୁ କିନ୍ତୁ ରାନ୍ଧି ବାଢ଼ି ତୁ ଥୋଇଥିବୁ, ମୁଁ ଆସିଲେ ଗାଧେଇବି, ତାପରେ ଖାଇବି। ସ୍ୱାମୀ ସ୍ତ୍ରୀର କଥା ଶୁଣି ତମତମ ହେଇ କହିଲା, ଠିକ ଅଛି, ରାଜି ତୋ କଥାରେ, କାଲିଠୁ ମୁଁ ରୋଷେଇବାସ କରିବି, ତୁ ଯା ବିଲରେ କାମ କରିବୁ, କିନ୍ତୁ ମନେ ରଖିଥା ତଳ କିଆରିଟା ପୁରା ଚଷିବୁ, ତାପରେ ଆସିବୁ କାଲି। ଦିହେଁ ଜିଦିବାଦରେ ରହିଲେ ସେଦିନ, ଖିଆପିଆ କଲେ ନାହିଁ। ତା ପରଦିନ ସକାଳ ଯାଏ, ସକାଳ ହେଲା, ସ୍ତ୍ରୀ ହଳ ନେଇଗଲା ଜମି ଚଷିବାକୁ, ଆଉ ସ୍ୱାମୀ ଘର କାମ ଆରମ୍ଭ କଲା, ଗୁହାଳ ସଫା କାମ ଆରମ୍ଭ କଲା। କୋଉଠି ଛାଞ୍ଚୁଣି ଅଛି ସେ କେବେ ଦେଖିନଥିଲା ସେ କଥା, ଗୋବର ଫିଙ୍ଗା ଝୁଡ଼ି ସେ ଖୋଜି ଖୋଜି ବିଲକୁଲ ପାଇଲାନି, ଅତଏବ ସେ କାମ ବନ୍ଦ କଲା। ତାପରେ ଘର ଓଳେଇବା ପାଇଁ ଛାଞ୍ଚୁଣି ତାକୁ ମିଳିଲାନି, ଅତଏବ ଘର ଓଳେଇ ପାରିଲାନି। ଚୁଲି ଲିପି ବାହାରିଲା, ହେଲେ ଲିପିବା ପାଇଁ ଗୋଟେ କନା ଲୁଣ୍ଡା ଥାଏ, ସେ କନା ଲୁଣ୍ଡା ଯେତେ ଖୋଜିଲା ଘର ଯାକ ସେ ଆଉ ପାଇଲାନି। ବାସନ ଯଥା କଥା ମାଜିଲା, ବାସ ୟା ଭିତରେ ହେଇଗଲା ଦିନ 11। ଗାଧୁଆ ପାଧୁଆ ସରିଲା ବେଳକୁ 11:30 ରୋଷେଇ ଆରମ୍ଭ କଲା। ପଡ଼ିଶା ଘରୁ ଚଟୁଏ ନିଆଁ ଆଣି ଚୁଲିରେ ପକେଇ କାଠ ଦି ଖଣ୍ଡ ଚୁଲିରେ ଭର୍ତ୍ତି କରି ଫୁଙ୍କୁଛି ଯେ

0: ଫୁଙ୍କୁଛି ଯେ ଫୁଙ୍କୁଛି ଯେ ଫୁଙ୍କୁଛି, ଚୁଲିଟା ଖାଲି କୁହୁଳୁଛି ସିନା, ନିଆଁ ବିଲକୁଲ ଲାଗୁନି, ଆଖିରୁ ପାଣି ତାର ବୁହି ପଡୁଛି, ନାକରୁ ବି ପାଣି ନିଗିଡ଼ି ଯାଉଛି। ଚୁଲି ଜଳିଲେ ତା ଉପରେ ଭାତ ପାଣି ବସେଇବ ବୋଲି ଭାବି ଭାବି ହେଇଗଲା 12, ତଥାପି ଭାତ।
1: ଆଜି ଚାଷବାସ
0: ସ୍ୱାମୀ ଆଉ ସ୍ତ୍ରୀଙ୍କ ଭିତରେ ଭୟଙ୍କର ଝଗଡ଼ା ହେଲା। ପାଣି ବସେଇବ ବୋଲି ଭାବି ଭାବି ହେଇଗଲା 12, ତଥାପି ଭାତ ପାଣି ବସି ପାରିଲାନି ଚୁଲି ଉପରେ। ଏବେ ଟିକିଏ ସେପଟ ଘଟଣା, ମାନେ ସ୍ତ୍ରୀର କଥା ଦେଖିବା। ସିଏ ସେଇଠି ବିଲରେ ଯାଇ କଣ କଲା, ବଳଦ ଦୁଇଟାଙ୍କ କାନ୍ଧରେ ଜୁଆଳି ପକେଇ ନଙ୍ଗଳଟାକୁ ନିଜ କାନ୍ଧରେ ପକେଇ ଚାଲିଲା ବିଲ ଆଡ଼କୁ ସ୍ତ୍ରୀ। ନଙ୍ଗଳଟା ଇଡ଼ି ଓଜନିଆ ଇଡ଼ି ବୋଝ ହେଇଥିବ ବୋଲି ତାର ଧାରଣା ହିଁ ନଥିଲା। ପୂର୍ବରୁ ଖୁବ ଓଜନ ଲାଗିଲା ନଙ୍ଗଳଟା, ଏଣେ ବଳଦ ଦୁଇଟା ଯାକ ତା ବୋଲୁ ହାକ ବିଲକୁଲ ମାନିଲେ ନାହିଁ, କାରଣ ତାଙ୍କୁ କେମିତି କଣ କହି ଅଡ଼େଇ ନେବାକୁ ହୁଏ ସେ ବିଷୟରେ ଆକୁ ଜଣା ନଥିଲା। ପୂର୍ବରୁ ବଡ଼ କଷ୍ଟେ ମଷ୍ଟେ ଜମି ଯାଏ ସେ ବଳଦ ଦୁଇଟାଙ୍କୁ ଅଡ଼େଇକିରି ନେଲା, ନଙ୍ଗଳ ଲଗେଇ ଚଷିବା ଆରମ୍ଭ କଲା। ଆରମ୍ଭ କଲା ବେଳକୁ ବଳଦଙ୍କୁ ଯାଅ ଯାଅ ବୋଲି କହିବା ଜାଗାରେ କଣଟେ କହି ପକେଇଲା କେଜାଣି, ଦୁଇ ବଳଦ ପ୍ରାଣ ଭୟରେ ସେଇଠୁ ନଙ୍ଗଳ ଫଙ୍ଗଳ ସାଥିରେ ଏମିତି ଦୌଡ଼ିଲେ ଯେ ସେ କଥା ନ ଦେଖିଲା ଲୋକ ବିଶ୍ୱାସ କରିପାରିବନି। ସେମାନେ ନଙ୍ଗଳ ୟା ହାତରୁ, ମାନେ ସ୍ତ୍ରୀ ହାତରୁ ଛଡ଼େଇ ଧାଇଁଥିଲେ, ତେଣୁ ସ୍ତ୍ରୀ ସେଇ ଝଟକାରେ ବିଲରେ ପୁରା ଚିତପଟାଙ୍ଗ କାଦୁଅ ଲଟପଟ ହେଇ ବଳଦଙ୍କ ପଛରେ ଧାଇଁ ଧାଇଁ ଅନେକ ସମୟ ପରେ ବିଫଳ ମନୋରଥ ଭାବରେ, ମାନେ ବଳଦଙ୍କୁ ସାଥିରେ ନ ନେଇ ଘରେ ଯାଇ ପହଞ୍ଚିଲା। ସେତିକି ବେଳକୁ ସ୍ୱାମୀ ମହୋଦୟ କାଠ ଫାଳିଆରେ କ୍ରୋଧରେ ଚୁଲି ଫୁଲିକୁ ଧ୍ୱଂସ କରି ଭାଙ୍ଗି ହାଣ୍ଡି କୁଣ୍ଡିକୁ ଗୁଣ୍ଡ କରି ବାସନ କୁସନ ଚେପା କରି ତମ ତମ ହି ବସିଛନ୍ତି। ଦିହେ ଦିହିଙ୍କି ଅନେଇ ଦେଲେ ଟିକେ, ତାପରେ ଦିହେଁ ଏକା ସାଥିରେ କହିଲେ, ଯା କାମ ତାର, ତୋ କାମ ମୁଁ କରିପାରିବିନି, ମୋ କାମକୁ ବି ତୁ ପାରିବୁନି। ଆଜ୍ଞା, ଯିଏ ଯେଉଁଥିରେ ସିଦ୍ଧ ହସ୍ତ ସିଏ ହିଁ ସେଇ କାମଟା କରିପାରେ, ଆଉ କେହି ସେ କଥା ପାଇଁ କାତି ବାନ୍ଧିଲେ ବି ସେ ସେଇ କାମଟି କରିପାରେ ନା। ତେଣୁ ଯା କାମଟା ତାକୁ ହିଁ ଦେବେ ବନ୍ଧୁ, ହେଲେ ସେ କାମଟି ଠିକ୍ ଭାବରେ ହେବ, ଏଇ କଥାଟିକି ମନେ ରଖିଥିବେ ଏବଂ ଅନୁରୂପ ଆଚରଣ ମଧ୍ୟ କରିବାର ଚେଷ୍ଟା କରିବି ବନ୍ଧୁ ଜୀବନରେ। ବାସ୍ ଆଜି ପାଇଁ ଏତିକି, ଯଦି କିଛି କହୁ କହୁ ଭୁଲ କହି ପକେଇଛି ଆପଣଙ୍କୁ ତେବେ ଦୟାକରି ମୋତେ କ୍ଷମା ଦେବେ।
2: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣନ୍ତୁ ଛଚିନ୍ଦ୍ର ଚାଷ ବିଷୟ, ଉପସ୍ଥାପନା କରିଛନ୍ତି ଯୋଗେନ୍ଦ୍ର ମହାପାତ୍ର।
1: ଆଜି ଚାଷବାସ କଥାରେ ଛଚିନ୍ଦ୍ରା ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ ଜହ୍ନି ପରି ଛଚିନ୍ଦ୍ରା ମଧ୍ୟ ଏକ ଲାଭଦାୟକ ପରିବା ଅଟେ। ଏହା ସାଧାରଣତଃ ବର୍ଷା ଓ ଗ୍ରୀଷ୍ମ ଏପରି ଦୁଇ ଋତୁରେ ଚାଷ କରାଯାଇଥାଏ। ଏହା ସମସ୍ତ ପ୍ରକାର ମାଟିରେ ହୋଇପାରୁଥିବାରୁ ଆମ ରାଜ୍ୟରେ ପ୍ରାୟତଃ ସମସ୍ତ ଜିଲ୍ଲାରେ ଏହି ଛଚିନ୍ଦ୍ରା ଚାଷ କରାଯାଇଥାଏ। ଆମ ରାଜ୍ୟରେ ସାଧାରଣତଃ ଦୁଇ ପ୍ରକାରର ଛଚିନ୍ଦ୍ରା ଚାଷ କରାଯାଇଥାଏ, ତାହା ହେଲା ଛୋଟ ହଳି ଓ ଲମ୍ବା ହଳି। ପ୍ରତି ଏକର ପିଛା ସର୍ବାଧିକ ଛଚିନ୍ଦ୍ରା ମଞ୍ଜି 2.5 ଗ୍ରାମର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ କ୍ୟାପ୍ଟାନ ଦ୍ୱାରା ମଞ୍ଜିକୁ ବିଶୋଧିତ କରାଯାଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି ଆମେ କହିବା, ଛଚିନ୍ଦ୍ରା ସାଧାରଣତଃ ଗୋଟିଏ ଗୋଟିଏ ମଳା କରି ଲଗାଯାଇଥାଏ। ମଞ୍ଜି ଲଗାଇବା ଆଗରୁ ମଳାଗୁଡ଼ିକୁ ଖତ ଓ ମାଟି ମିଶାଇ ପୂର୍ଣ୍ଣ କରିଦେବାକୁ ହୋଇଥାଏ। ପ୍ରତି ମଳାରେ ସର୍ବାଧିକ 5 ଗୋଟି ମଞ୍ଜି ଲଗାଇବାକୁ ପଡ଼େ। ମଳାରେ ଗଛ ହୋଇଯିବା ପରେ ପ୍ରତି ମଳା

0: ଥାଏ, ତିନି ଗୋଟି ଗଛ ରଖି ତିନି ଫୁଟ ବ୍ୟବଧାନରେ ରଖିବାକୁ ହୋଇଥାଏ। ଯଦି ଖତ ସାର ବିଷୟରେ ଆମେ ଚିନ୍ତା କରିବା, ପ୍ରତି ଏକର ପିଛା କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ 80 କିଲୋଗ୍ରାମ, ସିଙ୍ଗଲ ସୁପର ଫସ୍ଫେଟ 100 କିଲୋଗ୍ରାମ, ମ୍ୟୁରେଟ୍ ଅଫ୍ ପଟାସ 20 କିଲୋଗ୍ରାମ ପ୍ରୟୋଗ କରିବାକୁ ପଡ଼ିଥାଏ। ମଞ୍ଜି ଲଗାଇବା ଆଗରୁ ସବୁତକ ସୁପର ଫସ୍ଫେଟ୍ ପଟାସ ଓ CAN ମଳାର ଉପର 6 ଇଞ୍ଚ ମାଟି ମିଶାଇ ପ୍ରୟୋଗ କରିବାକୁ ପଡ଼ିଥାଏ। ପ୍ରତି ମଳାରୁ ଅନାବନା ଘାସ ସବୁକୁ ବାଛିଦେବାକୁ ହେବ। ବାକି ଅଧା କ୍ୟାଲସିୟମ ଆମୋନିୟମ ନାଇଟ୍ରେଟକୁ ପ୍ରୟୋଗ କରି ମାଟି ଘୋଡ଼ାଇ ଦେବାକୁ ପଡ଼ିଥାଏ। ଗ୍ରୀଷ୍ମ ଋତୁ ହୋଇଥିଲେ ସାର ପ୍ରୟୋଗ କରି ସାରିବା ପରେ ଜଳସେଚନର ବ୍ୟବସ୍ଥା କରିବେ। ଜଳସେଚନ ପରେ ପରେ ମଞ୍ଜି ଲଗାଇ ସାରିବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାକୁ 2-4 ଥର କଡ଼ାଖୁସା କରିବାକୁ ପଡ଼ିଥାଏ। କଡ଼ାଖୁସା କରିବା ପରେ ମଳାରେ ଅନାବନା ଘାସ ସବୁକୁ ବାଛିଦେବାକୁ ପଡ଼ିଥାଏ। ଛଚିନ୍ଦ୍ରା ଚାଷରେ ବର୍ଷାଦିନେ ଗଛରେ ପ୍ରାୟ ପାଣି ଦେବାକୁ ପଡ଼ିନଥାଏ। ଖରାଦିନିଆ ଛଚିନ୍ଦ୍ରା ଚାଷରେ ଜଳସେଚନର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଛଚିନ୍ଦ୍ରା ଗଛକୁ ରୋଗ କଥା ଯଦି କହିବା, ପୋକ ଓ ରୋଗ ଦାଉରୁ ରକ୍ଷା କରିବା ଲାଗି ସେଭିନ୍କୁ ଜଳରେ ଗୋଳାଇ ଫସଲରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଫସଲରେ ପାଉଁଶିଆ ରୋଗ ଦେଖା ଦେଲେ ସଙ୍ଗେ ସଙ୍ଗେ ଫସଲରେ ସଲଫର ଗୁଣ୍ଡ ସିଞ୍ଚନ କରିଦେବାକୁ ପଡ଼ିଥାଏ। ଯତ୍ନ ସହକାରେ ଚାଷ କରିଥିଲେ ପ୍ରତି ଏକର ପିଛା ଛଚିନ୍ଦ୍ରା ସର୍ବାଧିକ 35 କ୍ୱିଣ୍ଟାଲ ଅମଳ ହୋଇଥାଏ।
1: ଶୁଣିଲି ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣିଲେ ଛଚିନ୍ଦ୍ରା ଚାଷ ବିଷୟରେ। ଉପସ୍ଥାପନା କରିଥିଲି ଯୋଗେନ୍ଦ୍ର ମହାପାତ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ସୌର ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ।
2: ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଇ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବର ଓ ସାଥୀମାନେ।

ସକାଳ 7:25ରେ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବ କାର୍ଯ୍ୟକ୍ରମ ସମ୍ଭାବନା। ବିଷୟ ରହିଛି ବିଲେଇ ହାତରେ ମାଛ ଖେଳାଇବା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ ଏବଂ ସନ୍ଧ୍ୟା 6ଟାରେ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:35ରେ। ଶିଳ୍ପୀମାନେ ହେଲେ ଚିତ୍ତ ଜେନା, ଭୁବନେଶ୍ୱର ମିଶ୍ର। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଇରା ମହାନ୍ତି ଏବଂ ସ୍ନେହା। ପୂର୍ବାହ୍ନ 9ଟାରେ ଗୀତିଧାରାରେ କ୍ରମରେ ପ୍ରଚାର କରିବୁ କିଛି ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ସପ୍ତଧାରା କ୍ରମରେ ପ୍ରବାହ୍ନ 9:30ରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12ଟାରେ, ଦିନ 2:15ରେ। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। ଶିଳ୍ପୀ ହେଲେ ଗୋବିନ୍ଦ ଚନ୍ଦ୍ର ସେନାପତି, ମହାପାତ୍ର ମିନତି ଭଞ୍ଜ, ଘନଶ୍ୟାମ ପଣ୍ଡା ଏବଂ ପ୍ରୀତିନନ୍ଦା ରାଉତରାୟ। ପୂର୍ବାହ୍ନ 10ଟାରେ ଶୁଣିବେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:20ରେ ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ପ୍ରଥମେ ସାକ୍ଷାତକାରରେ ଶୁଣିବେ ପ୍ରାଥମିକ ଚିକିତ୍ସା ଜାଣିବା ଜୀବନ ବଞ୍ଚାଇବା ଶାନ୍ତନୁ କୁମାର ପରିଡ଼ାଙ୍କ ସହିତ। ପରେ ଜାଣିବା କଥାରେ ଶୁଣିବା ପଞ୍ଚମହଲ ଉତ୍ତରପ୍ରଦେଶ। ଦିନ 1:05ରେ ଗୀତିଭାରତୀ କ୍ରମରେ ପ୍ରଚାର କରିବୁ ସମବେତ କଣ୍ଠରେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡି ଅଞ୍ଚଳର ଗୀତ ଏବଂ ପରେ ହରିୟାଣା ଭି ଲୋକଗୀତ। ଶିଳ୍ପୀ ଗୁଲାବ ସିଂ ଏବଂ ସାଥୀ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆବୁଧାବି ଏବଂ ଦୁବାଇଠାରେ ଆୟୋଜିତ ନିବେଶକ ସମ୍ମିଳନୀରେ 2,43,000 କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାରଠାରୁ ତିନିଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା, ଭିଭିଭୂମି ନିର୍ମାଣ, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ପ୍ରସ୍ତାବ ଅନୁଯାୟୀ ରାଜ୍ୟର ଶିଳ୍ପ ପ୍ରତିଷ୍ଠା ହେଲେ 6,18,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ଚଳିତ ମାସ 17 ତାରିଖରୁ ଆସନ୍ତା ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ 2026 ପାଳନ କରାଯିବ। ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ 17 ତାରିଖରେ ପରିବାର ସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ପରିବାର ବିଶେଷକରି ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଭଦ୍ରକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ସୁବିଧା ଓ ବିକାଶ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ଦାୟିତ୍ୱ ଏବଂ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜିଲ୍ଲାରେ 309 ଜଣ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟିମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ରପହୁଡ଼ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ପ୍ରକାଶିତ ରିପୋର୍ଟରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ 1,483 ବୃଦ୍ଧି ପାଇଛି। ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ସୂଚନା ଅନୁଯାୟୀ ଭିତରକନିକାର ମାଠଆଡ଼ିଆ, ଲକ୍ଷ୍ମୀପ୍ରସାଦ ଦଡ଼ିଆ ଓ ଦୁର୍ଗାପ୍ରସାଦ ଡିଆରେ 3 ଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନରେ 10 ପ୍ରକାର ପକ୍ଷୀଙ୍କ ସମାଗମ ହୋଇଥିବା ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। କଟକ ସହରରେ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜା ପାଳନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ମହାନଗର କମିଶନର କିରଣଦୀପ କୌର, ସହତା ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଶାନ୍ତି କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଅନୁମତି ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ଉଦ୍ୟାନ କୃଷି ମିଶନରେ 20 ହେକ୍ଟର ଜମିରେ ଆମ୍ବ ବଗିଚା ସୃଷ୍ଟି କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବା ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଇଣ୍ଡୋର ଷ୍ଟାଡିୟମରେ 3ରୋଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ଯୋଗ, ଟାଇକୋଣ୍ଡୋ, ବ୍ୟାଡମିଣ୍ଟନ, ସନ୍ତରଣ ଏବଂ ବକ୍ସିଂ ଆଦି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ 160 ଜଣ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଜମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର 67ତମ ସାଧାରଣ ପରିଷଦ ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ବିକାଶ, ନୂତନ ରଣନୀତି

0: ଉନ୍ନତ ସେବା ପ୍ରଦାନ ନେଇ ବୈଠକରେ ଆଲୋଚନା ହୋଇଛି। ନବରଙ୍ଗପୁରରେ ନୂତନ ଶାଖା ଭବନ ନିର୍ମାଣ ପାଇଁ 2 କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫରେଡ୍ ଗ୍ଲୋବାଲ୍ର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ 42 ଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ସେଥିମଧ୍ୟରୁ ଚଳିତ ବର୍ଷ ଓଡ଼ିଶାରେ ମୋଟ 765 ଡଲଫିନ୍କୁ ଚିହ୍ନଟ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କୋଟିରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। 326 ନମ୍ବର ଜାତୀୟ ରାଜପଥରେ ଥିବା କୋଟିରୁ ବ୍ରିଜ୍ ଉପରେ 1 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିଥିରେ ଶୁଣନ୍ତୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଆରତୀ ମଲ୍ଲିକ।
2: ପ୍ରାଥମିକ ଚିକିତ୍ସା ହିଁ ସର୍ବୋତ୍ତମ ଚିକିତ୍ସା। ପ୍ରାଥମିକ ଚିକିତ୍ସା ଏକ ଜରୁରୀକାଳୀନ ଆଶୁ ଚିକିତ୍ସା ଏବଂ ଏଥି ସମ୍ପର୍କୀୟ ଜ୍ଞାନ ଯାହାଦ୍ୱାରା ଆମେ ସହସା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବା ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନଙ୍କ ଜୀବନ ରକ୍ଷା କରିପାରିବା ଏବଂ ଆରୋଗ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବା। ଉଦାହରଣ ସ୍ୱରୂପ ଏକ ବ୍ୟକ୍ତି ରାସ୍ତାରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ ବ୍ୟକ୍ତିଟି ପାଖକୁ ଜରୁରୀକାଳୀନ ସେବା ଡାକ୍ତର ନର୍ସ କିମ୍ବା ଆମ୍ବୁଲାନ୍ସ ପହଞ୍ଚିଲା ପର୍ଯ୍ୟନ୍ତ ଅଥବା ବ୍ୟକ୍ତିଟି ଡାକ୍ତରଖାନାରେ ପହଞ୍ଚି ଉପଯୁକ୍ତ ସେବା ପାଇବା ପର୍ଯ୍ୟନ୍ତ ଯେଉଁ ପ୍ରକାରର ପ୍ରାରମ୍ଭିକ ସେବା ଏକ ସାଧାରଣ ଲୋକ ଦେଇପାରିବ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ ଥିଲେ ହଠାତ୍ ଅସୁସ୍ଥ ହୋଇଥିବା କିମ୍ବା ମୁମୂର୍ଷ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିର ପ୍ରାଣରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ଦ୍ୱାରା ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ବହୁମାତ୍ରାରେ କମାଯାଇପାରେ। ଏହା ବ୍ୟକ୍ତିଟିକୁ ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରେ ଏବଂ ଏହା ରୋଗୀର ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ଜନିତ ରୋଗର କ୍ରମାଗତ ଜଟିଳୀକରଣ ପ୍ରକ୍ରିୟାକୁ ଆୟତ୍ତ କରେ। ପ୍ରାଥମିକ ଚିକିତ୍ସା ଆମକୁ ଅନେକ ପ୍ରକାର ପରିସ୍ଥିତିରେ ଦରକାର ପଡ଼ିଥାଏ। ସେହିପରି କିଛି ରୋଗ ଯେଉଁଥିରେ ପ୍ରାଥମିକ ଚିକିତ୍ସା ଅନିର୍ବାର୍ଯ୍ୟ ସେଗୁଡ଼ିକ ହେଲା ପିଲାମାନଙ୍କୁ ହଠାତ୍ ଅତିମାତ୍ରାରେ ଜ୍ୱର ହେବା, ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିବା ବା ପୋଡ଼ିଯିବା, ସାପ କାମୁଡ଼ିବା, ଶ୍ୱାସରୁଦ୍ଧ ହୋଇଯିବା, ପ୍ରସବ, ପାଣିରେ ବୁଡ଼ିଯିବା, ଅଂଶୁଘାତ, ବାତ ମାରିବା, ଦୁର୍ଘଟଣା ପରେ ପରେ ରକ୍ତସ୍ରାବ ହେବା, ହାଡ଼ ଭାଙ୍ଗିବା, ଚେତା ହରାଇବା, ବୈଦ୍ୟୁତିକ ସକ୍ ଲାଗିବା, କୁକୁର କାମୁଡ଼ିବା ଇତ୍ୟାଦି। ପ୍ରାଥମିକ ଚିକିତ୍ସା ପାଇଁ କୌଣସି ପ୍ରକାର ତାଲିମପ୍ରାପ୍ତ ବ୍ୟକ୍ତି ନର୍ସ ବା ଡାକ୍ତରମାନଙ୍କର ଆବଶ୍ୟକତା ନଥାଏ। ଯେକୌଣସି ସାଧାରଣ ବ୍ୟକ୍ତି ଏହା ପ୍ରଦାନ କରିପାରିବେ, ମାତ୍ର ଏଥିପାଇଁ ବ୍ୟକ୍ତି ଜଣଙ୍କର ଉପଯୁକ୍ତ ଚିକିତ୍ସା ବିଷୟରେ ଧାରଣା ରଖିଥିବା ଦରକାର। କେତେଗୁଡ଼ିଏ ରୋଗ ସାଧାରଣତଃ ଆମ ପାରିପାର୍ଶ୍ୱରେ ବାରମ୍ବାର ଘଟୁଥାଏ, ଏଥିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି। ଏହାର ଚିକିତ୍ସା ପାଇଁ ନା ସେଠାରେ ଡାକ୍ତର ଥାନ୍ତି ନା ଥାଏ ଡାକ୍ତରଖାନା। ରୋଗୀକୁ ଡାକ୍ତରୀ ସେବା ବା ଡାକ୍ତରଖାନାରେ ପହଞ୍ଚାଇବା ସମୟ ସାପେକ୍ଷ ହୋଇଥାଏ। ବିଶେଷ କରି ଆମ ରାଜ୍ୟରେ ଥିବା ଗ୍ରାମରୁ ଡାକ୍ତରଖାନା ପହଞ୍ଚିବା ସମୟ ଯଥେଷ୍ଟ ମାତ୍ରାରେ ଅଧିକ। ଏହିସବୁ ରୋଗଗୁଡ଼ିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଥାଏ। ତୁରନ୍ତ ଚିକିତ୍ସା ଆରମ୍ଭ କଲେ ରୋଗଗୁଡ଼ିକୁ ବହୁମାତ୍ରାରେ ନିୟନ୍ତ୍ରଣ କରିହୁଏ, ମାତ୍ର ପ୍ରାରମ୍ଭିକ ଚିକିତ୍ସାରେ ବିଳମ୍ବ ହେଲେ ସରଳ ଅବସ୍ଥାରେ ଥିବା ରୋଗଟି କ୍ରମଶଃ ଜଟିଳ ହୋଇପଡ଼େ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼ିପାରେ। ଡାକ୍ତରୀ ଭାଷାରେ ପ୍ରାରମ୍ଭିକ ଏହି କିଛି ସମୟକୁ ଗୋଲ୍ଡେନ୍ ଆୱାର ବା ସୁବର୍ଣ୍ଣ ବେଳା ବୋଲି କୁହାଯାଏ। ଏହି ସମୟରେ ପ୍ରକୃଷ୍ଟ ପ୍ରାଥମିକ ଚିକିତ୍ସା ଦେଲେ ବହୁମାତ୍ରାରେ ରୋଗ ବା ଦୁର୍ଘଟଣା ଜନିତ କ୍ଷୟକ୍ଷତି ପ୍ରତିହତ କରିହୁଏ ଏବଂ ଅନେକ ଜୀବନ ରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ପାଇଁ କିଛି ବଡ଼ ଯନ୍ତ୍ରପାତି, ଡାକ୍ତରଖାନା କିମ୍ବା ବୈଷୟିକ ଜ୍ଞାନର ଦରକାର ପଡ଼ିନଥାଏ। ଏଥିପାଇଁ ଦରକାର କେବଳ ସେହି ରୋଗ ସମ୍ପର୍କୀୟ ପ୍ରାଥମିକ ଚିକିତ୍ସା ବିଷୟରେ ସମ୍ୟକ ଧାରଣା। ଉଦାହରଣ ସ୍ୱରୂପ ବାତ ମାରୁଥିବା ବ୍ୟକ୍ତିକୁ କେବଳ ଗୋଟିଏ କଡ଼ ଲେଉଟାଇ ଶୁଆଇ ଦେଇ ଡାକ୍ତରଖାନା ଆଣିଲେ ରୋଗର ଜଟିଳତା ବହୁମାତ୍ରାରେ କମିଯାଇପାରେ। ଯଦି କୌଣସି ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିଯାଏ କିମ୍ବା କିଛି ଅଂଶ ପୋଡ଼ିଯାଇଥିଲେ ତୁରନ୍ତ ଲୋକଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ। ଦେହରେ ଥିବା ଜଳିଯାଇଥିବା କିମ୍ବା ଅଧାପଡ଼ା ପୋଷାକକୁ ବାହାର କରିଦିଅନ୍ତୁ। ଯଦି ବ୍ୟକ୍ତିଟିର ଅଳ୍ପ ଅଂଶ ପୋଡ଼ିଯାଇଥାଏ ଏବଂ ଫୋଟକା ହୋଇନଥାଏ, ପୋଡ଼ା ଅଂଶକୁ ତୁରନ୍ତ ପାଣିରେ ବୁଡ଼ାନ୍ତୁ। ଯଦି କଳ ପାଣି ଥାଏ ତାହେଲେ କଳରୁ ପାଣି ଖୋଲିଦେଇ ସେହି ଅଂଶକୁ କିଛି ସମୟ ପାଇଁ ଧୋଇଦେବାକୁ ଦିଅନ୍ତୁ। ଯଦି ବେଶୀ ଅଂଶ ପୋଡ଼ିଯାଇଥାଏ

0: ଏବଂ ଫୋଟକା ସୃଷ୍ଟି ହୁଏ, ଫୋଟକା ଗୁଡିକୁ ଫୁଟାନ୍ତୁ ନାହିଁ। ପୋଡି ଯାଇଥିବା ଅଂଶକୁ ଫୁଟା ହୋଇ ଥଣ୍ଡା ହୋଇଥିବା ପାଣିରେ ଧୁଅନ୍ତୁ। ପୋଡା ଜାଗାଟିକୁ ସଫା କନା କିମ୍ବା ବିଶୋଧିତ ଗଜରେ ଘୋଡାଇ ଦିଅନ୍ତୁ। ପୋଡା ଜାଗାଟିକୁ ଯଥାସମ୍ଭବ ପରିଷ୍କାର ରଖନ୍ତୁ। ପାଖରେ କୌଣସି ଆଣ୍ଟିବାୟୋଟିକ୍ ଅଏଣ୍ଟମେଣ୍ଟ ଥିଲେ ଲଗାଇ ପାରନ୍ତି। ଯଦି ବହୁ ଅଂଶ ପୋଡି ଯାଇଥାଏ ବା ଯେଉଁ ପୋଡାରେ ଚର୍ମର ଆବରଣ ନଷ୍ଟ ହୋଇଥାଏ, ଏଥିରେ କେବଳ ସ୍ଥାନଟିକୁ ପରିଷ୍କାର କନାରେ ଘୋଡାଇ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେ ରଖନ୍ତୁ, ଚେରମୂଳି, ପତ୍ର, ଗୋବର ଇତ୍ୟାଦି କୌଣସି ପଦାର୍ଥ ପୋଡା ଜାଗାରେ ଲଗାନ୍ତୁ ନାହିଁ। ପୋଡି ଯାଇଥିବା ଲୋକଟିକୁ ଆରାମ ଦିଅନ୍ତୁ। ପ୍ରଚୁର ପରିମାଣରେ ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା, ଏ ସମ୍ପର୍କରେ କହିଲେ ଡାକ୍ତର ଆରତୀ ମଲ୍ଲିକ। ଆକାଶବାଣୀ କଟକ, ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ମୁକାବିଲା ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଅଷ୍ଟାଦଶ ସମ୍ମିଳନୀରେ ଯୋଗଦେବା ଲାଗି ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ଓ ସୁବିଆଣ୍ଟୋ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ଆଫ୍ରିକୀୟ ସଂଘର ପ୍ରତିନିଧିତ୍ୱ କରିବା ପାଇଁ ଗୁରୁଣ୍ଡିର ରାଷ୍ଟ୍ରପତି ଏଭାରିଷ୍ଟ ନଡାଇସେମିଏ, ଆବୁଧାବିର ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହାନ୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ପୃକ୍ତ ନେତୃବୃନ୍ଦମାନେ ବ୍ରିକ୍ସ ଅଧୀନରେ ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ତଥା ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ମତ ଉପସ୍ଥାପନ କରିବେ। ସମ୍ମିଳନୀରେ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ଯୋଗ ଦେଇଥିବାବେଳେ ବ୍ରିକ୍ସର ଭାଗିଦାରୀ ଦେଶ ବେଲାରୁଷ, କ୍ୟୁବା, ବୋଲିଭିଆ, କାଜାଖସ୍ତାନ, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ଅଂଶଗ୍ରହଣ କରିବେ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ, ମୁକ୍ତ ଯୋଗାଣ ଶୃଙ୍ଖଳ ଏବଂ ନାବିକମାନଙ୍କ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ସ ଦେଶଗୁଡ଼ିକୁ ବାଣିଜ୍ୟିକ ପ୍ରତିବନ୍ଧକ ଦୂର କରିବା ଏବଂ ବ୍ୟବସାୟ ପାଇଁ ସୁଯୋଗ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ବ୍ରିକ୍ସ ବ୍ୟବସାୟିକ ଫୋରମର ନେତୃତ୍ୱ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବ୍ୟବସାୟିକ ଜଳମାର୍ଗ ପରିବହନ କ୍ଷେତ୍ରରେ ସ୍ୱାଧୀନତା ଏବଂ ନାବିକମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟରେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଏକ ଅର୍ଥନୈତିକ ସେତୁ ଭାବେ ବିଶ୍ୱସ୍ତ ଉତ୍ସ ଭାବେ ଉଭା ହୋଇଛି।
3: ଗ୍ଲୋବାଲ ଟ୍ରେଡ୍ ତଭି ଆଗେ ବଢ଼ ସକ୍ତା ହେ ଜବ୍ ସି ଲେନ୍ ସିକ୍ୟୋର।

0: पोर्ट ओपन हो और सी फेरर सेफ हो, और इसलिए भारत फ्रीडम ऑफ नेविगेशन और सी फेरर्स की सेफ्टी का दृढ़ समर्थक है।
1: ଏହି ଅବସରରେ ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇନୋଭେଟ୍ ୱିଥ୍ ଇଣ୍ଡିଆ ଏବଂ ସ୍କେଲ୍ ଫର୍ ଦ ୱାର୍ଲ୍ଡ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହାରୁ ଏପର୍ଯ୍ୟନ୍ତ ଭାରତ 40 ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିଗୁଡ଼ିକ ଦ୍ୱାରା ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ କରି ବ୍ୟବସାୟିକ ସୁଯୋଗକୁ ଅଗ୍ରସର କରିବା ଲାଗି ବ୍ୟାପକ ବିଶ୍ୱସ୍ତରୀୟ ନେଟ୍ୱାର୍କ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡ ଭଳି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗର ଉଦ୍ୟୋଗଗୁଡ଼ିକୁ ବଜାର ଓ ଆର୍ଥିକ ସହାୟତା ଯୋଗାଇଦେବା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବ୍ରିକ୍ସ ଦେଶଗୁଡ଼ିକ ଏବେ ବିଶ୍ୱ ଜନସଂଖ୍ୟାର 50% ପ୍ରତିନିଧିତ୍ୱ କରୁଥିବା ବେଳେ ବିଶ୍ୱ ବାଣିଜ୍ୟର 25%ରୁ ଅଧିକ ପରିଚାଳନା କରୁଛନ୍ତି।
0: आज ब्रिक्स के देश विश्व की 50% पॉपुलेशन, 40% जीडीपी और 25% से अधिक ट्रेड को रिप्रेजेंट करते हैं। इतना ही नहीं, इन वर्षों में जहां ग्लोबल जीडीपी करीब 2.5 गुना हुई है, वहीं ब्रिक्स देशों की कंबाइंड जीडीपी करीब 4.5 गुना हुई है। यानी ब्रिक्स की इकोनॉमिक स्ट्रेंथ दुनिया की तुलना में करीब 2 गुनी रफ्तार से बढ़ी है। ब्रिक्स देश ग्लोबल इनोवेशन और सॉल्यूशंस के लिए महत्वपूर्ण सेंटर्स भी बन रहे हैं।
1: ଏହି ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଗତ 5 ବର୍ଷ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ ଜିଡିପିର 40%ରୁ ଅଧିକ ଅଂଶ ବ୍ରିକ୍ସ ଦେଶ ସମୂହଗୁଡ଼ିକ ଦ୍ୱାରା ଉତ୍ପାଦିତ ହୋଇଛି। ସମ୍ମିଳନୀକୁ ସମ୍ବୋଧିତ କରି ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସହଯୋଗ ବୃଦ୍ଧି ନିମନ୍ତେ ରାଷ୍ଟ୍ରୀୟ ମୁଦ୍ରାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା କହିଛନ୍ତି ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ଗ୍ଲୋବାଲ୍ ସାଉଥ୍ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଏକପକ୍ଷିଆ କଟକଣା ଜାରି ନିଷ୍ପତ୍ତି ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ବ୍ରାଜିଲ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଉରୋ ଭିଏରା କହିଛନ୍ତି ବିଶ୍ୱର ଅନ୍ୟତମ ଗତିଶୀଳ ଏବଂ ସମୃଦ୍ଧ ଅର୍ଥନୀତି କ୍ଷେତ୍ରରେ ବ୍ରିକ୍ସ ଏକ ଦୃଢ଼ ମଞ୍ଚ ଭାବେ ଉଭା ହୋଇଛି। ବିଶ୍ୱ ପରିସ୍ଥିତି ମଧ୍ୟରେ ଉତ୍ପାଦନକାରୀ କ୍ଷେତ୍ରଗୁଡ଼ିକ ନିକଟତର ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ଏକ ସ୍ୱଷ୍ଟ ଦୃଷ୍ଟିକୋଣ ନେଇ ଅଗ୍ରସର ହେଉଥିବା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେହି ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ଯେଉଁମାନେ ବ୍ରିକ୍ସ ଅର୍ଥନୀତିର ମୁଖ୍ୟ ସ୍ତମ୍ଭ ଅଟନ୍ତି। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ଆସୋଚାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ତଥା ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଦୃଢ଼ ସ୍ୱର ଭାବରେ ପ୍ରଶଂସା କରିଛି। ଆସୋଚାମ୍ର ଅଧ୍ୟକ୍ଷ ନିର୍ମଳ କେ ମିଣ୍ଡା କହିଛନ୍ତି ବ୍ରିକ୍ସ ସହଯୋଗକୁ ଏକ ଦୃଢ଼ ବ୍ୟବସାୟିକ ଫଳାଫଳରେ ପରିଣତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବ୍ରିକ୍ସ ଅର୍ଥନୀତି ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଏବଂ ବ୍ୟବସାୟିକ ସହଯୋଗକୁ ଦୃଢ଼ କରିବା ସୁଯୋଗକୁ ଉନ୍ମକ୍ତ କରିପାରିବ ଏବଂ ଅନ୍ତର୍ଭୁକ୍ତିମୂଳକ ସ୍ଥାୟୀ ଅଭିବୃଦ୍ଧି ପାଇଁ ନୂତନ ଦିଗ ସୃଷ୍ଟି କରିବ। ଶ୍ରୀ ମିଣ୍ଡା କହିଛନ୍ତି ନବସୃଜନ, ଡିଜିଟାଲ୍ ସମାଧାନ, ଭିଭିଭୂମି, ରଣନୈତିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ପାଣ୍ଠି ଭଳି ପଦକ୍ଷେପ ଉପରେ ବିଭିନ୍ନ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅଧୀନରେ କେନ୍ଦ୍ର ସରକାର 18,77,000 ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଇଛି। ଗତ ଗୁରୁବାର ଦିନ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ସତ୍ୟେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଓ ତଦାରଖ କମିଟିର ନବମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜୋରଦାର କରିଛନ୍ତି। ଚଳିତ ବନ୍ୟାରେ 25 ଜିଲ୍ଲା ପ୍ରଭାବିତ ହୋଇଛି। ଇତିମଧ୍ୟରେ 8,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁନିୟର ଏସିଆ କପ୍ ହକିରେ ଆଜି ସକାଳ 9:45 ଚୀନ୍ର ମୁକିଠାରେ ଭାରତ ଏବଂ ଦକ୍ଷିଣ କୋରିଆ ମହିଳା ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପୁଲ୍ ଏ'ରେ ଭାରତ 3 ବିଜୟ ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖି 10 ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜି ମଧ୍ୟାହ୍ନ 12:00 ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଚୀନ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଚୀନ୍ 4-0 ଗୋଲ୍ରେ

କାଜାଖସ୍ତାନକୁ ପରାସ୍ତ କରିଥିବା ବେଳେ ଜାପାନ 2-0 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଗତକାଲି ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ର ଫାଇନାଲରେ ପହଞ୍ଚିଛି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ 3-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ସାଉଥ୍ କୋରିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଟି20 ଏସିଆ କପ୍ ମହିଳା କ୍ରିକେଟରେ ଆସନ୍ତାକାଲି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 4-0 ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଭାରତ

0: ଗତ ମ୍ୟାଚ୍ରେ ଶ୍ରୀଲଙ୍କା 4 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ। ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସମ୍ଭାବନା। ବିଷୟ ରହିଛି ବିଲେଇ ହାତରେ ମାଛ କେଳେଇବା। ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ତାହେଲେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା।

0: ସତରେ ନିରବତାର ଆଡ଼ୁଆଳରେ କେତେ କଥା ଲୁଚିକି ରହିଯାଏ। କିଛି କଥା ମୁହଁରେ କହି ହୁଏ ନାହିଁ, ତ ଆଉ କିଛି କଥାକୁ ଶବ୍ଦରେ ବାନ୍ଧି ହୁଏ ନାହିଁ।
1: କେବେ କେବେ ଆଖି ଯାହା କହିଦିଏ, ଉଠୋ ସେ କଥା କହିବାକୁ ସାହସ କରେ ନାହିଁ, ତଥାପି ମନ ନିଜ ଭାଷାରେ କହି ଚାଲେ।
0: ଏହି ଚୁପି ଚୁପି ମନ କଥାରେ ନା ଥାଏ କୌଣସି ଅଭିଯୋଗ, ନା କୌଣସି ଦାବି, ଥାଏ ତ କେବଳ ଏକ ନିରବ ଅନୁଭବ।
1: ଯାହାକୁ ମନ ନୀତି ଖୋଜେ, ଯାହାର ଅନୁପସ୍ଥିତିରେ ଖାଲି ଖାଲି ଲାଗେ, ସେ ହିଁ ତ ପ୍ରକୃତରେ ମନର ମଣିଷ।
0: ଆଜି ସମ୍ଭାବନା ଅଗଣାରୁ ଆମେ ଦୁହେଁ
1: ମୋ ରଞ୍ଜନ।

0: ଲୋଭ ମୋହ ଏସବୁ ମଣିଷ ମନର ଏକ ପ୍ରକାରର ଦୁର୍ବଳତା, କିନ୍ତୁ ଆମ ସମସ୍ତଙ୍କ ମନ ଭିତରେ କିଛି ମାତ୍ରାରେ ଏସବୁ ଲୁଚି ରହିଛି ନା? ଆମେ ମନା କରିପାରିବାନି ଯେ ଏସବୁ ଆମ ଭିତରେ ନାହିଁ ବୋଲି, ନା କଣ କହୁଛନ୍ତି?
1: ହଁ ସୁରଭି, ଆମେ ମନା କରିପାରିବା ନାହିଁ ସତ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଅଧିକ ପାଇବାର ଇଚ୍ଛା ହିଁ ମଣିଷକୁ ନୀତି ଏବଂ ସତ୍ୟରୁ ଦୂରେଇ ନେଇଯାଏ।
0: ତାହେଲେ ତ ଅସୁବିଧା ହେବା ସ୍ୱାଭାବିକ। ଯଦି ଲୋଭୀ ମଣିଷକୁ ଧନ ସମ୍ପତ୍ତି ବା ଅନ୍ୟ କୌଣସି ମୂଲ୍ୟବାନ ବସ୍ତୁର ଦାୟିତ୍ୱ ଦିଆଯାଏ, ତେବେ ସେ କ'ଣ କରେ? ସେହି ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ସେହି ଦାୟିତ୍ୱର ଅପବ୍ୟବହାର କରିଥାଏ। ସେଥିପାଇଁ କାହାକୁ ଯଦି ଆମେ କିଛି ଦାୟିତ୍ୱ ଦେବା, ତା ପୂର୍ବରୁ ତାଙ୍କର ସ୍ୱଭାବ, ସଚ୍ଚୋଟତା ଏସବୁକୁ ପ୍ରଥମେ ବିଚାରକୁ ନେବା।
1: ସାଧାରଣତଃ ପରିବାର ଭିତରେ ଏସବୁ ଚର୍ଚ୍ଚା ବେଶୀ ହୁଏ। ଧରାଯାଉ ଆଗକୁ ବାହାଘର କି ବ୍ରତଘର ଅଛି, ଆମେ ଅନ୍ୟମାନଙ୍କୁ କିଛି ଦାୟିତ୍ୱ ବାଣ୍ଟିବା, କାହାକୁ ଭୋଜି ଦାୟିତ୍ୱ, ତ କାହାକୁ କିଣାକିଣି କରିବା ପାଇଁ, ତ କାହାକୁ ଜ୍ୱାଇଁ ଘର ସଭିଙ୍କର ଚର୍ଚ୍ଚା କରିବା ଦାୟିତ୍ୱ। ସବୁବେଳେ ବଡ଼ ଲୋକମାନେ କହନ୍ତି, ଆରେ ବାବୁ ଟିକେ ଦେଖିକି ଦାୟିତ୍ୱ ଦେବୁ, ଅଯୋଗ୍ୟ ବ୍ୟକ୍ତିକୁ କାମ ଦେଲେ ବା ଲୋଭୀ ପ୍ରକୃତିର ଲୋକକୁ କାମଟେ ଦେଲେ ସେ ଅଧା ପଇସା ନିଜ ପକେଟରେ ରଖିବ, ତେଣୁ ଦେଖି ଚାହିଁ ନିଜ ପରିବାର ଲୋକଙ୍କୁ ଦେବୁ।
0: ଗୋଟେ ଛୋଟ ଛୁଆକୁ ଆମେ ଚକୋଲେଟ୍ ଦେବା ବା କହିବା ଯେ ଚକୋଲେଟ୍ଟା ଧରିଥା ପରେ ଦେବୁ, ତାହେଲେ ସେ କ'ଣ କରିବ? ନିଶ୍ଚୟ ଚକୋଲେଟ୍ଟା ଧରିବ, ପୁଣି କିଛି ସମୟ ପରେ ଲୁଚେଇକି ଖାଇଦେବ। ପଚାରିଲେ କହିବ ଯେ ରାସ୍ତାରେ କୋଉଠି ପଡ଼ିଗଲା ପରା, ଏହାକୁ ହିଁ ତ କୁହାଯାଏ ବିଲେଇ ହାତରେ ମାଛ ଖେଳିବା। ଚକୋଲେଟ୍ ପ୍ରତି ପିଲାଟିର ଦୁର୍ବଳତା ଅଛି, ତେଣୁ ସେ ତାକୁ ଖାଇଦେଲା। ଏ ତ ଛୋଟ ପିଲାଙ୍କର କଥା, କିନ୍ତୁ ବାସ୍ତବରେ ଆପଣ ଯଦି ଥରେ ଚିନ୍ତା କରିବେ, ଯଦି କୌଣସି

ତାର ଧନ ସମ୍ପତ୍ତି ବା ଗୁପ୍ତ ତଥ୍ୟର ଦାୟିତ୍ୱ ଏମିତି ବ୍ୟକ୍ତିକୁ ଦିଆଯିବ ଯିଏ ଜମା ବି ସଚୋଟ ନୁହଁ। ସେ କ'ଣ କରିବ, କିଛି ଟଙ୍କା ବା ପଇସା ଆଶାରେ ସେହି ତଥ୍ୟକୁ ଅନ୍ୟ ସଂସ୍ଥା ହାତରେ ପଠାଇଦେବ। ତେଣୁ ଯୋଗ୍ୟତା ସହିତ ଚରିତ୍ର ନୀତିବୋଧକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।

0: ତେବେ ଆଜି ସମ୍ଭାବନାରେ ଏଭଳି ଏକ ପ୍ରସଙ୍ଗକୁ ନେଇ ବିଷୟ ରହିଛି, ବିଲେଇ ହାତରେ ମାଛ କେଳେଇବା। ଆସନ୍ତୁ ନା ଏ ସମ୍ପର୍କରେ ଆମ ଶ୍ରୋତାମାନେ କ'ଣ ସବୁ ମତ ରଖିଛନ୍ତି ଶୁଣିବା।
1: ମୁଁ ହେଲି ଡକ୍ଟର ଅଶୋକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଦାମନ ଜୋଡ଼ି। ବିଲେଇ ହାତରେ ମାଛ କେଳେଇବା, ଏହାର ଆକ୍ଷରିକ ଅର୍ଥ ହେଲା ଚୋରକୁ ଘର ଜଗାଇବା। ଯାହାଦ୍ୱାରା ସମ୍ପତ୍ତି ସମ୍ବଳ ସୁରକ୍ଷିତ ନୁହେଁ, ତାକୁ ଯଦି ଆମେ ଦାୟିତ୍ୱ ଅର୍ପଣ କରିବା, ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବା, ସେ କ୍ଷେତ୍ରରେ କୁହାଯାଏ ବିଲେଇ ହାତରେ ମାଛ କେଳେଇବା। ନିଆଁ ପାଖରେ ଘିଅ ଭଳି, ନିଆଁ ପାଖରେ ଯଦି ଆମେ ଘିଅ ରଖିବା, ନିଶ୍ଚିତ ଭାବରେ ନିଆଁ ଲାଗି ଜଳିଯିବାର ସମ୍ଭାବନାଟା ବେଶି ଥାଏ। ବିଲେଇ ମାଛ ପ୍ରିୟ, ମାଛ ତାର ପ୍ରିୟ ଖାଦ୍ୟ, ତାକୁ ଯଦି ମାଛମାନଙ୍କର ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଏ, ମାଛମାନେ କେବେ ସୁରକ୍ଷିତ ରହିପାରିବେ ନାହିଁ। ଦିନ ନା ଦିନେ ସେ ଲୋଭାସକ୍ତ ହୋଇ ମାଛମାନଙ୍କୁ ଆହାର କରିବାର ସମ୍ଭାବନାଟା ବେଶି ଥାଏ। ବିଲେଇ ହାତରେ ମାଛ କେଳେଇବା ଅର୍ଥ ଜାଣିଶୁଣି ମାଛମାନଙ୍କୁ ଅସୁରକ୍ଷିତ ଭାବରେ ଛାଡ଼ିଦେବା। ଠିକ ସେହିପରି ଯଦି ଚୋର ଡକାୟତକୁ ଘର ସୁରକ୍ଷା ଦାୟିତ୍ୱ ଦେବା, ନିଶ୍ଚିତ ଦିନ ନା ଦିନେ ସେ ଚୋରି କରିବାର ସମ୍ଭାବନା ଥାଏ। ସେଥିପାଇଁ କୁହାଯାଏ ପ୍ରକୃତି ନୈବ ମୁଚ୍ଚତେ, ଯଦ୍ୟପି ମୁଚ୍ଚତେ ଶନେଇ ଶନେଇ। ଆର ସାମାଜିକ ପ୍ରାସଙ୍ଗିକତା ଦୃଷ୍ଟିରୁ ଦେଖିଲେ ଯିଏ ଯାହା ପାଖରେ ସୁରକ୍ଷିତ ନୁହେଁ, ଆମେ ଯଦି ତାକୁ ତା ହାତରେ ଧରେଇଦେବା, ତାହା ନିଶ୍ଚିତ ଭାବରେ ବିପଦପୂର୍ଣ୍ଣ ହେବ। ଯେଉଁମାନଙ୍କର ନୈତିକତା ଚାରିତ୍ରିକତା ନାହିଁ, ଯାହା ପ୍ରତି ବିଶ୍ୱାସ କି ଭରସା ନାହିଁ, ତାକୁ ଯଦି ଆମେ ଗୁରୁ ଦାୟିତ୍ୱ ଅର୍ପଣ କରିବା, ଅର୍ଥାତ୍ ସେହିପରି କାର୍ଯ୍ୟ କଲେ ସଫଳତା ପରିବର୍ତ୍ତେ ଆମକୁ ବିଫଳତା ମିଳିଥାଏ, ସେତେବେଳକୁ ନେଡ଼ିଗୁଡ଼ କହୁଣିକି ବହି ଯାଇଥାଏ ଭଳି ଆଉ ତାର କୌଣସି ପ୍ରତିକାର କରିହେବ ନାହିଁ। କାରଣ ଯାହାର ଯାହା ପ୍ରକୃତି ସେ ସହଜରେ ଛାଡ଼ିପାରେ ନାହିଁ। କୁହାଯାଏ ମଣିଷ ପ୍ରକୃତି ମଲ୍ଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ। ତେଣୁ ଜାଣିଶୁଣି ବିପଦକୁ ବରଣ କରିବା ଅର୍ଥ ବିଲେଇ ହାତରେ ମାଛ କେଳେଇବା ଭଳି। ସାପକୁ ଯେତେ କ୍ଷୀର ପିଆଇଲେ ମଧ୍ୟ ସେ କେବେ ହେଲେ ଯେଭଳି ମିତ୍ର ନ ହେଇପାରେ, ଚୋଟ ମାରିଲା ଭଳି ଶତ୍ରୁକୁ ଆପଣାର କରିବା ଭଳି ସୁବିଧା ସୁଯୋଗ ଦେଖି ସେ ତାର ପ୍ରକୃତିର ସୁବିନିଯୋଗ କରିବାକୁ ସୁଯୋଗ ପାଇବ। ବେଳ ହୁଁ ସାବଧାନ ହେବା ଉଚିତ। ସେଥିପାଇଁ ଲୋକେ କହନ୍ତି କଣ ଆଉ କରାଯିବ, ତୁ ତ ବିଲେଇ ହାତରେ ମାଛ କେଳେଇଛି ଆଉ, ତେଣୁ ତୁ ଭୋଗିବୁ ନ ତ କିଏ ଭୋଗିବ। ତେଣୁ ବେଳ ହୁଁ ସାବଧାନ ହେବା ଉଚିତ, ଯାହାକି ଯଥାର୍ଥ ଅଟେ। ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ତାର ମେରିଟ୍ସ ଡିମେରିଟ୍ସ, ତାର ଉପକାର ଅପକାର ଚିନ୍ତା କରି ସେଭଳି ଗୁରୁ ଦାୟିତ୍ୱ ସେଭଳି ବ୍ୟକ୍ତିବିଶେଷକୁ ସମର୍ପଣ କରିବା ଦରକାର, ନଚେତ୍ ବିଲେଇ ହାତରେ ମାଛ ଖାଇବା ଭଳି କାମ ହେଇଯିବ। କୌଣସି କାର୍ଯ୍ୟ ଯଥାଶୀଘ୍ର ନ କରି ତାର ବିଚାର ବିମର୍ଶ କରି ସଫଳ ବିଫଳ ଉଭୟ ପଟ ପରୀକ୍ଷା ନିରୀକ୍ଷା କରି ସେଭଳି ଗୁରୁ ଦାୟିତ୍ୱ ସେଭଳି ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଦେବା ଉଚିତ, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ବିପଦ ଆସିବ ନାହିଁ। ବେଳକୁ ସାବଧାନ ହେବା ଉଚିତ।

0: ଡକ୍ଟର ରଜତ କୁମାର ଷଡ଼ଙ୍ଗୀ, ଅବସରପ୍ରାପ୍ତ ଶିକ୍ଷକ ପୁରୀ କୁମାର ରୋହି।
1: ସାର୍ କୁହନ୍ତୁ, ବିଲେଇ ହାତରେ ମାଛ କିଣିବା ୟାର ଅର୍ଥ କଣ?
0: ଦେଖନ୍ତୁ, ବିଲେଇ ଗୋଟେ ମାଂସାଶୀ ପ୍ରାଣୀ, ଆଉ ମାଛ ଖାଇବାକୁ ଭଲ ପାଏ। ସିଏ ଯେତେବେଳେ ମାଛ ଖାଇବାକୁ ଭଲ ପାଏ, ତା ଆଗରେ ଯଦି ମାଛ ରଖିଦବା ତେବେ ସେ କଣ କରିବ? ନିଶ୍ଚିତ ଭାବରେ ସେ ମାଛ ଖାଇବ। ମାଛକୁ ଆମେ ଯଦି ଚାହିଁବା, ଯେମିତିକି ବିଭିନ୍ନ କାର୍ଯ୍ୟରେ ଆମେ କୁକୁରକୁ ଯୋଗାଇ ଥାଉ, ଅନ୍ୟାନ୍ୟ ଗୃହପାଳିତ ପଶୁ ମାନଙ୍କ ଭିତରେ କୁକୁର ଗୋଟେ ବିଶ୍ୱସ୍ତ ପ୍ରାଣୀ, ତାକୁ ଆମେ ଜଗେଇ ଥାଉ, ସେ ଜଗିକି ରହେ, ଘର ଦ୍ଵାରା ଜଗେ। କିନ୍ତୁ ବିଲେଇକୁ ଯଦି ସେମିତି ସେଇଭଳିଆ ଗୋଟେ ଦାୟିତ୍ୱ ଦବା, ଯେ ମାଛ ଭଳିଆ ଗୋଟେ ଖାଦ୍ୟ ତା ଆଗରେ ରଖିଦବା, ତା

ସୁରକ୍ଷା ଦାୟିତ୍ୱ ଦେବା, ତେବେ ସେ କଥା ସେଇଟା କଦାପି ସମ୍ଭବ ହେବ ନାହିଁ, ସେ ନିଶ୍ଚିତ ଭାବରେ ତାକୁ ଖାଇବି। ଇଏ ତ ଗଲା ଗୋଟେ ଆକ୍ଷରିକ କଥା ଆକ୍ଷରିକ ଅର୍ଥରେ, କିନ୍ତୁ ଯଦି ଭାବକୁ ଆମେ ନେବା, ଭାବାର୍ଥକୁ ନେବା, ଆମେ ଦେଖିବା ଯେ ଯିଏ ଯୋଉ ଜିନିଷକୁ ଭଲ ପାଏ, ତାର ଖାଦ୍ୟ କୌଶଳ ଗ୍ରହଣ କରିବାକୁ ପସନ୍ଦ କରେ, ତା ପାଖରେ ଯଦି ସେଇ କାମ ସେଇ କଥା ଗୁଡିକ ରଖି ଦିଆଯିବ, ସେ ବିଷୟ ଗୁଡିକ ରଖି ଦିଆଯିବ, ତେବେ ସେ ନିଶ୍ଚିତ ଭାବରେ ତାକୁ ତାର ନିଜ ପାଇଁ ସେ ବ୍ୟବହାର କରିନେବ। ଏବେ ଜଣେ ଘୁଷଖୋର ଭ୍ରଷ୍ଟାଚାରୀ ଅଛି, ତା ହାତରେ ଆମେ ଗୋଟେ ଭଲ କାମ କରିବାକୁ ଯିବା, ସେ ନିଶ୍ଚିତ ଭାବରେ ସେ ସେ ଭିତରୁ ଘୁଷ ଚାହିଁବ, ଆଉ କିଛି ଭ୍ରଷ୍ଟ ଆଚରଣ କରିବା ପାଇଁ ହିଁ ଚାହିଁବ। ତେଣୁ ଯାହାକୁ ସୁରକ୍ଷା ଦାୟିତ୍ୱ ଦବା, ସେ ନିଶ୍ଚିତ ଭାବରେ ଗୋଟେ ଏଭଳି ବ୍ୟକ୍ତି ହେଇଥିବା ଦରକାର, ତାର ନିଷ୍ଠା ରହିଥିବା ଦରକାର ଯେ ତାକୁ ସୁରକ୍ଷା ମୁଁ କରିବି। ଏଇଥିପାଇଁ କୁହାଯାଏ ବିଲେଇ ହାତରେ ମାଛ ଖେଳିବା, ଅର୍ଥ ଯିଏ ଯୋଉ ଖରାପ କାମ କରୁଥାଏ, ଖରାପ ଆଚରଣରେ ତାର ସେ ଅଭ୍ୟସ୍ତ, ତା ଦ୍ଵାରା କାମ କରିବା କଦାପି ସମ୍ଭବ ନୁହେଁ। ଯେମିତି ଚୋର ହାତରେ ଚାବି କାଟିଦେବା, ଆପଣ ମୂଲ୍ୟବାନ ଜିନିଷ ରଖିଥିବେ ଆଉ କହିବେ ଏଇ ଚାବିଟାକୁ ତୁ ଟିକେ ସମ୍ଭାଳ, ସେ କ'ଣ କରିବ, ତାର ତ ଚୋରି କାମ, ସେ ନିଶ୍ଚିତ ଭାବରେ ଖୋଲି ନବ ଆଉ ସେ ଜିନିଷକୁ ସେ ହଡପ କରିଦେବ। ତ ସେଇ କଥା ହିଁ ବିଲେଇ ହାତରେ ମାଛ ଖେଳିବା ର ଏଇ ଯୋଉ ରୂଢ଼ି ଆମକୁ ଏଇ କଥା ଶିଖାଏ ଯେ ଯିଏ ଯୋଉ ଯୋଉ ଆଚରଣରେ ତାର ଭ୍ରଷ୍ଟତା ରହିଛି, ତାକୁ ଯଦି ସେଇ କାର୍ଯ୍ୟରେ ତାକୁ ନିଯୋଗ କରିବା, ସେ କଦାପି ତାକୁ ସୁଚାରୁ ରୂପେ ତୁଲେଇବ ନାହିଁ। ଯଦି ତାକୁ ଆମେ ସେ କାମରେ ଲଗେଇ ଦିଆଯାଏ, ତ ସେଠି କୁହାଯିବ ବିଲେଇ ହାତରେ ମାଛ ଖେଳିବା। ତ ଏଇ ଦୃଷ୍ଟିକୋଣରୁ ଯଦି ଆମେ ଚିନ୍ତା କରିବା, ପିଲାଙ୍କ ହାତରେ ମୋବାଇଲ ଦେବା ସେଇ ଅଭ୍ୟାସ କଥା, ଇଏ ତ ଗୋଟେ ମୋବାଇଲ ବର୍ତ୍ତମାନ ଏମିତି ଆକର୍ଷଣ କରିଛି, ତା ଯୋଗୁଁ ଅନେକ କଥା ନଷ୍ଟ ହେଇଯାଇଛି, ଯେମିତିକି ସୃଜନଶୀଳତା, ପିଲାମାନଙ୍କ ଭିତରେ ଥିବା ସୃଜନଶୀଳତା ନଷ୍ଟ ହେଇଯାଇଛି। କାରଣ ମୋବାଇଲ ଗୋଟେ ଆକର୍ଷଣୀୟ, ସେ ଭିତରେ ଏମିତି ସବୁ ଆସେ ଯୋଉଥିରେ ଯାହାକୁ ଆମେ ରିଲ ହ୍ୱାଟ୍ସଆପ୍ ମାଧ୍ୟମରେ ଅନେକ ରହିଛି ପୋଷ୍ଟିଂ ସବୁ ରହିଛି, ଯୋଉଗୁଡ଼ାକ ପିଲାମାନଙ୍କୁ ବହୁତ ଆକର୍ଷଣ କରେ, ଇନଷ୍ଟାଗ୍ରାମରେ ବି ରହିଛି, ଫେସବୁକରେ ବି ରହିଛି। ତ ଯଦି ପିଲାମାନେ ସାଧାରଣତଃ ଭଲ ଜିନିଷ ପ୍ରତି ଖୁବ କମ୍ ଆକୃଷ୍ଟ ହେଇଥାନ୍ତି, ପିଲାମାନେ କାହିଁକି ବ୍ୟକ୍ତି ଏଇ କଥା ପ୍ରଯୁଜ୍ୟ ଯେ ଭଲ କଥା ପ୍ରତି ଖୁବ କମ୍ ଲୋକ ଆକୃଷ୍ଟ ହେଇଥାନ୍ତି, କିନ୍ତୁ ଯଦି ଖରାପ କଥା ରହିଛି ତା ପ୍ରତି ଟିକେ ଅତି ଶୀଘ୍ର ଆକୃଷ୍ଟ ହେଇଯିବାର ସମ୍ଭାବନା ରହିଛି। ଆଉ ପିଲାଙ୍କୁ ଯଦି ଆମେ ମୋବାଇଲ ଦେବା, ସିଏ ତାକୁ ଯଦି ଠିକ ଭାବରେ ନିୟନ୍ତ୍ରଣ କରିବାର ଶିଖେଇବାନି, ସେଭଳି ଗୋଟେ ମାନସିକତା ତା ଭିତରେ ତିଆରି କରିପାରିବାନି, ତେବେ ତା ଦ୍ଵାରା ତାର ସୃଜନଶୀଳତା କମି କମି ଯିବ। ଏଇଟା ମୋର ମତ ଯେ ସୃଜନଶୀଳତା ନିଶ୍ଚିତ ଭାବରେ କମିଯିବ। ବର୍ତ୍ତମାନ ସମୟରେ ତ ଦେଖାଯାଇଛି ପାଠକୀୟତା ଏଇଥିପାଇଁ କମିଯାଇଛି, ପଢା ବହିକୁ ସିଧାସଳଖ ଖୁବ କମ୍ ବ୍ୟବହାର କରାଯାଉଛି। ହଁ, ଯଦି ତ ମୋବାଇଲର ବହୁତ ଉଚ୍ଚସ୍ତରୀୟ ବ୍ୟବହାର ରହିଛି, ଉପାଦେୟତା ରହିଛି, କିନ୍ତୁ ତାକୁ ଠିକ ଭାବରେ ବ୍ୟବହାର କରିବା ଯେହେତୁ ସମ୍ଭବ ନୁହେଁ ପିଲାମାନଙ୍କ କ୍ଷେତ୍ରରେ, ପିଲାମାନେ କାହିଁକି ଯେକୌଣସି ବ୍ୟକ୍ତି କ୍ଷେତ୍ରରେ, ତେବେ ଏଇଠି ଆମେ କହିପାରିବା ଯେ ବିରାଡ଼ି ହାତରେ ମାଛ ଖେଳିବା।

0: କଥା ବି ସତ ଯେ ସନ୍ଦେହ ଦ୍ୱାରା ସମ୍ପର୍କ ନାଶ ହୁଏ। କିଛି ଦାୟିତ୍ୱ ଦେବା ସମୟରେ ଆମେ ଖାଲି ଯଦି ସନ୍ଦେହ କରିବା ତାହେଲେ ନିଶ୍ଚୟ ଅସୁବିଧା ହେବ, ତେଣୁ ତାକୁ ଭଲ ଭାବେ ପରଖି ନେବା ଉଚିତ।
1: ପ୍ରତ୍ୟେକ ମଣିଷର ଦୁର୍ବଳତା ଅଛି। ଦାୟିତ୍ୱ ବହନ କରିଥିବା ବ୍ୟକ୍ତି ଯଦି ନିଜ ଲୋଭକୁ ନିୟନ୍ତ୍ରଣ କରିବା ଶିଖି

0: ଯାଏ ପୁଣି ସତ୍ୟ ଆଉ ନ୍ୟାୟ ପଥରେ ଚାଲେ ତେବେ ସେ ବିଶ୍ୱାସର ପାତ୍ର ସାଜେ।
1: ଲୋଭୀ ବ୍ୟକ୍ତି ଆଗରେ ଲୋଭନୀୟ ବସ୍ତୁ ଦେଇ ତାହାର ସୁରକ୍ଷା ଆଶା ରଖିବା ହିଁ ଅର୍ଥହୀନ। ଏମିତି କରିବା ଦ୍ୱାରା ଆମ ଆଶା ନିରାଶାରେ ପରିଣତ ହେବ। ପିଲାମାନେ ସାଧାରଣତଃ ମୋବାଇଲ ପ୍ରିୟ, ମୋବାଇଲକୁ ଭଲ ପାଆନ୍ତି। ଯଦି ସେମାନଙ୍କୁ ମୋବାଇଲ ଦିଆଯାଏ ପଢ଼ିବା ପାଇଁ, ତାହେଲେ ସେମାନେ କ'ଣ କରିବେ? ପଢ଼ିବା ପୂର୍ବରୁ ନିଶ୍ଚୟ କିଛି ଗେମ୍ ଖେଳିବେ ବା ଅନ୍ୟ କିଛି ଜିନିଷରେ ବ୍ୟସ୍ତ ରହିବେ। ଏହା ହିଁ ଲୋଭ। ଯଦି ବଡ଼ ଲୋକଙ୍କ ଭିତରେ ଏସବୁ ଦେଖାଯାଉଛି, ତାହେଲେ ଛୋଟ ପିଲାଟା ଭିତରେ ରହିବା ତ ସ୍ୱାଭାବିକ କଥା। ତେଣୁ ଏସବୁକୁ ଆମେ ଦେଖିଯାଇ କରିବା।
2: ମୁଁ ସୁରେନ୍ଦ୍ରନାଥ ସାମଲ କଟକରୁ କହୁଛି। ଏଇଟା ଆମ ଓଡ଼ିଶାର ଗୋଟେ ଓଡ଼ିଆ ଭାଷାର ଗୋଟେ ପ୍ରବାଦ। ଲୋଭୀ ଲୋକ ତାର ଯୋଉ ଚରିତ୍ରକୁ ନ ଜାଣିକି ବା ତାର ଯିଏ ବିପରୀତ ଚରିତ୍ର ଲୋକ ତାକୁ ଯଦି ଆମେ ଗୋଟେ କାମ ଦେବା, ସେ ତାର ବିପରୀତ କାମ କରିବ। ଉଦାହରଣ ସ୍ୱରୂପ ହଉଛି କଣ, ଯେ ବିଲେଇ ହାତରେ ସେ କହୁଛନ୍ତି, ବିଲେଇ ତାର ଚରିତ୍ର କଣ, ସେ ହଉଛି ଅତିରିକ୍ତ ଆମିଷ ଲୋଭୀ। ମାଛ ସେ ପାଇଲା ମାନେ ସେ ଖାଇବ। ଆମେ କଣ କରିବା, ଯଦି ସେ ବିଲେଇକି କହ ମାଛ ଚାରିଟା ଥୋଇଦେବା, ବିଲେଇଆକୁ ଜଗିଥିବ, ବିଲେଇ ଆମର ପୋଷା ବିଲେଇ ତ ସେ ଜଗିଛି, ଆମେ ଟିକେ ଅନ୍ୟ କାମ କରିକି ଆସିବା। ଆସିଲା ସେ କଣ କରିଥିବ, ସେ ତାର ସେ ମାଛ ଗୁଡାକୁ ଖାଇଦେଇଥିବ ବା ତାକୁ ନଷ୍ଟ କରିଥିବ। ସେ ଜିନିଷ ସେ ତା କରିବ ହିଁ କରିବ, କାରଣ ଏଇଟା ଗୋଟେ ପ୍ରକୃତିଗତ ଜିନିଷ ଏବଂ ତା ସହିତ ଲୋଭ। ପ୍ରକୃତରେ ଏହାର ସାମାଜିକ ଅର୍ଥ ହଉଛି ଏଇଆ, ଯୋଉ ଲୋକର ଯୋଉ ଜିନିଷ ପ୍ରତି ଲୋଭ ବା ଅତି ସାଧାରଣ, ଗୋଟେ ସାଧାରଣ କଥା ନିଅନ୍ତୁ, ଗୋଟେ ଅତି ଲୋଭୀ ଲୋକଟିଏ ପଇସା ପତ୍ର ଭଲ ମନ୍ଦ ପ୍ରତି ତାର ଭାରି ଲୋଭ। ଆପଣ ଗୋଟେ ଅନୁଷ୍ଠାନ କଲେ କି ବା କୌଣସି ପଇସା ପତ୍ର ସମୂହ ପଇସା, ସେ ଦାୟିତ୍ୱଟି ଆପଣ ତାରି ପାଖରେ ହିଁ ରଖିଦେବେ। ରଖିଦେଲେ କଣ ହବ, ସେ ଲୋକର ଯୋଉ ତାର ଲୋଭ, ତାର ନିଜସ୍ୱ ଚରିତ୍ର, ସେ ତାକୁ କେବେ ହେଲେ ସେଥିରୁ ସେ ନିବୃତ୍ତ ହେଇପାରିବ ନାହିଁ। ଫଳରେ କଣ ହବ ନା, ସିଏ ପଇସା ପତ୍ର ତାହାର ଜାଲିଆତି କରିବ, ଖାଇଦବ, ପଇସା ନେଇଯିବ, ଏଇସବୁ ଜିନିଷକୁ ଯୋଉଟା ପଛରେ ଆମ ସମସ୍ତଙ୍କ ପାଇଁ ଗୋଟେ ମନସ୍ତାପର କାରଣ ହବ ଏବଂ ଅଯଥାରେ ଗୋଟେ କଳହ ମଧ୍ୟ ସୃଷ୍ଟି ହବ, ସାମାଜିକ କଳହ। ସେ ଲୋକଟି ତ ନିନ୍ଦିତ ଲୋକ, ସେ ନିନ୍ଦିତ ହେଲା, କିନ୍ତୁ ଆମେ ମଧ୍ୟ ତାକୁ ଦାୟିତ୍ୱ ଦେବାର ଯୋଉ ଭୁଲଟା କଲେ, ସେ ଭୁଲ ଯୋଗୁଁ ଆଜି ଜିନିଷ ମଧ୍ୟ ନଷ୍ଟ ହେଇଗଲା, ପଇସା ନଷ୍ଟ ହେଇଗଲା ବା ପଇସା ଖର୍ଚ୍ଚ ହେଇଗଲା, ଏଇସବୁ ଜିନିଷ ହେଲା। ପୁଣି ଏଠି ହଉଛି କଣ ନା, ଆମେ ଲୋକ ଯୋଉ ଲୋକର ଯୋଉ ପ୍ରବୃତ୍ତି ବା ପ୍ରକୃତି ଉପରେ ନିୟନ୍ତ୍ରଣ ନଥିବ, ସେଭଳି ଲୋକକୁ ଆମେ ସେଭଳି ଦାୟିତ୍ୱ ଦବା ନାହିଁ। ମାଛ ତରକାରୀ ଥୁଆ ହେଇଥିବ, ଆମେ କାହିଁ ବିଲେଇ ତାକୁ ଜଗିବ, ସେ ଖାଇଦବ, କାରଣ ସେ କେବେ ହେଲେ ସେ ଲୋଭ ସମ୍ଭାଳି ପାରିବ ନାହିଁ। ସମାଜରେ ଏଭଳି ବହୁତ ଲୋକ ଅଛନ୍ତି ଏବଂ ଏ କଥା ଜାଣି ମଧ୍ୟ ସମାଜରେ ଏଭଳି ଅନେକ ଜିନିଷ ହୁଏ, ଘଟେ। ତାର କାରଣ ହଉଛି କଣ, ଆମେ ଜାଣିଛୁ ସେ ଲୋକ ଲୋଭୀ, ଆମେ ଜାଣୁଛୁ ସେ ଲୋକର ପ୍ରକୃତି ଭଲ ନୁହେଁ, କିନ୍ତୁ ଆମେ ତାକୁ ସେ ଦାୟିତ୍ୱଟି ଦେଇଦେଉ, ପଛରେ ଆମେ ତାର ପରିଣାମ ତାକୁ ଭୋଗ କରୁ, ଯୋଉଟାକି ହବା କଥା ନୁହେଁ। ଏହାଦ୍ୱାରା ସାମାଜିକ ଶିକ୍ଷା ହେଉଛି ଏହା, ଯେ ଲୋକର ଚରିତ୍ର ନେଇ ଚରିତ୍ର ଅନୁସାରେ ତାକୁ ଦାୟିତ୍ୱ ଦିଆଯାଉ ବା ତା ଉପରେ ନିର୍ଭର କରାଯାଉ। ଆମ ନିର୍ଭରଶୀଳତା ନିଶ୍ଚୟ ସମାଜରେ ତ ଆମେ କାମ କରିବା, କାହାକୁ ନାହିଁ କାହା ଉପରେ ଆମେ ନିର୍ଭର କରିବା, ବିଶ୍ୱାସ କରିବା। ଏଠି କିନ୍ତୁ ଯୋଉ ଲୋକଟି ବିଶ୍ୱାସ ଯୋଗ୍ୟ ନୁହେଁ, ତାକୁ ଯଦି ବିଶ୍ୱାସ କରିଦେଲେ, ତାହେଲେ ତା ଦ୍ୱାରା ସମାଜର ହାନି ହେଇଥାଏ। ଏହାକୁ ଗୋଟେ ପ୍ରୋଭର୍ବ ମାଧ୍ୟମରେ କିଆ ହଉଛି, ବିଲେଇ ହାତରେ ମାଛ ଖେଳିବା, ତାହେଲେ ବିଲେଇ ହାତରେ ମାଛ ଖେଳିବା ଯାହା, ଲୋଭୀ ଲୋକକୁ ପଇସା ପତ୍ର ଦାୟିତ୍ୱ ଦେବା ସେଇଆ, ଏବଂ ଅବିଶ୍ୱାସୀ ଲୋକଟିକୁ ବିଶ୍ୱାସ କରିକି ତା ପାଖରେ କୌଣସି ଦାୟିତ୍ୱ ଛାଡ଼ିବା, ସେଇଟା ମଧ୍ୟ ସେଇଆ ଅର୍ଥ। ଏହାଦ୍ୱାରା ଭଲ ହବ ନାହିଁ, ମନ୍ଦ ହବ, ପୁଣି ଯୋଉ ଉଦ୍ଦେଶ୍ୟରେ ଆମେ ତାକୁ ସେଟା ଦେଲେ ରକ୍ଷଣାବେକ୍ଷଣ ହବ ବୋଲି ସେ ପ୍ରକୃତରେ ତାକୁ ନଷ୍ଟ କରିଦେବ।

ନୁହେଁ, ଏମିତି ଆମ ସମାଜରେ, ରାଜନୀତି କ୍ଷେତ୍ରରେ, ଅର୍ଥନୀତି କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ବି ଘଟଣା ଏମିତି ସବୁ ଘଟୁଛି। ଯଦି ଆମେ ସ୍ୱାର୍ଥପର ବ୍ୟକ୍ତିକୁ ନ ଜାଣିକିରି ସୁଯୋଗ, ଟଙ୍କା, କ୍ଷମତା କିମ୍ବା ସୁବିଧା ଦଉଛେ, ତାହେଲେ ସିଏ ନିଜର ସ୍ୱାର୍ଥ ସାଧନରେ ଲାଗି ରହିଥାଏ। ତେଣୁ ଆମେ ଦେଖିବା ଯେ ଏଇ ରୂଢ଼ିରେ କେତେ କେତେ ଜାଗାରେ ଆମେ କେମିତି କେମିତି ହଇରାଣ ହଉ। ଯଦି ଅପାତ୍ରରେ ଯଦି ଦିଆଯାଉଛି କ୍ଷମତା, ତାହେଲେ ସିଏ ତାର ନିଶ୍ଚିତ ଭାବରେ ଫାଇଦା ଉଠେଇବ। ସେମିତି ଅଫିସର କୁ ଯଦି ଗୋଟେ ଟେଣ୍ଡର କରିବା ପାଇଁ ଦିଆଯାଏ, ସେ କେବଳ ନିଜର ଲୋକଙ୍କୁ, ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ହିଁ ସେ ଦେବ। ତା ଦ୍ଵାରା ଏଇଟା କଣ ହଉଛି ନା, ଦିଲେ ହାତରେ ମାଛ ଦେଲା ପରି କାମଟା ହଉଛି। ପିଲାମାନଙ୍କୁ ଯଦି ଆମେ ଦେବା ମୋବାଇଲଟା, ତୁ ଏଇ ଭଲ କଥାଟା ଦେଖେ କିମ୍ବା ପଢ଼େ, ପିଲାମାନେ ତ ନିଶ୍ଚୟ ଖେଳ ପ୍ରିୟ, ସେମାନେ ସେଇ ମୋବାଇଲକୁ ପଢ଼ାରେ ବ୍ୟବହାର ନ କରିକି ନିଶ୍ଚିତ ଭାବରେ ଖେଳ ଖେଳିବେ, ଗେମ୍ ଖେଳିବେ ସେମାନେ। ସେମିତି କୌଣସି ବ୍ୟକ୍ତିକୁ ଯଦି ବହୁତ ଟଙ୍କା ଦିଆଯାଏ, ତାର ନିଶ୍ଚିତ ଭାବରେ ଲୋଭ ହବ। ଯଦି ଅଭାବୀ ଲୋକ ହେଇଥିବ, ସମସ୍ତେ ସଚୋଟେଇ ନଥାନ୍ତି ଅଭାବୀ ମାନେ। ସେଥିପାଇଁ ଆମେ ଯୋଉ ବ୍ୟକ୍ତିକୁ ଦଉଛୁ ତା ବିଷୟରେ ଆମେ ଅନୁଧ୍ୟାନ କରିବା ଦରକାର, ଜାଣିବା ଦରକାର। ସେମିତି ଅସାମାଜିକ ବ୍ୟକ୍ତି ଯଦି କ୍ଷମତାକୁ ଆସେ, ତାହେଲେ ସିଏ ସେଇ କ୍ଷମତାର ଅପବ୍ୟବହାର କରେ, ନିଜର ସ୍ୱାର୍ଥ ସାଧନ କରେ। ଅପାତ୍ରରେ ଆମେ ଗୁରୁତ୍ୱପୂର୍ଣ୍ଣ ଦଲିତ କିମ୍ବା ଅସନା ଦବା ଜଣଙ୍କ ହାତରେ, ତମେ ୟାକୁ ଠିକ ଭାବରେ ରଖିବ ବୋଲି ସେମାନେ ସେଇଟାକୁ ନିଶ୍ଚିତ ଭାବରେ ଲିକ୍ କରିଦେବେ, ଏ ସୂଚନାକୁ ଚାରିଆଡେ ପ୍ରଚାର କରିଦେବେ। ମନୁଷ୍ୟ ଏତେ ସ୍ୱାର୍ଥପର ଆଉ ଲୋଭୀ ଯେ, ଯଦି ଗୋଟେ ଛୋଟ ବ୍ୟବସାୟୀ ବଡ ଧରଣର ଗୋଟେ ଅର୍ଡର ପାଇବ, ସେ ତାର ଗୁଣବତ୍ତା କଥା ଚିନ୍ତା କରିବ। ସେ କେମିତି ରାତାରାତି ବଡ ଲୋକ ହବ, ସେଇ ଚିନ୍ତା କରିକିରି ଗୁଣବତ୍ତା ନ ଦେଖେଇକିରି ସେ ମାଲ ଯୋଗେଇବ। ସେଥିରେ ସେ କଣ କଲା ନା, ଆମେ ଦେଖିଲୁ ଯେ ଏମିତି ଅପାତ୍ରରେ ମଧ୍ୟ ଆମେ ଯୋଉ କାମଟା କରୁଛୁ, ତାକୁ ମଧ୍ୟ ଆମେ କହିପାରିବା ଯେ ସେଇ ସ୍ୱାର୍ଥ ସାଧନରେ ହିଁ ସେ ଲାଗୁଛି ବୋଲି। ଆଜିକାଲି ଦେଖାଯାଉଛି ଯେ ଯୋଉ ଯୁବକ ଅବସ୍ଥାରେ ପିଲାମାନେ ଚାକିରି ପାଉଛନ୍ତି, ସେମାନଙ୍କ ନିଜର ଚାକିରିରେ କେତେ ପଇସା ରୋଜଗାର କରୁଛନ୍ତି ସେ କଥା ନ ଭାବିକିରି ସେମାନେ ଆଜିକାଲି ଯୋଉ ଚାକଚକ୍ୟରେ ମାତି ଯାଉଛନ୍ତି, ମୋବାଇଲ କିଣିବା, ବାଇକ୍ କିଣିବା, ବ୍ଲାକ୍ ଜମକରେ ରହିବା, କ୍ୟାସ୍ରେ ଚଳିବା, ଏହାଦ୍ୱାରା କଣ ହଉଛନ୍ତି, ଋଣଗ୍ରସ୍ତ ହେଇଯାଉଛନ୍ତି। ପରିବାରରେ ଆମେ ଦେଖୁଛୁ ବାପା ମା ପିଲାମାନଙ୍କୁ ସମସ୍ତଙ୍କୁ ଏକାଠି ପାଳିଲେ ମଧ୍ୟ ସେଥିରୁ ଜଣେ ଜଣେ ପୁଅ ବା ଝିଅ ବହୁତ ସ୍ୱାର୍ଥପର ଥାନ୍ତି। ଯଦି ସେମାନଙ୍କ ହାତରେ ବାପା ନ ଜାଣିକିରି ଦାୟିତ୍ୱ ଦିଅନ୍ତି, ତାହେଲେ ସେମାନେ କଣ କରନ୍ତି, ନିଜ ସ୍ୱାର୍ଥରେ ହିଁ ସେ ପଇସାଟାକୁ ଉପଯୋଗ କରନ୍ତି, ଆଉ ନିଜ ଭାଇ ଭଉଣୀକୁ ସେମାନଙ୍କର ନ୍ୟାଯ୍ୟ ଅଧିକାରଟା ଦିଅନ୍ତି ନାହିଁ। ଖାଲି ଗୋଟେ ପୋଜିସନରେ ଅଛି ବୋଲି ଭାବିକିରି ଆମେ ତାକୁ ସବୁ ଦାୟିତ୍ୱ ଦେବା ଉଚିତ ନାହିଁ। ତାର ଅଭ୍ୟାସ ଚରିତ୍ରକୁ ଦେଖିବା ଦରକାର, କାରଣ ଯାହାକୁ ଆମେ ରକ୍ଷା କରିବାକୁ ଦାୟିତ୍ୱ ଦଉଛେ, ସେ ବ୍ୟକ୍ତି ନିଶ୍ଚିତ ଭାବରେ ଭଲ ହବା ଦରକାର। ପୁରାଣରେ ମଧ୍ୟ ଆମେ ଦେଖିଲୁ ଯେ ଶକୁନୀ ହଉଛି ଗୋଟେ ପଶା ଖେଳରେ ପାରଙ୍ଗମ, ତାକୁ ଖେଳର ନିୟନ୍ତ୍ରଣ ଭାର ଦିଆଗଲେ, ସେ ନିଶ୍ଚିତ ଭାବରେ ତାର ଯୋଉମାନେ ନିଜର ଭଣଜା ନିଜର ବୋଲି ଭାବୁଥିଲା, ସେମାନଙ୍କ ସ୍ୱାର୍ଥ ପାଇଁ ସେ ଦେଖିକିରି ଅନ୍ୟ ଗୌରବ ମାନଙ୍କୁ ହରାଇବା ପାଇଁ ଚେଷ୍ଟା କଲା। ସେମିତି ଆମେ ଦେଖିବା ଭସ୍ମାସୁରକୁ ଶିବ ତାକୁ ବର ଦେଇଦେଲେ, କଣ ସିଏ ଯାହାର ମୁଣ୍ଡରେ ହାତ ରଖିବ ସିଏ ଭସ୍ମ ହବ ବୋଲି। ସେ ଗୋଟେ ଅପାତ୍ର, ସେ ଗୋଟେ ରାକ୍ଷସ, ସେ କି ଜାଣିଛି, ସେ କଣ କଲା, ସେ ଭାବିଲା ଆଗ ମୁଁ ପରୀକ୍ଷା କରିବି ମୋ ହାତ ଦେଲେ ଭସ୍ମ ହଉଛନ୍ତି ନା ନାହିଁ ବୋଲି, ସେ ଶିବଙ୍କୁ ହିଁ ଆଗ ତାଙ୍କ ମୁଣ୍ଡରେ ହାତ ଦେବା ପାଇଁ ଗଲା। ଭସ୍ମାସୁର ଶିବଙ୍କୁ ହିଁ ଭସ୍ମ କରିବା ପାଇଁ ଚେଷ୍ଟା କରୁଥିଲା ଆଗ ପରୀକ୍ଷା କରିବା ପାଇଁ। ସେମିତି ହିରଣ୍ୟକଶିପକୁ ବ୍ରହ୍ମା ମଧ୍ୟ ବର ଦେଲେ, ସିଏ ତ ଅହଙ୍କାରୀ ହେଇଗଲା, ଅତ୍ୟାଚାର କଲା, ଏମିତିକି ଭଗବାନ ବିଷ୍ଣୁଙ୍କୁ ମଧ୍ୟ ମାନିଲା। ସେଥିପାଇଁ ଏମିତି ଅପାତ୍ରରେ ମଧ୍ୟ ଦେବା ଉଚିତ ନାହିଁ। ଆମେ ଜାଣିଛେ ନାରଦ ହଉଛନ୍ତି ସନ୍ଦେଶ ବାହକ ଦେବତା ଋଷିମାନଙ୍କ ପାଇଁ, କିନ୍ତୁ ତାଙ୍କ ମନ ଖୋଲା, ସେ କୌଣସି କଥା ଗୁପ୍ତ ରଖନ୍ତି। ଯଦି ତାଙ୍କୁ କୁହାଯିବ ଯେ ଗୋଟେ ଗୁପ୍ତ କଥା କୁହାଯିବ, କୁହନି ବୋଲି, ସେଟା ପାଳନ କରିପାରିବେ, ସେଥିପାଇଁ ତାଙ୍କୁ ଗୋପନୀୟ କଥା ଆମେ କହିବା ଉଚିତ ନାହିଁ। ସେଥିପାଇଁ ଯେପରି ଯେଉଁପରି ବ୍ୟକ୍ତିକୁ ଯେଉଁ ଦାୟିତ୍ୱ ଦିଆଯାଏ, ପ୍ରଥମେ ଦେଖିବା ଉଚିତ ଯେ ସେ ବ୍ୟକ୍ତି କେତେ ଦୂର ସଚ୍ଚୋଟ, ସେ ଦାୟିତ୍ୱ ସେ କେତେ ଦୂର ତୁଲେଇ।

0: ପାରିବ, ନହେଲେ ଆମେ ବିଲେଇ ହାତରେ ମାଛ ଦେଲା ପରି ନ୍ୟାୟ ହେବ। ଯଦି ପ୍ରଭାବଶାଳୀ କିମ୍ବା ଯୋଗ୍ୟ ବୋଲି ଭାବି ଦେଲେ ହବନି, ଆମେ ଦେଖିବାକୁ ପଡିବ ଯେ ସେ ଦାୟିତ୍ୱ କେତେ ନିଃସ୍ୱାର୍ଥ ଭାବରେ ପର ଭାବରେ ତୁଲେଇ ପାରିବ, ସେଠି ଯାଇକିରି ସେ କାର୍ଯ୍ୟର ଇଏଟା ରହିବ।
1: ତେବେ ଏ ଥିଲା ସମ୍ଭାବନାର ବିଷୟ, ବିଲେଇ ହାତରେ ମାଛ କେଳେଇବା। ଏ ସମ୍ପର୍କରେ ଯେଉଁ ଶ୍ରୋତାମାନେ ଆଜି ନିଜର ମତାମତ ଦେଇଥିଲେ ଆଉ ଯେଉଁମାନେ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି, ସମସ୍ତଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
2: ତାହେଲେ ବର୍ତ୍ତମାନ ଆମେ ଶ୍ରୋତାଙ୍କୁ ଆଗାମୀ ସମ୍ଭାବନା ବିଷୟରେ କହିବା। ସେପ୍ଟେମ୍ବର ମାସର 19 ତାରିଖ ଶନିବାର ସମ୍ଭାବନା ପାଇଁ ଆମର ବିଷୟ ରହିଛି ଘୋଷା ବଳତ।
1: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ସେପ୍ଟେମ୍ବର ମାସର 18 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ଘୋଷା ବଳଦ। ତାହେଲେ ଆଜିର ସମ୍ଭାବନାରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
2: ମୁଁ ସୁରଭି, ନମସ୍କାର।

ପ୍ରଚାର କଲୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସମ୍ଭାବନା। ବିଷୟ ଥିଲା ବିଲେଇ ହାତରେ ମାଛ କାଳେଇବା। ଉପସ୍ଥାପନା କରିଥିଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ଏବଂ ସନ୍ଧ୍ୟା 6:00। ପୂର୍ବାହ୍ନ 10:00 ଶୁଣିବେ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:35। ଶିଳ୍ପୀ ମାନିଲି ଚିତ ଜେନା ଏବଂ ଭୁବନେଶ୍ୱର ମିଶ୍ର। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀ ମାନିଲି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ପୂର୍ବାହ୍ନ 9:00 ଗୀତିଧାରା କ୍ରମରେ ପ୍ରଚାର କରିବୁ କିଛି ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ସପ୍ତଧାରା କ୍ରମରେ ପୂର୍ବାହ୍ନ 9:30 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀ ମାନିଲେ ଗୋବିନ୍ଦ ଚନ୍ଦ୍ର ସେନାପତି, ମହାପାତ୍ର, ମିନତୀ ଭଞ୍ଜ, ଘନଶ୍ୟାମ ପଣ୍ଡା ଏବଂ ପ୍ରୀତିନନ୍ଦ ରାଉତରାୟ। ଦିନ 1:05 ଗୀତିଭାରତୀ କ୍ରମରେ ପ୍ରଚାର କରିବୁ ସମବେତ କଣ୍ଠରେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡି ଅଞ୍ଚଳର ଗୀତ ଏବଂ ପରେ ହରିୟାଣା ଭି ଲୋକଗୀତ। ଶିଳ୍ପୀ ଗୁଲାବ ସିଂ ଏବଂ ସାଥୀ। ଦିନ 1:20 ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ପ୍ରଥମେ ସାକ୍ଷାତକାରରେ ଶୁଣିବେ ପ୍ରାଥମିକ ଚିକିତ୍ସା, ଜାଣିବା ଜୀବନ ବଞ୍ଚାଇବା ଶାନ୍ତନୁ କୁମାର ପରିଡ଼ାଙ୍କ ସହିତ। ପରେ ଜାଣିବା କଥାରେ ଶୁଣିବେ ପଞ୍ଚମହଲ ଉତ୍ତରପ୍ରଦେଶ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତ୍ୟଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ସମ୍ପର୍କ ସେତୁ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 6:20 ପ୍ରଚାର କରିବୁ ଅତିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଶିଳ୍ପୀ ସୁମନ କଲ୍ୟାଣପୁର ଏବଂ ଜଗଜିତ ସିଂ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: പ്രസരക്കുറിച്ച് പ്രായോജിത കാര്യക്രമ എന്റർപ്രൈസ് ഇൻക്യുബേഷൻ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ। ଶ୍ରୋତାବନ୍ଧୁ, ଆପଣମାନେ
5: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ ଇନକ୍ୟୁବେସନ ପ୍ରୋଗ୍ରାମ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। କଣ୍ଠଶିଳ୍ପୀମାନେ ହେଲେ ଚିତ୍ତ ଚେନ୍ନା ଏବଂ ଭୁବନେଶ୍ୱରୀ ମିଶ୍ର। ଗୀତ ରଚନା କରିଛନ୍ତି ଶରତ ଚନ୍ଦ୍ର ପଣ୍ଡା। ତାହେଲେ ପ୍ରଥମେ କଣ୍ଠଶିଳ୍ପୀ ଚିତ୍ତ ଚେନ୍ନା।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। କଣ୍ଠଶିଳ୍ପୀମାନେ ଥିଲେ ଚିତ୍ତ ଚେନ୍ନା ଏବଂ ଭୁବନେଶ୍ୱରୀ ମିଶ୍ର। ଗୀତ ରଚନା କରିଥିଲେ ଶରତ ଚନ୍ଦ୍ର ପଣ୍ଡା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ନିଜାମ। ସଙ୍ଗୀତ ସଞ୍ଜୟ।

0: ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି କେତୋଟି ଲଘୁ ସଙ୍ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅର୍ଣ୍ଣପୂର୍ଣ୍ଣାନନ୍ଦ। ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ବେଟା ଚଳଚ୍ଚିତ୍ରର ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତ ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଜୁଦାଇ ଏହି ଚଳଚ୍ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀମାନେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତ ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଶେଷରେ ଶୁଣନ୍ତୁ କ୍ରିସ୍ ଚଳଚ୍ଚିତ୍ରର ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଇବ୍ରାହିମ୍ ଅସ୍କ, ସଙ୍ଗୀତ ରାଜେଶ ରୋଶନ।

ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସପ୍ତଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ବାଜି। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆଜି ପୂର୍ବାହ୍ନ 10:00ରେ ଶୁଣିବି ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ

ଆପଣମାନେ ଶୁଣିଛନ୍ତି ବାଜି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ଆପଣମାନେ ଶୁଣୁଥିଲେ ବାଜି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ମାଳୟ ମିଶ୍ର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ନାରୀ ନୁହେଁ ତୁ ନାରାୟଣୀ। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ କୁମାର ବାପି, ନିଜ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଲୋଫର ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଶାନ୍ ଏବଂ ତପୁ ମିଶ୍ର ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ସଙ୍ଗୀତରେ ସଜେଇଛନ୍ତି ଗୁଡ଼ଲି ରଥ

ତୋ ବିନା ମୋ କାହାଣୀ ଅଧା ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା।

0: ଶୁଣିଲି ଶବ୍ଦଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ପୂର୍ବାହ୍ନ 10 ବାଜିବାକୁ ଯାଉଛି। ଶୁଣନ୍ତୁ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଗୀତଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହୋଇଛି ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର। ଆଜିର ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। ସଂଯୋଜନା କରିଛନ୍ତି ପ୍ରଜ୍ଞା ପାରମିତା ସାହୁ। ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଆମ ଟେଲିଫୋନ୍ ନମ୍ଘର 2 ହେଉଛି 06712301146 ଏବଂ 06712301149। ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମର

0: ଟକ୍ ଷ୍ଟୁଡିଓକୁ।
1: ନମସ୍କାର, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ ଆମର ଏହି ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ। ଏଇ ଟିକିଏ ପୂର୍ବରୁ ତ ଆମର ଉଦ୍ଘୋଷକ ମହାଶୟ ଆମର ବିଶେଷଜ୍ଞଙ୍କ ସମ୍ପର୍କରେ ସୂଚନା ଦେଲେ, ଆଉ ଥରେ କହି ରଖୁଛୁ ଆମ ସହ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। ଆପଣ ଦୁଇ ଜଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ତେବେ ଆମର ଯେଉଁ ବିଷୟ ରହିଛି ସାମଗ୍ରିକ ପୋଷଣ, ଭାରତ ସରକାରଙ୍କର ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତରପ୍ରଦେଶର ବାରଣାସୀଠାରେ ଏହି ସାମଗ୍ରିକ ପୋଷଣ ସମ୍ପର୍କରେ ଆମର ଯେଉଁ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026ର ଶୁଭାରମ୍ଭ କରିଥିଲେ କହିଥିଲେ ଏବଂ ଚଳିତ ମାସର 9 ତାରିଖରେ ଏହାର ଶୁଭାରମ୍ଭ ହୋଇଥିଲା ବାରଣାସୀଠାରେ ଏବଂ ଏହି ଅଭିଯାନ 9 ସେପ୍ଟେମ୍ବରରୁ ଅକ୍ଟୋବର ମାସର 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଆମର ଯେଉଁ ଥିମ୍ ରହିଛି ଆମର ଅଙ୍ଗନବାଡ଼ି ଆମର ଦାୟିତ୍ୱ, ଏହାର ମୁଖ୍ୟ ଉଦ୍ଦେଶ୍ୟ ଯାହା ରହିଛି ଯେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସାମଗ୍ରିକ ପୋଷଣର କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବା ପାଇଁ। ତେବେ ପ୍ରଥମେ ଡକ୍ଟର ନନ୍ଦ ଆପଣ ଆମକୁ କୁହନ୍ତୁ ଯେ ସାମଗ୍ରିକ ପୋଷଣ କହିଲେ କ'ଣ ବୁଝିବା?
2: ଶୁଣନ୍ତୁ, ସାମଗ୍ରିକ ପୋଷଣ ହେଉଛି ଆମେ କୌଣସି ଜଣେ ବ୍ୟକ୍ତିର ପୋଷଣ ବା ତା ନ୍ୟୁଟ୍ରିସନକୁ ଠିକ୍ କରିକି ଆମେ କହିପାରିବାନି ଯେ ଆମେ ଗୋଟେ ସୁସ୍ଥ ସମାଜ ଗଠନ କରିପାରୁଛୁ। ସମାଜ ଯେତେ ଲୋକ ରହୁଛନ୍ତି ବା କମ୍ୟୁନିଟିରେ ଯେତେ ଲୋକ ରହୁଛନ୍ତି ସମସ୍ତେ ଯଦି ସୁପୋଷଣ ନେଇପାରିବେ ବା ଠିକ୍ ଭାବରେ ଖାଦ୍ୟ ଖାଇପାରିବେ ଏବଂ ତାଙ୍କୁ ଠିକ୍ ଭାବରେ ପୋଷଣ ମିଳିପାରିବ ତାହେଲେ ଆମେ ତାକୁ କହିବା ଯେ ସାମଗ୍ରିକ ପୋଷଣ। ଖାଲି ଜଣେ ଲୋକ କିମ୍ବା ଗୋଟେ ପରିବାର କିମ୍ବା ଗୋଟେ କମ୍ୟୁନିଟି ସେମିତି ନାହିଁ, ଜାତି ବର୍ଣ୍ଣ ନିର୍ବିଶେଷରେ ସେ ବୁଢ଼ା ହୁଅନ୍ତୁ କି ସେ ଛୋଟ ପିଲା ହୁଅନ୍ତୁ, ସେ ସ୍ତ୍ରୀ ଲୋକ ହୁଅନ୍ତୁ, ସେ ଗର୍ଭବତୀ ମହିଳା ହୁଅନ୍ତୁ, ସେ କିମ୍ବା ସ୍ତନଯାତ୍ରୀ ମା ହୁଅନ୍ତୁ, ସେ ଆଡଲସେଣ୍ଟ ବଏଜ୍ କି ଗାର୍ଲସ ଯିଏ ବି ହୁଅନ୍ତୁ, ସମସ୍ତଙ୍କ ପାଇଁ ଯଦି ଆମେ ନ୍ୟୁଟ୍ରିସନ ବା ପୋଷଣ ବା ସୁଷମ ଆହାର କି ସନ୍ତୁଳିତ ଆହାର ଯୋଗାଇ ପାରୁଛୁ ବା ସମସ୍ତେ ଏଇଟା ଖାଇପାରୁଛନ୍ତି ତାହେଲେ ଆମେ ତାକୁ କହିବା ସାମଗ୍ରିକ ପୋଷଣ।
1: ଧନ୍ୟବାଦ।
2: ଯାହାକୁ ଆଜି ଆମର ଯୋଉ ଥିମ୍ରେ ନିଆଯାଇଛି, ବିଷୟବସ୍ତୁ ନିଆଯାଇଛି ସାମଗ୍ରିକ ପୋଷଣ, ଆମର ଦାୟିତ୍ୱ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର।
1: ଧନ୍ୟବାଦ ମ୍ୟାଡାମ ଆପଣଙ୍କୁ। ତେବେ ଡକ୍ଟର ବିଶ୍ୱାସ, ଆମର ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ କାହିଁକି ଆବଶ୍ୟକ?
3: ଖାଦ୍ୟ ଆମର ଜୀବନର ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟ। ଯଦି ଆମେ ସୁଖାଦ୍ୟ ନ ଖାଇବା, ଭିଟାମିନ ପ୍ରୋଟିନ ଯୁକ୍ତ ଖାଦ୍ୟ ନ ଖାଇବା ତେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା। ତ ଆମେ ଯେଉଁଟା କହିଥାଉ ବାଲାନ୍ସ ଡାଏଟ୍, ଯେଉଁଥିରେ କି ପ୍ରୋଟିନ କାର୍ବୋହାଇଡ୍ରେଟ ଫ୍ୟାଟ ଆଉ ସବୁ ଭିଟାମିନ ଠିକ୍ ମାତ୍ରାରେ ଥାଏ, ଏହିସବୁ ଖାଦ୍ୟ ସମସ୍ତଙ୍କର ନିହାତି ଖାଇବା ଜରୁରୀ। କାରଣ ମେଣ୍ଟାଲ ହେଲ୍ଥ, ଫିଜିକାଲ ହେଲ୍ଥ, ପୁରା ଦେହର ସୁସ୍ଥତା ନିର୍ଭର କରେ ଆପଣଙ୍କର ଖାଦ୍ୟ ଉପରେ।
1: ତେବେ ସୁଖାଦ୍ୟ କାହାକୁ କହିବା ଡକ୍ଟର ନନ୍ଦ?
2: ହଁ, ସନ୍ତୁଳିତ ଆହାର ବା ସୁଷମ ଖାଦ୍ୟ ଏକ ଏପରି ଖାଦ୍ୟ ଯାହାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟ ଯୋଉ ଆମେ କହୁଛେ, ଯେମିତି ହେଲା ଯେମିତି ମ୍ୟାଡାମ କହିଲେ କାର୍ବୋହାଇଡ୍ରେଟ ବା ଶ୍ୱେତସାର, ପ୍ରୋଟିନ ବା ପୁଷ୍ଟିସାର, ଫ୍ୟାଟ ବା ସ୍ନେହ ସାର, ମିନେରାଲ ବା ଧାତୁସାର, ଭିଟାମିନ ବା ଜୀବସାର, ଜଳ ଏବଂ ଖାଦ୍ୟର ଖଦଡ଼ା ଅଂଶ ୱାଟର ବା ଜଳ ଆଉ ଖାଦ୍ୟର ଖଦଡ଼ା ଅଂଶ ଡାଏଟ୍ରି ଫାଇବର ଆମକୁ ଉଚିତ ପରିମାଣରେ, ସଠିକ ପରିମାଣରେ ଏବଂ ଉଚିତ ଅନୁପାତରେ, ସେଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଯେ ଆମକୁ ଉଚିତ କେଉଁଟା କେତେ ମିଳିବା କଥା ମିଳିପାରୁଥିବ ଏବଂ ତା ଛଡ଼ା ସେଥିରେ ଆଉ କିଛି ଅଧିକ ନ୍ୟୁଟ୍ରିଏଣ୍ଟସର ପ୍ରୋଭିଜନ ରହିଥିବ ଯାହାଦ୍ୱାରା କି ଆମେ ଯେତେବେଳେ ଉପାସ ରହୁଛୁ ସେତେବେଳେ ସେଇଟା ସେ ଆମକୁ ଭରଣା କରିପାରିବ। ତ ଆମେ ସମସ୍ତେ ଯଦି ଏଭଳିଆ ଖାଦ୍ୟ ଖାଇବା ତାହେଲେ ଆମେ କେବେ କାମ କଲାବେଳେ ଥକି ଯିବାନି କି ଆମେ ହାଲିଆ ହେଇଯିବାନି, ଆମେ ଦିନ ସାରା ଆକ୍ଟିଭ ରହିବା ଏବଂ ଯାହା ଯାହା କାମ ଆମ ସାମ୍ନାରେ ଆସୁଛି କରିବା ପାଇଁ ଆମେ ତାକୁ ସୁଚାରୁରୂପେ କରିପାରିବା।
1: ତେବେ ମ୍ୟାଡାମ ଆପଣ ଗୋଟିଏ କଥା କହିଲେ, ପରିମାଣ ରହିବା ଦରକାର ଆଉ ଅନୁପାତ ରହିବା ଦରକାର, ଏ ସମ୍ପର୍କରେ ଟିକେ ଆମକୁ କୁହନ୍ତୁ।
2: ଦେଖନ୍ତୁ, ଆମେ ପ୍ରୋଟିନ ଦେଖନ୍ତୁ ଆମେ ଯେତେ ବଡି ୱେଟ୍ ଅଛି ତା ଅନୁସାରେ ଆମେ ଖାଇବା କଥା। କାର୍ବୋହାଇଡ୍ରେଟ ଆମେ କି ପ୍ରକାର କାମ କରୁଛେ, ଆମେ ବସିକି କାମ କରୁଛେ କି କିଛି ଶାରୀରିକ ପରିଶ୍ରମ କରୁଛେ, କି ଜଣେ ଖେଳାଳି ତା ପାଇଁ ଅଲଗା ହେବ, ଜଣେ ଘରେ ଯିଏ ଗୃହିଣୀ ତା ପାଇଁ ଅଲଗା ହେବ, ଯିଏ ଅଫିସରେ ବସିକି କାମ କରୁଛନ୍ତି ତା ପାଇଁ ଅଲଗା ହେବ, ଆଉ ଯିଏ ବେଡ୍ରେ ପଡ଼ୁଛନ୍ତି ତାଙ୍କ ପାଇଁ ଅଲଗା ହେବ। ସୋ ବିଭିନ୍ନ ପ୍ରକାର କାର୍ଯ୍ୟ ଯାହା ଆମେ କରିଥାଉ ଶାରୀରିକ କାର୍ଯ୍ୟ ତା ଅନୁସାରେ ଆମର କାର୍ବୋହାଇଡ୍ରେଟ ବା ଆମର ଶକ୍ତି ବା ଏନର୍ଜି

0: ସେଟା ତାର ରିକ୍ୱାରମେଣ୍ଟ ଦରକାର କରେ। ଯେମିତି ପ୍ରୋଟିନ୍ ରିକ୍ୱାରମେଣ୍ଟ ମନେକର ଜଣେ ଗର୍ଭବତୀ ମହିଳା ଅଛି, ଜଣେ ସ୍ତନ୍ୟ ଜାତିର ମା ଅଛି, ଜଣେ ଛୋଟ ପିଲା ଅଛି, ଜଣେ ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି, ମହିଳା ଅଛନ୍ତି କିମ୍ବା ପୁରୁଷ ଅଛନ୍ତି, ଜଣେ ଜଣେ ପ୍ରାପ୍ତ ବୟସ୍କ ପୁରୁଷ କି ମହିଳା ଅଛନ୍ତି, ଯୋଉ ଆଡୋଲେସେଣ୍ଟ ଗାର୍ଲସ୍ ବା କିଶୋରୀ ଝିଅ ବା ପୁଅ କିଶୋର ପୁଅ, ତ ସମସ୍ତଙ୍କ ପାଇଁ ସେଟା ଅଲଗା ହବ। କିନ୍ତୁ ସମସ୍ତଙ୍କର ଆବଶ୍ୟକ ଅନୁସାରେ ଯଦି ଆମେ ନ୍ୟୁଟ୍ରିଏଣ୍ଟ ଯୋଗାଇ ପାରିବା ତାହେଲେ ଆମେ ତାକୁ କହିବା ସନ୍ତୁଳିତ ଆହାର।
1: ଆଜ୍ଞା ଆଜ୍ଞା, ତେବେ ସମସ୍ତଙ୍କର ଯେଉଁ ଅନୁପାତ ରହିବ ତାହା କଣ ଭିନ୍ନ ଭିନ୍ନ ରହିବ?
0: ଭିନ୍ନ ନିଶ୍ଚିତ ଭାବରେ।
1: ଶ୍ୱେତସାରର ପରିମାଣ, ପୁଷ୍ଟିସାରର ପରିମାଣ ଯୋଉ ଅଲଗା ଅଲଗା ରହିବ, ସେ ସମ୍ପର୍କରେ ଡକ୍ଟର ବିଶ୍ୱାସ ଟିକେ ଆମକୁ କୁହନ୍ତୁ। ଜଣେ କିପରି ଖାଇବା କଥା, ତାର ଖାଦ୍ୟରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଏହାର ପରିମାଣ କିପରି ରହିବା କଥା, ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି?
2: ମ୍ୟାଡାମ ଯେମିତି କହିଲେ ଯେ ଆମର ଖାଦ୍ୟରେ ରାଫେଜ ବା ଯୋଉ ଡାଇଟେରୀ ଫାଇବର, ସେଟା ଆମର ଖାଦ୍ୟରେ ରହିବା ବହୁତ ଆବଶ୍ୟକ। ଦେଖନ୍ତୁ ଯେ ମାନେ ପ୍ରୋଟିନ୍ ରିକ୍ୱାରମେଣ୍ଟ ଆମର ହଉଛି କହିବାକୁ ଗଲେ 1 gram ପର କେଜି ବଡି ୱେଟ, ତ ଆମେ ତ ମାପିକି ସମସ୍ତେ ପ୍ରୋଟିନ୍ ଖାଉ ନା। ତେଣୁକରି ଆମର ଛୁଆଦିନେ କଣ ଦେଖା ହେଇଛି ଆମକୁ, ଭାତ, ଡାଲି, ଶାଗ, ଭଜା, ଏଇଟା ଦେଇକି ଆପଣ ଏଇଟା ଗୋଟେ କମ୍ପ୍ଲିଟ୍ ଫୁଡ୍ ଆପଣ ଖାଇପାରିବେ। ଭାତରେ ଆପଣଙ୍କର କାର୍ବୋହାଇଡ୍ରେଟ ଅଛି, ଡାଲିରେ ଆପଣଙ୍କର ପ୍ରୋଟିନ୍ ଅଛି, ଡାଲି ହଉଛି ପ୍ରୋଟିନ୍ ରିଚ୍, ତାପରେ ଆପଣଙ୍କର ଯୋଉ ଶାଗ ଭଜା ଏଗୁଡ଼ା ଆପଣ ଖାଉଛନ୍ତି, ଏଥିରେ ସବୁ ପ୍ରକାର ଭେଜିଟେବଲ୍ସ ଅଛି ଯୋଉଠିକି ଆମର ମିନେରାଲ୍ସ ଆଉ ଭିଟାମିନ୍ସ ଆପଣଙ୍କୁ ମିଳିପାରିବ ହେଲା। ତା ଏଗୁଡ଼ା ସବୁ ଯଦି ଆମ ବାଲାନ୍ସ ଡାଏଟ୍ରେ ଖାଇବେ, ଟିକେ ଆପଣ ଭାତ ଖାଇବେ, ଟିକେ ଡାଲି, ଟିକେ ଭଜା ଖାଇବେ, ତାହେଲେ ଦେଖିବେ ଆପଣଙ୍କର ଆହାରଟା ପୁରା ସନ୍ତୁଳିତ ଆହାର ହେଉଛି, ଯାହା ରିକ୍ୱାରମେଣ୍ଟ ଆପଣଙ୍କୁ ସବୁବେଳେ ମିଳିପାରୁଛି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଡାଏଟିଂ କରିବା ପିଲାମାନେ ଭାବୁଛନ୍ତି ଯେ ଆମେ ଯଦି କାର୍ବୋହାଇଡ୍ରେଟ ଖାଇଦେଲୁ ଆମେ ଜିରୋ କାର୍ବ ଡାଏଟ୍ ଖାଇବୁ, ମାନେ କାର୍ବୋହାଇଡ୍ରେଟ ଜମା ଖାଇବୁନୁ, ତ କାର୍ବୋହାଇଡ୍ରେଟ ନ ଖାଇଲେ ତମେ ପୁଣି କଣ ଖାଇବେ, ପ୍ରୋଟିନ୍ ଖାଇବେ। ସେମାନେ ପ୍ରୋଟିନ୍ଟା ଡାଏଟ୍ରେ ବହୁତ ବଢ଼େଇ ଦେଉଛନ୍ତି, ଯାହା ଫଳରେ ହେଉଛି କି କିଡ଼ନୀ ଉପରେ ବହୁତ ପ୍ରେସର ପଡୁଛି। ଖାଲି ପ୍ରୋଟିନ୍ ଆପଣ ଖାଇପାରିବେ କି? ଆମକୁ ଛୁଆଦିନେ ଶିଖା ହେଇଛି, ଆମେ ଶିଖିକି ଆସିଛୁ କି ସବୁ ଜିନିଷ ମିଶେଇକି ଖାଆନ୍ତୁ, ତେବେ ଆପଣ ସୁସ୍ଥ ରହିବେ। ମନେ କରନ୍ତୁ ମୁଁ ଭାତ ନ ଖାଇକି ଦିନସାରା ଖାଲି ଡାଲି ପିଇବି, ଡାଲି ଖାଇକି ରହିବି, ମୁଁ ତ କେବେ ବି ସୁସ୍ଥ ରହିପାରିବିନି। ଏବେ ଯୋଉ ପ୍ରୋଟିନ୍ଟା ବଢ଼େଇ ଦେଉଛନ୍ତି, ଆରେ କାର୍ବୋହାଇଡ୍ରେଟ ଆମର ବହୁତ ଜରୁରୀ। ଆମର ଏନର୍ଜି କୋଉଠୁ ଆସିବ? କାର୍ବୋହାଇଡ୍ରେଟରୁ ଆସିବ। ଆମର ରାଫେଜ ଯଦି ନ ହବ ତେବେ ଆମର ହଜମ ଭଲ ହବନି, ଆମର ମଳତ୍ୟାଗ ବି ଠିକ୍ରେ ହବନି। ତା କାରଣ ହଉଛି ରାଫେଜଟା ହେଲ୍ପ କରେ ଆପଣଙ୍କର, ଲୋକଙ୍କର ଆଜିକାଲି କନ୍ଷ୍ଟିପେସନ ହଉଛି, କାହିଁ ହଉଛି? କାହିଁକି ନା ତାଙ୍କର ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ବା ରାଫେଜ କମିଯାଉଛି, ଏଇଥିପାଇଁ କନ୍ଷ୍ଟିପେସନ ହଉଛି। ତେଣୁକରି କାର୍ବୋହାଇଡ୍ରେଟ କମ୍ ଖାଆନ୍ତୁ, ମୁଁ ମନା କରୁନି କାର୍ବୋହାଇଡ୍ରେଟ ଆପଣ ବହୁତ ବେଶୀ ଖାଆନ୍ତୁ, କାର୍ବୋହାଇଡ୍ରେଟ କମ୍ ଖାଆନ୍ତୁ। ବାଲାନ୍ସ ଡାଏଟ୍, ଟିକେ ଭାତ, ଟିକେ କାର୍ବୋହାଇଡ୍ରେଟ, ଟିକେ ଡାଲି, ଟିକେ ଶାଗ, ଟିକେ ଭଜା, ସବୁ ମିଶେଇକି ଖାଆନ୍ତୁ। ମାଛ ଯଦି ଖାଉଥିବେ ମାଛ ଖାଇବେ, ମାଛ ଯଦି ନ ଖାଉଥିବେ ଭେଜିଟେରିଆନ୍ ଥିବେ ତେବେ ଆପଣ ପନିର ଟିକେ ଖାଇପାରିବେ, ତା ଜାଗାରେ ଆପଣ ଗୋଟେ ମିକ୍ସଡ ଭେଜିଟେବଲ୍ ବନେଇକି ଖାଇପାରିବେ, ଯୋଉଟାକୁ ଆମେ ଘାଣ୍ଟ ବୋଲି କହୁଛୁ, ସନ୍ତୁଳା ବୋଲି କହୁଛୁ, ଏଗୁଡ଼ା ଆପଣ ଖାଇପାରିବେ।
1: ଆଜ୍ଞା, ତେବେ ଆମକୁ ଗୋଟିଏ ଫୋନ ଆସିଛି, ତାର ଆମକୁ ସୂଚନା ମିଳିଛି। ଶ୍ରୋତା ବନ୍ଧୁ, ଆପଣଙ୍କର ପରିଚୟ ଦିଅନ୍ତୁ।
3: ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର, ନମସ୍କାର,
3: ମୁଁ କହୁଥିଲି ନାରାୟଣ ପ୍ରଧାନ, ବି ବରମପୁର ବୁଗୁଡା ଗଞ୍ଜାମରୁ।
1: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ, ପ୍ରଶ୍ନ କୁହନ୍ତୁ।
3: ଆଜ୍ଞା, ମୁଁ ଜାଣିବାକୁ ଚାହୁଁଛି ପୋଷଣ ଯୁକ୍ତ ଖାଦ୍ୟ କେଉଁ ଗୁଡିକ, ଆଉ ପୋଷଣ ଯୁକ୍ତ ଖାଦ୍ୟ ଆମେ କାହାକୁ କହିବା, ଆଉ ପୋଷଣ ଯୁକ୍ତ ଖାଦ୍ୟ ଅଭାବରୁ ଗୋଟେ ଲୋକ କେଉଁ କେଉଁ ରୋଗରେ ପଡିବ?
1: ଧନ୍ୟବାଦ ଆପଣଙ୍କୁ। ତେବେ ଡକ୍ଟର ନନ୍ଦ, ଏ ସମ୍ପର୍କରେ ଆମକୁ କୁହନ୍ତୁ, ପୋଷଣଯୁକ୍ତ ଖାଦ୍ୟ କାହାକୁ କହିବା?
0: ଦେଖନ୍ତୁ, ପୋଷଣଯୁକ୍ତ ଖାଦ୍ୟ ହେଉଛି, ଯେମିତି ମୁଁ କହିଲି ପ୍ରଥମରୁ, ଯେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଯାହା ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟସ ସଠିକ୍ ପରିମାଣରେ ଏବଂ ଉଚିତ ଅନୁପାତରେ ମିଳିପାରୁଥିବ, ସେଇଟାକୁ ଆମେ କହିବା ପୋଷଣଯୁକ୍ତ ଖାଦ୍ୟ। ଆମେ ଖାଲି ଭାତ ଖାଇବା, ଯେମିତି ମ୍ୟାଡାମ୍ କହିଲେ, ଭାତ ସାଙ୍ଗରେ ଡାଲି, ଡାଲି ସାଙ୍ଗରେ ପନିପରିବାର ତରକାରୀ କି ଭଜା, ଏମିତି ଖାଇଲେ ଆମକୁ ହିଁ, ଯାହା ଆମର ପାରମ୍ପରିକ ଖାଦ୍ୟ, ଆମେ କୁଆଡେ ଯିବାନି କାହାକୁ ପଚାରିବା ପାଇଁ, ବୁଝିବା ପାଇଁ, ଆମର ପୂର୍ବପୁରୁଷମାନେ ସେଟା ସବୁ କରିଦେଇ ଯାଇଛନ୍ତି, ଆମେ ସେଇଟାକୁ ହିଁ ଫଲୋ କଲେ ଆମେ ବହୁତ ସୁସ୍ଥ ରହିପାରିବା। ଆମେ କିନ୍ତୁ ବର୍ତ୍ତମାନ କ'ଣ କରୁଛେ, ଆମେ ଯାଉଛେ ଜିମ୍କୁ, ସେଠି ସେ ଆମକୁ କହୁଛି ଆପଣ ଖାଲି ପ୍ରୋଟିନ୍ ଖାଆନ୍ତୁ, କାର୍ବୋହାଇଡ୍ରେଟ୍ ଟୋଟାଲ୍ ଖାଆନ୍ତୁନି। କିନ୍ତୁ ଦେଖନ୍ତୁ, ମିନିମମ 100 gram ବା 100 gram କାର୍ବୋହାଇଡ୍ରେଟ୍ ଖାଇବା ନିହାତି ଜରୁରୀ, ଯୋଉଟାକି ଆପଣଙ୍କର ଫ୍ୟାଟ୍ରୁ କି ଆପଣଙ୍କ ଶରୀରରେ ଏନର୍ଜି ସେ ବାହାର କରିବ, ନହେଲେ ସେମିତି ଆପଣ ଖାଲି ଖାଇଲେ ଆପଣଙ୍କର ସେଗୁଡ଼ାକ ହେଇପାରିବନି, ସେଗୁଡ଼ାକ ବୁଝିବାକୁ ନାରାଜ, ତ ତାର ବହୁତ

0: ଆଡଭର୍ସ ଇଫେକ୍ଟ ବର୍ତ୍ତମାନ ପଡୁଛି। ସେଥିପାଇଁ ଆପଣ ଯାହା ଆପଣଙ୍କ ଏରିଆରେ ମିଳୁଛି, ଯାହା ମାନେ ସେତୁ ସାର ଯେତେଖା ଯେମିତି ହେଲା ଚାଉଳ କି ମାଣ୍ଡିଆ ମାନେ ଯାହା ଯୋଉ ଆମେ ସିରିଏଲ ସବୁ ମିଲେ ଯଦିଟା କହୁଛେ, ଯାହା ବି ମିଳୁଛି ପ୍ଲସ ଆପଣଙ୍କର ଯେତେ ପ୍ରକାର ଡାଲି ମିଳୁଛି, ଯାହା ପନିପରିବା ମିଳୁଛି, ଆପଣ ଯାହା ଶାଗମୁଗ ମିଳୁଛି, ଆପଣ ଯାହା ଫଳମୂଳ ମିଳୁଛି, ଆପଣ ସେଇଆକୁ ହିଁ ଖାଆନ୍ତୁ। ଆଉ ଯାହା ଆପଣଙ୍କ ଘରେ ଖିଆହୁଏ ସେଇଟାକୁ ହିଁ ଠିକ୍ ଭାବରେ ଯଦି ଖାଇବେ, ସବୁଜଣଙ୍କ ମିଶେଇକି ଖାଇବେ, ତାହେଲେ ଯାଇକି ଆପଣଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିପାରିବ।
1: ତେବେ ଡକ୍ଟର ବିଶ୍ୱାସ, ଆଉ ଗୋଟିଏ ପ୍ରଶ୍ନ ଆମର ଶ୍ରୋତାବନ୍ଧୁ ପଚାରିଥିଲେ ଯେ ଯଦି ପୋଷଣଯୁକ୍ତ ଖାଦ୍ୟ ଆମେ ନ ଖାଇବା କେଉଁ ରୋଗ ହେବ, ସେ ସମ୍ପର୍କରେ?
2: ସବୁଠୁ ବଡ଼ କମନ୍ ରୋଗ ଯୋଉଟା ଆମେ ଦେଖୁଛୁ, ବହୁତ ଜଣଙ୍କର ଏବେ ସରକାରଙ୍କର ଅଭିଯାନ ବି ଚାଲିଲାଣି ଯେ ଆନିମିଆ ମୁକ୍ତ ଭାରତ ଅଭିଯାନ, ସବୁଠୁ ବେଶୀ ଦେଖାଯାଉଛି ରକ୍ତହୀନତା, ଯୋଉଟାକୁ ଆମେ ଆନିମିଆ ବୋଲି କହିଥାଉ। ଆମର ଟେକ୍ନିକାଲ ଟର୍ମରେ ବା ମେଡିକାଲ ଟର୍ମରେ ଆନିମିଆ ବୋଲି କହିଥାଉ ରକ୍ତହୀନତା। ରକ୍ତହୀନତାରୁ ଆପଣ ଲଢ଼ି ପାରିବେ ଯଦି ଆପଣ ଆଇରନ୍ ରିଚ୍ ଫୁଡ୍ ଖାଇବେ। ତ ଆପଣ ଆଇରନ୍ ରିଚ୍ ଫୁଡ୍ ଆପଣ କୋଉଠୁ ମିଳିବ ନା ଶାଗ, ମାଛ, ତାପରେ ପନିପରିବା, ଯେକୌଣସି ଶାଗୁଆ ରଙ୍ଗ ଦେଖାଯାଉଥିବା ଭେଜିଟେବଲରୁ ପନିପରିବାରୁ ଆପଣଙ୍କୁ ଆନିମିଆ ମାନେ ଆଇରନ୍ ରିଚ୍ ଫୁଡ୍ ମିଳିବ। ତା ବାଦରେ ଯଦି ଆପଣଙ୍କର ମାଲ୍ ନ୍ୟୁଟ୍ରିସନ ହେଲା, ମନେକର ତ ଆପଣ ପ୍ରୋଟିନ୍ର ଅଭାବ ହେଲା, ପ୍ରୋଟିନ୍ ଏନର୍ଜି ମାଲ୍ ନ୍ୟୁଟ୍ରିସନ ଯୋଉଟା ଆମେ କହୁ, ମାଲ୍ ନ୍ୟୁଟ୍ରିସନ ହେଲା, ଆପଣ ଠିକ୍ ଭାବରେ ଖାଦ୍ୟ ଖାଇଲେନି, ଏହା ଯୋଗୁଁ ଆପଣଙ୍କର ବଡି ଇମ୍ୟୁନିଟି କମିଯିବ। ବଡି ଇମ୍ୟୁନିଟି କମିଗଲେ ମାନେ ଶରୀରର ରୋଗ ପ୍ରତିରୋଧ ଶକ୍ତି ଯଦି କମିଗଲା ତାହେଲେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ। ପୁଣି ଏହି ରୋଗରେ ଆକ୍ରାନ୍ତ ହେଲେ ଆପଣଙ୍କର ପୁଣି ଆଉଥରେ ମାଲ୍ ନ୍ୟୁଟ୍ରିସନ ହେବ, ଖାଇବାକୁ ଇଚ୍ଛା ହେବନି, ଖାଇବେନି, ତାପରେ ଯାହା ବି ପ୍ରୋଟିନ୍ ବଡିରେ ଅଛି ସେଇ ପ୍ରୋଟିନ୍ ଗୁଡ଼ା ଚେଷ୍ଟା କରିବ। ପ୍ରୋଟିନ୍ ଆମକୁ ସାହାଯ୍ୟ କରେ ବଡିର ବିଲ୍ଡଅପ୍, ବଡିକୁ ବିଲ୍ଡଅପ୍ କରିବା ପାଇଁ। ଯଦି ଆପଣଙ୍କର କାର୍ବୋହାଇଡ୍ରେଟ୍ ଆପଣ ଖାଇଲେନି, ପ୍ରୋଟିନ୍ କେବଳ ଖାଇଲେ, ତ କ'ଣ ହେବ, ଏଇ ପ୍ରୋଟିନ୍ ଗୁଡ଼ା ବ୍ରେକ୍ଡାଉନ୍ କରିଯିବ ଆପଣଙ୍କର ଏନର୍ଜିକୁ। କାର୍ବୋହାଇଡ୍ରେଟ୍ ନାହିଁ ଯୋଉଟାକି ଆପଣଙ୍କ ଏନର୍ଜି ଦେଇଥାନ୍ତା, ପ୍ରୋଟିନ୍ ବ୍ରେକ୍ଡାଉନ୍ କରିକି ଏନର୍ଜି ତିଆରି କରିବ, ଯାହାଫଳରେ ଆପଣ ପତଳା ହେଇଯିବେ, ଆପଣ ରୋଗଣା ହେଇଯିବେ, ଆଉ ପୁଣି ଆଉ ଥରେ ମାଲ୍ ନ୍ୟୁଟ୍ରିସନ ହେବା ଫଳରେ ବଡି ଇମ୍ୟୁନିଟି କମିବ, ରୋଗ ହେବ, ରୋଗରୁ ପୁଣି ମାଲ୍ ନ୍ୟୁଟ୍ରିସନ ହେବ। ଏଇଟା ଗୋଟେ ଭିସିୟସ୍ ସାଇକେଲ ଯୋଉଟା ଚାଲୁଥାଏ। ତେଣୁକରି ଠିକ୍ ଭାବରେ ଠିକ୍ ମାତ୍ରାରେ ଖାଇବା ଖାଇବା ବହୁତ ଜରୁରୀ, ଯେମିତି ମ୍ୟାଡାମ୍ କହିଲେ। ଏଥିପାଇଁ ଆମର କିଛି ଏକ୍ସପର୍ଟ ଦରକାର ନାହିଁ କି କାହାକୁ ପଚାରିବା ଦରକାର ନାହିଁ, ଆମର ପୂର୍ବପୁରୁଷମାନେ କ'ଣ କହିଯାଇଛନ୍ତି, ସବୁ ଜିନିଷ ମିଶେଇ ମିଶେଇ ଖାଆନ୍ତୁ, ଭାତ ଡାଲି ଭଜା ସବୁ ଖାଆନ୍ତୁ, ଲୋକାଲି ଯାହା ମିଳୁଛି। ଆପଣଙ୍କୁ ଆପେଲ୍ ଖାଇବା ତ କିଛି ଜରୁରୀ ନାହିଁ ଯେ ଆମେ ଆପଣ 300-400 ଟଙ୍କା ଦେଇକି ଆପେଲ୍ ଖାଇବେ, ଆପଣ ଯଦି ଗୋଟେ ପିଜୁଳି ଖାଇପାରିବେ, ଆପଣ ଗାଁରୁ ଗଛରୁ ଗୋଟେ ପିଜୁଳିଟେ ବି ଖାଇପାରିବେ, ତା ଦେହରେ ନ୍ୟୁଟ୍ରିସନ ବହୁତ ବେଶୀ ଅଛି। ତେଣୁକରି ଆପଣ ଲୋକାଲି ଯାହା ଆପଣଙ୍କ ପାଖାପାଖି ଅଛି, ଗୋଟେ ସଜନା ଛୁଇଁ ଯଦି ଖାଇପାରିବେ ତା ଦେହରେ ନ୍ୟୁଟ୍ରିସନ ବହୁତ ଅଛି। ଛୁଇଁ ଗଛରୁ ପତ୍ର ଆଣିକି ଯଦି ଖାଇପାରିବେ, ଆପଣଙ୍କ ଜୀବନରେ କେବେ ବି ରକ୍ତହୀନତାର ଖାଦ୍ୟ ଯୋଗୁଁ ରକ୍ତହୀନତାର ଶିକାର ଆପଣ କେବେ ହେବେନି।
1: ଆଜ୍ଞା, ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ପ୍ରଥମେ ଆପଣଙ୍କର ପରିଚୟ କୁହନ୍ତୁ। ଆଜ୍ଞା,
3: ମୁଁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
1: ଆଜ୍ଞା, ଆପଣଙ୍କୁ ନମସ୍କାର, ସ୍ୱାଗତ କରୁଛୁ, ପ୍ରଶ୍ନ କୁହନ୍ତୁ।
3: ନମସ୍କାର, ପ୍ରଶ୍ନ କରିବା ପୂର୍ବରୁ ମୁଁ ଆପଣଙ୍କୁ ଜଣାଉଛି ଯେ ବର୍ତ୍ତମାନ ପୋଷଣ ମାସ ଚାଲିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।
1: ଆଜ୍ଞା,
3: ମୋର ପ୍ରଶ୍ନ ରହିଛି, ମା ଏବଂ ଶିଶୁର ରକ୍ତହୀନତା ଦୂର କରିବା ପାଇଁ କେଉଁ ପୋଷଣ ତତ୍ତ୍ୱ ବା ଖାଦ୍ୟ ଦରକାର?
1: ଆଜ୍ଞା, ଆପଣଙ୍କୁ ଧନ୍ୟବାଦ ଡକ୍ଟର ବିଶ୍ୱାସ,
2: ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ୟା ପୂର୍ବରୁ ହିଁ ମୁଁ କହିଥିଲି ଯେ ରକ୍ତହୀନତା ଦୂର କରିବା ପାଇଁ ଆପଣ କୋଉ କୋଉ ଖାଦ୍ୟ ଖାଇବେ, ପ୍ରଥମେ ଶିଶୁଠୁ ଆରମ୍ଭ କରେ, ତାପରେ ମା ପାଖକୁ ଆସୁଛି। ଶିଶୁ ଜନ୍ମ ହେବା ସାଙ୍ଗେ ସାଙ୍ଗେ, ଛୁଆ ଜନ୍ମ ହେବା ସାଙ୍ଗେ ସାଙ୍ଗେ 6 ମାସ ଯାଏ ସ୍ତନ୍ୟପାନ କରିବ, ସ୍ତନ୍ୟପାନ ଛଡ଼ା ଆଉ କିଛି ବି ପିଇବ ନାହିଁ। ମାନେ ଆପଣ ଭାବିବେ ଛୁଆର ପାଟି ଶୁଖିଯାଉଛି ଟିକେ ପାଣି ଦେଇଦିଏ, ନାଇଁ ଜମା ନୁହଁ, କେବଳ ମା କ୍ଷୀର ହିଁ ଛୁଆ ପାଇଁ ଅତି ଉତ୍ତମ। ଆଉ ମା କ୍ଷୀରରେ ଆବଶ୍ୟକ ଯେତିକି ପୋଷକ ତତ୍ତ୍ୱ ରହିବା କଥା ସବୁ ଅଛି ଛୁଆ ପାଇଁ, ତେଣୁ ଛୁଆ ପାଇଁ ଆଉ ଆବଶ୍ୟକ କିଛି ନାହିଁ। ଆଉ ରହିଲା ମା, ମା କ'ଣ ଖାଦ୍ୟ ଖାଇବେ, ମୁଁ ତ କହିଲି ଆପଣଙ୍କୁ, ଆପଣଙ୍କୁ ବଡ଼ ବଡ଼ ଏକ୍ସପର୍ଟ କି ବହୁତ ଲୋକ ବହୁତ ଜଣଙ୍କୁ କିଛି ପଚାରିବା ଦରକାର ନାହିଁ। ଆପଣ ଯଦି ଆପଣଙ୍କ ପାଖ ଆଖରେ ଲୋକାଲି ମିଳୁଥିବା ଶାଗ ପାଳଙ୍ଗ ଇଏ

0: ଆପଣଙ୍କର ସଜନା ଶାଗ, କୋଶଳା ଶାଗ, ଯେକୌଣସି ଶାଗ ଆପଣ ଯଦି ଖାଇବେ, ଏଇଟା ବହୁତ ରିଚ୍ ଇନ୍ ଆଇରନ୍, ତେଣୁକରି ମା ପାଇଁ ଏଇଟା ବହୁତ ଭଲ। ମାଙ୍କୁ ଯଦି ଆପଣ କ୍ଷୀର ଗ୍ଲାସ୍ଟେ ଦେବେ, କ୍ଷୀରରେ ବହୁତ କ୍ୟାଲସିୟମ୍ ଅଛି। କ୍ଷୀର ଯଦି ନ କିଣିପାରିଲେ, ବହୁତ ଜଣ ହୁଏତ କ୍ଷୀର କିଣିପାରନ୍ତିନି ବା ପସନ୍ଦ କରନ୍ତିନି, ସେମାନେ ଗାଁ ଗହଳିରେ ରୁହନ୍ତି, ଗାଁ ଗହଳିରେ ବହୁତ ସଜନା ଗଛ ଦେଖିବା ପାଇଁ ମିଳେ। ଯଦି ଛୁଇଁ ଦୁଇଟା ଖାଇବେ, ତା ଦେହରେ ବହୁତ କ୍ୟାଲସିୟମ୍ ଅଛି, ତେଣୁ ଆପଣ ସେଇଟା ଖାଇପାରିବେ। ଯଦି ଆପଣ ପିଜୁଳି ଖାଇବେ, ତା ଦେହରେ ସବୁ ପ୍ରକାର ନ୍ୟୁଟ୍ରିସନ୍ ଅଛି। ତେଣୁ କୋଳି ଖାଇବେ, ତା ଦେହରେ ସବୁ ଯୋଉ ଫଳ ଯୋଉ ସମୟରେ ମିଳୁଛି, ଶୀତ ଦିନରେ ଆମକୁ କୋଳି ମିଳୁଛି, ବର୍ଷା ଦିନରେ ଆମକୁ ପିଜୁଳି ମିଳୁଛି, ଖରା ଦିନରେ ଆମକୁ ଆମ୍ବ ମିଳୁଛି, ଜାଣିଥାନ୍ତୁ ଏଇଗୁଡ଼ା ଆମକୁ ନେଚର ଦେଇଛି, ଭଗବାନ ଦେଇଛନ୍ତି ଆମକୁ ଏଗୁଡ଼ା। ଯେତେ ଆପଣ ଖାଇପାରିବେ ଲୋକାଲି ଆଭେଲେବଲ୍ ନ୍ୟାଚୁରାଲ ଫୁଡ୍, ସେତିକି ଆପଣ ସୁସ୍ଥ ରହିବେ। ଆଉ ମା ପାଇଁ ଯଦି ଆପଣ ଆଇରନ୍ ରିଚ୍ ଫୁଡ୍ କହୁଛନ୍ତି, ଛୋଟ ମାଛ, ଚୁନା ମାଛ ଯଦି ମିଳୁଛି, ଚୁନା ମାଛ ହଉ ବା ବଡ଼ ମାଛ, ଯେକୌଣସି ମାଛରେ ଆପଣଙ୍କର ଆପଣ ଆଇରନ୍ ପାଇପାରିବେ। ଆପଣ ସି ଯଦି ଭେଜିଟେରିଆନ ମାନେ ଆମିଷ ଖାଆନ୍ତିନି, ତେବେ ଶାଗ, ଶାଗରେ ବହୁତ ମାତ୍ରାରେ ଆଇରନ୍ ଅଛି। ଯେକୌଣସି ସବୁଜ ରଙ୍ଗ ଦେଖାଯାଉଥିବା ପନିପରିବାରେ ବି ବହୁତ ଆଇରନ୍ ଅଛି। ଯେକୌଣସି ହଳଦିଆ ରଙ୍ଗର ପନିପରିବା, ଯୋଉଟାକି ଆମର ଅମୃତ ପାଚିଲା ଅମୃତଭଣ୍ଡା ହେଲା କି ଆମର କଖାରୁ ହେଲା, ଟମାଟୋ ହେଲା, ଏଥିରେ ବହୁତ ମାତ୍ରାରେ ଭିଟାମିନ୍ ଏ ଅଛି, ଯୋଉଟା ଆଖି ପାଇଁ ବହୁତ ଭଲ। ତେଣୁ ଯାହା ଆପଣଙ୍କୁ ମିଳୁଛି ପାଖାପାଖି ସେଗୁଡ଼ା ହିଁ ଖାଆନ୍ତୁ, ଆଉ ସେଥିରେ ହିଁ ସୁସ୍ଥ ରହିବେ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ହ୍ୟାଲୋ ମ୍ୟାଡାମ ନମସ୍କାର।
1: ଆଜ୍ଞା ନମସ୍କାର।
2: ପ୍ରଜ୍ଞା ପରିମିତ ମ୍ୟାଡାମ ମୋର ନମସ୍କାର। ଷ୍ଟୁଡିଓରେ ଉପସ୍ଥିତ ଥିବା ସମସ୍ତ ବିଶେଷଜ୍ଞ ମ୍ୟାଡାମ ସାର୍ଙ୍କୁ ମଧ୍ୟ ମୋର ନମସ୍କାର।
0: ନମସ୍କାର।
2: ଗୋବିନ୍ଦ ବେହେରା କହୁଥିଲି, ଅରଣ୍ୟ ପ୍ରକୃତି ମଣ୍ଡିତ ଡାଙ୍ଗମଳା କେନ୍ଦ୍ରାପଡା ଭିତର ସଂଖ୍ୟାରୁ। ମୋର ପ୍ରଶ୍ନ ରହିବ, ବିଶେଷ କରି ମାନେ ଏକ ବର୍ଷରୁ ତିନି ବର୍ଷ ଚାରି ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ସୁଷମ ଖାଦ୍ୟ, ପୁଷ୍ଟିକର ଖାଦ୍ୟ କଣ ହବା ଆବଶ୍ୟକ? ସାଧାରଣତଃ ଛୋଟ ଛୁଆମାନେ ଖାଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, ଖାଦ୍ୟ ଖାଉନାହାନ୍ତି, ଆଦୌ ଖାଉନାହାନ୍ତି, ସେମାନଙ୍କୁ କଣ ପୁଷ୍ଟିକର ଖାଦ୍ୟ, ସୁଷମ ଖାଦ୍ୟ ଖାଇବାକୁ ଦେଲେ ସେମାନେ ଖାଇବେ, ବା ତା ପାଇଁ କଣ ସୁଷମ ଖାଦ୍ୟ, ସାମୂହିକ ସୁଷମ ଖାଦ୍ୟ କଣ ହବା ଆବଶ୍ୟକ? ଦ୍ୱିତୀୟତଃ ଆମର କ୍ୱେଶ୍ଚନ ରହିବ, ଖାଦ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ ଛୋଟ ଛୁଆମାନଙ୍କୁ ଦେଖାଯାଉଛି, ବିଭିନ୍ନ ପ୍ରକାର ମଧୁମେହ ହଉ କିମ୍ବା ଅନ୍ୟାନ୍ୟର ସ୍ୱାସ୍ଥ୍ୟ ସମସ୍ୟା ସବୁ ଦେଖିବାକୁ ମିଳୁଛି। ବିଶେଷ କରି ତିନି ବର୍ଷରୁ ପାଞ୍ଚ ବର୍ଷ ଶିଶୁମାନଙ୍କୁ ମଧ୍ୟ ଆଜିକାଲି ସ୍ୱାସ୍ଥ୍ୟ ସମସ୍ୟା ବିଭିନ୍ନ ପ୍ରକାର ଦେଖାଯାଉଛି, ତେଣୁ ଏହାର କଣ ସବୁ ରହିଛି ଉପଚାର, ମାନେ
1: ଏକରୁ ଚାରି ବର୍ଷ ବୟସର ଶିଶୁ ସେମାନେ କଣ ଖାଇବା କଥା ସେ ସମ୍ପର୍କରେ କୁହନ୍ତୁ।
3: ହଁ, ଏକ ବର୍ଷର ଶିଶୁ ଯେତେବେଳେ ହେଇ ପିଲାଟି ଯେତେବେଳେ ବର୍ଷେ ହେଇଯାଉଛି, ଦେଖନ୍ତୁ ଆପଣଙ୍କ ପରିବାରରେ ଯାହା ବି ରନ୍ଧା ହଉଛି ସବୁ ଜିନିଷ ସେ ଖାଇବା ଉଚିତ, ଖାଲି ଟିକେ ଆପଣ ରାଗ ଆଉ ମସଲା ଟିକେ କମ କରିବେ, ଜାଣୁଛନ୍ତି ତ? ତାହେଲେ ଯାଇକି ପିଲା ଠିକ, ତାକୁ ଠିକ ପୋଷଣ ମିଳିବ। ଯେମିତି ମ୍ୟାଡାମ କହିଲେ, ଛଅ ମାସ ପର୍ଯ୍ୟନ୍ତ ଖାଲି ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ, ମାନେ ଆପଣ ପାଣି ବି ସୁଦ୍ଧା ପିଲାକୁ ପିଇବା ପାଇଁ ଦେବେନି, କାରଣ ମା କ୍ଷୀରରେ ଯଥେଷ୍ଟ ପରିମାଣ ପାଣି ଅଛି, ଯାହା ପିଲାର ପାଣିର ଆବଶ୍ୟକତା ସହିତ ଅନ୍ୟ ପୋଷକ ତତ୍ତ୍ୱର ଆବଶ୍ୟକତା ବହୁତ ଭଲ ଭାବରେ ମେଣ୍ଟାଇବ। ଆପଣ ସେଥିରେ ତାକୁ ବି ଆଇରନ୍ ସଲ୍ୟୁସନ୍ ବି ଦେବା କିଛି ଦରକାର ନାହିଁ, କି ଡ୍ରପ୍ କିଛି ଦେବା ଦରକାର ନାହିଁ। ତାପରେ ଯେତେବେଳେ ପିଲା ଛଅ ମାସ ପରେ ସାତ ମାସ ହେଉଛି, ଆମର ଗୋଟେ ବିଧି ଅଛି, ଆପଣ ବି ଜାଣିଥିବେ, ଅନ୍ନପ୍ରସନ୍ନ କରିବା ସାତ ମାସରେ, ସେଟା ସାତ ମାସରେ ମାନେ ବହୁତ ସବୁ ଗାଁରେ କି ଇଏରେ ସବୁ କମ୍ୟୁନିଟିରେ ମୋଷ୍ଟଲି ସାତ ମାସରେ କରାଯାଏ। କାହିଁକି କରାଯାଏ, ତା ବି କାରଣ ଅଛି, କାରଣ ଛଅ ମାସ ପର୍ଯ୍ୟନ୍ତ ପିଲାଟା ଖାଲି କ୍ଷୀର ପିଉଛି, ସେ ଖାଲି ଗିଳୁଛି, କିନ୍ତୁ ସାତ ମାସରେ ତାର ଗୋଟେ ଚାକୁଳିବାର ପ୍ରବୃତ୍ତିରେ ଡେଭଲପ୍ ହୁଏ। ଯଦି ଆପଣ ତାକୁ ସେତିକିବେଳେ ସେମି ସଲିଡ୍, ଆମର କ୍ଷୀରି କରାଯାଏ, କାରଣ କ୍ଷୀରିଟା ହେଉଛି ସେମି ସଲିଡ୍ ଜିନିଷ, ତା ସେ କ୍ଷୀରି ଚଟେଇବା କଥା, ତାକୁ ତାକୁ ଚଟେଇଲେ ସେ ଯୋଉ ଚାକୁଳିବା ପ୍ରକୃତିରେ ତା ଡେଭଲପ୍ ହବ, ଏବଂ ସେ ଧୀରେ ଧୀରେ ଚାକୁଳେଇବ ଏବଂ ଚୋବେଇବ, ତାପରେ ଦାନ୍ତ ଉଠେଇ ଚୋବେଇବ ଏବଂ ତାପରେ ଖାଇବ। କିନ୍ତୁ ଆମର ମା ମାନେ କଣ କରୁଛନ୍ତି ନା, ତାକୁ ଗ୍ରାଇଣ୍ଡର ବର୍ତ୍ତମାନ ଆସିଗଲାଣି, ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦେଉଛନ୍ତି, ସେ ପିଲା କଣ କଲା, ତାକୁ ବି ଗିଳିଲା, ତା ଚାକୁଳିବା ପ୍ରବୃତ୍ତି ସେ ଡେଭଲପ୍ ହେଇପାରୁନି। ସେଥିପାଇଁ ଆପଣ କଣ କରିବେ, ସାତ ମାସ ଯେତେବେଳେ ହଉଛି ପିଲାକୁ, ଆପଣ ତାକୁ ସେମି ସଲିଡ୍ ଫୁଡ୍ ଦେବା ଆରମ୍ଭ କରିବେ। ତାପରେ ଯେତେବେଳେ ନଅ ଦଶ ମାସ ବେଳକୁ କି ଆଠ ନଅ ମାସ ଦଶ ମାସ ବେଳକୁ ଦାନ୍ତ ଉଠୁଛି, ସେତେବେଳେ ଆପଣ ପ୍ରପର ସଲିଡ୍ ଦେବେ, ସଲିଡ୍ ଦେଲେ ସିଏ ତାପରେ ଯେତେବେଳେ ଏକ ବର୍ଷ ହେଇଗଲା, ବର୍ଷେ ହେଇଗଲେ ପିଲା ହେଉଛି, ପିଲା ସେତେବେଳେ ସୁଡ୍ ସେୟାର ଦ ଫ୍ୟାମିଲି ଡାଏଟ୍, ଆପଣଙ୍କ ପରିବାରରେ ଯାହା ଆପଣ ରାନ୍ଧୁଛନ୍ତି ସବୁ ଜିନିଷ ପିଲା ଖାଇବା ଦରକାର, ତାହେଲେ ଯାଇକି ତାକୁ

0: ଠିକ ଭାବରେ ପୋଷଣ ତାକୁ ମାନେ ନ୍ୟୁଟ୍ରିସନ ମିଳିପାରିବ ଏବଂ ସେ ସୁସ୍ଥ ରହିବ।
1: ଧନ୍ୟବାଦ ମ୍ୟାଡାମ ଆପଣଙ୍କୁ। ତେବେ ଡକ୍ଟର ବିଶ୍ୱାସ ଆଉ ଗୋଟିଏ ପ୍ରଶ୍ନ କରିଲେ ଯେ ପିଲାମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, ବିଭିନ୍ନ ଖାଦ୍ୟ ଘରର ଯାହା ତିଆରି ହେଉଛି, ତେଣୁ ନ ଖାଇବା ଦ୍ୱାରା ସେ କଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ପିଲାମାନଙ୍କୁ ଦେଖାଯାଏ ଶିଶୁମାନଙ୍କୁ?
2: ମୁଁ ଆପଣଙ୍କୁ ଗୋଟେ ପ୍ରାକ୍ଟିକାଲ ପ୍ରୋବ୍ଲେମ କହୁଛି ଯୋଉଟା ମୁଁ ଦେଖିଛି ବହୁତ ଥର। ମ୍ୟାଡାମ ଯୋଉଟା କହିଲେ ଯେ ଆପଣଙ୍କର ଘରେ ଯାହା ରନ୍ଧା ହେଇଛି ଆପଣ ଯାହା ଖାଉଛନ୍ତି ଆପଣଙ୍କ ଛୁଆକୁ ସେଇ ଖାଦ୍ୟ ଦିଅନ୍ତୁ, ଖାଲି ରାଗ ଦେବେନି ଆଉ ହାତରେ ଚକଟିକି ଦେବେ, ଗ୍ରାଇଣ୍ଡରରେ ଦେବେନି। ଏଇ ସଂକ୍ରାନ୍ତରେ ମୁଁ ଗୋଟେ କହିବା ପାଇଁ ଚାହେଁ। ଜଣେ ବାପା ଜଣେ ମା ମୋ ପାଖରେ ଆସିଥିଲେ, କହିଲେ ମୋ ଛୁଆ କିଛି ଖାଉନି, ଜମା ବି କିଛି ଖାଉନି। ମୁଁ ତାଙ୍କୁ ପଚାରିଲି କାହିଁ ଖାଉନି, ଆପଣ କଣ ଦଉଛନ୍ତି, ତିନି ଚାରି ବର୍ଷର ଛୁଆ ତ ଖାଇବା କଥା ଭଲରେ ନା? ମୁଁ ଅମୃତ ସିଝା ଆଉ ଗାଜର ସିଝା ଦଉଛି। ମୁଁ ତାଙ୍କୁ କହିଲି ଏଇ ଅମୃତଭଣ୍ଡା ସିଝା ଆଉ ଗାଜର ସିଝା ଆପଣ କାଲି ଗୋଟେ ଦିନ ଆପଣ କେବଳ ଅମୃତଭଣ୍ଡା ସିଝା ଆଉ ଗାଜର ସିଝା ଖାଇବେ, ତାପରେ ଆସିବେ ମୋ ପାଖରେ ଏଇଟା ଏଇ ପ୍ରଶ୍ନଟା ନେଇକି ମୁଁ ତାର ଉତ୍ତର ଦେବି ଆପଣଙ୍କ ଛୁଆ କାହିଁ ଖାଉନାହାନ୍ତି। ମତେ ଗୋଟେ କଥା କୁହନ୍ତୁ, ଗୋଟେ ମଣିଷ ଛୁଆ ତାକୁ ଯଦି ଆମେ ମଣିଷ ଭଳିଆ ଖାଇବାକୁ ନ ଦେବା ତାହେଲେ ସେ କେମିତି ଖାଇବ? ଅମୃତଭଣ୍ଡା ଆଉ ଗାଜର ସିଝା ଯଦି ଆପଣଙ୍କ ଛୁଆ ଦେବାକୁ ଆରମ୍ଭ କରିଲେ ଯେଉଁଥିରେ କି ଚିନି ନାହିଁ, ଲୁଣ ନାହିଁ, ମିଠା ନାହିଁ, କିଛି ବି ନାହିଁ, ସେ ଆଉ ଦୁଇ ଦିନ ପରେ ତ ସେଇଟା ଦେଖିଲେ ଦୌଡ଼ି ପଳେଇବ, ଆପଣ ଖାଇପାରିବେ କି? ତେଣୁ କରି ସବୁବେଳେ ଜାଣିବେ ଯେ ଆପଣଙ୍କ ଘରେ ଯାହା ରୋଷେଇ ହେଉଛି, ଭାତ ଡାଲି ତରକାରୀ ସବୁ ଦିଅନ୍ତୁ ଛୁଆକୁ, କେବଳ ତା ଦେହରେ ରାଗ ପଡିନଥିବ, ହାତରେ ଚକଟିକି ଖୁଆଇଦେବେ, ଦେଖିବେ ଛୁଆ ବହୁତ ଭଲ ଭାବରେ ଖାଇଦେଉଛି। ଆଉ ଯଦି ଟିକେ କରିପାରିବେ ଛୁଆର ଖାଦ୍ୟରେ ଗୋଟେ ଚାମଚ ଯଦି ଘିଅ ମିଶେଇ ଦେଇପାରିବେ, ଯଦି ଛୁଆ ବଢୁନି ବା ପତଳା ହେଇଯାଉଛି ତାହେଲେ ଛୁଆର ଖାଦ୍ୟଟାକୁ ଏନର୍ଜି ଡେନ୍ସ କରିବା ପାଇଁ ଟିକେ ଯଦି ଘିଅ କି ବଟର କି ଯାହା ବି ଆପଣଙ୍କ ପାଖରେ ଅଛି, ଯଦି ଘିଅ ବଟର ବି ନାହିଁ ଗୋଟେ ଚାମଚ ଅଧିକ ତେଲ ଯଦି ମିଶେଇ ଦେଇପାରିବେ ତା ଖାଦ୍ୟଟା ଏନର୍ଜି ଡେନ୍ସ ହେଇଯିବ, ତେଣୁକରି ସେ ଠିକ ଭାବରେ ବଢିବ। ଆଉ ଯଦି ଛୁଆ ଠିକ ଭାବରେ ଖାଇଲା ନାହିଁ, ମନେ କରନ୍ତୁ ଆପଣ ଗ୍ରାଇଣ୍ଡ କରିକି ଛୁଆକୁ ଖୁଆଇଦେଲେ ସେ ଗିଳି ଗିଳି ଖାଇଦେଲା, ତାକୁ କିଛି ନ୍ୟୁଟ୍ରିସନ ମିଳିଲାନି, ଦୁଇରେ ହେଉଛି ଇନଫେକ୍ସନ ହେବାର ଚାନ୍ସେସ ଅଛି, ଗ୍ରାଇଣ୍ଡର ଭଲରେ ଧୁଆ ହେଇନଥିବ, ଖାଦ୍ୟ ଭଲରେ ଧୁଆ ହେଇନଥିବ, ତେଣୁ ଇନଫେକ୍ସନ ହେଲେ ପୁଣି ଆଉ ଥରେ ତାର ମାଲନ୍ୟୁଟ୍ରିସନ ହେବ ବା କୁପୋଷଣ ହେବ, ପୁଣି ସେଇଥିରୁ ତାର ଛୁଆର ଡାଇରିଆ ହେବ। ଏଇ ଯୋଉ ଏକ ବର୍ଷରୁ ପାଞ୍ଚ ବର୍ଷ ଛୁଆମାନଙ୍କର ବହୁତ ଡାଇରିଆ ହୁଏ, ଆପଣ ଦେଖିବେ ତରଳ ଝାଡା ବହୁତ ହୁଏ, ସେଇଟା କେବଳ ଖାଦ୍ୟ ପାଇଁ। ତାପରେ ପୁଣି ଆଉ ଥରେ ଖାଦ୍ୟ କମିଗଲା, ଡାଇରିଆ ହେଲା, ଆପଣ ତାକୁ ଖାଲି ଓଆରଏସ୍ ପାଣି ଦେଲେ ପୁଣି ଆଉ ଥରେ ତାର ଓଜନ କମିଗଲା, ମାଲନ୍ୟୁଟ୍ରିସନ ହେଲା, ଏଇ ସାଇକେଲ ଚାଲିଲା, ରୋଗ ପ୍ରତିରୋଧ ଶକ୍ତି କମିଗଲା, ବିଭିନ୍ନ ରୋଗରେ ଛୁଆ ଆକ୍ରାନ୍ତ ହେଲା। ତେଣୁ ମନେ ରଖିଥିବେ ଛୁଆକୁ 6 ମାସ ଯାଏ କେବଳ ମା କ୍ଷୀର ଦେବେ, 6 ମାସ ପରେ ଯୋଉ ମ୍ୟାଡାମ କହିଲେ କ୍ଷୀରି ଚଟା ଯାଏ, କ୍ଷୀରି ଭଳିଆ ଆପଣ ସୁଜି କ୍ଷୀରି ହଉ, ଚାଉଳ କ୍ଷୀରି ହଉ, ଖେଚିଡ଼ି ହଉ, ଏମିତି ସେମି ସଲିଡ୍ ଖାଦ୍ୟ ଦେବେ। ତାପରେ ଆପଣ ଧୀରେ ଧୀରେ ସଲିଡ୍ ଖାଦ୍ୟ ଯୋଉଟା ବି ଆପଣଙ୍କ ଘରେ ରନ୍ଧା ହଉଛି ସେଇଟା ଭଲ ଭାବରେ ଚକଟିକି, ଭାତ ଡାଲି ତରକାରୀ ଯେମିତି ଆପଣ ଖାଉଛନ୍ତି ସେମିତି, ମାଛ ବି ଖାଉଥିଲେ ଯଦି ମାଛ ବି ଦେବେ ଛୁଆକୁ, ଅଣ୍ଡା ଖାଉଥିଲେ ଅଣ୍ଡା ଦେବେ, ଅଣ୍ଡାରେ ବହୁତ ପ୍ରୋଟିନ୍ ଅଛି, ଅଣ୍ଡା ଖାଉଥିଲେ ଛୁଆକୁ ଅଣ୍ଡା ଦେବେ, ସବୁ ଆପଣ ଖୁଆଇବା ପାଇଁ ଚେଷ୍ଟା କରିବେ, ଦେଖିବେ ଛୁଆ ଖୁସିରେ ଡେଇଁ ଡେଇଁ ଖାଇବ। ଆଉ ଯଦି ଅମୃତଭଣ୍ଡା ସିଝା, ଗାଜର ସିଝା କିମ୍ବା ଖାଲି ସିଝେଇକି ଖାଇବାକୁ ଦେବେ, ସେ ଖାଲି ସିଝା ଖାଦ୍ୟ କାହିଁ ଖାଇବ? ଯଦି ସିଝେଇକି ଖାଇବାକୁ ଦେବେ ଜାଣିବେ ଆଉ ଡେଇଁ ଡେଇଁ ଖାଇବନି, ପୁରା ଡିଆଁ ମାଡି ପଳେଇବ।
0: ମୁଁ ଏଇଠି ଆଉ ଗୋଟେ କଥା କହିବି, କହିଲେ ତା ଖାଲି ଆଡ୍ କରୁଛି, ଆପଣ ପିଲାକୁ ଯାହା ଖାଇଦେବେ ଆଗେ ନିଶ୍ଚୟ ପ୍ରଥମେ ଚାଖିବେ ଆପଣଙ୍କୁ ଭଲ ଲାଗୁଛି ତ, ଯାହା ଯାଇ ପିଲା ଖାଇଦେବେ ପିଲା କେମିତି ଖାଇବ? ଆପଣଙ୍କୁ ଭଲ ଲାଗିବ ପିଲା ଖାଇବ, ଆପଣ ଭଲ ଲାଗିବ ଆପଣ ଖାଇପାରିବେ କି?
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଶ୍ରୋତା ବନ୍ଧୁ ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର।
1: ଆଜ୍ଞା ନମସ୍କାର,
3: ମୁଁ ଆଶା ମାନଙ୍କୁ ମୋର ବିଶେଷଜ୍ଞ ମହାଶୟ ମାନଙ୍କୁ ମୋର ନମସ୍କାର। ମୁଁ ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବୁଢ଼େଇ ଆମର କହୁଛି। ମୋର ପ୍ରଶ୍ନ ହେଲା, ଡାଇବେଟିସ ରୋଗୀ ନିତିଦିନ କଣ ଖାଇବା ଦରକାର ଆଉ କଣ ଖାଇବା ଦରକାର ନାହିଁ?
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଡକ୍ଟର ବିଶ୍ୱାସ ଏ ସମ୍ପର୍କରେ କୁହନ୍ତୁ।
0: ହଁ, ଏଇଟା ଲୋକମାନଙ୍କର ସବୁବେଳେ ଗୋଟେ ଚିନ୍ତା ଥାଏ ଡାଇବେଟିସ ହେଇଛି ମାନେ ସେ କିଛି ଖାଇବେ ନାହିଁ, ହେଲା, ଏଇଟା ଗୋଟେ ଭୁଲ ଧାରଣା। ଡାଇବେଟିସ ବ୍ଲଡ ସୁଗାର ବଢ଼େଇଥାଏ, କିନ୍ତୁ ଔଷଧ ମାତ୍ରାରେ ସେଇ ବ୍ଲଡ ସୁଗାର ମଧ୍ୟ କମିଯାଇଥାଏ। ଆଜିକାଲି ଏମିତି ବହୁତ ଔଷଧ ବାହାରିଲାଣି ଯୋଉ ଖାଦ୍ୟରୁ ମଧ୍ୟ ବ୍ଲଡ ସୁଗାର

କମେଇ ଦିଅନ୍ତି କମେଇ ଦିଏ ତେଣୁ ଡାଇବେଟିସ୍ ରୋଗୀର ପ୍ରଥମତଃ ଚିନି ଜାତୀୟ ଜିନିଷ ମାନେ ଯୋଉଥିରେ କି କାର୍ବୋହାଇଡ୍ରେଟ୍ ବହୁତ ଥିବ ସେଇଟା ଆଭଏଡ୍ କରିବା କଥା ପୁଣି ଦୁଇଟା ଟାଇପ୍ର କାର୍ବୋହାଇଡ୍ରେଟ୍ ଅଛି ଗୋଟେ ସିମ୍ପଲ୍ କାର୍ବୋହାଇଡ୍ରେଟ୍ ଗୋଟେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଆମର ମିଶିକି ଅଛି ଯେମିତି ରୁଟିରେ ଅଛି ଭାତରେ ଅଛି ଏଗୁଡ଼ା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଅଛି ତେଣୁ ଏଇଟା ଆପଣ କିଛି ମାତ୍ରାରେ ଖାଇଲେ ଚଳିବ ଡାଇରେକ୍ଟ ମିଠା ଯୋଉଟା ଯେମିତି ରସଗୋଲା ସନ୍ଦେଶ କି ଚିନିରେ ତିଆରି ହେଇଥିବା ପିଠା ଏଗୁଡ଼ା ଆପଣ ଯେତେ କମ୍ ଖାଇବେ ଭଲ କିନ୍ତୁ ଟୋଟାଲି ଖାଇବେନି ବୋଲି ଏଇଟା

0: ମୁଁ ଭାତ ଖାଇବି ନି ଡାଇବେଟିସ ହେଇଛି ମୁଁ ରୁଟି ଖାଇବି ସେମିତି ନାହିଁ ଭାତ ରୁଟିରେ କ୍ୟାଲୋରି ସେମ୍ ଥାଏ କିନ୍ତୁ ଦିଟାର ଡିଫରେନ୍ସ ହଉଛି ଏହା ଯେ ରୁଟିଟା ଆମେ ମାପିପାରୁ ଆମେ ଜାଣିପାରୁ ଦିଟା ରୁଟି ତିନିଟା ରୁଟି ଚାରିଟା ରୁଟି କିନ୍ତୁ ଭାତ ଆମେ ମାପିପାରୁନା ଯଦି ଆପଣ ସେଇ ରୁଟି ଗୋଲା ଯେତିକି ହଉଛି ମନେ କରନ୍ତୁ ଆପଣ ଡେଲି ଦିଟା ରୁଟି ଖାଆନ୍ତି ସେ ରୁଟି ଗୋଲାରେ ସେମିତି ଦି ଗୋଳା ଭାତ ଆପଣ ଖାଇଲେ ତାହେଲେ ଆପଣଙ୍କର କିଛି ଅସୁବିଧା ନାହିଁ ଭାତ ରୁଟିରେ କିଛି ଡିଫରେନ୍ସ ନାହିଁ ଡାଇବେଟିସ ରୋଗ ସାଧାରଣତଃ ରାଫେଜ ଯୁକ୍ତ ବା ଫାଇବର ଯୁକ୍ତ ଖାଦ୍ୟ ଯେମିତି ପନିପରିବା ଏଗୁଡ଼ା ଟିକେ ଅଧିକ ମାତ୍ରାରେ ଖାଇବେ ଭାତ ରୁଟି ଟିକେ କମ୍ ଖାଇବେ ଆଉ ତାଠୁ ବି କମ୍ ଖାଇବେ ଏଇ ଯୋଉ ପିଠା ମିଠା ଏସବୁ ଜିନିଷ କିନ୍ତୁ ଟୋଟାଲି ଖାଇବେନି ବୋଲି ଏମିତି କିଛି ନାହିଁ ମନେ କରନ୍ତୁ ଆଜି ଆପଣ ଗୋଟେ ମିଠା ଖାଇଲେ କିଛି ହବନି ଲୋକମାନେ ପ୍ରାୟ ତ କ୍ୱେଶ୍ଚିନ୍ ପଚାରନ୍ତି ଆମେ ଆଳୁ ଖାଇବା କି ଆଳୁରେ ଡାଲମାରେ ଟିକେ ଆଳୁ ପଡିଲେ ଚଳିବ ହେଲା ଗୋଟେ ଆଳୁ ଖାଇଲେ ଆପଣଙ୍କର କଣ ହବ ଫାଳେ ଆଳୁ ଖାଇଲେ ଆପଣଙ୍କର କଣ ହବ କିଛି ହବ ନାହିଁ ତେଣୁକରି ରେଗୁଲାରଲି ବ୍ଲଡ୍ ସୁଗାର ଟେଷ୍ଟ କରନ୍ତୁ ଯାହା ଖାଇବା ଖାଆନ୍ତୁ କମ୍ ମାତ୍ରାରେ ଖାଆନ୍ତୁ ଯେମିତିକି ଆପଣ ଆଗରୁ ଦିଟା ରୁଟି ଖାଉଥିଲେ ତେଣୁ ଦିଟା ରୁଟି ଖାଆନ୍ତୁ ଯଦି ଆପଣ ଭାତ ଖାଇବା ପାଇଁ ଭଲ ପାଆନ୍ତି ତାହେଲେ ସେଇ ରୁଟି ମାପରେ ଦି ଗୋଳା ଭାତ ଆପଣ ଖାଆନ୍ତୁ ବେଶୀ ଖାଇବା ପାଇଁ ଚେଷ୍ଟା କରନ୍ତୁନି ଆଉ ଯଦି ଭୋକ କରେ ତାହେଲେ ନନ୍ କ୍ୟାଲୋରି ରିଚ୍ ଫୁଡ୍ ଯୋଉଟା ନନ୍ କାର୍ବୋହାଇଡ୍ରେଟ୍ ରିଚ୍ ସେଗୁଡ଼ା ଆପଣଙ୍କର ଏଇ ଯୋଉ ପରିବା ହେଲା ଆପଣଙ୍କର ଡାଲି ହେଲା ଏଗୁଡ଼ା ଟିକେ ବେଶୀ ମାତ୍ରାରେ ବଢ଼େଇକି ଖାଆନ୍ତୁ ପୁଣି ଡାଇବେଟିସ୍ ଲୋକ ବେଶୀ ପ୍ରୋଟିନ୍ ବି ଖାଇବା କଥା ନୁହଁ ତାହେଲେ କିଡ଼ନୀ ଉପରେ ଚାପ ପଡ଼େ ତେଣୁ ବାଲାନ୍ସ କରି ଅଳ୍ପ ଅଳ୍ପ ଖାଇବେ ସବୁ ଜିନିଷ ଖାଇବେ
1: ଆଜ୍ଞା ଧନ୍ୟବାଦ ମ୍ୟାଡାମ୍ ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି ଆପଣଙ୍କର ପରିଚୟ କୁହନ୍ତୁ
2: ଶୁଭ ସକାଳ ମ୍ୟାଡାମ୍ ନମସ୍କାର
1: ଆଜ୍ଞା ଆଜ୍ଞା ନମସ୍କାର ନମସ୍କାର
2: ମୁଁ ରେଡିଓ ସମ୍ରାଟ ମୁନା ପଣ୍ଡା କୋଟିଲା କନ୍ନପୁର ଜଗତସିଂହପୁର କହୁଛି
1: ଆଜ୍ଞା ଆଜ୍ଞା
2: ମୋର ବିଶେଷଙ୍କ ମହାଶୟଙ୍କୁ ମଧ୍ୟ ନମସ୍କାର ମୋର ମହାଶୟଙ୍କ ପ୍ରଶ୍ନ ହେଲା ତାହେଲେ ସୁସ୍ଥ ଶାରୀରିକ ଏବଂ ମାନସିକ ରହିଗଲେ ଗୋଟେ ସୁସ୍ଥ ମାନସିକ ନିଶ୍ଚିନ୍ତ ଆବଶ୍ୟକ ମାନେ ଗୋଟେ ଶାରୀରିକ ଅପେକ୍ଷା ସୁସ୍ଥ ମାନସିକ ଯଦି ରହିବ ତାହେଲେ ଜଣେ ସୁସ୍ଥ ଶାରୀରିକ ରହିବା
1: ସେଥିପାଇଁ
2: ଆମେ କଣ କୋଉଭଳି ପରିବେଶ ସୃଷ୍ଟି କଲେ ଜଣେ ଶିଶୁ ଅବସ୍ଥା କିଶୋର ଅବସ୍ଥା କାହିଁ ଯୁବକ ପଢ ଅବସ୍ଥାରେ ସୁସ୍ଥ ମାନସିକ ରଖିବା ବେଳେ ଆମେ କଣ ପ୍ରଥମେ କରିବାକୁ ପଡିବ ଆଉ ବିଶେଷ କରି ଆପଣ ଆଗରୁ ବହୁତ କଥା ଗୋଟେ ମୁଁ ଶୁଣୁଥିଲି ମୁଁ ଦୀର୍ଘ 40 ବର୍ଷ ହେଲା ମେଡିକାଲ ଦ୍ୱାରା ମୁଁ ଦେଖୁଛି କାରଣ ମୋର ପ୍ରଥମେ ଖାଇବା ପିଇବା ଶୋଇବା ଗାଦି ଆଗକୁ ଜଗିଛି ଆଉ ବିଶେଷ କରି ସୁସ୍ଥ ମାନସିକ ରଖିଛି ମୁଁ ଆଜି ପର୍ଯ୍ୟନ୍ତ ରୋଗ ନାହିଁ କିନ୍ତୁ ଏଥିପାଇଁ ଆପଣ ଗୋଟେ ସଜେସନ ଦିଅନ୍ତୁ ଶୁଣନ୍ତୁ କଣ କଲେ ଜଣେ ସୁସ୍ଥ ମାନସିକ ଗୋଟେ ଲୋକ ରହିପାରିବ
1: ଆପଣଙ୍କୁ ଧନ୍ୟବାଦ ତେବେ ଡକ୍ଟର ବିଶ୍ୱାସ କୁହନ୍ତୁ ପୋଷଣ ଏବଂ ମାନସିକ ସ୍ୱାସ୍ଥ୍ୟ ଆ ଭିତରେ କିଛି ସମ୍ପର୍କ ରହିଛି ସେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ମନେ କରୁଛନ୍ତି
0: ଆପଣଙ୍କର ପେଟ ଭର୍ତ୍ତି ଥିଲେ ମନ ଖୁସି ଥାଏ ଏଇଟା ଆମେ ଜାଣିଥାଉ ଭୋକ ହେଲେ କୌଣସି କାମ କରିବା ପାଇଁ ଇଚ୍ଛା ହୁଏନି ହେଲା ତେଣୁକରି ଯଦି ଆପଣ ଭଲ ଭାବରେ ଭଲ ସୁଷମ ଖାଦ୍ୟ ଖାଇବେ ତାହେଲେ ଆପଣ ମାନସିକ ବି ସୁସ୍ଥ ରହିବେ ହଁ ଏଇ ଏଇଥିରେ ମୁଁ କହିଦିଏ ଯେ ଭଲ ଖାଦ୍ୟ କହିବା ମାନେ ହଉଛି ଆପଣଙ୍କୁ ଯାହା ମିଳୁଛି ଆପଣ ଯାହା ଆଣିପାରିବେ ଆପଣ ଆପଣଙ୍କ ପାଖାପାଖି ଯାହା ମିଳୁଛି ଯୋଉଟାକି ଆପଣ ଖାଇପାରିବେ ଆଣିପାରିବେ ଆଉ ଖାଇପାରିବେ ସେଇ ଟାଇପ୍ର ଖାଦ୍ୟ ଯଦି ଆପଣ ପେଟ ପୁରି ଖାଇଲେ ତାହେଲେ ଆପଣ ଜଣଙ୍କୁ ଭୋକ ହେଲେ ସେ କିଛି କାମ କରିପାରିବ କି ସେ ମାନସିକର ସୁସ୍ଥ ରହିପାରିବ କି ତେଣୁ ପେଟ ପୁରା ଖାଦ୍ୟ ଖାଆନ୍ତୁ ସୁଷମ ଖାଦ୍ୟ ଖାଆନ୍ତୁ ଭଲ ଖାଦ୍ୟ ଖାଆନ୍ତୁ ଯେମିତି ଆଜିକାଲି ଲୋକମାନେ ବହୁତ ଖାଉଛନ୍ତି ଧରନ୍ତୁ ଫାଷ୍ଟଫୁଡ୍ ଚାଓମିନ ବର୍ଗର ଇଏ କଣ ପିଜା ଏଗୁଡ଼ା ସବୁ ଯୋଉ ଖାଉଛନ୍ତି ଏଇ ଖାଦ୍ୟରେ ସେମିତି କିଛି ଖରାପ ନୁହଁ କିନ୍ତୁ ଏଇ ଖାଦ୍ୟ ଖାଇବା ଉଚିତ ନୁହଁ ଚାଇନିଜ୍ ଫୁଡ୍ରେ ସେମାନେ ଚାଇନିଜ୍ ସଲ୍ଟ ଦଉଛନ୍ତି ଯୋଉଟାକି ବହୁତ ମାତ୍ରାରେ ଖରାପ ତାପରେ ପିଜାରେ ଆପଣଙ୍କର ଫାଇନ୍ କାର୍ବୋହାଇଡ୍ରେଟ୍ ରହୁଛି ଆପଣଙ୍କର ସେ ଯୋଉ ପାଉରୁଟିଟା ରହୁଛି ତାପରେ ମଇଦା ତାପରେ ଆପଣଙ୍କର ଯୋଉ ଚିଜ୍ ରହୁଛି ପିଜାରେ ଏଗୁଡ଼ା ଦେହ ପାଇଁ ପ୍ରତିଦିନ ଖାଇବା ଜମା ବି ଭଲ ନୁହଁ ଆଉ ଆମ ଛୁଆମାନେ କଣ କରୁଛନ୍ତି ଯୋଉମାନଙ୍କର ମନେ କରନ୍ତୁ ବହୁତ ଷ୍ଟ୍ରେସ୍ ବା ଅଫିସକୁ ଯାଉଛନ୍ତି ରନ୍ଧା ଖାଦ୍ୟ ଘରୁ ନେଇପାରୁନାହାନ୍ତି କି ଘର ଖାଦ୍ୟ ନେଇପାରୁନାହାନ୍ତି ସେମାନେ ଏଗୁଡ଼ା କିଣିକି ଖାଇଦେଉଛନ୍ତି ଫଳରେ କଣ ହଉଛି ଅଧିକ ମୋଟା ହେଇଯାଉଛନ୍ତି ଆଉ ଅଧିକ ତାଙ୍କର ବ୍ଲଡ୍ ପ୍ରେସର ବଢ଼ିଯାଉଛି ଡାଇବେଟିସ୍ ବଢ଼ିଯାଉଛି ବହୁତ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି ଆଉ ମାନସିକ ସ୍ତରରେ ମଧ୍ୟ ଭଲରେ ରହିପାରୁନାହାନ୍ତି ତା

0: ହଉଛି ଆପଣଙ୍କ କିଛି ରୋଗ ହେଲେ ଆପଣ ସୁସ୍ଥ ରହିପାରିବେ କି, ଆପଣଙ୍କୁ ଭଲ ଲାଗିବ କି, ସେଇଟା ଆପଣ ଭାବନ୍ତୁ।
1: ତେବେ ମ୍ୟାଡାମ ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ ଓବେସିଟି ମେଦବହୁଳତା କଣ କୁପୋଷଣର ଲକ୍ଷଣ?
0: ନିଶ୍ଚୟ ଆପଣ ଓବେସିଟି, ଆପଣ ମୋଟା ହୁଅନ୍ତୁ ବା ବହୁତ ପତଳା ହୁଅନ୍ତୁ, ଦିଟା ଯାକ କୁପୋଷଣର ଲକ୍ଷଣ। ଦିଟା ଯାକ ମାଲ ନ୍ୟୁଟ୍ରିସନ, ମାଲ ମାନେ କୁ, ନ୍ୟୁଟ୍ରିସନ ମାନେ ପୋଷଣ, ହେଲା ଖରାପ ନ୍ୟୁଟ୍ରିସନ। ତା କାରଣ ଆପଣଙ୍କର ନ୍ୟୁଟ୍ରିସନ ଠିକ ନାହିଁ। ଯଦି ଆପଣ ବହୁତ ଅଧିକ ଖାଇଦେଲେ, ମନେ କରନ୍ତୁ ଆପଣ ଆପଣଙ୍କର ଡେଲି ଡାଏଟ ଆପଣ ଅଧ କେଜି ମଟନ ଆଉ ଭାତ ଖାଆନ୍ତି ସବୁଦିନ, ମଟନ କିଛି ଖରାପ ନୁହଁ, ଭାତ ବି କିଛି ଖରାପ ନୁହଁ, ବା ଆପଣ ମାଛ ଖାଆନ୍ତି, ମନେ କରନ୍ତୁ ଅଧ କେଜି ମାଛ, ମାଛ ତ ଦେହ ପାଇଁ ବହୁତ ହି ଭଲ, ଯେକୌଣସି ନନଭେଜ ଅଛି ମାନେ ଚିକେନ ମଟନ ମାଛ ଯାହା ବି ଅଛି ସବୁଠୁ ଭଲ ହଉଛି ମାଛ, ଆଉ ସବୁଠୁ ରିଚ୍ ହଉଛି ପ୍ରୋଟିନ ଅଣ୍ଡା, ସବୁଠୁ ପ୍ରୋଟିନ ରିଚ୍ ହଉଛି ଅଣ୍ଡା। ଆପଣ ମନେ କରନ୍ତୁ ଆପଣ ଭାତ ଖାଇଲେନି, ରୁଟି ଖାଇଲେନି, କିଛି ଖାଇଲେନି, ଆପଣ ଡେଲି ଡେଲି ଖାଲି ଅଣ୍ଡା ଖାଇଲେ, କାହିଁକି ନା ଆପଣଙ୍କର ଜିମ୍ ଟ୍ରେନର କହିଛନ୍ତି ଆପଣ ପ୍ରୋଟିନ ରିଚ୍ ଫୁଡ୍ ଖାଇବା କଥା, ତ ଡେଫିନେଟଲି ଆପଣଙ୍କର ଦେହଟା ଖରାପ ହେଇଯିବ। ଆଉ ଆପଣ ଏଇ ଯୋଉ ଫ୍ରାଇଡ୍ ଫୁଡ୍ ସବୁ ମିଳୁଛି, ଏଇ ଯୋଉ ଚାଇନିଜ ଚାଇନିଜ ମିଳୁଛି, ତା ଛଡା ଏଇ ଯୋଉ ଚିକେନ ବିକେନ ଆପଣଙ୍କ ଆଜିକାଲି ଦୋକାନରେ ମିଳୁଛି, ତା ଦେହରେ ବହୁତ ମାତ୍ରାରେ ଗ୍ରୋଥ ହରମୋନ ବି ଦିଆହଉଛି। ଏଇ ଗ୍ରୋଥ ହରମୋନ ଖାଇକି ନା ଯୋଉ ଡେଲି ଡେଲି ଯଦି ଆପଣ ଏଟାକୁ ଖାଇବେ, ତାହେଲେ ଏଇ ଗ୍ରୋଥ ହରମୋନ ଯୋଗୁଁ ଝିଅମାନେ ଜଲ୍ଦି ବଢି ଯାଉଛନ୍ତି, ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହଉଛନ୍ତି, ତାର ପିସିଓଡି ଝିଅମାନଙ୍କର ବହୁତ ଜଲ୍ଦି ପିସିଓଡି ହଉଛି, ଆଉ ଝିଅମାନଙ୍କର ମେନାକି ମଧ୍ୟ ବହୁତ ଜଲ୍ଦି ହେଇଯାଉଛି, ଝିଅମାନେ ବହୁତ ଜଲ୍ଦି ବଢି ଯାଉଛନ୍ତି, ସେଇ ପ୍ରକାର ପୁଅମାନେ ବି ମୋଟା ହେଇଯାଉଛନ୍ତି, ବହୁତ ମୋଟା ହେଇଯାଉଛନ୍ତି। ଆଉ ଏଇ ଦିଟା ୱେରେ ହଉଛି ଆପଣଙ୍କର ମାଲ ନ୍ୟୁଟ୍ରିସନ କୁ ମାନେ ସୁଖାଦ୍ୟର ଅଭାବ ଯୋଗୁଁ ଏହା ହଉଛି।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଆମର ଶ୍ରୋତା ବନ୍ଧୁ ଯୋଡି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
2: ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର,
2: ମୁଁ ଶ୍ରୋତା ନରେନ୍ଦ୍ର କୁମାର ସାହୁ ଅରଖପାଟନା ଆଠଗଡ କଟକ ଜିଲ୍ଲାରୁ କହୁଅଛି। ମୋର ପ୍ରଶ୍ନ ହେଲା, ଆମ ଗାଁ ଗହଳିରେ ଲୋକମାନେ ପୋଷଣ ଉପରେ ସଚେତନ ନାହାନ୍ତି, ତେଣୁ ଜଣେ ସାଧାରଣ ନାଗରିକ କଣ ରହିବା ତାର ଦରକାର, କଣ କରିପାରିବ ସେ?
1: ମାନେ କୁପୋଷଣରେ ଆପଣ କୁପୋଷଣ ସମ୍ପର୍କରେ ଜାଣିବା ପାଇଁ ମନେ କରୁଛନ୍ତି ଯେ ଖାଦ୍ୟ ଯେଉଁମାନଙ୍କର କମ୍ ରହୁଛି ବା ଖାଦ୍ୟର ପରିମାଣ ପୋଷକ ତତ୍ତ୍ୱ ଅଧିକ ରହୁଛି, ସେମାନେ କଣ କରିବା ଉଚିତ? ଆମେ ତ ସେଇ ସମ୍ପର୍କରେ ଆଲୋଚନା କରୁଛୁ, ତଥାପି ଡାକ୍ତର ନନ୍ଦ ସେ ସମ୍ପର୍କରେ କୁହନ୍ତୁ। ଶ୍ରୋତ ଯେ ପୋଷକ ତତ୍ତ୍ୱ ରହିଛି ଦୈନନ୍ଦିନ ଖାଦ୍ୟରେ, କେଉଁ କେଉଁ ପୋଷକ ତତ୍ତ୍ୱ ରହିବା କଥା?
3: ନାଇଁ, ସେ ଆକ୍ଚୁଆଲି ପଚାରୁଛନ୍ତି କଣ ପୋଷଣ ଉପରେ ସଚେତନ ନୁହନ୍ତି ଆମ ଗାଁ ଗହଳିର ଲୋକମାନେ। ଶୁଣନ୍ତୁ, ଆପଣ ସଚେତନ କେମିତି ରହିବେ କି ନ ରହିବେ, ଆପଣ ଦେଖନ୍ତୁ ଆପଣଙ୍କ ପରିବାରରେ ଆପଣ ଅଛନ୍ତି, ଆପଣଙ୍କର ସ୍ୱାମୀ ଅଛନ୍ତି, ଆପଣଙ୍କ ପିଲାମାନେ ଅଛନ୍ତି, ଆପଣଙ୍କ ଶାଶୁ ଶ୍ୱଶୁର ଅଛନ୍ତି, ଯେଉଁମାନେ ଅଛନ୍ତି ସେମାନେ ସୁସ୍ଥ ଅଛନ୍ତି ତ, କାମ ସବୁ ଠିକଠାକ୍ କରିପାରୁଛନ୍ତି ତ, ତାହେଲେ ଆପଣଙ୍କ କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ସଚେତନ ଏମିତି ହେବେ, ଆପଣଙ୍କ ଘରେ ଯାହା ବି ରନ୍ଧା ହେଉଛି, ଯାହା ବି ରାନ୍ଧୁଛନ୍ତି, ଆଉ ଯାହା ବି ଆପଣଙ୍କର ଲୋକାଲିଟିରେ ଯାହା ଆପଣଙ୍କ ଯୋଉ ଋତୁକାଳୀନ ପନିପରିବା ଫଳମୂଳ ଯାହା ଯୋଉ ସିରିଏଲ୍ ମାନେ ସେ ଯୋଉ ଚାଉଳ ଧାନ ଅଟା ଯାହା ବି ମିଳୁଛି, ଗହମ ଯାହା ବି ଦେଖନ୍ତୁ, ଗୋଟେ ଛୋଟବେଳେ ମନେ ଅଛି ଗାଁରେ ଥିଲେ ଶୀତ ଦିନେ ବିରି ଛୁଇଁ ମୁଗ ଛୁଇଁ ଆଣିକି ଖାଆନ୍ତି, ଆଖୁ ପେଡ଼ା ହୁଏ ସେ ଆଖୁରୁ ଇଏ ଆଣିକି ଖାଆନ୍ତି, ଆଖୁ ରସ ଆଣିକି ଆଖି ଖାଉଥିଲେ, ଏବେ ତ ସବୁ ଆଖୁ ପେଡ଼ିକି ଆଖୁ ରସ ମାନେ ଗ୍ଲାସ୍ ପିଉଛନ୍ତି, ତ ସେଇଟା ଖାଇଲେ ଖାଇଲା ବେଳେ କଣ ହଉଥିଲା, ରସ ମିଳୁଥିଲା ଏବଂ ଆମ ଦାନ୍ତ ବି ବହୁତ ଷ୍ଟ୍ରଙ୍ଗ ହଉଥିଲା, କିନ୍ତୁ ଏବେ ସବୁ ସେସବୁ ଉଠିଗଲାଣି। କିନ୍ତୁ ଆପଣ ଯାହା ବି ଆପଣଙ୍କ ଲୋକାଲିଟିରେ ଆଭେଲେବୁଲ ଅଛି, ଯାହାକୁ ଯାହା ବି ଆପଣଙ୍କ ସିଜନାଲ ଫ୍ରୁଟ୍ସ ଭେଜିଟେବୁଲ ଯାହା ଆଭେଲେବୁଲ ଆପଣଙ୍କ, ଆପଣ ସେୟାକୁ ଖାଆନ୍ତୁ, ଆପଣ ସୁସ୍ଥ ରହିବେ। ଆଉ ବେଶୀ ସଚେତନ ହେବେ ହବା ତ ଦରକାର, ସଚେତନ ଏୟା ହେବା ଦରକାର, ଆପଣ ପ୍ରତିଦିନ କିଛି ଶ୍ୱେତସାରଜାତି ଖାଦ୍ୟ ଯେମିତି ଭାତ ହେଲା, ରୁଟି ହେଲା, ଚୁଡ଼ା ହେଲା, ସୁଜି ହେଲା, ସେଗୁଡ଼ା ଖାଇବେ, କିଛି ଡାଲି ଜାତୀୟ ଖାଦ୍ୟ ଖାଇବେ, କିଛି ପନିପରିବା ଫଳମୂଳ ଖାଇବେ, ଆଉ କିଛି ଯଦି ଆପଣ ଖାଇପାରୁଛନ୍ତି ବାଦାମ ଜାତୀୟ ଖାଦ୍ୟ, ଚିନା ବାଦାମ ହେଲା ବି ବହୁତ ଭଲ ଖାଇବେ, ତାହେଲେ ଆପଣ ଆପଣଙ୍କର ଆଉ କିଛି ଅସୁବିଧା ହେବନି, ଆପଣ ସୁସ୍ଥ ରହିବେ ହିଁ ରହିବେ ଏବଂ ଆପଣଙ୍କର ଯାହା କାର୍ଯ୍ୟ କାମ କରିବା କଥା, ପ୍ରତିଦିନ କାମ ଯାହା କରିବା କଥା ଆପଣ କରିପାରିବେ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡି ହେଇଛନ୍ତି, ପ୍ରଥମେ ପରିଚୟ କୁହନ୍ତୁ ଆପଣଙ୍କର।
4: ମ୍ୟାଡାମ ନମସ୍କାର, ମୁଁ ନିଶିକାନ୍ତ ମିଶ୍ର ମହାନଦୀ ବିହାର କଟକରୁ କହୁଛି।
1: ନମସ୍କାର ସାର, କୁହନ୍ତୁ।
4: ତିନି ଜଣ ମ୍ୟାଡାମଙ୍କୁ ମୁଁ ପ୍ରଥମେ ଆଗ ଅଭିନନ୍ଦନ ଜଣାଉଛି।
1: ନମସ୍କାର।
4: ପୋଷଣ ମାସ ଅବସରରେ ଆପଣମାନଙ୍କର ବହୁମୂଲ୍ୟ ମତାମତ ସମାଜର କାମରେ ଲାଗୁ ବୋଲି ଆଶା କରି ତିନୋଟି ଛୋଟିଆ ଛୋଟିଆ ପ୍ରଶ୍ନ ପଚାରୁଛି। ପ୍ରଥମ କଥା ମ୍ୟାଡାମ, ନ୍ୟୁଟ୍ରିସନ ଶବ୍ଦଟା ଗୋଟେ ଲାଟିନ୍ ଶବ୍ଦ ନ୍ୟୁଟ୍ରିଲେରୁ ଆସିଛି, ଯାହାର ଅର୍ଥ ହେଉଛି ଫିଟ୍ କରିବା ବା ନରିଶ କରିବା।

0: ତାର ଓଡିଆଟା ହଉଛି ପୋଷଣ, ମାନେ କଥାରେ ଆମେ ଯୋଉ କହୁ ପୋଷେଇବା ଅର୍ଥାତ୍ ପରିପୁଷ୍ଟ କରିବା, ଆମକୁ ବିଲ୍ଡ କରିବା। ଏହି ଆଧାରରେ ମୋର ପ୍ରଶ୍ନ ହେଲା ମ୍ୟାଡମ, ଯୋଉ ନ୍ୟୁଟ୍ରିସନ ବା ପୋଷଣ ମାସ ଆମର ଚାଲିଛି, ପ୍ରଥମ କଥା ହେଲା ଆମେ ଯେତେବେଳେ କହୁଛୁ ସନ୍ତୁଳିତ ଆହାର ବା ଟୋଟାଲ ନ୍ୟୁଟ୍ରିସନ ସାମଗ୍ରିକ ପୋଷଣ, ଆମର ଯୋଉ ସଫେଇ କର୍ମଚାରୀ ଭାଇ ଭଉଣୀ ମାନେ ଅଛନ୍ତି, ରିକ୍ସା ଚାଳକ ଭାଇ ଭଉଣୀ ମାନେ ଅଛନ୍ତି, ବା ଯୋଉମାନେ ଗ୍ୟାରେଜରେ କାମ କରୁଥିବା ଭାଇ ଭଉଣୀ ମାନେ ଅଛନ୍ତି, ତାଙ୍କର ସ୍ୱାସ୍ଥ୍ୟ ସଚେତନତା ଯାହା ଏବଂ ସେଥିରେ ସେମାନଙ୍କର ଯେ ସବୁବେଳେ ନ୍ୟୁଟ୍ରିସିୟସ୍ ଫୁଡ୍ ମିଳୁଛି ବା ପୋଷଣ ଯୁକ୍ତ ମିଳୁଛି ତା ନୁହଁ, କିନ୍ତୁ ବେଳେବେଳେ ଦେଖାଯାଉଛି ସେମାନଙ୍କର ସ୍ୱାସ୍ଥ୍ୟର ମାନ, ସାମଗ୍ରିକ ସ୍ୱାସ୍ଥ୍ୟର ମାନଠୁ ଯଥେଷ୍ଟ ଉନ୍ନତ, ଆମେ ତାକୁ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ ବୋଲି କହୁଛି। ତାର ଉତ୍ସ, ତାର ସୋର୍ସ କିଛି ଆସିଲାଣି କି, ଏବଂ ଯୋଉଟା ଆମେ ଆମ ସାଧାରଣ ସମାଜକୁ ଆଣିପାରିବା ପ୍ରଥମ। ଦ୍ୱିତୀୟ କଥା ହଉଛି ପୋଷଣଟା କଣ ସବୁବେଳେ ସ୍ୱାଦର ବିରୋଧୀ କି? ମୁଁ ଏଇଟା କାହିଁ ପଚାରୁଛି ଯେ ଆଜିକାଲି ତ ଆମେ ଟେଷ୍ଟ ଓରିଏଣ୍ଟେଡ୍ ହେଇଯାଇଛୁ, ସେ ବରା ପିଆଜ ହଉ, ଇଟାଲିଆନ ହଉ, ଚାଇନିଜ ହଉ, ପିଜା ବର୍ଗର ହଉ, ଯା ହଉ, ଆମେ ସବୁବେଳେ କଥା କଥାରେ ଫାଷ୍ଟଫୁଡ୍ କୁ ଦୋଷ ଦେଇଦଉଛେ, କିନ୍ତୁ ସ୍ୱାଦର ଆଧାରରେ ସ୍ୱାସ୍ଥ୍ୟକୁ ଆମେ ଆଣିପାରିବା କି? ସ୍ୱାସ୍ଥ୍ୟଟା କଣ ସବୁବେଳେ ସ୍ୱାଦ ବିରୋଧୀ ବା ସ୍ୱାଦଟା କଣ ସବୁବେଳେ ସ୍ୱାସ୍ଥ୍ୟ ବିରୋଧୀ? ଆଉ ତୃତୀୟ କଥାଟି ମ୍ୟାଡମ ହଉଛି ଏଇ ଯୋଉ ପୋଷଣ ଯୁକ୍ତ ଖାଦ୍ୟ ଆମେ କହୁଛେ, ଯେତେବେଳେ କୌଣସି ବିଶେଷ ରୋଗ କୌଣସି ବ୍ୟକ୍ତିଙ୍କୁ ହଉଛି, ଧରନ୍ତୁ କ୍ୟାନ୍ସର ହେଲା, ତାଙ୍କୁ ଆଗ ଗୋଟେ ଇମ୍ୟୁନୋଥେରାପି ଦିଆଯାଇକି କେମୋ ଦିଆଯାଉଛି, କେମୋ ପରେ ଯେହେତୁ କେତେ ଗୁଡିକ ହେଲ୍ଦି ସେଲ୍ ନଷ୍ଟ ହେଇଯାଉଛି, ସେ WBC ବହୁତ କମିଯାଉଛି, ବହୁତ ବଢିଯାଉଛି, ତା ପାଇଁ କିଛି ଟାର୍ଗେଟେଡ୍ ନ୍ୟୁଟ୍ରିସନ ବା ଲକ୍ଷ୍ୟ ନିର୍ଦ୍ଦିଷ୍ଟ ପୋଷଣ ବ୍ୟବସ୍ଥା ସୃଷ୍ଟି ହେଲାଣି ସେତିକି ମ୍ୟାଡମ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଡକ୍ଟର ବିଶ୍ୱାସ ଏ ସମ୍ପର୍କରେ ଉତ୍ତର ଦିଅନ୍ତୁ।
2: ପ୍ରଥମ ପ୍ରଶ୍ନ ତାଙ୍କର ଥିଲା ଯେ ଯେଉଁମାନେ ଆମର ସଫେଇ କର୍ମଚାରୀ ଅଛନ୍ତି, ଭାଇମାନେ ଅଛନ୍ତି, ଯେଉଁମାନେ ଗ୍ୟାରେଜରେ କାମ କରୁଛନ୍ତି, ସେମାନେ ଦେଖାଯାଉଛି ବହୁତ ଜଣଙ୍କ ତାଙ୍କର ସେମାନେ ତ ତାଙ୍କର ନ୍ୟୁଟ୍ରିସନ ବିଷୟରେ ଆଇଡିଆ ନାହିଁ, କିନ୍ତୁ ସେମାନେ ବହୁତ ତାଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହୁଛି, କାହିଁକି ଏଟା ସେ ପଚାରିଲେ। ମୁଁ ଆପଣଙ୍କୁ ଗୋଟେ କଥା କହିଦିଏ, ତାଙ୍କର ସେନା ନ୍ୟୁଟ୍ରିସନ ବିଷୟରେ କିଛି ଆଇଡିଆ ନାହିଁ, କିନ୍ତୁ ତାଙ୍କର କିଣିବା ଅଭାବ ଯୋଗୁଁ ସେମାନେ ସେଇଆ ହିଁ ଖାଉଛନ୍ତି ଯାହା ତାଙ୍କର ପରିବେଶରେ ମିଳୁଛି, ଯାହା ତାଙ୍କୁ ନେଚର ପ୍ରୋଭାଇଡ କରିଛି। ଯୋଉଟା ମୁଁ ମୂଳରୁ ଆପଣଙ୍କୁ କହିଥିଲି, ଶାଗ ପନିପରିବା ଯୋଉଟା ମିଳୁଛି, ଘର ରାନ୍ଧା ଖାଦ୍ୟ ସେମାନେ ଖାଉଛନ୍ତି, ଟାଇମରେ ଖାଉଛନ୍ତି ଆଉ ଭଲ ଭାବେ ଖାଉଛନ୍ତି। କିନ୍ତୁ ବାକିମାନେ ଯୋଉମାନେ କିଣିପାରୁଛନ୍ତି, ଯୋଉମାନଙ୍କ ପାଖରେ ଅପର୍ଯ୍ୟାପ୍ତ ପଇସା ଅଛି, ସେମାନେ କଣ କରୁଛନ୍ତି, କୋଉ ହୋଟେଲକୁ ପଳାଇ ଯାଉଛନ୍ତି, ରାସ୍ତା କଡ଼ରେ କୋଉଠି ଢାବାକୁ ପଳାଇ ଯାଉଛନ୍ତି, ଯୋଉ ଜାଗାରେ ପଳାଇ ଯାଉଛନ୍ତି ସେଇଠି ଅତିରିକ୍ତ ମାତ୍ରାରେ ତେଲ ମସଲା ଦେଇ ରୋଷେଇ ହେଇଥିବା ଜିନିଷ, ରଙ୍ଗ ପଡ଼ିଥିବା ଜିନିଷ, ବିଭିନ୍ନ ପ୍ରକାର ସଲ୍ଟ, ମାନେ ଆପଣଙ୍କର ଯୋଉ ଆମର ଆଜିନାମୋଟୋ ଆପଣ କୁହନ୍ତୁ, ତାପରେ ଯୋଉ ବିଭିନ୍ନ ପ୍ରକାର ସସ୍, ସୋୟା ସସ୍, ଏଗୁଡ଼ା ସବୁ ଯୋଉ ଖାଇ ପକାଉଛନ୍ତି ବହୁତ ମାତ୍ରାରେ ଖାଇ ପକାଉଛନ୍ତି, ତାପରେ ଚିକେନ, ମୁଁ କହିଲି ନା ଯୋଉ ଡେଲି ଡେଲି ଚିକେନ ଖାଉଛନ୍ତି, ମଟନ ଖାଉଛନ୍ତି, ତେଣୁ ସେମାନେ ରୋଗଟାକୁ ଡାକିକି ଆଣୁଛନ୍ତି। ତ ସେ ତାଙ୍କର ଯୋଉ ରୋଗ ହଉଛି, ତାପରେ ସେ ପୁଣି ତାପରେ ତାଙ୍କର ମେନଲି ଖାଦ୍ୟରେ ଫାଇବର ଜାତୀୟ କିଛି ରହୁନି, ସବୁ ରହୁଛି ଆପଣଙ୍କର ଯୋଉଟା ଫାଇନ୍ ଟାଇପ୍ର ଜିନିଷ, କାହିଁକିନା ସେଇଟା ଖାଇବା ପାଇଁ ପାଟିକୁ ସ୍ୱାଦ ଲାଗେ, ତ ସେମାନେ ସେଇଟା ଖାଉଛନ୍ତି। ଏଇ ଯୋଉ ଆପଣଙ୍କର ପିଜା ମନେ କରନ୍ତୁ, ବର୍ଗର ମନେ କରନ୍ତୁ, ଯୋଉଠିକି ଆପଣଙ୍କର ବ୍ରେଡ୍ରେ ଯୋଉଟା ଫାଇନ୍ କାର୍ବୋହାଇଡ୍ରେଟ୍ସ ଯୋଉଟା ଅଛି, ସେଇଟା ଆପଣଙ୍କର ହଜମ ହେବା ପାଇଁ ଡେରି ହେଉଛି, ସେଇ ଜାଗାରେ ଯଦି ଟିକେ ଶାଗ ଖାଇଥାନ୍ତେ, ତାହେଲେ ସାଲାଡ୍ ଖାଇଥାନ୍ତେ, ତାହେଲେ ସେଇଟା ଆପଣଙ୍କର ଭଲ ଭାବରେ ଫାଇବର ଥାନ୍ତା ଆଉ ଆପଣଙ୍କର ରଫେ ଯୋଉ କାମ କରନ୍ତା। ତେଣୁକରି ଏଇମାନଙ୍କର ରୋଗ ବେଶୀ ହଉଛି, କିନ୍ତୁ ଯୋଉମାନେ ଲୋକାଲି ଖାଦ୍ୟ ଯେମିତି ଆମର ଭାବନ୍ତୁ ପଖାଳ ହେଲା, ଭାତ ଡାଲି ହେଲା, ଭଜା ଶାଗ ଏଗୁଡ଼ା ଖାଉଛନ୍ତି, ତାଙ୍କର ଭିତରେ ରୋଗ ବେଶୀ ଦେଖାଯାଉନି, କାହିଁକି ନା ତାଙ୍କର ଲୋକାଲି ଆଭେଲେବଲ ଯାହା ଖାଦ୍ୟ ଅଛି ସେ ସେଇଟା ହିଁ ଖାଉଛନ୍ତି।
1: ତାଙ୍କର ଦ୍ୱିତୀୟ ପ୍ରଶ୍ନ ବି ଏଇ ସ୍ୱାଦ ସମ୍ପର୍କରେ ଯେ ପୋଷଣଯୁକ୍ତ ଖାଦ୍ୟ କଣ ସ୍ୱାଦର ବିରୋଧୀ?
2: ପୋଷଣ ଯୁକ୍ତ ଖାଦ୍ୟ ଜମା ବି ସ୍ୱାଦର ବିରୋଧୀ ନୁହେଁ। କଣ ଆପଣ କହୁଛନ୍ତି, ଆପଣ ମନେ ପକାନ୍ତୁ ଯେତେବେଳେ ଆପଣ ଛୁଆ ଥିଲେ, ଆପଣ ମା ଆପଣଙ୍କୁ ଗୋଟେ ଡାଲମା କରିକି ଖୁଅଉଥିଲେ, ଡାଲମାରେ ସବୁ ଜିନିଷ ଅଛି, ଡାଲି ଅଛି, ପନିପରିବା ଅଛି, ସବୁ ସବୁ ପ୍ରକାର ନ୍ୟୁଟ୍ରିସନ ଡାଲମାରେ ଅଛି, ସେ ଡାଲମାର ସ୍ୱାଦ କେମିତି ଥିଲା? ମା ଆପଣଙ୍କ ମା ଆପଣଙ୍କୁ ଯୋଉ ସନ୍ତୁଳା କରିକି ଖୁଆଉଥିଲେ, ସେଇଟା କଣ ଆପଣଙ୍କର ସ୍ୱାଦ ବିରୋଧୀ ଥିଲା କି? ସେଇଟା ବି ବହୁତ ସ୍ୱାଦିଷ୍ଟ ଥିଲା, କିନ୍ତୁ ବର୍ତ୍ତମାନ ଖଟା ମିଠା କରିକିନି ଯୋଉ ଚାରିଆଡେ ମିଳୁଛି, ଆଉ

0: ଯୋଉ କହିଲେ ବରା ଇଡିଲି, ବରାଟା କିଛି ଖରାପ ଖାଦ୍ୟ ନୁହେଁ। ବରାରେ କଣ ଥାଏ, ଚାଉଳ ଥାଏ, ବିରି ଥାଏ, ବିରି ଆଉ ଚାଉଳ ଆଉ ସେଟା ଛଣା ହୁଏ, ତ ପ୍ରୋଟିନ ଫ୍ୟାଟ ଆଉ ପ୍ରୋଟିନ କାର୍ବୋହାଇଡ୍ରେଟ ଫ୍ୟାଟ ସବୁ ରହିଲା। ଇଟ୍ ଇଜ୍ ଅ କମ୍ପ୍ଲିଟ ଫୁଡ୍, ତେଣୁ ବରା ଇଡ୍ଲି କେବେ ଖରାପ ନୁହଁ। ତେଣୁ ବରା ଇଡ୍ଲି ଖାଇଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ମନା କରୁ ବରା ଖାନା। କାହିଁକି ଆମେ ମନା କରୁ, ତା କାରଣ ହେଉଛି ଯୋଉ ତେଲରେ ଛଣା ହେଇଥାଏ ସେଇଟା ହେଉଛି ଅସୁବିଧା। ସେଇ ତେଲରେ ବାରମ୍ବାର ଛାଣିକିନା ସେଇ ହାଇଡ୍ରୋକାର୍ବନ୍ସ ତିଆରି ହେଇଯାଏ, ଯୋଉଟା କି ନା କ୍ୟାନ୍ସର କରେଇବାରେ ବହୁତ ମାତ୍ରାରେ ସେଇଟା ଆପଣଙ୍କର କଣ୍ଟ୍ରିବ୍ୟୁଟରୀ ଫ୍ୟାକ୍ଟର, ମୋଟା ହେବାର କଣ୍ଟ୍ରିବ୍ୟୁଟରୀ ଫ୍ୟାକ୍ଟର। ତେଲଟା ପୁରା ନଷ୍ଟ ହେଇଯାଇଥାଏ ବାରମ୍ବାର ବାରମ୍ବାର ସେଇ ତେଲରେ ଏକା ତେଲରେ ଛଣାବେ। କିନ୍ତୁ ଘରେ ଯଦି ଆପଣ ବରା କରିକି ଖାଇବେ ତାହେଲେ ତାଠୁ ଭଲ ଖାଦ୍ୟ ତ ଦୁନିଆରେ କିଛି ନାହିଁ।
1: ଆଉ ଗୋଟିଏ ପ୍ରଶ୍ନ ସେ କରିଥିଲେ, ଯୋଉ ଯେମିତିକି ବିଭିନ୍ନ ରୋଗୀ ଥାନ୍ତି, କ୍ୟାନ୍ସର ରୋଗୀ ସେ ଉଦାହରଣ ଦେଲେ, ଟାର୍ଗେଟେଡ୍ ନ୍ୟୁଟ୍ରିସନ ଦିଆଯାଉଛି
0: କ୍ୟାନ୍ସର ରୋଗୀକୁ। ଯୋଉ ଇମ୍ୟୁନୋଥେରାପି ଆପଣ କହିଲେ, ସେଟା ଇମ୍ୟୁନୋଥେରାପି ଗୋଟେ ଅଲଗା ପ୍ରକାର ଥେରାପି ଯୋଉଟା କ୍ୟାନ୍ସର ରୋଗୀଙ୍କୁ ଦିଆଯାଏ, ତା ସାଙ୍ଗରେ ଆପଣଙ୍କର ଖାଦ୍ୟର କିଛି ସମ୍ପର୍କ ନାହିଁ। ବାକି କ୍ୟାନ୍ସର ରୋଗୀମାନଙ୍କର ନ୍ୟୁଟ୍ରିସିୟସ୍ ଫୁଡ୍ ତାଙ୍କରି ଡାକ୍ତରମାନେ ଯୋଉମାନେ କେମୋଥେରାପି ଆଉ ରେଡିଓଥେରାପି ହଉ ଇମ୍ୟୁନୋଥେରାପି ହଉ ଦେଇଥାନ୍ତି, ସେମାନେ ହିଁ ଆଡଭାଇସ୍ କରନ୍ତି। ଆଉ କ୍ୟାନ୍ସର ରୋଗୀମାନେ ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି କିଛି ଖାଇବା ଉଚିତ ନୁହଁ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
2: ମ୍ୟାଡାମ ନମସ୍କାର, ମୁଁ ସତ୍ୟବ୍ରତ ସାହୁ ପଲ୍ଲାସିଆ ଯାଜପୁର କହୁଛି।
1: ନମସ୍କାର
2: ମ୍ୟାଡାମ, ମୁଁ ତ କାର୍ଯ୍ୟକ୍ରମ ମୂଳରୁ ଶୁଣୁଛି, ବହୁତ ଲାଗୁଛି, ଭଲ ଲାଗୁଛି, ସବୁ ବିଷୟ ଜାଣିଲିନି। ଗୋଟେ କଥା ମ୍ୟାଡାମ ମୁଁ ସେଟା ଆଲୋଚନା ବୋଧେ ହେଇନି, ଯେ ଜଣେ ଡାଇବେଟିସ ଲୋକ ମାଛ ମାଂସ ଇତ୍ୟାଦି ଖାଇପାରିବେ କି ନାହିଁ, ବା କେତେ ଖାଇବେ? କହିଲେ ତ ସାଧା ଖାଇବା କଥା ତ ମୁଁ ଶୁଣିଲି, ମାଛ ମାଂସ ବିଷୟରେ ମୁଁ ଟିକେ ଜାଣିପାରିଲିନି, ସେଥିପାଇଁ ଲଗେଇଲି।
1: ହଁ, କିଛି ଅସୁବିଧା ନାହିଁ, ଆପଣଙ୍କର ଯେଉଁ ପ୍ରଶ୍ନ ରହିଛି ଆମେ ଡକ୍ଟର ବିଶ୍ୱାସକୁ ଆଉ ଥରେ ଅନୁରୋଧ କରୁଛୁ ଏ ସମ୍ପର୍କରେ ଉତ୍ତର ଦେବା ପାଇଁ।
0: ଡାଇବେଟିସ ଲୋକ ଯଦି ଭେଜିଟେରିଆନ ହେଇଥିବେ ତେବେ ତ ସେ ପନିପରିବା ଏସବୁ ଖାଇବେ, କିନ୍ତୁ ଯଦି ନନ୍ ଭେଜିଟେରିଆନ ହେଇଥିବେ ସେ ମାଛ ମାଂସ ଅଣ୍ଡା ସବୁ ଖାଇପାରିବେ। କିଛି ମୁଁ ତ ମୂଳରୁ ଆପଣଙ୍କୁ କହିଲି ଡାଇବେଟିସ ରୋଗ ଖାଇପାରିବେନି ଏମିତି କିଛି ନାହିଁ। ହଁ, ଚିନି ଆଳୁ କାର୍ବୋହାଇଡ୍ରେଟ୍ସ ଏଗୁଡା ଟିକେ କମ୍ ମାତ୍ରାରେ ଖାଇବେ, ଯେତେ କମ୍ ହେଇପାରିବ ଭଲ ହେଲା, କିନ୍ତୁ ଖାଇପାରିବେନି ବୋଲି ଏମିତି କିଛି ନାହିଁ। ଆଉ ମାଛ ମାଂସ, ମାଛ ତ ଦେହ ପାଇଁ ବହୁତି ଭଲ, ଡାଇବେଟିସ ଲୋକଙ୍କ ପାଇଁ ବି ଭଲ। ମାଛରେ ଗୋଟେ ଜିନିଷ ଥାଏ ଯେଉଁଟାକୁ ଆମେ କହୁ ଓମେଗା ଥ୍ରୀ ଫ୍ୟାଟି ଆସିଡ୍, ଯୋଉଟା ଦେହ ପାଇଁ ହାର୍ଟ ପାଇଁ ବହୁତ ଭଲ। ତେଣୁ ଡାଇବେଟିସ ଲୋକ ଯଦି ମାଛ ଖାଉଥିବେ ତ ମାଛ ତ ନିଶ୍ଚିତ ଖାଇବେ, ପ୍ରାୟତଃ ଚେଷ୍ଟା କରିବେ ପ୍ରତିଦିନ ଅଳ୍ପ ଅଳ୍ପ ମାଛ ଖାଇବା ପାଇଁ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ମଧ୍ୟ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର ମ୍ୟାଡାମ, କୁହନ୍ତୁ।
3: ମୁଁ ଦେବଜାନୀ କୌର ଜଗତସିଂହପୁରରୁ କହୁଛି।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି?
3: ପ୍ରଶ୍ନ ରହିଛି ଯେ ଜଣେ ସୁସ୍ଥ ମଣିଷ କଣ ଭିଟାମିନ ଆବଶ୍ୟକ, ଜଣେ ସୁସ୍ଥ ରହିବା ପାଇଁ ତାର କଣ ଆବଶ୍ୟକ, ବିଶେଷ କରି 60 ବର୍ଷରୁ ଉର୍ଦ୍ଧ ଜଣେ ମଣିଷ ସେ କଣ ଖାଇଲେ ସୁସ୍ଥ ସମ୍ପୂର୍ଣ୍ଣ ରୂପେ ରହିପାରିବ?
1: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କୁ ଧନ୍ୟବାଦ। ତେବେ ଡକ୍ଟର ନନ୍ଦ, ତାଙ୍କର ପ୍ରଶ୍ନ ରହୁଛି ଯେ ବୟସ୍କ ଲୋକମାନଙ୍କର ଖାଦ୍ୟ କିପରି ହେବା ଉଚିତ, କଣ ଭିଟାମିନ ସବୁ ରହିବା କଥା?
4: ଦେଖନ୍ତୁ, ସବୁ ପ୍ରକାର ଭିଟାମିନ ରହିବା ଦରକାର। ଆପଣ ଦେଖିଲେ ଦେଖୁଛନ୍ତି ଖାଲି ତାଙ୍କର ଯଦି ସେମିତି କାମ କରିବା କମିଯାଇଛି ବୟସ ଅଧିକ ଯୋଗୁଁ, ତାହେଲେ ଏନର୍ଜି ଯୋଉଟା ଆମେ ଶକ୍ତି ଯୋଉଟା ଆମକୁ ମିଳୁଛି ସେଇ ପ୍ରକାର ଖାଦ୍ୟ ଟିକେ କମ୍ ଖାଇବା ଦରକାର। ଆଉ ନହେଲେ ପ୍ରୋଟିନ ଯାହା ଆବଶ୍ୟକ ସେଇଟା ଖାଇବେ, ଆଉ ଅଲଗା ଭିଟାମିନ ଯାହା ଆବଶ୍ୟକ ସେଇଟା ଖାଇବେ, ଆଉ ମିନେରାଲ୍ସ ଯାହା ଆବଶ୍ୟକ ସେଇଟା ସବୁ, କ୍ୟାଲସିୟମ ତ ଅଧିକା ବି ଦରକାର, ସେଇଟା ଖାଇବେ। କିନ୍ତୁ ଆପଣ ଦେଖନ୍ତୁ ଆପଣଙ୍କ ଘରେ କ'ଣ ରନ୍ଧା ହେଉଛି, ଆଉ ତା ଦେହରେ ଆପଣ ସବୁ ପ୍ରକାର ଜିନିଷ ରହୁଛି କି ନାହିଁ, ସେଇଟା ହେଉଛି ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ବା ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆପଣଙ୍କର ଯେମିତି ଆଗରୁ ମୁଁ କହିଲି, ଗୋଟେ ଶ୍ୱେତସାର ଜାତୀୟ ଖାଦ୍ୟ, ଗୋଟେ ପୁଷ୍ଟିସାର ଜାତୀୟ ଖାଦ୍ୟ, ଗୋଟେ ଜୀବସାର ଏବଂ ଧାତୁସାର, ଜଳ ଏବଂ ଡାଏଟ୍ରି ଫାଇବର, ଏଇଭଳିଆ ଜିନିଷ ରହୁଛି ନା ନାହିଁ। ତାଦେହରେ ଆଉ କିଛି ସ୍ନେହସାର ଜାତୀୟ ଖାଦ୍ୟ, ଯେମିତି ଆମେ ଯାହା ରାନ୍ଧୁଛେ ଦିନରେ ଭାତ ରାନ୍ଧିଲେ, ଭାତରୁ ଆମକୁ ଶ୍ୱେତସାର ମିଳିଲା, ତାପରେ ଡାଲି ରାନ୍ଧିଲେ ଡାଲିରୁ ଆମକୁ ଯଥେଷ୍ଟ ପରିମାଣରେ ପୁଷ୍ଟିସାର ମିଳିଲା, ତାପରେ ପନିପରିବା ରାନ୍ଧିଲେ ପନିପରିବାରୁ ଆମକୁ ଜୀବସାର ଧାତୁସାର ମିଳିଲା, ପାଣି ପିଇଲେ ଏବଂ ଯୋଉ ଡାଏଟ୍ରି ଫାଇବର ବି ପନିପରିବାରୁ ମିଳିବ ଆମକୁ, ଯଦି ଆମେ ଚୋପା ସହ ରାନ୍ଧିବା ଏବଂ ଚୋପା ସହ ଖାଇବା, ସେଇଟା ହେଉଛି ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ। ଆଜିକାଲି ସମସ୍ତେ ସବୁ ଜିନିଷ ଚୋପା ଛଡ଼ଉଛନ୍ତି, ଆପଣ ଡାଇବେଟିସ ଲୋକଙ୍କୁ ଆଳୁ ଖାଇବାକୁ ମନା କରନ୍ତି, ଆପଣ କାରଣ ଆଳୁ ଚୋପା

0: ଗାଜର, ପାଚିଲା ଅମୃତ ଭଣ୍ଡା, ତାପରେ କଖାରୁ, ଏଗୁଡା ଖାଇବ ହେଲା।
1: ଖାଦ୍ୟ ଉପରେ ବେଶୀ ଗୁରୁତ୍ୱ ଦିଏ।
0: ହଁ, ଏଇଥିରେ ଭିଟାମିନ୍ ଏ ରିଚ୍ ଫୁଡ୍, ଏଗୁଡା ସବୁ, ଯେକୌଣସି ଅରେଞ୍ଜ କଲର୍ ଖାଦ୍ୟ।
2: ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ସମୟ ତ ହେଇଗଲାଣି, ତଥାପି ଆପଣ ଆପଣଙ୍କ ପ୍ରଶ୍ନ କୁହନ୍ତୁ ଏବଂ ତା ପୂର୍ବରୁ ପରିଚୟ।
3: ନମସ୍କାର ମ୍ୟାମ।
2: ନମସ୍କାର,
3: ଗୌରଙ୍ଗ ମଲ୍ଲିକ ଜଗତପୁର କଟକରୁ।
2: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ। ତେବେ ପ୍ରଶ୍ନ କୁହନ୍ତୁ, ଆପଣଙ୍କର କଣ ରହିଛି
3: ପ୍ରଶ୍ନ? ହଉଛି ମୋର କି ମୋର ଟିକେ ମ୍ୟାମ ସ୍ନାୟୁ ପ୍ରୋବ୍ଲେମ ଅଛି, ଲେକିନ ସେଥିପାଇଁ କାନକୁ ଶୁଣା ଯାଇନି, ମଧ୍ୟ ମୁଣ୍ଡ ମଧ୍ୟ ବୁଲାଏ। ସେଥିପାଇଁ କୋଉ ପ୍ରକାରର ପୋଷଣର ଖାଦ୍ୟ ଖାଇଲେ ଏଇ ରୋଗଟିର ଉପକ୍ରମ ମିଳିବ ଟିକେ, ସେ ବିଷୟରେ ଜାଣିବାକୁ ଚାହୁଁଥିଲି। କଣ କଣ?
2: ବହୁତ ବହୁତ ଧନ୍ୟବାଦ ଡକ୍ଟର ବିଶ୍ୱାସ, ଏ ସମ୍ପର୍କରେ ଆପଣଙ୍କୁ ଉତ୍ତର ଦେବେ।
0: ଦେଖନ୍ତୁ, ଯୋଉଟା ଆପଣଙ୍କର ସ୍ନାୟୁ ପ୍ରୋବ୍ଲେମ ବା ନର୍ଭ ପ୍ରୋବ୍ଲେମ ଆପଣ ଯୋଉଟା କହିଲେ, ସେଥିପାଇଁ ଆପଣଙ୍କର ଭିଟାମିନ୍ ବି କମ୍ପ୍ଲେକ୍ସ ଯୁକ୍ତ ଖାଦ୍ୟ ଖାଇବାଟା ଆପଣଙ୍କ ପାଇଁ ଭଲ ହବ। ତେଣୁ ଭିଟାମିନ୍ ବି କମ୍ପ୍ଲେକ୍ସ ତ ଅଳ୍ପ ବେଶୀ ମାତ୍ରାରେ ସବୁ ଖାଦ୍ୟରେ ଅଛି, ପର୍ଟିକୁଲାରଲି ଆପଣଙ୍କର ଯୋଉ ଶାଗୁଆ ରଙ୍ଗ ଦେଖାଯାଉଥିବା ଯେକୌଣସି ପନିପରିବା ଶାଗ, ଏଥିରେ ଆପଣଙ୍କର ଭିଟାମିନ୍ ବି କମ୍ପ୍ଲେକ୍ସ ଅଛି। ତା ଛଡ଼ା ବି ଆପଣ ଡାକ୍ତରଙ୍କ ପରାମର୍ଶ କରିକିନା ଟିକେ ବି କମ୍ପ୍ଲେକ୍ସ ଟାଇପ୍ର ଔଷଧ, ଭିଟାମିନ୍ ଔଷଧ ଆପଣଙ୍କୁ ଆଡିସନାଲ୍ ଖାଇବା ପାଇଁ ପଡ଼ିବ, କାହିଁକିନା ଆପଣଙ୍କ ସ୍ନାୟୁରେ ଅସୁବିଧା ଅଛି। ତ ଡାକ୍ତରଙ୍କ ପରାମର୍ଶ କରିକିନା ଟିକେ ଔଷଧ ବି ଖାଇବେ, ଖାଲି ଖାଦ୍ୟ ଖାଇଲେ ହବନି, ଔଷଧ ବି ଖାଇବା ପାଇଁ ପଡ଼ିବ।
2: ତେବେ ବହୁତ ବହୁତ ଧନ୍ୟବାଦ। ଆମର ଯେଉଁ ଆରମ୍ଭ ହୋଇଥିଲା ପ୍ରଶ୍ନ ବିଷୟବସ୍ତୁ ଯାହା ରହିଥିଲା ସାମଗ୍ରିକ ପୋଷଣ ସମ୍ପର୍କରେ, ଡକ୍ଟର ନନ୍ଦ ଏ ସମ୍ପର୍କରେ ଟିକେ ଆମକୁ ଜଣାନ୍ତୁ, ଆଉ ଥରେ କହିଦିଅନ୍ତୁ ଯେ କିପରି ଆମକୁ ଖାଦ୍ୟରେ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି।
4: ଦେଖନ୍ତୁ, ଆମେ ପ୍ରତିଦିନ ଯାହା ବି ଖାଉଛେ ସେଟା ଆମ ଶରୀରରେ ଯାଇକି ହଜମ ହେଲା ପରେ ଆମକୁ ଶକ୍ତି ଯୋଗାଉଛି, ଆମକୁ ଆମ ଯୋଉ ବଡିର ଗ୍ରୋଥ ହେଉଛି। ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ଦେବି, ଛୋଟ ପିଲା ଯେତେବେଳେ ଜନ୍ମ ହେଇଛି ସେ 2 କିଲୋ 2.5 କିଲୋ 3 କିଲୋ ହେଉଛି, କିନ୍ତୁ ବଡ଼ ହେଇଗଲାକୁ ସେ 60 କିଲୋ ହେଇଗଲାଣି। କେମିତି ସେ ଯୋଉ ବୃଦ୍ଧି ହେଉଛି ସେ ପାଇଁ ବି ଆମକୁ ଖାଦ୍ୟ ଖାଇଲେ ହିଁ ଆମର ବୃଦ୍ଧି ଠିକ୍ରେ ହବ। ଆମେ ଯୋଉ କାମ କରୁଛେ, ଆମେ ଖାଲି ଦୌଡ଼ା ଧାପଡ଼ା ଚଲାବୁଲା କାମ ନାହିଁ, ଆମେ ଶୋଇଥିଲା ବେଳେ ବି ଆମ ହାର୍ଟ ବିଟ୍ ଚାଲିଛି, ନିଶ୍ୱାସ ପ୍ରଶ୍ୱାସ ଆଉ ଯାହା ଆମର ଡାଇଜେସନ ସବୁ ଚାଲିଛି, ସବୁ ପାଇଁ ବି ଆମକୁ ଶକ୍ତି ଦରକାର। ସବୁ କାର୍ଯ୍ୟ ପାଇଁ ଆମକୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ବହୁତ ଜରୁରୀ।
2: ବହୁତ ବହୁତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ। ଆମେ ଏତେ ସମୟ ଧରି ତ ଏଇ ଷ୍ଟୁଡିଓରେ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଆପଣମାନେ ଉତ୍ତର ଦେଇଛନ୍ତି। ବିଶେଷଜ୍ଞ ଭାବେ ଆମ ସହ ଯୋଡ଼ି ହୋଇଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସ୍ନେହଲତା ନନ୍ଦ ମ୍ୟାଡାମ୍, ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। ଆମର ବିଷୟ ରହିଥିଲା ସାମଗ୍ରିକ ପୋଷଣ, ଯାହା ଆମର ଦାୟିତ୍ୱ। ସାମଗ୍ରିକ ପୋଷଣ ମାନେ ସନ୍ତୁଳିତ ବିବିଧ ଖାଦ୍ୟ କିପରି ଆମେ ଖାଇବା, ଯାହା ଶରୀରକୁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଯୋଗାଇ ଦେବ, ଏ ସମ୍ପର୍କରେ ଆପଣମାନେ ଆମକୁ ବହୁତ ଗୁଡ଼ିଏ ତଥ୍ୟ ଦେଲେ, ଆପଣଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ବହୁତ ବହୁତ ଧନ୍ୟବାଦ।
0: ନମସ୍କାର
2: ନମସ୍କାର ନମସ୍କାର ନମସ୍କାର।
5: ଶେଷ ହେଲା ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଆଜିର ବିଷୟ ଥିଲା ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ, ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। ସଂଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ, ସହାୟତା ସୁଭାଷ ଚନ୍ଦ୍ର ନାୟକ, ବୈଷୟିକ ସହାୟତା ସୁଶାନ୍ତ କୁମାର ପରିଡ଼ା, ଫୁଲଚାନ୍ଦ ସିର।
6: ଏତେବେଳେ ଯାଇ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ବିଷୟ ଥିଲା ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏବଂ ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ପ୍ରଥମେ ଶିଳ୍ପୀ ହେଲେ

0: ଆପଣ ଶୁଣୁଛନ୍ତି ସମ୍ବଲପୁର ଅଞ୍ଚଳର ଗୀତ।
1: କଣ ଆପଣ ଆଇଟିଆଇ ପ୍ଲସ ଟୁ ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
2: ତେବେ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ।

0: ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପ୍ଲୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
1: ବ୍ୟାଚ୍ 10 ସେପ୍ଟେମ୍ବର 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
0: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବିଥିକା ଚାଟର୍ଜୀ। ଗୀତ ରାମପ୍ରସାଦ ପୁରୋହିତ।

ଏଥର ଶିଳ୍ପୀ ହେଲେ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ।

0: ଦିନ 11:30। ଲୋକଗୀତ କ୍ରମରେ ଆଜି ପ୍ରଚାର କରୁଛୁ ପାଲା। ବିଷୟ ରହିଛି ଭୀଷ୍ମ ପ୍ରତିଜ୍ଞା। ପରିବେଷଣ କରିଛନ୍ତି ଅନାଦିଚରଣ ଦାସ ଏବଂ ସାଥୀ।
1: ଜୟ ଜଗନ୍ନାଥ ସ୍ୱାମୀ।

ଲେଖିଲେ ଯଶ୍ୟାଗ୍ରେ ପତ୍ର ମେ କମ୍ ବିତର ତୁ ନିତରା ପତ୍ର ଯୁଗ୍ମେ ନ ଚିତ୍ର ଛାୟା ଲୋକ ମାତ୍ରେ ତ୍ରିଭୁବନ ଜନତା ବାଧତେ ନ ତ୍ରିତାପ ଯଶ୍ୟାଘ୍ରି ଆଶ୍ରିତା ନାମ ସକଳ ସୁମନସା ନଚ ମୂଳ ନଚାଗ୍ର ନୀଳାଦ୍ରୌ କୋପି କଳ୍ପଦ୍ରୁମ ଗଳିତ ଦଳେଇ ଧୀରତେ ବାଞ୍ଛି ଏବଂ ଭୂତ ନୀଳାଦ୍ରି ବିହାରୀ ଜଗନ୍ନାଥ ଓଡ଼ିଶାର ସମସ୍ତ ଜନସାଧାରଣ ମାନଙ୍କର ମନଭୀଷ୍ଟ ପୂର୍ଣ୍ଣ କରି ଆମ ରାଜ୍ୟର ଉତ୍ତରତର ଉନ୍ନତି ପରିବିଧାନ କରନ୍ତୁ ସର୍ବେ ବୋଲ ଆନନ୍ଦେ କବାର। ପାଲା ହେଉଛି ଏକ ପାରମ୍ପରିକ କଳା, ତେଣୁ ଆମେ ପୁରାଣ ମଧ୍ୟରୁ ଏକ ଉପାଖ୍ୟାନଟିଏ କହିବା। ଉପାଖ୍ୟାନର ବିଷୟବସ୍ତୁ ସେ ଲେଖିଲେ

ଗୋଟିଏ ସବୁଜ ରଙ୍ଗର ଚାନ୍ଦୁଆ ଟଙ୍ଗା ହେଲା ପରି ଦେଖାଯାଉଛି। ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ, ଯେହେତୁ ଚାନ୍ଦୁଆଟିଏ ଟଙ୍ଗା ହେଲା ଭଳି ଦେଖାଯାଉଛି, ଏଣୁ ବିଭା ବସୁ।

ସୂର୍ଯ୍ୟଙ୍କର ପ୍ରଖର କିରଣ ଏ ଜଙ୍ଗଲରେ ପ୍ରବେଶ କରିପାରୁନାହିଁ। ଏ ଘଞ୍ଚ ଜଙ୍ଗଲ ମଧ୍ୟରେ ରାଜା ଶାନ୍ତନୁ ପହଞ୍ଚି ଯାଇଛନ୍ତି। ମୃଗୟା ବିହାରେ ମନ ଇଚ୍ଛା ଥିଲେ ବି ଅଦୂରକୁ ଚାହିଁଦେଲେ ଜଣେ ଅପରୂପା ତରୁଣୀ। ସୁନ୍ଦର ଝରଣାଟିଏ ବହି ଯାଉଛି, ସେ ଝରଣା ପାବଛରେ ତଟିନୀ ପାବଛ ଦେଖିଦେଲେ, ଯେତେବେଳେ ଚାହିଁଦେଲେ ଦେଖିଲେ କହିଲେ, ଆରେ ଏପରି ସୁନ୍ଦରୀ ମୁଁ ତ ଜୀବନରେ ଦର୍ଶନ କରିନି। ତା ପାଖକୁ ଚାଲି ପରିଚୟ ପଚାରିବା ଉଦ୍ଦେଶ୍ୟରେ ପଚାରିଲେ, କଣ ପଚାରିଲେ,

ବରେଣ୍ୟ ବିଦଗ୍ଧ ସାହିତ୍ୟ ଅନୁରାଗୀ ସଜ୍ଜନ ମଣ୍ଡଳୀ, ଦିନେ ହସ୍ତିନାର ସମ୍ରାଟ ରାଜା ଶାନ୍ତନୁ ମୃଗୟା ବିହାରେ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଘଞ୍ଚ ଜଙ୍ଗଲଟିର ସୌନ୍ଦର୍ଯ୍ୟକୁ ଲେଖିଲେ ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଦାସ ମହାରାଜ କହିଲେ ଭୂପବାଗ।

0: ଶାନ୍ତନୁ ଚାହିଁ ଦେଇ ପଚାରିଲେ,
1: ହଁ
0: ମୁଁ ହଉଛି ଶାନ୍ତନୁ ରାଜା, ହସ୍ତିନାରେ ମୁଁ ବାସ କରେ, ହସ୍ତିନାରେ ମୁଁ ହଉଛି ସମ୍ରାଟ,
1: ସମ୍ରାଟ
0: ମୁଁ ତୁମ ରୂପରେ ଏମିତି ମୁଗ୍ଧ ହେଇଛି, ତୁମକୁ ହସ୍ତିନାର ପାଟରାଣୀ କରିବା ପାଇଁ ଉତ୍କଣ୍ଠିତ। ତୁମେ ଯଦି ମୋ କଥାରେ ସମ୍ମତି ପ୍ରଦାନ କରିବ, ମୁଁ ତୁମକୁ ନେଇ ପାଟରାଣୀ କରିବି।
1: ତାହେଲେ ଆପଣ ଯଦି ମୋ କଥାରେ ସମ୍ମତି ପ୍ରକାଶ କରିବେ ତାହେଲେ ମୁଁ ଆପଣଙ୍କ ସହିତ ଯିବି।
0: ଆପଣଙ୍କର କଥା କଣ, ଆପଣଙ୍କର ସର୍ତ୍ତ କଣ? ଯେତେବେଳେ ଗଙ୍ଗା ଏତିକି କହିଦେଇଛନ୍ତି, ମୋର ଗୋଟିଏ ସର୍ତ୍ତ ଅଛି, ଯଦି ମୋ ସର୍ତ୍ତରେ ଆପଣ ରାଜି ହେବେ ତାହେଲେ ମୁଁ ଆପଣଙ୍କର ପାଟରାଣୀ ହେଇପାରେ। ସର୍ତ୍ତଟି ଗଙ୍ଗା କହୁଛନ୍ତି, କହିଲେ ମୋତେ ନ ପୁଛିବ ପରିଚୟ।

ଆଜ୍ଞା ଏଇ ଜାଗାରେ ସେ ରୂପସୀ ଜଣକ କହିଦେଇଛନ୍ତି, କହିଲେ ଆପଣ ମତେ ଦିନେ ହେଲେ ପରିଚୟ ପଚାରିବେନି, ମୋର ସର୍ତ୍ତ ଆପଣ ମତେ ଗଙ୍ଗା ବୋଲି ଡାକିବେ, କିନ୍ତୁ ଯୋଉଦିନ ବିରକ୍ତ ହୋଇ ମତେ ଗାଙ୍ଗୀ ବୋଲି କହିବେ, ଗାଙ୍ଗୀ ବୋଲି ସମ୍ବୋଧନ କରିବେ, ସେଇଦିନ ମୁଁ ତୁମ ଘରୁ ବିଦାୟ ନେବି। ଆଜ୍ଞା କିଛି ଦିନ ଅତିବାହିତ ହୋଇଛି, ଗଙ୍ଗାଙ୍କୁ ସଙ୍ଗରେ ନେଇ ଶାନ୍ତନୁ ରାଜା ସ୍ୱନଗର ପ୍ରତ୍ୟାବର୍ତ୍ତନ କଲେ। ମଧୁର ମିଳନ ପରେ ଗଙ୍ଗା ହେଇଛନ୍ତି ଗର୍ଭବତୀ। ଗର୍ଭବତୀର କିଛି ଦିନ ପରେ ଯେତେବେଳେ ପ୍ରସବ ସମୟ ଆସିଛି, ଗଙ୍ଗା କଣ କଲେ ନା, ଗଙ୍ଗା ସେ ପୁଅଟିକୁ ନେଇକି ନଦୀ ଜଳରେ ଫିଙ୍ଗି ଦେଲେ। ଆଶ୍ଚର୍ଯ୍ୟ ହେଇଗଲେ ଜଗତ, ଆଶ୍ଚର୍ଯ୍ୟ ହେଇଗଲେ ଜଗତବାସୀ, କବି କହିଲେ ଚକିତ ଜଗତ ଜନ।

0: ପରି କିଛି ଦିନ ବିତି ଯାଇଛି। ଏମିତି ଏକ ଦୁଇ ତିନି ଚାରି ସାତଟି ପୁଅକୁ ନେଇକରି ଜଳରେ ଭସେଇ ଦେଲେ ଗଙ୍ଗା। ସାନ୍ତନୁ ବିଚାର କଲେ ଏ ପିତୃ ଅନ୍ତର ଆଉ ସହି ପାରିବନି। ଅଷ୍ଟମ ଗର୍ଭର ସନ୍ତାନ ଯେତେବେଳେ ଜନ୍ମ ହେଇଛି ଗଙ୍ଗା ସେ ପୁଅଟିକୁ ଧରି ନଦୀ ଜଳକୁ ଫିଙ୍ଗି ଦବାକୁ ଯାଉଛନ୍ତି। ରାଜା ସାନ୍ତନୁ ପଥରେ ଅପେକ୍ଷା କରିଛନ୍ତି, ଡାକିଲେ, ଧରିଛନ୍ତି ପୁଅଟିକୁ ଗଙ୍ଗା ହସ୍ତ। ସାନ୍ତନୁ କହିଲେ, କହିଲେ ଗଙ୍ଗା ଏ ପୁଅଟିକୁ ତମେ ମତେ ଫେରେଇ ଦିଅ, ତମେ ସାତଟି ପୁଅକୁ ନେଇକି ଜଳରେ ମୋର ଭସେଇ ଦେଲଣି, ଏ ପିତୃ ଅନ୍ତର ଆଉ ସହି ପାରିବନି। ତମେ ଯୋଉ ସର୍ତ୍ତ ରଖିଛ ସେ ସର୍ତ୍ତ ପଛେ ଆଜିଠାରୁ ସେ ସର୍ତ୍ତ ଶେଷ ହଉ ଅନ୍ତିମ ହଉ ତାର ତୁମେ ପଛେ ବିଦାୟ ନିଅ, ମୁଁ ଏ ପୁଅକୁ ଦେଇପାରିବିନି,
1: ମୁଁ ଏ ପୁଅକୁ ଛାଡି ପାରିବିନି ରାଜା।
0: ତେଣୁ ତୁମେ ପଛେ ଆଜି ବିଦାୟ ନିଅ, ଆଜିଠାରୁ ତମେ ବିଦାୟ ନିଅ ପଛେ ମୁଁ ତୁମକୁ ଆଜି ଗାଙ୍ଗୀ କହିବାକୁ ବାଧ୍ୟ ହଉଛି।

ଗଙ୍ଗା ଏ କଥାକୁ ଶୁଣି ଡାକିଲେ କଲେ ରାଜା, ତୁମେ ଧୈର୍ଯ୍ୟହୀନ ହେଇଗଲ, ତୁମେ

0: ଗଙ୍ଗା କହିଲେ ହେ ରାଜା, ପ୍ରକୃତରେ ଏ ଯୋଉ ପିଲାମାନଙ୍କୁ ମୁଁ ମାରିଦେଲି, ତୁମେ ବିଚାର କରୁଛ ମୁଁ ମା ହେଇକିରି ଯୋଉ ମାରିଦେଲି, ଏଥିପାଇଁ ତୁମେ ଭାବିପାରୁନା ଯେ ଜନନୀ ହେଇ ମୁଁ କେମିତି ମାରିଲି। ଶାନ୍ତନୁ ପଚାରିଲେ, କହିଲେ ଗଙ୍ଗା ତୁମେ ଯୋଉ ପୁଅମାନଙ୍କୁ ମୋର ସାତଟି ପୁଅକୁ ଜନ୍ମଦାତ୍ରୀ ହେଇକିରି ଭସେଇ ଦେଲ, ଏ କଥାରେ ମୁଁ ବିଚାର କରୁଛି ତୁମେ ମା ହେଇକିରି ଏ କାମ କଲ କେମିତି।
1: ତୁମେ ଜାଣିପାରିନା ରାଜା, ମୁଁ ଦେବଦେବ ମହାଦେବ
0: ଗୋଟିଏ ପଦ ଏଠି କବି ସୂର୍ଯ୍ୟ ବଳଦେବ ରଥ ଲେଖିଲେ, କହିଲେ ପିଉସମ୍ଭୋଦରୁ ଏ ଦମ୍ଭୋଳି।

0: କବି ସୂର୍ଯ୍ୟ ବଳଦେବ ରଥ କହିଲେ
1: ହଁ,
0: ଯାହା ପାଖରେ ଶରଣ ପଶିବା କଥା
1: ସିଏ
0: ତା ପାଖରେ ଯଦି ମରଣର ଭୟ ଆସେ, ଯିଏ ରକ୍ଷକ ସିଏ ଯେବେ ତକ୍ଷକ ହୁଏ ତାହେଲେ କଣ ହବ, ଏ ସୃଷ୍ଟିକଣ ଆଉ ରହିବ? ଏଣୁ ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା, ଯେତେବେଳେ ଗଙ୍ଗା ଏତିକି କଥା ଶାନ୍ତନୁ କହିଦେଇଛନ୍ତି, ଗଙ୍ଗା ଉତ୍ତର ଦେଲେ କହିଲେ ଶାନ୍ତନୁ ରାଜା ପ୍ରକୃତରେ ମୁଁ ଆପଣଙ୍କର ସ୍ତ୍ରୀ ନୁହଁ, ମୋର ସ୍ୱାମୀ ହେଉଛନ୍ତି ଦେବଦେବ ମହାଦେବ, ଏ ପିଲାମାନେ ପ୍ରକୃତରେ ତୁମ ପୁଅ ନୁହନ୍ତି, ଏମାନେ ହେଉଛନ୍ତି ସ୍ୱର୍ଗର ଅଷ୍ଟବସୁ, ଏମାନେ ଦିନେ ହିମାଳୟ ପାଦ ଦେଶରେ ପରିଭ୍ରମଣ କରୁଥିଲେ।
2: କହିଲେ ଦିନେ ପ୍ରମୋଦେ ଭ୍ରମୁ ହିମାଳୟ।

ଭଗବର ଅଷ୍ଟବସୁଧିରେ ହିମାଳୟ ପାଦେଶରେ ବୁଲୁଛନ୍ତି। ହିମାଳୟ ପର୍ବତ ସିଏ ହଉଛି ଭାରତର ମେରୁଦଣ୍ଡ ସଦୃଶ। ଲେଖିଲେ କୁମାର ସମ୍ଭୁର ମହାକବି କାଳିଦାସ, ଅସ୍ତି ଉତ୍ତର ସ୍ୟାଙ୍ଗ ଦିଶି ଦେବେ ତାତ୍ମା, ହିମାଳୟ ନାମ ନଗାଧିରାଜ ପରିଧି ବଗାହ ପୃଥିବ୍ୟାଇବ ମାନଦଣ୍ଡ। ଏହିଠାରୁ ଉତ୍ତର ଦିଗରେ ହିମାଳୟ ପର୍ବତ ଦଣ୍ଡାମାନ, ଉଭୟ ପାର୍ଶ୍ୱରେ ବଙ୍ଗୋପସାଗର ଏବଂ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର। ଏ ସମୁଦ୍ରକୁ ଲମ୍ବୀଭୂତ ହେଇକି ହିମାଳୟ ଦଣ୍ଡାମାନ ହେଇଛି। ମହାକବି କାଳିଦାସ ଦ୍ୱିତୀୟ ଶ୍ଳୋକରେ କହିଲେ, ଅନନ୍ତରତ୍ନ ପ୍ରଭବଶ୍ୟ ଯଶ୍ୟ ନ ସୌଭାଗ୍ୟ ବିଲୋପି ଜାତ, ଏକ ହି ଦୋଷେ ଗୁଣ ସନ୍ନିପାତେ ତିନ୍ଦୋ କିରଣେ ସୁବାଙ୍କ। ଅନନ୍ତରତ୍ନ ପ୍ରଭବଶ୍ୟ ଦଶ୍ୟ ଅର୍ଥ ଅନନ୍ତରତ୍ନର ଉତ୍ପତ୍ତି ସ୍ଥଳ ହିମାଳୟ ପର୍ବତ। ଏହାର ସୌନ୍ଦର୍ଯ୍ୟକୁ ବରଫ ନଷ୍ଟ କରିପାରି ନାହିଁ। ମହାକବି କାଳିଦାସ ଉପମା ଦେଲେ, କହିଲେ ଚନ୍ଦ୍ରର କଳଙ୍କ ଥିଲେ ମଧ୍ୟ ଯେମିତି ତାର ନିର୍ମଳ କିରଣ ରାଶି ପାଖରେ ତାର କଳଙ୍କ ବିଲୀନ ହେଇଯାଏ, ହିମାଳୟ ଯେହେତୁ ଜଣେ ବିଶାଳ ପର୍ବତ ନଗାଧିରାଜ, ପର୍ବତମାନଙ୍କ ଭିତରେ ରାଜା, ଅନନ୍ତରତ୍ନର ଉତ୍ପତ୍ତି ସ୍ଥଳ ହେତୁ ହିମାଳୟର ଏ ବରଫ ସୌନ୍ଦର୍ଯ୍ୟ ନଷ୍ଟ କରିପାରି ନାହିଁ। ଏଇ ହିମାଳୟ ପାଦଦେଶରେ ପରିଭ୍ରମଣ କରୁଛନ୍ତି ଅଷ୍ଟବସୁ, ଦେଖିଦେଲେ ବଶିଷ୍ଠଙ୍କ ଆଶ୍ରମ। ବଶିଷ୍ଠଙ୍କ ଆଶ୍ରମରେ କାମଧେନୁ ନନ୍ଦିନୀ କି ଦେଖି ଲୋଭାଶକ୍ତ ହେଇଛନ୍ତି। ଦିବାବସୁ କହିଲେ, କହିଲେ ଭାଇମାନେ ଇଏ ନାହାନ୍ତି ତପୋଧନ, ଏହି ଗାଭୀ ନେବା ଚୋରାଏ, ମନ୍ତ ଧନେ ଯେ ଧନିକ ତାର ବିବିଧେ ନାହିଁ। ଏଇ ଯୋଉ ନନ୍ଦିନୀ, ଏ ନନ୍ଦିନୀ ଗାଈ କାମଧେନୁ, ଏ ସମସ୍ତଙ୍କର କାମନା ପୂର୍ଣ୍ଣ କରେ, ତାକୁ ଯାହା ମାଗିବ ସିଏ ଦିଏ। କ୍ଷୀର ପଳେ ହାତିରୁ ନର ଲୋକେ ଯେ ପାଏ, ସତାୟୁ ହୋଇ ନିରାମୟ ଶୁଭ୍ର ପଥେ ଭ୍ରମାଏ। ଆଜ୍ଞା, ନନ୍ଦିନୀ ଗାଈ ପ୍ରତି ରୋଭାଶକ୍ତ ହେଇ ଏ ଅଷ୍ଟବସୁ ମାନେ ଗାଈ ଟିକି ନେଇ ଚାଲିଗଲେ। ବିଚାର କରିବେ ବିଦ୍ୱାନ ମଣ୍ଡଳୀ, ସଂସ୍କୃତ କବି କହିଲେ, ଲୋଭେ ନ ବୁଭିସ୍ଥଳତି ଲୋଭେ ଜନୟତେ କୃଷ୍ଣା, କୃଷ୍ଣାର୍ଥ ଦୁଃଖ ମାପ୍ନତି ପରତ୍ରେହତ ମାନବ। ଲୋଭେ ନ ବୁଦ୍ଧିସ୍ଥଳତି, ଲୋଭ ଦ୍ୱାରା ବୁଦ୍ଧି ବାମ ହୁଏ, ଜନୟତେ ତୃଷ୍ଣା, ଲୋଭ ଦ୍ୱାରା ତୃଷ୍ଣା ଜନ୍ମେ, ତୃଷ୍ଣାର୍ଥ ଦୁଃଖ ମାପ୍ନତି, ତୃଷ୍ଣା ଦ୍ୱାରା ଦୁଃଖ ବଢିଯାଏ। ତେଣୁ ଏ ଲୋଭ ଯେତେବେଳେ କଲେ ଭାଇମାନେ, ଯେତେବେଳେ ବଶିଷ୍ଠ ଫେରନ୍ତି, ଦେଖିଲେ ଆଶ୍ରମରେ ନନ୍ଦିନୀ ନାହାନ୍ତି, ମନେ ମନେ ବିଚାର କଲେ, କହିଲେ ଦିବ୍ୟ ଜ୍ଞାନରେ ଋଷି ଜାଣିପାରିଲେ ଏ ସ୍ୱର୍ଗର ଅଷ୍ଟବସୁ ନନ୍ଦିନୀ କି ନେଇଛନ୍ତି। ଅଭିଶାପ ଦେଲେ,

0: ଅଭିଶାପ ଦେଲେ ବଶିଷ୍ଠ କହିଲେ ତୁମେ ମର୍ତ୍ତ୍ୟରେ ଜନ୍ମ ଗ୍ରହଣ କରିବ। ଏ ବାର୍ତ୍ତା ଯେତେବେଳେ ଜାଣିପାରିଲେ ଅଷ୍ଟବସୁ ଏମାନେ ନନ୍ଦିନୀ କି ଧରି କହିଲେ ଭାଇ ଆମେ ଭୁଲ କାମ କଲେ ଋଷି ଅଭିଶାପ ଦେଲେଣି। ଋଷିଙ୍କ ପାଖରେ ପହଞ୍ଚିଲେ ଆଜ୍ଞା ବଶିଷ୍ଠ ତ୍ରିକାଳଦର୍ଶୀ କହିଲେ ଋଷି ଆମକୁ କ୍ଷମା ଦିଅନ୍ତୁ
1: କ୍ଷମା ଦିଅନ୍ତୁ
0: କ୍ଷମାଟା ଦୁନିଆରେ ବଡ। ଶ୍ରମିଷ୍ଠା କାବ୍ୟରେ କ୍ଷମା ଉପରେ ନନ୍ଦକିଶୋର ବଳ ପଲ୍ଲୀ କବି କହିଲେ

0: ଋଷି ପ୍ରବର କ୍ଷମାଟା ଦୁନିଆରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। କ୍ଷମା ଠାରୁ ଆଉ ବଡ କଥା କିଛି ନାହିଁ।
1: ଆପଣ କ୍ଷମା କରନ୍ତୁ ଆମକୁ।
0: ଧନେଶ୍ୱର ପାଣି ପଦଟିଏ କହିଲେ ପୂର୍ବ

0: ପତାକାହୀନ ମନ୍ଦିର ଯେମିତି ଶୋଭା ପାଏ ନା, ଯେଉଁ ବ୍ୟକ୍ତିଟାରେ କ୍ଷମା ଦବାର ଗୁଣ ନଥାଏ ସେ ବ୍ୟକ୍ତି ସେମିତି ଶୋଭା ପାଏ ନା। ଆଜି ଋଷି ଏ ପିଲାମାନଙ୍କର ଦୁଃଖ ବୁଝିଲେ, କହିଲେ ଗୋଟିଏ କଥା, ଇଏ ତୁଣ୍ଡ ବଚନ ତ କେବେ ଅନ୍ୟଥା ହବନି, ତେଣୁ ତୁମେ ମର୍ତ୍ତ୍ୟରେ ନିଶ୍ଚିତ ଜନ୍ମ ଗ୍ରହଣ କରିବ, ଆଉ ଯଦି ଗଙ୍ଗାଙ୍କୁ ତମେ ଆରାଧନା କରିପାରିବ ତାହେଲେ ତୁମେ ମୁକ୍ତି ପାଇପାରିବ।
1: ହେଲା,
0: ତେଣୁ ପତିତ ଧାରିଣୀ ଯା ନାମ

0: ଗଙ୍ଗାଙ୍କୁ ଆରାଧନା କଲେ ସ୍ୱର୍ଗର ଅଷ୍ଟବସୁ, ଗଙ୍ଗା ଗର୍ଭରେ ଧାରଣ କଲେ, ଜନ୍ମ ଦେଇ ପିଲାମାନଙ୍କୁ ମାରିଦେଲେ, ଯୋଉମାନଙ୍କୁ ସିଏ ମୁକ୍ତି ହେଇଗଲେ। ଏଇ ଜାଗାରେ ଗଙ୍ଗା କହିଲେ ରାଜାଙ୍କୁ, କହିଲେ ରାଜା ଏହି ସୂତ୍ରେ ମର୍ତ୍ତ୍ୟ ବାସିନୀ ପତ୍ନୀ ହେଲେ ତୁମେ ଲଘୁ ଅପରାଧୀ ପାତ କି ଗଣେ ଗଲେ, ଏହି ସୂତ୍ରରେ ମୁଁ ତୁମର ସ୍ତ୍ରୀ ହେଇଛି, ଆଉ ଏ ପିଲାମାନଙ୍କୁ ମୁଁ ମୁକ୍ତି ଦେଇଦେଲି ସାତ ଜଣଙ୍କୁ। ଏଇ ପିଲାଟି ବର୍ତ୍ତମାନ ମୁକ୍ତି ହେଇଥାନ୍ତା, ଯେହେତୁ ତୁମେ ମତେ ଗାଙ୍ଗୀ ବୋଲିକିରି କହିଦେଲ। ଏ ପୁଅଟି କୈଶୋର ଅବସ୍ଥାରେ ପ୍ରଦାର୍ପଣ କଲେ, ମୁଁ ତୁମକୁ ଫେରେଇ ଦେବି, କିନ୍ତୁ ଏ ପୁଅ ଆଉ ମରିବନି, ନିଜ ଇଚ୍ଛା କଲେ, ନିଜେ ଇଚ୍ଛା କଲେ ଯାଇ ମରିବ, ଇଚ୍ଛା ମୃତ୍ୟୁ। ଏ ପୁଅଟିର ନାଁ ଦେଲି ଦେବବ୍ରତ। ଦେବବ୍ରତ ଆଜିଠାରୁ ମୋ ପାଖରେ ରହିବ, କୈଶୋର ଅବସ୍ଥାରେ ପ୍ରଦାର୍ପଣ କଲେ ଫେରେଇ ଦେବି, ଏତିକି ପ୍ରତିଶ୍ରୁତି ଦେଇ ଗଙ୍ଗା ଆଜ୍ଞା ବିଦାୟ ନେଇ ଚାଲିଗଲେ। କିଛି ଦିନ ବିତି ଯାଇଛି, ଦିନେ ଭ୍ରମୁ ନଦୀ ତଟେ ଦେଖିଲେ ଚକିତେ ଛାତି ସରଜାଲ, ପ୍ରବାଳ ପ୍ରବାହ କରୁଛି ସଂହାର ଶିଶୁ ଦେଖିଦେଲେ। ଶାନ୍ତନୁ ନଦୀ ତଟରେ ବୁଲୁଛନ୍ତି, ପିଲାଟି ନେଇ ସର ମାରିକି ନଦୀ ଜଳକୁ ବନ୍ଦ କରିଦେଇଛି, ତାକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଏହି ସମୟରେ ଗଙ୍ଗା ଜଳ ମଧ୍ୟରୁ ବାହାରିଲେ, ଚାହିଁଦେଲେ, କହିଲେ ରାଜା ତୁମେ ଯାହାକୁ ଅପଲକନରେ ଚାହିଁଛ ସେଇ ତୁମର ପୁଅ, ଏଇ ତୁମରି ପୁଅ, ଇଏ ରେ ବାବୁ ଅଲ୍ୟାଳ ସେହି ତୋ ପିଅର ଜୁହାର, ଗଣ୍ଡେକିଲେ ଶିଲା ଉଛୁଳା ଉତଳା ଚୁମ୍ବନ ରଜାରେ। ଆଜ୍ଞା ପୁଅଟିକୁ ଦେଇଦେଲେ ଗଙ୍ଗା, ଗଙ୍ଗା ଜଳ ମଧ୍ୟରେ ଅନ୍ତର୍ଧ୍ୟାନ ହେଇଗଲେ, ଶାନ୍ତନୁ ପୁଅକୁ ନେଇ ଚାଲିଗଲେ। କିଛି ଦିନ ପରେ ଆଜ୍ଞା ଶାନ୍ତନୁ ଦିନକୁ ଦିନ ତନୁକ୍ଷୀଣ ହେଇଗଲେ, ଯେତେବେଳେ ଦେଖିଲେ ବାପାଙ୍କର ଏଇ ଦୁର୍ବଳ ଅବସ୍ଥା। ଆଜ୍ଞା ପୁଅ ଜାଣିଲା, ଦେବବ୍ରତ ଜାଣିଲା ବାପର ମନ କଥା। ଆଜ୍ଞା ଭାଗବତରେ ଏଠି ଜଗନ୍ନାଥ ଦାସ କହିଲେ, ପିତାର ମନ ଜାଣି କରେ ହୋ ସାଧୁ ଜାନେ, ହେ ଉତ୍ତମ ପୁତ୍ର ସେବେ ବାହାରେ ହୋ ସାଧୁ ଜାନେ। ଯିଏ ବାପାର ମନ ଜାଣି କାମ କରେ ସିଏ ହଉଛି ଉତ୍ତମ ପୁତ୍ର। ଆଜ୍ଞା ଶ୍ରଦ୍ଧାରେ ଆଜ୍ଞା ଯେ ପାଳ ଏ ମଧ୍ୟମ ପୁତ୍ର ସେ ବୋଲାଏ, ଯିଏ ବାବାଙ୍କର ବା ପିତାଙ୍କର ଶ୍ରଦ୍ଧାର ସହିତ ଆଜ୍ଞା ପାଳନ କରେ ସିଏ ହଉଛି ମଧ୍ୟମ ପୁତ୍ର। ଆଜ୍ଞା ଶ୍ରଦ୍ଧା ବିହୁନେ ଯେହୁ ପାଳେ, ମଧ୍ୟମ ପୁତ୍ର ଶେଷରେ ଶ୍ରଦ୍ଧା ବିହୁନେ ଯିଏ ପାଳନ କରେ ସିଏ ଅଧମ ପୁତ୍ର। ଏଇଠି ବାପାଙ୍କର ମନ ଜାଣି ପୁଅ ଦେବବ୍ରତ ଯାଇଛି, ମୋ ବାବାଙ୍କ ପାଇଁ ଗୋଟିଏ ମା ମୁଁ ସନ୍ଧାନ କରିବି ଏବଂ ବାପାଙ୍କୁ ବିବାହ ସମ୍ବନ୍ଧରେ ସ୍ଥାପିତ କରାଇ ମୁଁ ନିଶ୍ଚିତ ଭାବେ ହରଣ କରିବି। ଏ କଥା ବିଚାର କରି ଯାଇ ପହଞ୍ଚି ଯାଇଛନ୍ତି ଦାସରାଜଙ୍କ ପାଖରେ, ଡାକିଲେ ଦାସରାଜଙ୍କୁ, କହିଲେ ଆଜ୍ଞା ମୁଁ ଆସିଛି ହସ୍ତିନାର ସମ୍ରାଟ ଶାନ୍ତନୁ, ତାଙ୍କ ସହିତ ତୁମ ଝିଅଟିକୁ ବିବାହ ସମ୍ବନ୍ଧ କରିବା ପାଇଁ ଆପଣ ପ୍ରତିଶ୍ରୁତି ଦେଲେ ମୁଁ ଶାନ୍ତନୁଙ୍କ ସହିତ ଆପଣଙ୍କ ଝିଅ ଯୋଜନ ଗନ୍ଧାର ବିବାହ ସମ୍ପର୍କ କରାଇବି।
1: ମୁଁ ବିବାହ କରନ୍ତି ଯେ ହେଲେ ତାଙ୍କର ଗୋଟିଏ ପୁଅ ଅଛି, ତେଣୁ ମୋ ନାତି ଯିଏ ହବ ସିଏ ରାଜା ହେଇପାରିବନି।
0: ଆଜ୍ଞା ଦାସରାଜ କହିଲେ ଇଏ ହଉଛି ପ୍ରକୃତରେ ରାଜା ଘର ପରମ୍ପରା, ବଡ଼ ପୁଅ ରାଜା ହୁଏ, ତେଣୁ ତାଙ୍କ ପୁଅ ରାଜା ହବ, ମୁଁ କେମିତି ଝିଅକୁ ପ୍ରଦାନ କରିବି। ଏ କଥା ଯେତେବେଳେ ପୁଅ ଦେବବ୍ରତ ଶୁଣିଲା

0: ଜୀବନ ମୁଁ ଆଜୀବନ ରାଜାପଣ ତ୍ୟାଗ କଲି। ଏ କଥା ଶୁଣି ଆଜ୍ଞା ଦାସରାଜ କହିଲେ, ତୁମ ସିନା ରାଜା ନ ହବନି, ତୁମ ପୁଅ
1: ହବ ସିଏ ରାଜା ହବ।
0: ଆଜ୍ଞା ସେଥିପାଇଁ ମୁଁ ପ୍ରତିଜ୍ଞା କରୁଛି, ଇଏ ହଉଛି ମୋର ଅଟଳ ପ୍ରତିଜ୍ଞା। ଆଉ ସେ

ତା ପୁଅ ଦେବବ୍ରତ କହିଲା, ଏ ବିବାହରେ ମୁଁ ହଉଛି ଘଟକ। ମୁଁ ଯେତେବେଳେ ଯୋଜନଗନ୍ଧାକୁ ନେଇ ମୋ ବାପାଙ୍କ ସହିତ ବିବାହ ସମ୍ପର୍କ କରାଇବି, ତେଣୁ ମୁଁ ଏ ଗୋଟିଏ ସେବା ବୋଲି ବିଚାର କରୁଛି। ବିଚାର କରିବେ ବିଦ୍ୱାନ ମଣ୍ଡଳୀ, ପ୍ରକୃତରେ ପିତା ବାପା ମା ହଉଛନ୍ତି ସବୁଠାରୁ ଶ୍ରେଷ୍ଠ ଦେବତା, ଯାହାକୁ କବି କହିଛନ୍ତି, ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତି ମା ପଲ୍ଲେ ପ୍ରିୟନ୍ତେ ସର୍ବଦେବତା। ବାପ ମାଙ୍କୁ ଯିଏ ସେବାରେ ସନ୍ତୁଷ୍ଟ କରିପାରିଲା, ସବୁ ଦେବତା ମାନେ ସନ୍ତୁଷ୍ଟ ହୁଅନ୍ତି। ଏଥିପାଇଁ ଓଡ଼ିଆ କବି ଗୋଟିଏ ପଦ କହିଲେ, କବି କିଏ ଫକୀରମୋହନ ସେନାପତି, ବାପ ମାଙ୍କ ଋଣ କେହି ସୁଝି ପାରିବେ ନାହିଁ, କହିଲେ ପିତା ମା।

ବାପ ମା ଏ ଶରୀରକୁ ପାଳନ କରିଛନ୍ତି, ତାଙ୍କ ଦୟାରେ ଜୀବନ ରହିଛି, ତେଣୁ ତାଙ୍କ ପାଦରେ ମୁଁ ଜୁହାର କରୁଛି। ତାଙ୍କ ଋଣ ସୁଝିବାକୁ କାହାର ଶକ୍ତି ନାହିଁ। ହଉ ଆଜ୍ଞା, ଭୀଷ୍ମ ବୀର ଏ ସଂସାର ମଧ୍ୟରେ ବାପ ମାଙ୍କର ସେବା କରି ପୁଣି ଜଗତେ କୀର୍ତ୍ତି ରଖିଲା। ଭୀଷଣ ପ୍ରତିଜ୍ଞା କରିବାରୁ ତାର ନାମ ଭୀଷ୍ମ ବୀର ହେଲା। ଆଉ ସମସ୍ତଙ୍କୁ ନାରାୟଣ ପୁଣି କରିବେ ଟି ଦୀର୍ଘ ଜୀବ, ଆଉ ଦୟା ରଖିଥିବେ ସମସ୍ତଙ୍କୁ ପୁଣି ପ୍ରଭୁ ସେହି ବାସୁଦେବ। ହଉ ଏଣିକି ଦିନ ଜନ ଶରଣ ରକ୍ଷଣ ମହାବାହୁ, ଆନନ୍ଦ ସାଗରେ ଉଚ୍ଚ ସ୍ୱରେ ହରିବୋଲ ହୁଳାହୁଳି ଦିଅନ୍ତୁ। ସମ

ଲୋକଗୀତରେ ପ୍ରଚାର କଲୁ ପାଲା। ବିଷୟ ଥିଲା ଭୀଷ୍ମ ପ୍ରତିଜ୍ଞା। ପରିବେଷଣ କଲେ ଅନାଦିଚରଣ ଦାସ ଏବଂ ତାଙ୍କ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ପଡ଼ୋଶନ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କିଶୋର କୁମାର। ରାଜେନ୍ଦର କ୍ରିଷ୍ଣନଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ରାହୁଲ ଦେବ ବର୍ମନ। ଏଥର ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଶୈଳେନ୍ଦ୍ରଙ୍କ ଗୀତ, ସଙ୍ଗୀତ ସଚିନ ଦେବ ବର୍ମନ। ଚଳଚ୍ଚିତ୍ର ଗାଇଡ଼।

ଧରମବୀର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ମହମ୍ମଦ ରଫି, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ତିନ୍ ଦେବିଆଁ ଚଳଚ୍ଚିତ୍ରର ଗୀତ, ମଜରୁ ସୁଲତାନପୁରୀଙ୍କ ଗୀତ। ସଚିନ ଦେବ ବର୍ମାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି କିଶୋର କୁମାର।

ଡନ୍। ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଅଞ୍ଜାନଙ୍କ ଗୀତ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପୁନେଲେଞ୍ଜୁ। କନ୍ଧଭାଷାର ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ରଞ୍ଜିନି ତାଇ ଭାଇ ଇଆ ବା ବୁଢା ବୁଢ଼ୀ ଫକରପଦା ପରେ ତାକୁ ଜହରା
1: ଆତେ ପୂଜାରୀ ଆଜ୍ଞା ଇଞ୍ଜୁମାର ହାଡ଼ା କାତା ଆନ ଜଲକି ପେଲକି ଆନ
0: ହଁ ଜଲକି ପେଲକି ଆନ ହାଡ଼ା କାତା ଆନ ଦୁଃଖ ସୁଖୁସ କେ ମା ଜାନେ ମା କୁଇ ନର ତାକେ ମା ଲୋକ ତାକେ ଜିହି ମାର ଆନ ତାକେ ଜଲକି ଆଏ ଜଲକି ପେଲକି ଆନ ଅଡ଼େ ନେହି ତେ କାବୁରୁସ କେ ପୁନଃ ନେହି ହାଡ଼ାସ କେ ଜଲକି ଆନ
1: ହଁ ଆଜ୍ଞା ପିଲାଇ ମାର ହାଡ଼ା କାତା ଆନ ବେଞ୍ଜିନ ଆୟା ବା ତାଇ ତାଙ୍ଗି ଜାକା ରାହା ଆନୁ କିଆ ଏବେ ଜାନା
0: ରାହା ଆନୁ ଅଡ଼େ ଚିଠି ପତର ସ୍କେ ଇଏ ଆନୁ ବ୍ୟଞ୍ଜାନସ୍ କେ ଅଡ଼େ ଏଚାଲା ମା ତଲେ ଯୋଗାଯୋଗ କିତି ସାରିସ୍ କେ ତା ମିତଲେ ସ୍କେ ମାର ଜଲକି ପେଲକା ହେଲେ ଆଡ଼ି ନାଇ
1: ହଁ ସତ କଥା ହେଲେ ମାର ଏସ୍କା ଯଦି ଯୋଗାଯୋଗ କିଛିଟା ତ ବେଶୀ ଏନି ହେ କଥା ମାଙ୍ଗ ତାକି ବେଶୀ ରାହା କଥା
0: ସାତା କଥା ହାତିନି ଜୁମାର ଏନି କଥା ହାଡ଼ା ନାଇ
1: ଇଞ୍ଜୁମାର ଏସ୍ ଏଚ୍ ଜି ଗ୍ରୁପ ଇଞ୍ଜିର ମାନେ ଆଇକି
0: ସ୍ୱୟଂ ସହାୟକ ଦଳ ଇଞ୍ଜି ହିଁ ସେଲ୍ଫ ହେଲ୍ପ ଗ୍ରୁପ ନିର୍ମା
1: ହଁ ଏ ଗ୍ରୁପ ବିଷୟ ତାହେଲେ ହାଡ଼ା ଆନ
0: ହଁ ଏ କଥା ଅତି ମାର ହାଡ଼ା କଥା ଆନ ହାତେ ଏ ଦିଆତେ ଆୟା ଲୋକ ତାକି କି ମାହା
1: ହଁ ଏ ଦି ଆୟା ଲୋକ ତାକି ଏ ଏ ଗ୍ରୁପ
0: ହଁ ଏନ୍ତା କିଛି ମା ଆୟା ଲୋକ ଏନିକି ନିହି ମାନୁ ନିହି ତାମ୍ବୁ ଏନିକି ସ୍ୱାବଲମ୍ବୀ ଇଚ୍ଛି ସାରେ ତାମ୍ବୁ ଏନ୍ତା କିଛି ମାର ତ ମିଶିମ ନାଇଁ ମା ଆୟା ନର ମା ଆୟା ଲୋକ ଇଚ୍ଛି ରଚା ରକି ମାନଜାନୁ ଗୋଟେ ପାଟ ଜାପିନ କଥା ସିନିକି ନଚି ସ୍କେ ଆବା ଖା ଆୟା ଲୋକ ହିରେ ଉଣେ ମାନୁ
1: ହଁ ଏଲା ହେ ମାନୁ ଆୟା ଶିକା ନେ ତ କେତେ ଆଗକୁ ବଡ଼ ହେଇନୁ କି ଆୟା ଶିକା ଗ୍ରୁପ ମାଧ୍ୟମ ତାହେଲେ
0: ହଁ ଗ୍ରୁପ କି ହାନା ଏସ୍ ଏଚ୍ ଜି ଗ୍ରୁପ ଇଞ୍ଜିନିୟରିଂ ଇ ଗ୍ରୁପ କି ହାନା ଆୟା ଲୋକ ତାକି ଇଞ୍ଜି ଦୁରଣ୍ଡି ନେହିତି କାବ୍ରୁ ଗୋଟେ ନେହିତି ଖାତା ବାରେ ନାଇତେ ଆୟାସ୍କା ଆମ ନିକଟା କି ନାଇ ଭିତରେ ମାଞ୍ଜାମନୁ ଏ ଚାଷବାସ କିନି ଆୟାସ୍କା ଆପୁ କି ର କୁଲି ନାଲି ହାନି ଆୟାସ୍କାସ୍ କେ ଆପୁ ବାରେ ତାକି ଇଞ୍ଜି ହିଁ ଇ ଗ୍ରୁପ ରଣ୍ଡା କିତି ସାରା ହାରକା ଅଜିନେ ଗୋଟେ ଗ୍ରୁପ କି ହାନା ତାମକେ ହାରକା ସୁବିଧା ସ୍କେ ମେଡ଼ାୟାନେ
1: ସୁବିଧା ମେଡ଼ାନେ ନେ ତ ସରକାର ଆଇକି ସବୁ ସାହାଯ୍ୟ କି ରୁକିଆ ଏ ମାନେ ଗ୍ରୁପ ତାକି ଯାକା ସରକାର ମାନେ ରୁକିଆ ଏ ତାଙ୍କ କେତେ ସୁବିଧା ହେଇକିଆ ହିଁ କି ମାନେ ଏନା କଡ଼ାନା ପାର୍ଚିଲ ଯାକା ସୁବିଧା ମାନେ ମେଡ଼ା ହିଁ ତାଙ୍କ
0: ହେଲା ହେ ସୁବିଧା ମେଡ଼ା ହେନେ ଅଡ଼େ ଇଏ ଆବା ବାରେ ପୁନି କଥା ଯେ ଆବା ଲୋକ ସ୍କେ ମାର ଯାର ଡକରି ମାନେ ରତାଙ୍ଗି ମାନେ ଇଚ୍ଛି ସାରେ ସ୍କେ ଗ୍ରୁପତା ମାନେ ଇଚ୍ଛାରେ ରଚାକ ସହଯୋଗ ସ୍କେ କିନାଇ ମାନେ ଏନ୍ତା କି ଇଚ୍ଛାରେ ଗ୍ରୁପତା ତ ବାର ଜଣ ଆଣ୍ଡୁଆ ହାଁ କି ହେନୁ ଆମ୍ବି କାଣ୍ଡା ତ ଦଶ ଜଣ ହେନୁ ଆମ୍ବି କାଣ୍ଡା ବାର ଜଣ ପନ୍ଦର ଜଣ ଇଲା ହିଁ ସ୍କେ ତାମ୍ବ ଗ୍ରୁପ କି ହାନା ଆହାନା ତାମ୍ବୁ ରଣ୍ଡା ଗ୍ରୁପ କିତୁ ଗ୍ରୁପ କିତି ସାରେ ମୁଲୁ ତା ତ ତାମ୍ବୁ ମିଟିଂ କିନୁ ଲେଞ୍ଜୁ ତାକେ ରଦେବା ଲାକା ଏହା ନିସ୍କେ ମିଟିଂ କିନୁ କେ ଆଏ
1: ହଁ ମିଟିଂ କିନୁ ଲେଞ୍ଜୁ ତାକେ ମିଟୁ ଆନେ ମାର ଏନା ଆଗକୁ କିନୁ ଏ ବିଷୟ ତେଲେ ହାଡ଼ା ଆନୁ କେ ତାମ୍ବୁ
0: ବାଟେ ମା ଯାହା ତାମ୍ବୁ ଏଦି ମିଟିଂ ଆଚାରେ ଗୋଟେ ଡାବୁ ଗୋଟେ ଲେଞ୍ଜୁ ତାକେ ର ହାଡ଼ିନି ଲେକ୍ ତାମ୍ବୁ ସ୍କେ ହାତି ହଫିନୁ କେ ଆଏ ର ଗ୍ରୁପ ତ ପଚାଶ ଟଙ୍କା ସେ କି ହେନୁ ଆମ୍ନି ଲୋକ ତ ରବାନ୍ଧା ଆମ୍ନି ଲୋକ ତ ପାଶ ବାନ୍ଧା ସ୍କେ ଇଲା ହିଁ କି ହାନା କି ହେନୁ ଗୋଟେ ଇଲା ହେଲେ ଲେଞ୍ଜୁ ତାକେ ଲେଞ୍ଜୁ ଦହ ନାଇଁ ଦହନ ହେଉଛି ସାରେ ମାଙ୍ଗେ ସ୍କେ ବ୍ୟାଙ୍କ ବିଶ୍ୱାସ କି ଆନେ ଗୋଟେ ମାଙ୍ଗେ ତାକି ଚାଷ କିନି ଲୋକ ଆମ୍ବେ ଆମ୍ନି ଲୋକ ତ ହିଙ୍ଗା ହିନ ଆମ୍ନି ଲୋକ ଆଦା ହିନ ଇଚ୍ଛି ସାରେ ମାଙ୍ଗେ ତାକେ ଡାବୁ ହିଲା ହଉ ସାର କଡ଼ାଲି କି ଆଦା କି ବିଚା ଜାର କଡ଼ାଲି ତାକି ଇଚ୍ଛାରେ ଋଣ ତାତି ସାରେ ମା ମାର ଏଚାକା ସୁଜ ହେଲା ଆଡ଼ି ନାଇଁ ଏ ଅନୁସାରେ ମାର ସ୍କେ ଡାବୁ ତା ନାଇଁ ତା ନାଇଁ ଇଚ୍ଛାରେ ର ନିଜର ଆଡ଼ିନ ଶକ୍ତି ଅନୁସାରେ ଏନ୍ତା କି ଇଚ୍ଛାରେ ପଚାଶ ହଜାର ଗାଡ଼ୁ ତାତୁ ନାଇଁ ଏବଂ ଯଦି ମାର ଚାଷବାସ କି ନାଇଁ ହିଙ୍ଗା ହିଁ ନାଇଁ ହିଙ୍ଗା ହଁ ଯଦି ଲାଭ ଆୟା ତୁ ଛାର ମାଗେ ଲସ୍ ଆୟାନୁ ଲସ୍ ଆଥରେ ମାର ମାଗେ ତାକି ଏବେ ରଚାକ ମନସ୍କ ଉଣା ହତାନେ ମାଗେ ତାକୁ ସେ ରାହା ଯୋଉ ହତେ
1: ହଁ ହଁ ସତ କଥା ଏ ଆଜ୍ଞା ନି ଯୋଉ କଥା ବ୍ୟସ୍ତା ତି ଗୋଟେ ନେ ସରକାର ତ ଲୋନ୍ ହିଁ ନିରୁ ସୁବିଧା ଏହା ହିଁ ନେ କିଆ
0: ସୁବିଧା କାହିଁନେ ଗୋଟେ ଲୋନ୍ ଚାଚା ନା ମାର ଚାଷ କିନି ଲୋକ ନେ ହିଙ୍ଗା ଚାଷ କିଛି ହିଙ୍ଗା କଟାର ଆଡ଼ି ନାହିଁ ଆଦା ଚାଷ କିଛି ଆଦା କଟାର ଆଡ଼ି ନାହିଁ ଗୋଟେ ଆମ୍ନି ଲୋକ ଜମି ମରାକ ମୋତେ କି ଇଚ୍ଛିସ୍କେ କି ହେଲା ଆଡ଼ି ନାହିଁ ଏ ଡାବୁ ଚାଚା ନା ଏ ବାଟ ମଜା ଆମ୍ନି ଲୋକ ଭୂମି ବାଡ଼ି ହେଲେ ସାର ବେପାର କି ନାହିଁ ଏ କଡ଼ି କରି କଡ଼ି ନାହିଁ ଏବଂ ଯାହା କଡ଼ାନା ମାରସ୍କେ ବେପାର ଖେଲା ଆଡ଼ି ନାହିଁ ଗରି କଡ଼ି ନାହିଁ ଗରି କଡ଼ା ଏଥର ସରଲେଙ୍ଗ ବାର୍ଷିକ ପିସା ନା କାଜା ତୁଚାରେ ହେବା ପାର ନାହିଁ ଇଲେ ତାହେଲେ କି ନା ଗୋଟେ ଆମ୍ନି ଗୋଟେ ଲୋକ ମାଜାନୁ କଡ଼ି ରଣ୍ଡା କଡ଼ି ଜର୍ସି କଡ଼ି ସାର କଡ଼ାନା ସ୍କେ ମାର ପରୀକ୍ଷା ଯେ ଆମ୍ନି ଲୋକ ଭୂମି ବାଡ଼ାଇଲେ କି ଉଣା ଉଣା ମାଣବିନେ ଏ ଲୋକ ହେଲେ କଡ଼ାନ କିଛି ସାର ହାରକା ଅଜିନେ ଏଟା ପାଇଁ ଯେ ତାଇ ପାଇଁ ଏସ୍ ଏଚ୍ ଜି ଗ୍ରୁପ

0: ಹಂಡಿ ಸರ ಇದೆ ಹರಕ ಅವಜಿನೆ ಒಡೆ ಆಯಸ್ಕ ತಕ್ಕಿದ್ದೆ ಹರಕ ಏನ ತಕ್ಕಿಚ್ಚೆ ಅಬ್ಬ ಮಾರೋ ಡಬ್ಬ ಕಸು ಗಡಿ ಖರ್ಚು ಕತು ನಾಯಿ ಮಾತ್ರ ಆಯಾ ಆಚಾರ ತಾನೆ ಡಬ್ಬುಂತ ಜತನ ಕಹನ ಒಡೆ ತಾನು ಚಾಲೋಕಿನೆ ಒಡೆ ಇಲ್ಲುತಿ ಎಂತ ಕಿಚ್ಚೆ ಇಲ್ಲು ಆಸಾನೆ ಆಯಾ ಇಚ್ಛಾರೆ ಇಲ್ಲು ತಕ್ಕಿ ಬರ್ರೆ ಸುವಿಧಾ ತಾನು ತಾನು ಬುಜುವಾನೆ ಸುವಿಧಾ ಅಸುವಿಧಾ ಬುಜುವಾನ ಎ ಇಲ್ಲು ಚಾಲೋಕಿನೆ ಎದಾ ಪೈ ಜೆ ಆಯಾ ಲೋಕ ತಕ್ಕಿಂಜೆ ಈ ಗ್ರೂಪ್ ಆನೆ ಆಬಾ ಲೋಕ ತಕ್ಕಿಸ್ಕ ಎಂಜೆ ಆಬಾ ಲೋಕ ತಕ್ಕಿಸ್ಕ ನೆಟ್ ಆಹಿನೆ ಮಾತ್ರ ಆಬಾ ಲೋಕ ಏನ ಕಿಚ್ಛಾರೆ ತಾಂಬು ರೆ ಏಕತಾ ಆಹಾ ಜೊತೆ ಮನೋ ಇಚ್ಛಾರೆ ಆಬಾ ಲೋಕಸ್ಕೆ ಆಬಾ ಎಸ್ ಎಸ್ ಗ್ರೂಪ್ಸ್ಕೆ ಕೆಹಲಿ ಹಾಡಿ ನೆ ತು ಈ ಕಥಾ ಹಾಡ ಹಲ್ ತಾಕಿ ವೆಸಾಲ್ ತಾಕಿ ಹರಕ ಪುಂಜಾಲ್ ತಾಕಿ ರ ಎಸ್ ಎಸ್ ಗ್ರೂಪ್ ತಿರ ದಿದ್ದಿ ಮಂದಾನೆ ತಾನೆ ತಾಂಟಿ ಮಾರೋ ವೆನ್ನು
1: ಪರಿಚಯ ಅಲ್ಪ ವ್ಯಸ್ತಾಮು ಮಮತಾ ಅಂತ ನಾಯ್ದೇ ಡಾಕ್ಟರ್ ಇದೀವ ಸಾರಿ ಸುಟ್ಟು ಕೂಡ ಜರಿಯ
2: ಆಯಾಸ್ ಕತ್ ಸಬು ಜನ ಕತ್ತ ಗ್ರೂಪ್ ಗ್ರೂಪ್ ಕಿಚ್ಚರ ನಿಜ ನಿಜ ಕತ್ತ ಗ್ರೂಪ್ ರೊಂಡಾಕಿ ಹಾಮಿ
1: ಅಲ್ಲೇ ಈ ಗ್ರೂಪ್ ಕೆ ಹಾಲ್ ತಕ್ಕಿ ಜಿ ಎಚರ್ ಜಾಣತಿರಿ ಕೂಡ ಹಾಜರಿ
2: ಬಾರ ಜಾಣ
1: ಬಾರ ಜಾಣತಿರಿ ಕಲ್ಪಿಯ ಹಾಂ ರೋ ಗ್ರೂಪ್ ಕೆ ಹಾಜರಿ ನಿಕತ ಈ ಗ್ರೂಪ್ ಕೆ ಹಾಲ್ ತಕ್ಕಿ ಜಿ ಆಂಬಾಸಿ ನೋಕೆ ವ್ಯವಸ್ಥಾ ತಿರಿಸ್ ಕಿ ನಾ ಮಿ ಮನೆ ಮನೆ ಅಣತಿ ತಿರಿ
2: ಇಲ್ಲೇ ಪಾಕ ಪಡಿಸ್ತಿ ಲೋಕ ಒಮ್ಮೆ ಸಹ ಮಾರಸ್ಕೆ ಇಲ್ಲಿ ಹರ ಗ್ರೂಪ್ ಕಿಚ್ಚರ್ ನೆ ಹಿಂದಿ ಕಿ ಹಾಂ
1: ಎಲ್ಲ ಗ್ರೂಪ್ ಆಂಬಾಸಿ ನಿಂಗೆ ಚಾಲೋ ಕಿ ಜಾನಿಸ್ ಕಿ ಮಿ ಕಥಾ ಪತ್ರ ಕುತಿಂದಿರಿಯ
2: ମାମ୍ବୁ ଏ କଥା ପତ୍ର ତାକି ସବୁ କଥା ହଁ କେହି ନମିଳର ଆଶା ହଁ
1: ହଁ ଇଦି ବା ଇ ଗ୍ରୁପ୍ କି ହଁ ଏମିତି କାଣ୍ଟା ପାସ୍ବୁକ୍ କଲ ଖିଆ ଦେବି କି ଏମିତି ଖିଆ ଦେବି
2: ଦରକାର ଅଛି ସାର୍ ପାସ୍ବୁକ୍ ତ କିଣିବା ହଁ ଏ ବେଶୀ ଦରକାର ଅଛି ସାର୍ ବ୍ୟାଙ୍କ ଚାଚି ନମ ନହେଲେ ମାନେ ନିଜ ନିଜ ଡାବ ଏ ଅଳ୍ପ ଅଳ୍ପ ଦରକାର ସାର ହଁ ଏ ଆମେ ଏ ଚାଷବାସ କରୁଛ କେହି ନମ ହଁ
1: ହେଲେ ଡାବୁ ଲେଞ୍ଜ ତାକି ଲେଞ୍ଜ ଚେଲା କୋଟ କିହିଁ ଦେରିକିଆ କି ଏନି ମାନା କି ହାଁ ଯେ ମିନିମମ
2: ଲେଞ୍ଜ ତାକି ମାମୁ କି ହାଁ ମାମେ ଲୋକ ତାକି 100 ଲାଖ କୋଟ ହିଁ ନିଜେ
1: ଅତି ଲେଞ୍ଜ ତାକି 12 ଜଣ ତେରି 1200 କି ହାଁ ହାଁ 10 ଇଞ୍ଜରି ନିକଥା ଅତି ଗ୍ରୁପ କି ହାଁ ଚର ବର୍ଷ ଲାତେ ୟା
2: ଗ୍ରୁପ କି ହାଁ ସ୍କେ ଆତେ ବା ମାଦି ସାର ବର୍ଷ
1: ଅତି ତ ଡାବୁ ସ୍କେ ଗଡିଆ ହଡୈ ନ ହାଁ ୟା ଗ୍ରୁପ୍ କେ ହାଲ ତା କିସ୍କେ ସରକାର ସ୍କେ ଏନ ଏନ ଯୋଜନ ତଲେ ଡାବୁସ୍କେ ଏହି କେ ହେଇନୁ ଏଲ ତା ଏନା ବେଟା ହାଁ ଧରି କେ ଆଏ
2: ଏ ସରକାର ବା ହିଁ ହେଁ ଜାନୁଆରୀ 2,80,000 ହିଁ ତା ଚାନ କମ୍ ଏବେ ଅକଲନ୍ତର ସେ ଦିସ୍କେ ବେଶୀ ନିହିଁ ସୁବିଧା ଗ୍ରୁପ୍ ଆଇ ଆସ
1: ନାଇଁ ମିସ୍ତି ସାରି ମାରସ୍କେ ପୁଞ୍ଜି ନାଇଁ ଯେ ଏନା ବାଙ୍ଗାର ସିଂହରେ ଏନା ଏଇଟି ସାରି 100 କି 5% 100% କି 4% ଏଇ ଦିସ୍କେ ଓହି ନେବେ ମିବୁ ଗ୍ରୁପ୍ କିତେରି ମି ସୁବିଧା ତିସାରି ମି ଡାବୁ ଉଠା ମିବୁ ଲାଭବାନ ହିଁ ଦେଲି କଥା ହଁ ହେଲେ ଏଇ ଗ୍ରୁପ୍ ଇ ଚାଲକ ହେଲେ ତା କି ମାଧ୍ୟ ମାଧ୍ୟ ମି ବ୍ୟାଙ୍କ ମ୍ୟାନେଜର ଆପେ କି ଏମି ସଂସ୍ଥା ତରେ ଆପେ କି ବ୍ଲକ ଟି ଆମ୍ବାରେ ଏନା ଚେକ୍ କି ହାଲୱା ହିଁ ନେରି କି ନେଇଆ ହେଲେ ଏବାର ଏନା ଉତ୍ସାହିତ ହିଁ ଜାଣିଲି କି ଉତ୍ସାହିତ ହେଇଛି ସାର୍ ମୁଁ ନେଇକି ଦୁ ନେଇକି ତିସାରି ଅଳେ ଡାଇ ତାକି ଗାଡ଼ି ଋଣ ବେଟା ଦେରି କି ଅଳେ ଏନି ସୁବିଧା ହେଇ କି ଆୟାନେ ଏଲତି ବ୍ୟବସ୍ଥା ହେଲେ ବେଶୀ ହିଁ ଜାଣିଲି କି ହେଲେ ନେ ଏକାଟେ ମୁଁ ଗ୍ରୁପ୍ ତା ମଜା ପୁରା ଏକଜୁଟା ହାଜରି କଥା
2: ସବୁ ଏକଜୁଟା ହାନେ ବେଶୀ ଗ୍ରୁପ୍ ମାଦିସ୍କେ ଚାଲ ହାନେ ମାଦିସ୍କେ ପାଙ୍ଗାଟବା ହିସ୍କେ ବେଶୀ ରାହାୟନେ ରେ ବଢ଼ିଆ ଚାଲ ହାନେ ଗ୍ରୁପ୍
1: ଅଡ଼ନେ ମାର ଏନି ମେଡ଼ିକାଲ କାମ ଆପେ କି ପ୍ରକାର ପ୍ରଧାନ ପାଠ ସାଠ ଆପେ କି ଚାଷବାସ କାମ ଏନି ଲଡ଼ା ତିସ୍ କେ ମାର ମା ଡାବୁ ଉଠେ ମିବୁ ନି କାମତା ଲଗାଉଥିଲି ଏନ କଥା
2: ହେଲେ
1: ଇଲି ଆୟା ଜାତି ଆହା ଇଲି

0: ଏଇ ତେବଣା ଏଇ ଓଡ଼ିଆ ହଉ ଏଦା ପାଇଁ ଯେ ମାର ଆମ୍ବି ଖଣ୍ଡା ଗାଡ଼ି ମାନେ ସାରେ ଦିମ୍ବା ଇ ରାତି ଛଚନା ମାର ଏ ଦିମ୍ବା ବା ଫୁଲ କିତି ସାରେ ଓଡ଼େ ଏଇ ଓଡ଼ିଆ ଆଉ ଏଇ ଓଡ଼ିଆ ସାରେ ବି ହାଁ ଓଡ଼ିଆ ହଁ
1: ସତ କଥା ଓଡ଼ାଇ କି ମା ଇଜ ପାଖାପାଖି ଯୋଉ ମାନେ ଗାତ ଆମାଣ ବିନୁ ଇଚି ସାରେ ଏଦାଣି ଯାକ ଆଇକି ମାର ବୀର ଆତା ଚାନା ଏବେ ଏମାନେ ଆକିନୁ ନ ଆତେ ଏନା ଆନେ କି ଏମାନେ ଏବେ ଏ ଏ ଯୋଉ ମଶା ଆଇକି ବିହା ଯାକ ବାହାନା ଏବେ ଗୁଡ଼ୁଇ ଆସ୍ତି ସାରେ ଏବେ ଧୀରେ ଧୀରେ ଏ ମଶା ଯାକ ପାଡ଼ାନୁ ଲାକା ମାର ଚାରିବାକି ଯେତିକି ମାନେ ମା ଇଜ ଚାରିବାକି ଏ କାଦ କୁଦା ଯାକ ଆଇକି ମାର ସଫା ସୁତୁରା କିନ
0: ସଫା ସୁତୁରା ଇଟାନା ଏମାଟା ମଜା ଇଲୁଦାରି ମାରିତା ଏଇ ଏନିକି ବାନ୍ଧାଡ଼ିଆ ଆଉ ଏବା ତାକି ସେ ମାର ସେନିକି ନା ଦି ମାନେ ଅର କଥା ନା କି ଇଜ ଆପେ କି ଆମ୍ବି ଆପେ ସେନା କିଛି ଇଲୁଦାରି ମାରି ପରିବା ଚାଷ କି ହିମ ନାହିଁ କି ଜାଇକୁ ଚାଷ କୁ ହିମ ନାହିଁ କି ପୁଙ୍ଗା ଉହି ନାହିଁ କୁଣ୍ଡି କାହାନା ଗୋଟେ ଆମ୍ବି କାଣ୍ଡା ଏଇ ଟାଙ୍କି ମାନେ ଆମ୍ବି କାଣ୍ଡା ଫ୍ରିଜ୍ ମାନେ ଇବା ହେଲେ ମାର ସେନିକି ନା ଦି ମାନେ ଏଦା ତାକି ଏ ତାନି ଧାରି ଧାରି ସବୁବେଳା ମାର ଏନ୍ତା କି ତାର ଆଷାଢ଼ ବେଳା ସବୁବେଳେ ଏଇ ଓଡ଼ିଆ ହଜେନ ପାଙ୍ଗାତା ଏଇ ବିତରା ଏଇ ଇଜ ଏଇ ବାର ବାକି ଏଦା ପାଇଁ ଯେ ଆମ୍ବି କାଣ୍ଡା ସନ୍ତୋଷନ୍ତି ଆଞ୍ଜି ହିଁ ମାନେ ଏ ଜାଗା ତ ଏଲା ହିଁ ଯଦି ମାନେ ଛାରେ ଦିମା ବିହା ସୀମା ଏଲା ହିଁ ରହିନି ସମ୍ଭାବନା ହାରକା ମଞ୍ଜାନେ ଏତା ପାଇଁ ତମକେ ମାର ପରିଷ୍କାର କିନାଦି ମାନେ ସଫା ସୁତୁରା ନିହାତି କିନାଦି ମାନେ
1: ନାଇଁ କି ମା ଏରା କିନ କି ମିଣ ଆପେ କି ମାଦ୍ରା ଡୋରିନି ପୁରଟା ନିହାତି ମା ବାଇକି ମାର ମଶାରି ଆଇକି ବ୍ୟବହାର କିନ ଆତେ ମାଙ୍କ ଆଇକି ଭୂଆ କାଚୁ ଓଡ଼େ ମାଙ୍କ ନମ୍ବରୀ ଜାଗା ବା ଏ ମ୍ୟାଲେରିଆ ଜାଗା ବା ଏ
0: ସତା କଥା ଓଡ଼େ ଆମ୍ବାରକେ ଯଦି ନାହିଁ ନମେରାତେ କି ଆମ୍ବାରକେ ତାରକା ବିଷା ତୁ ବାଣ୍ଡି ବିଷା ଆତେ ଝାଡ଼ା ବାନ୍ତି ଆତେ ଇଲେ ତ ପ୍ରକାର ଆତେ ଏଚାରେ ଦାରି ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ଡାକ୍ତର ତଳ ପରାମର୍ଶ କିନ ଓଡ଼େ ମାର ନିହି ଆନ ପୁନେଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିତି ନା ମଙ୍ଗଳବାର ଓଡ଼େ ଶନିବାର
1: ମାଦନାପୁଟା 12:30 ତା ୱେସ୍ପି ଆହିନେ
0: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ଆତେ ପୁନେଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
1: ଜିଲ୍ଲା ଆତେ କୋରାପୁଟ
0: ପିନକୋଡ଼ ନମ୍ବର 7640005
1: 12 ତାକି ଜହରା।

ପ୍ରଚାର କଲୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନାରେ ଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍କା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଭଜନ। ପ୍ରଥମ ଶିଳ୍ପୀ ହେଲେ ଗୋବିନ୍ଦ ଚନ୍ଦ୍ର ସେନାପତି। ଶିଳ୍ପୀ ଗାଇଛନ୍ତି ଭୀମଭୋଇଙ୍କ ରଚନା।

0: ପ୍ରଚାର କଲୁ ପ୍ରାଦେଶିକ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର, ଶୁଣନ୍ତୁ ଚାଷବାସ କଥା।
2: ଆଜି ଚାଷବାସ କଥାରେ କଖାରୁ ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ କଖାରୁ ଚାଷକୁ ଲୋକେ ସାଧାରଣ ପରିବା ଭାବରେ ଗ୍ରହଣ କରିଥାନ୍ତି। ସେଥିଲାଗି ଆମ ରାଜ୍ୟରେ ସାଧାରଣତଃ ସମସ୍ତ ଜିଲ୍ଲାରେ ଏହି କଖାରୁ ଚାଷ କରାଯାଇଥାଏ। ଯେଉଁ ସ୍ଥାନରେ ପ୍ରଚୁର ପାଣି ଦେବାର ସୁବିଧା ଥିବ ସେହି ସେହି ସ୍ଥାନମାନଙ୍କରେ ବିଶେଷ ଭାବରେ କଖାରୁ ଚାଷ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ମେ ମାସଠାରୁ ଜୁନ୍ ମାସ ମଧ୍ୟରେ, ଗ୍ରୀଷ୍ମ ଋତୁରେ ସାଧାରଣତଃ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ କଖାରୁ ଚାଷ କରାଯାଇଥାଏ। କଖାରୁ ବିହନର ଯଦି ବିବିଧତା କଥା ଚିନ୍ତା କରିବା, ଚାଷ କରାଯାଇଥିବା କଖାରୁ ବହୁ ପ୍ରକାରର ଦେଖାଯାଇଥାଏ। ଏହାର ରଙ୍ଗ ଓ ଆକାରକୁ ନେଇ ନାନା କିସମର ନାମକରଣ କରାଯାଇଥାଏ। ଏହା ବାଦେ ବାଲେଶ୍ୱରଠାରେ ଗୁଆମାଳ କଖାରୁ, ମହୀଶୂରରୁ ବାହାରିଥିବା ଆର୍କାଚନ୍ଦନ ପ୍ରଧାନ, ଆମ ରାଜ୍ୟରେ ସାଧାରଣ

0: ସହ ଦେଶୀ କଖାରୁ ବହୁ ପରିମାଣରେ ଅମଳ କରିଥାନ୍ତି। ଗୁଆମାଳ କଖାରୁ ଖରାଦିନେ ଅଧିକ ପରିମାଣରେ ଫଳିଥାଏ। ଭଲ ଅମଳକ୍ଷମ କଖାରୁ ମଧ୍ୟରେ ସୂର୍ଯ୍ୟମୁଖୀ ଆଇଏଚ୍ଆଇ 83111 ଓ କୋଏମ୍ବାଟୁର 1 ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଇଥାଏ। ଯଦି ମୃତ୍ତିକା କିସମର କଥା କହିବା, ଆମ ରାଜ୍ୟରେ ସାଧାରଣତଃ ସମସ୍ତ ପ୍ରକାର ମାଟିରେ କଖାରୁ ଚାଷ କରାଯାଇଥାଏ। ତେବେ ଅଧିକ ଅମଳ ନିମନ୍ତେ କଖାରୁ ଚାଷ ଲାଗି ଦୋରସା ଉର୍ବର ମୃତ୍ତିକାର ଆବଶ୍ୟକ ହୋଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଖାରୁ ପ୍ରାୟତଃ ମଳା କରି ଲଗାଯାଇଥାଏ। 1.5 ଫୁଟରୁ 2 ଫୁଟରେ ମଳା ଗୋଟିଏ ଗୋଟିଏ ଖୋଳିବାକୁ ପଡ଼ିଥାଏ। ମଳାକୁ ମଳାର ବ୍ୟବଧାନ ସାଧାରଣତଃ 4.5 ଫୁଟରୁ 5 ଫୁଟ ରଖିବାକୁ ପଡ଼ିଥାଏ। ବର୍ଷାଦିନିଆ କଖାରୁ ଲଗାଇବାର ବ୍ୟବଧାନ ଆଉ ଟିକେ ଅଧିକ କରିବାକୁ ହୋଇଥାଏ। ପ୍ରତି ମଳାରେ ଅଧଗାଣ୍ଡୁଆ ସଢ଼ା ଗୋବର ଖତ ସାଥିରେ ମାଟି ମିଶାଇ ଗୁଣ୍ଡ କରିବାକୁ ହେବ। ମାଟି ପୂର୍ଣ୍ଣ କରିବା ପରେ 5-6 ଗୋଟି କରି ମଞ୍ଜି ଲଗାଇବାକୁ ହୋଇଥାଏ। ଗଛଗୁଡ଼ିକ ମଳାରେ ଉଠିଯିବା ପରେ ପ୍ରତି ମଳାରେ 3 ଗୋଟି କରି ଗଛ ରଖିବା ଦରକାର। ମଳା ମଧ୍ୟରେ ଥିବା ଦୁର୍ବଳିଆ ଗଛଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେବେ। ପ୍ରତି ଏକର ପିଛା ସର୍ବାଧିକ 3 କିଲୋଗ୍ରାମ ଲେଖାଏଁ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜିକୁ ମଳାରେ ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନରେ ବିଶୋଧନ କରିବାକୁ ହୋଇଥାଏ। କ୍ଷେତକୁ ଆମେ ଜଳ ପରିଚାଳନା କେମିତି କରିବା, ଗଛ ହୋଇଯିବାର ସର୍ବାଧିକ 3 ସପ୍ତାହ ପରେ ଥରେ ମାତ୍ରାରେ କରିବାକୁ ପଡ଼ିଥାଏ। ମାସ ପରେ ଦ୍ୱିତୀୟବାର ମଳାଗୁଡ଼ିକ ଖୁସାଇ ଦେବାକୁ ପଡ଼ିବ। ବର୍ଷା ଦିନେ କିନ୍ତୁ କଖାରୁ ଫସଲର ଜଳସେଚନ ଆଦୌ କରାଯାଇନଥାଏ। ଅନ୍ୟାନ୍ୟ ଋତୁରେ ନିୟମିତ ମନ୍ଦାକୁ ମନ୍ଦା ଜମିର ବତର ଦେଖି ଜଳସେଚନ କରାଯାଇଥାଏ। ପୋକ ଓ ରୋଗ ଦାଉରୁ କଖାରୁ ଫସଲକୁ ରକ୍ଷା କରିବା ଲାଗି ପ୍ରଥମେ 7 କିମ୍ବା 400 cc ଆବଶ୍ୟକ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ଫସଲରେ ପାଉଁଶିଆ ରୋଗ ଯଦି ଦେଖାଯାଉଥିଲେ ପ୍ରତି ଏକର ପିଛା 10 କିଲୋଗ୍ରାମ ହିସାବରେ ଗୁଣ୍ଡ ସିଞ୍ଚନ କରିବାକୁ ପଡ଼ିବ। ଫଳ ମାଛିମାନଙ୍କର ଆୟତ୍ତ କରିବା ଲାଗି ପ୍ରତି ଏକର ପିଛା 20 ଲିଟର ପାଣିରେ 200 ଗ୍ରାମ ଗୁଡ଼ ଓ 20 cc ମାଲାଥିଆନ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଏହି ପ୍ରଣାଳୀରେ ଆମେ ଯଦି ଚାଷ କରିବା, ପ୍ରତି ଏକର ପିଛା ଭଲ ଫସଲ ହୋଇଥିଲେ ସର୍ବାଧିକ 65 କିଲୋଗ୍ରାମ କଖାରୁ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନାରେ ଅଛନ୍ତି ମିନତୀ ରାଣୀ ନନ୍ଦା।

ପିଲା, ଏ କଥାଟିଏ ତୁମେମାନେ ବରାବର ଶୁଣୁଥିବ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏ କଥାଟା ମଣିଷ ଜୀବନର ସୁସ୍ଥ ଶରୀରର ଗୁରୁତ୍ୱକୁ କୁହେ ବା ବୁଝାଏ। ଧନ, ସମ୍ପତ୍ତି, ଜ୍ଞାନ, ମାନ, ସମ୍ମାନ ଯାହା ଥିଲେ ମଧ୍ୟ ସୁସ୍ଥ ଶରୀର ବିନା ସେସବୁ ତୁଚ୍ଛ। ତେବେ ସୁସ୍ଥ କହିଲେ କେବଳ ରୋଗମୁକ୍ତ ରହିବା ତା ନୁହେଁ, ବରଂ ଶରୀର ସୁସ୍ଥ ସହିତ ମନ ଶାନ୍ତ ଓ ପ୍ରସନ୍ନ ରହିବା ମଧ୍ୟ ଏକାନ୍ତ ଜରୁରୀ। ସବୁକିଛି ଠିକ୍ ରହିଲେ ହିଁ ମଣିଷ ପ୍ରତ୍ୟେକ କାର୍ଯ୍ୟ ସଠିକ୍ ରୂପେ କରିପାରିବ। ଶରୀର ଭଲ ରହିବା ପାଇଁ ଖାଦ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ। ଭାତ, ରୁଟି, ଡାଲି, ଶାଗ, ସବୁଜ ପନିପରିବାର ତରକାରୀ, ଫଳ, କ୍ଷୀର ଭଳି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ପରିଷ୍କାର ଓ

ବିଶୁଦ୍ଧ ପାଣି ପିଇବା ମଧ୍ୟ ଜରୁରୀ। ପ୍ରତିଦିନର ଖାଦ୍ୟ ସହିତ ନିୟମିତ ବ୍ୟାୟାମ ଶରୀରକୁ ସକ୍ରିୟ କରେ। ଏଣୁ ଦୌଡ଼ିବା, ଚାଲିବା, ଖେଳାଖେଳି କରିବା, ଯୋଗାସନ କରିବା ମଧ୍ୟ ଦରକାର। ପିଲାଇ, ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ ହୋଇଥାଏ ପରିଷ୍କାର ପରିଚ୍ଛନ୍ନ ରହିବା ଆଉ ପରିବେଶକୁ ସଫାସୁତୁରା ରଖିବା। ହାତ ଧୋଇବା, ଦାନ୍ତ ସଫା କରିବା, ନଖ କାଟିବା, ମୁଣ୍ଡକୁ ସଫା କରିବା, ଏସବୁ ମଧ୍ୟ ଆମକୁ ନିୟମ ଅନୁସାରେ କରିବାକୁ ପଡ଼ିଥାଏ। ସୁସ୍ଥ ଶରୀର ଓ ସତେଜ ମନ ପାଇଁ ପର୍ଯ୍ୟାପ୍ତ ନିଦ ମଧ୍ୟ ଆବଶ୍ୟକ ହୋଇଥାଏ। ସଠିକ୍ ସମୟରେ ଶୋଇବା ଓ ସଠିକ୍ ସମୟରେ ଉଠିବା ଉଚିତ। ଶାରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ଅଧିକ ଜରୁରୀ ହୋଇଥାଏ। ଏହା ବ୍ୟତୀତ ସବୁବେଳେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଉପଦେୟତା ରହିଛି। ହଁ ପିଲେ, ସୁସ୍ଥତା ଗୋଟିଏ ଦିନରେ ମିଳିନଥାଏ, ଏହା ନିୟମିତ ଅଭ୍ୟାସର ଫଳ। ରୋଗ ହେଲେ ଚିକିତ୍ସା ଅପେକ୍ଷା ରୋଗ ହେବାକୁ ନ ଦେବା ହିଁ ସଚେତନତା। ସୁସ୍ଥ ଶରୀର ବା ସୁସ୍ଥ ମନ ଏକ ସଂଗଠିତ ରାଷ୍ଟ୍ର ଗଠନ କରିବ। ଏଣୁ ପିଲାଇ, ଚାଲ ସୁସ୍ଥ ରହିବାର ଅଭ୍ୟାସ ଆଜିଠାରୁ ହିଁ କରିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ପିଲାଏ ଏମିତି ବହୁତ ଘଟଣା ଆମେ ଆମ ଆଖପାଖରେ ଘଟିବାର ଦେଖୁଛୁ, ଅଥଚ ଆମର ଉପସ୍ଥିତ ବୁଦ୍ଧି ଯୋଗୁଁ ହେଉ ବା ପ୍ରାଥମିକ ସାହାଯ୍ୟର ଅଭାବରେ ହେଉ ଜୀବନ ଚାଲିଯିବାର ମଧ୍ୟ ଦେଖୁଛୁ। ଯଦି ଆମେ ଟିକିଏ ସଚେତନ ହେବା, ଦୁର୍ଘଟଣା ସମୟରେ ସାମାନ୍ୟ ସାହାଯ୍ୟ କରିପାରିବା, ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବା। ଆଜି ହେଉଛି ପିଲାଏ ୱାର୍ଲ୍ଡ ଫାର୍ଷ୍ଟ ଏଡ୍ ଡେ। ଆଜିର ଦିନରେ ଚାଲ ଶୁଣିବା ସାକ୍ଷାତକାରଟି, ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା, ଜୀବନ ବଞ୍ଚାଇବା।
1: ନମସ୍କାର, ମୁଁ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା, ଶିକ୍ଷା ବିଭାଗ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଲମୁଣ୍ଡା, ଜିଲ୍ଲା କଳାହାଣ୍ଡି। ମୁଁ ଫାର୍ଷ୍ଟ ଏଡ୍ର ପ୍ରଶିକ୍ଷକ ଏବଂ ଯୁବ ରେଡ୍କ୍ରସର ଜିଲ୍ଲା ସଂଯୋଜକ ଅଛି।
2: ସାର୍, ଆଜି ଆପଣଙ୍କଠାରୁ ଆମେ ଜାଣିବା ପାଇଁ ଚାହୁଁଛୁ, ଆଜି ହେଉଛି ବିଶ୍ୱ ଫାର୍ଷ୍ଟ ଏଡ୍ ଦିବସ, ଯେ ଫାର୍ଷ୍ଟ ଏଡ୍କୁ ଜାଣିବା ଆଉ ଜୀବନ ରକ୍ଷା କରିବା, ଏହାର ମୂଲ୍ୟବୋଧ କ'ଣ?
1: ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ଦିନ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଏ। ଏହି ଫାର୍ଷ୍ଟ ଏଡ୍ ହେଉଛି କ'ଣ ନା, ଦୁର୍ଘଟଣା, ଆଘାତ କିମ୍ବା ହଠାତ୍ ଅସୁସ୍ଥତା ସମୟରେ ଡାକ୍ତରୀ ସହାୟତା ମିଳିବା ପର୍ଯ୍ୟନ୍ତ ଦିଆଯାଉଥିବା ତୁରନ୍ତ ମୌଳିକ ସହାୟତାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ତେଣୁ ଏହାର ତିନୋଟି ମୂଳ ଲକ୍ଷ୍ୟ ଅଛି। ପ୍ରଥମ ହେଲା ଜୀବନ ରକ୍ଷା କରିବା, ଅବସ୍ଥା ଅଧିକ ଖରାପ ହେବାକୁ ରୋକିବା ଏବଂ ସୁସ୍ଥ ହେବାରେ ସହାୟତା କରିବା। ତେଣୁ ଆମେ ଯେତେବେଳେ ପ୍ରାଥମିକ ସହାୟତା ଦଉଛେ, ସେତେବେଳେ ଆମେ ଲକ୍ଷ୍ୟ କରିବା ଯେ ନିଜକୁ ପ୍ରଥମେ ସୁରକ୍ଷିତ ରଖିବା ଏବଂ ଆହତ ବ୍ୟକ୍ତି, ଆମେ ଯେଉଁଟାକୁ କାଜୁଆଲିଟି କହୁଛେ, ତାକୁ ସହାୟତା ଦେବା। ତେଣୁ ଏଇଟାକୁ ଯେଉଁ ଫାର୍ଷ୍ଟ ଏଡ୍, ଫାର୍ଷ୍ଟ ମାନେ ପ୍ରାଥମିକ, ଏଆଇଡି ଏଡ୍ ମାନେ ସହାୟତା ବା ଚିକିତ୍ସା, ଆମେ ଏହାକୁ ବିଶେଷ ଭାବେ ପ୍ରାଥମିକ ସହାୟତା ବୋଲି କହିଥାଉ।

0: ପ୍ରାଥମିକ ଚିକିତ୍ସାର ମୁଖ୍ୟ ନୀତି ଗୁଡିକ କ'ଣ ରହିଛି?
1: ମୁଖ୍ୟ ନୀତି ହେଉଛି, ପ୍ରଥମେ ଆମେ ଘଟଣାସ୍ଥଳକୁ ନିଜେ ପର୍ଯ୍ୟବେକ୍ଷଣ କରିବା ଏବଂ ନିଜେ ଏବଂ ଆହତ ବ୍ୟକ୍ତିଙ୍କର ସୁରକ୍ଷା ଗୁଡିକୁ ନିଶ୍ଚିତ କରିବା ଦରକାର। ଯେମିତି ଆହତ ବ୍ୟକ୍ତିଙ୍କର ସଚେତନତା, ତାର ଶ୍ୱାସକ୍ରିୟା ଠିକ ଚାଲିଛି ନା ନାହିଁ, ତାର ଯଦି ବ୍ଲିଡିଂ ବେଶୀ ହେଉଛି ତାକୁ ଯାଞ୍ଚ କରିବାକୁ ପଡିବ ଏବଂ ଆବଶ୍ୟକ ହେଲେ ଆମେ ତାକୁ ଆପତ୍କାଳୀନ ଚିକିତ୍ସା ସେବା ବି ଡାକିବା ଦରକାର। ଆମେ 112 ହେଲ୍ପଲାଇନ୍ ନମ୍ବର ଅଛି, ଆମେ ତୁରନ୍ତ ସେଇ ନମ୍ବରକୁ ଡାକିକିରି ଆହତ ବ୍ୟକ୍ତିକୁ ତୁରନ୍ତ ହସ୍ପିଟାଲକୁ ପହଞ୍ଚା ଦରକାର ଏବଂ ଆମେ ସେହି ସମୟରେ ଶାନ୍ତ ରହିବା, ନିଜେ ସାମର୍ଥ୍ୟ ଏବଂ ପ୍ରଶିକ୍ଷଣ ଅନୁସାରେ ଆମେ ଯେମିତି ଟ୍ରେନିଂ ପାଇଥିବୁ ସୁରକ୍ଷିତ ଭାବେ ସହାୟତା କରିବା ହେଉଛି ପ୍ରାଥମିକ ଚିକିତ୍ସାର ମୁଖ୍ୟ ନୀତି। ଏହାର ଫର୍ମୁଲାକୁ ମଧ୍ୟ ଆମେ କହିଛେ DRSABC, ଡି ଫର ଡେଞ୍ଜର ବା ବିପଦ, ଆର୍ ଫର ରେସ୍ପନ୍ସ, ରେସ୍ପନ୍ସ ଆମେ କେମିତି ତାର ପ୍ରତିକ୍ରିୟା ହେଉଛି, ତାପରେ ଏସ୍ ହେଲା ସେଣ୍ଡ ଫର ହେଲ୍ପ, ତାପରେ ABC, ଏ ଫର ଏୟାରୱେଜ ଏବଂ ବି ହେଲା ବ୍ରିଦିଂ, ସି ହେଲା ସର୍କୁଲେସନ ଠିକ ଚାଲୁଛି ନା ନାହିଁ। ଏସବୁ ଫର୍ମୁଲା ଦେଇକରି ଆମେ ତାକୁ ଯେକୌଣସି ଆହତ ବ୍ୟକ୍ତିକୁ ଆମେ ଫାଷ୍ଟ ଏଡ୍ ଦେଇପାରିବା।
0: ବହୁତ ବଢିଆ କଥା ଆପଣ କହିଲେ ଯେ ଆମେ କେତେ ଶୀଘ୍ର ସମ୍ଭବ ଜଣେ ଆହତ ବ୍ୟକ୍ତିଙ୍କୁ ଆମେ ଡାକ୍ତରଖାନାରେ ପହଞ୍ଚାଇ ପାରିବା, ସେଟା ହେଉଛି ପ୍ରାଥମିକ ସହାୟତା। ଆମେ ବିଭିନ୍ନ ପ୍ରକାର ବିଦ୍ୟାଳୟରେ ହେଲା କିମ୍ବା ବସ୍ରେ ହେଲା ଯେକୌଣସି ଯାନବାହନରେ ହେଲା ଫାଷ୍ଟ ଏଡ୍ ବକ୍ସ ଗୋଟେ ଥାଏ, ଆମେ ଦେଖିଛୁ ସେଥିରେ ଲେଖାଇଥାଏ ଫାଷ୍ଟ ଏଡ୍ ବକ୍ସ। ତ ଏଇ ଫାଷ୍ଟ ଏଡ୍ ବକ୍ସ କ'ଣ ଆଉ ସେ ବକ୍ସରେ କ'ଣ କ'ଣ ସବୁ ରହିବା ଜରୁରୀ ରହିଥାଏ?
1: ଆମେ ସମସ୍ତେ ଘରେ ଗୋଟେ ଗୋଟେ ଫାଷ୍ଟ ଏଡ୍ ବକ୍ସ ରଖିବା କଥା ଏବଂ ଫାଷ୍ଟ ଏଡ୍ ବକ୍ସ ହେଉଛି କ'ଣ ନା ଆଘାତ ବା ଇଞ୍ଜୁରୀ ଏବଂ ଆକସ୍ମିକ ପରିସ୍ଥିତିରେ ତୁରନ୍ତ ସହାୟତା ପାଇଁ ରଖାଯାଉଥିବା ଏକ ବାକ୍ସ। ଏଥିରେ ଆମେ ବ୍ୟାଣ୍ଡେଜ ରଖିପାରିବା, ଷ୍ଟେରାଇଲ୍ ଗଜ୍ ରଖିପାରିବା, କଟନ୍ ରଖିପାରିବା, ଆଣ୍ଟିସେପ୍ଟିକ କ୍ରିମ୍ ରଖିପାରିବା, ମେଡିକାଲ ଟେପ୍ ରଖିପାରିବା, କଇଁଚି, ଡିସ୍ପୋଜେବୁଲ ଗ୍ଲୋଭ୍ସ ଏବଂ ଟ୍ରାଙ୍ଗୁଲାର ବ୍ୟାଣ୍ଡେଜ, ଏହି ସବୁ ଜିନିଷ ତା ଭିତରେ ଥାଏ। ଥର୍ମୋମିଟର ବି ରଖାଯାଇପାରେ ଏବଂ ଜରୁରୀ ଫୋନ୍ ନମ୍ବର ତାଲିକା ବି ଥାଏ। ସେହି ସମସ୍ତ ସାମଗ୍ରୀର ଏକ୍ସପାରି ଡେଟ୍ ବି ଦେଖିବା କଥା ଏବଂ ଆମେ ମଝିରେ ମଝିରେ ଯାଞ୍ଚ କରିବା ମିନିମମ ଯେଉଁଗୁଡ଼ା ସବୁ ରହିବା କଥା ଠିକ ଭାବେ ଅଛି ନା ନାହିଁ, ଫାଷ୍ଟ ଏଡ୍ ବକ୍ସରେ ସବୁ ରହିବା କଥା। ବିଶେଷ କରି ପରିବାରରେ ରହିବା କଥା, ବିଦ୍ୟାଳୟ ରହିବା କଥା, ଯେଉଁମାନେ ଫାଷ୍ଟ ଏଡ୍ ଦେଉଛନ୍ତି ଟ୍ରେନିଂ ବା ପ୍ରଶିକ୍ଷକ ସେମାନେ ପାଖରେ ବି ରହିବା କଥା।
0: ପିଲାମାନଙ୍କୁ ଆମେ ପ୍ରଥମେ ପ୍ରାଥମିକ ଚିକିତ୍ସା ବିଷୟରେ କ'ଣ କ'ଣ ସବୁ ସୂଚନା ଦେବା ଦରକାର ବା ସେମାନଙ୍କୁ କେମିତି ସଚେତନ କରିବା ଦରକାର?
1: ପିଲାମାନେ ଯେତେବେଳେ ଫାଷ୍ଟ ଏଡ୍ ଶିଖିବେ ଏଟା ଗୋଟେ ପ୍ରଶିକ୍ଷଣ ବା ଟ୍ରେନିଂଟେ, ସମସ୍ତେ ଜାଣିବା ଦରକାର। ଇଭିନ୍ ଘରମାନଙ୍କରେ ଗୃହିଣୀମାନେ ବିଶେଷ କରି ଜାଣିବା ଦରକାର, ଆମେ ହାତ କାଟୁଥିବା ବା କିଛି ପନିକିରେ ପରିବା କାଟୁଥିବା ହଠାତ୍ ବାଜିଗଲା, ଆମେ ସେଠି ଘରେ ପ୍ରାୟ ସବୁ ଭୁଲ ଧାରଣା ଥାଏ ଯେ ଆମେ ସେଥିରେ ସାଙ୍ଗେ ସାଙ୍ଗେ ଅନ୍ୟାନ୍ୟ କିଛି ନେଲ୍ ପଲିସ୍ ଲଗେଇଦିଅନ୍ତି ବା ଅନ୍ୟାନ୍ୟ କିଛି ଲଗେଇଦିଅନ୍ତି, ସେ କିଛି କରିବା ଦରକାର ନାହିଁ। ଜଷ୍ଟ ତାର ଫର୍ମୁଲା ହେଉଛି ପ୍ରେସ୍ ଆଣ୍ଡ ରେଜ୍, ସେ ହାତ ଯୋଉଠି କଟିଯାଇଥିବ, ଆମେ ଛୁରୀରେ ହାତ କଟିଗଲା, ବ୍ଲେଡ୍ ହାତ କଟିଲା, ସାଙ୍ଗେ ସାଙ୍ଗେ ପ୍ରେସ୍ କରିବା, ତା ଚାପି ଧରିବା ଏବଂ ଟେକି ଧରିବା। ଆମର 2 ମିନିଟ ଭିତରେ ସାଙ୍ଗେ ସାଙ୍ଗେ ବ୍ଲଡ୍ଟା ବନ୍ଦ ହେଇଯିବ। ଯେମିତି ନିଆଁ ଲାଗିଗଲେ ବି ଘରେ ଗ୍ୟାସ୍ ରୋଷେଇ କରୁଛେ କଣ୍ଡରେ ଲାଗିଗଲା, ପ୍ରଥମେ ଆମେ କାମ ରହିବା, ପଜୁଲ ହବା ନାହିଁ, ଡରିବା ନାହିଁ ବା ହଡ଼ବଡ଼େଇ ଯିବା ନାହିଁ, ଭୁଲ ହେଇଯାଏ, ଆମେ ଧୀରସ୍ଥିର ଭାବ ରହି ଆଗେ ନିଜକୁ ସୁରକ୍ଷା ଦେବା। ଫାଷ୍ଟ ଏଡ୍ର ମୁଖ୍ୟ ଟାର୍ଗେଟ ହେଉଛି ୟୋର ସେଫ୍ଟି ଫାଷ୍ଟ, ନିଜର ସୁରକ୍ଷା ପ୍ରଥମେ, ତାପରେ ଆମେ ଫାଷ୍ଟ ଏଡ୍ ଯିଏ ଅଛି, ଯୋଉ କାଜୁଆଲିଟି ଅଛି ବା ଆହତ ବ୍ୟକ୍ତି, ତାଙ୍କୁ ଆମେ ସୁରକ୍ଷା ଦେବା ବା ପ୍ରାଥମିକ ଚିକିତ୍ସା ଦେବା ଏବଂ ସବୁବେଳେ ମନେ ରଖିବା ତାକୁ ବିପଦରୁ ରକ୍ଷା କରିବା। ଯେମିତି ମୁଁ ଗୋଟେ ଫର୍ମୁଲା କହିଲି DRSABC, ଆମେ କହୁଛୁ ପ୍ରଥମେ ବିପଦ ହଟେଇବା। ସପୋଜ ଗୋଟେ କରେଣ୍ଟ ଲାଗିଲା ଘରେ, ବିଶେଷ କରି ଛୋଟ ଛୋଟ ଛୁଆମାନେ ଥିବେ, ଆମେ କୋଉଠୁ ସୁଇଚ୍ଟେ ଅନ୍ କରିଦେଲେ ବା କୋଉଠି ହାତ ବାଜିଯାଇଛି କରେଣ୍ଟ ଲାଗିଗଲା, ସେଠି ଆମେ କଣ କରିବା ପ୍ରଥମେ ତାକୁ ଟାଣିବା ନାହିଁ, କାହିଁକିନା ବିପଦ ବେଳେ ବିପଦ ବୁଦ୍ଧି କୁହାଯାଏ, ବେଳେ ଆମେ କଣ କରିବା ତାକୁ ଧରି ପକାଉ ଯାହାଫଳରେ କରେଣ୍ଟ 2 ଜଣଙ୍କୁ ଲାଗେ। ପ୍ରଥମେ ସେଟା ଇଲେକ୍ଟ୍ରିଟାକୁ ଡିସ୍କନେକ୍ଟ କରିବା, ନିଆଁ ଲାଗିଗଲା ବେଳେ ବି କିମ୍ବା ପାଣିରେ ବୁଡ଼ି ଯାଉଥିଲା ବେଳେ ବି ଆଗେ ଧୀର ସ୍ଥିର ଭାବେ କଣ କରିବା ସ୍ଥିର କରିବା, ଫାଷ୍ଟ ଏଡ୍ ଦେବା।

ବିଶେଷ କରି କୋଉ କୋଉ କ୍ଷେତ୍ରରେ ଆମେ ପିଲାମାନଙ୍କୁ ସଚେତନ କରିପାରିବା, କିମ୍ବା ଘରେ ବାପା ମା ପିଲାମାନଙ୍କୁ କୋଉ କୋଉ କ୍ଷେତ୍ରରେ ସଚେତନ କରିପାରିବେ, ଯାହାଫଳରେ ପିଲାମାନେ ନିଜର ସୁରକ୍ଷା

ହଉଛି ଗୋଟେ ଜଣଙ୍କ ମୁଣ୍ଡ ଫାଟି ଯାଇଛି, ରକ୍ତ ବାହାରୁଛି, ଆମେ ସିଧାସଳଖ ତା ହାତକୁ ବା ସେଇ ଜାଗାରେ ଆମେ ନିଜେ ହାତ ମାରିବା ନାହିଁ, ସେଇ ପିଲାଟିକୁ ତାରି ହାତରେ ତାକୁ ସେଠି ଚାପି ଧରିବା, ଏବଂ ଯଦି ପାରୁଛେ ଆମେ ହାତରେ କିଛି ଗ୍ଲୋଭସ ଲଗେଇବା ବା କଣ ଜରି ଖଣ୍ଡ ହବ। ଫାର୍ଷ୍ଟ ଏଡ୍ ପାଇଁ ତାଙ୍କ ପାଖରେ ବିଶେଷ କିଛି ନଥାଏ ସବୁ ପାଇଁ, କାରଣ ଯୋଉ ଜାଗାରେ ହଉଥିବ ଆମେ ତ ପ୍ରିପେୟାର ହିଁ ନଥିବା ଯେ ସେଠାରେ କିଛି ଫାର୍ଷ୍ଟ ଏଡ୍ କିଟ୍ ଆମ ପାଖରେ ଥିବ। ସଫା କପଡା ଖଣ୍ଡେ ଧରିଲେ ବି ଦୃଢ ଚାପ ଦବା, ପ୍ରେସ କରି ରଖିବା। ଯଦି ଅତ୍ୟଧିକ ରକ୍ତସ୍ରାବ ହଉଛି ତାହେଲେ ସାଙ୍ଗେ ସାଙ୍ଗେ ଆମେ ମନେ ରଖିବା ଆମର କାମ ହଉଛି କୋଉ ପର୍ଯ୍ୟନ୍ତ, ବିପଦ ଯେତେବେଳେ ଆରମ୍ଭ ହେଲା ଗୋଲ୍ଡେନ୍ ଆୱାର ହଉଛି 1 ଘଣ୍ଟା, ସେଇ 1 ଘଣ୍ଟା ଭିତରେ ଆମେ ଜୀବନ ବଞ୍ଚେଇ ପାରିବା। ତେଣୁ ଯେତେ ଶୀଘ୍ର ଆମେ ତାକୁ 112 ବା 108 ଆମ୍ବୁଲାନ୍ସ କୁ ଡାକି ପାରିବା, ଯେତେ ଶୀଘ୍ର ହସ୍ପିଟାଲ ପହଞ୍ଚିବା ମୁଖ୍ୟ ଦେଖିବା। ତେଣୁ ଆହତ ବ୍ୟକ୍ତିକୁ ସବୁବେଳ ପାଇଁ ଆସୁରାନ୍ସ ଦରକାର, ଡରେଇବା ନାହିଁ ବା ଏମିତି କିଛି ହେଲା, ତାକୁ ସବୁବେଳ ପାଇଁ ଆସୁରାନ୍ସ। ଆମେ ଜାଣୁଛେ ଅବସ୍ଥା କ୍ରିଟିକାଲ ହଉଛି, କିନ୍ତୁ ତାର ମନୋବଳ ଦୃଢ କରିବା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଆମେ ଗୋଟେ ଫାଷ୍ଟ ଏଡର ଏଗୁଡା କୋଉଠି ବର୍ନ ହେଇଗଲା, କୋଉଠି ନିଆଁ ଲାଗିଗଲା, ଯେମିତିକା ଘରେ ମାନେ ରୋଷେଇ କରୁଥିବେ ଗୋଟା କୋଉଠି ନିଆଁ ଲାଗିଗଲା ହାତଟି ବା ଶାଢୀ ଲାଗିଗଲା, ସେଠି ଛୋଟ ଛୋଟ ପିଲା କିଶୋର କିଶୋରୀ ମାନେ କଣ କରିପାରିବେ, ସେଠି କାମ ହଉଛି ସାଙ୍ଗେ ସାଙ୍ଗେ। ସେଠି ଅଧିକାଂଶ ଲୋକମାନେ ଭୁଲ କରନ୍ତି, କଣ ବରଫ ମାରନ୍ତି, ତେଲ ମାରନ୍ତି, ଘିଅ ମାରନ୍ତି, ଟୁଥପେଷ୍ଟ ଲଗେଇବେ, ସେଟା କିଛି କରିବା ଦରକାର ନାହିଁ, ତାଦ୍ୱାରା ଫୋଟକା ହେଇଯାଏ। କିନ୍ତୁ ଆମର ସବୁଠୁ କାମ ହଉଛି ସାଙ୍ଗେ ସାଙ୍ଗେ ତାକୁ ଆମେ ଥଣ୍ଡା ପାଣିରେ, ସାଧାରଣ ଥଣ୍ଡା ପାଣି ଯେଟା ଫ୍ଲୋ ହଉଥିବ, ଯଦି ଟ୍ୟାପ୍ ଥିବ ବହୁତ ସୁବିଧା, 15-20 ମିନିଟ ପୁରା ଖାଲି ପାଣି ଚଲେଇ ରଖିବା, ପାଣି ନହେଲେ ଢାଳିବା, ଗ୍ଲାସରେ ବି ଢାଳିବା, ମଗରେ ବି ଢାଳିବା, ଯାହାଫଳରେ ଫୋଟକା କିଛି ହବ ନାହିଁ, ଏବଂ ତାକୁ ଗୋଟେ ସଫା କପଡ଼ାରେ ବା ଘୋଡ଼େଇ ଦେଇକି ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ। ଯଦି ହାଡ ଭାଙ୍ଗିଗଲା ସେ ଜାଗାରେ ବି ଆମେ ତାକୁ ବେଶୀ ହଲଚଲ କରିବା ନାହିଁ, କୋଉଠି ଭାଙ୍ଗି ଯାଇଥିବ ହୁଏତ ଫର୍ଦର ଇଞ୍ଜୁରୀ ହେଇଯିବ, କାରଣ ଆମର ମୂଳ ଲକ୍ଷ୍ୟ ହଉଛି କଣ, ଅବସ୍ଥାକୁ ଅଧିକ ଖରାପ କରିବା ନାହିଁ, ଏକରେ ଜୀବନ ରକ୍ଷା କରିବା, ଦୁଇ ରହୁଛି ପ୍ରିଭେଣ୍ଟ ଫର୍ଦର ୱର୍ସନିଂ ମାନେ ଅବସ୍ଥା ଖରାପ ହବ ଦୁଆନି, ଯେତିକି ଅଛି ସେଇ ଭିତରେ ଆମେ ତାକୁ କଣ୍ଟ୍ରୋଲ କରିବା। ନର୍ମାଲି ଗାଁ ଗହଳି ମାନଙ୍କରେ ଏବଂ ଗାଁ ଗହଳି ତମେ ସହରାଞ୍ଚଳ ମାନଙ୍କରେ ମଧ୍ୟ ଗୋଟେ ସାପ କାମୁଡା ହଉଛି ଗୋଟେ ସାଧାରଣ ଗୋଟେ ରହୁଛି ଭୟ ରହୁଛି, ଯେ ଅଧିକାଂଶ ନନ୍ ପଏଜନ ସାପ କାମୁଡା ବି ଲୋକ ମରିଯାଇଛନ୍ତି, ତାର କଥା ହଉଛି ଅତ୍ୟଧିକ ଫ୍ରାଇଟେଣ୍ଡ ହେଇଯିବା, ଡରିଯିବା। ତେଣୁ ଆମେ ଦେଖିଲେ ଯାହାକୁ ସାପ କାମୁଡିଲା ଆମେ ପ୍ରଥମେ ହଉଛି ରିଆସୁରାନ୍ସ ଦବା, ଆମେ ସେଠି ଖୋଜିବା ନାହିଁ କୋଉ ସାପ କାମୁଡିଲା, ତାକୁ ଫଟୋ ଉଠିବା, ତା ପଛରେ ସମୟ ନଷ୍ଟ କରିବା ନାହିଁ। ଆମର ଟାର୍ଗେଟ ହଉଛି ଜୀବନକୁ ବଞ୍ଚାଇବା, ପ୍ରଥମ ସହାୟତା, ପ୍ରଥମ ଆଶା, ଜୀବନ ବଞ୍ଚାଇବା ଆମ ଭରସା, ସଚେତନ ହବା, ଫାଷ୍ଟ ଏଡ୍ ଶିଖିବା, ଅନ୍ୟ ବିପଦରେ ଜୀବନ ରକ୍ଷା କରିବା, ଏମିତି ଆମେ ସବୁ ସ୍ଲୋଗାନ ବି ପିଲାମାନଙ୍କୁ ଦେଇପାରିବା। ଯେ ମୂଳ କଥା ହଉଛି ଯଦି ସାପ କାମୁଡିଲା ସେଠି ତାକୁ ଆସୁରାନ୍ସ ରିଆସୁରାନ୍ସ ଦବା, କିଛି ହି ନାହିଁ, ତେଣୁ ତାକୁ ଅତି ଶୀଘ୍ର ଚିକିତ୍ସାଳୟକୁ ବା ଡାକ୍ତରଖାନାକୁ ନେବାକୁ ଚେଷ୍ଟା କରିବା। ବିଶେଷ କରି ମନେ ରଖିବା କାମୁଡ଼ିଥିବା ଯୋଉ ଅଙ୍ଗ ଯଥାସମ୍ଭବ ନିଷ୍କ୍ରିୟ ରଖିବା, ମାନେ ହଲଚଲ କରିବା ନାହିଁ, ହଲଚଲ ହେଲେ ପଏଜନଟା ଶୀଘ୍ର ବଢ଼ିଯିବ, ଏବଂ ତାକୁ ଆଜି ଦିନରେ ତାକୁ କିଛି ବାନ୍ଧିବା ନାହିଁ, ତା ଉପରେ ବା ତଳେ କିଛି ବାନ୍ଧିବା ନାହିଁ, ତାକୁ ମୁଦି ଘଣ୍ଟା ଝୁଣ୍ଟିଆ ଯଦି ମାନେ ପିନ୍ଧିଥିବେ ଯୋଉମାନେ ସେଗୁଡ଼ା ସବୁ ବାହାର କରିଦେବା, ସେ କ୍ଷେତ ସ୍ଥାନକୁ କାଟିବା ନାହିଁ, ବିଷକୁ ଶୋଷିବା ନାହିଁ ବା ଚୁଷିବା ନାହିଁ, ବରଫ ଲଗେଇବା ନାହିଁ, ଜୋରରେ ବାନ୍ଧିବା ନାହିଁ ବା ଘରୋଇ ଔଷଧ କିଛି ବି ଦେବା ନାହିଁ, ସାପ ମାରିବାକୁ ଧରିବାକୁ ଚେଷ୍ଟା କରିବା ନାହିଁ, ଯେତେ ଶୀଘ୍ର ତାକୁ ହସ୍ପିଟାଲ ପହଞ୍ଚେଇ ଦେବା। ହସ୍ପିଟାଲ ପହଞ୍ଚିଲେ ସେଠି ଆଣ୍ଟିସ୍ନେକ୍ ଭେନମ୍ ହସ୍ପିଟାଲ ଥାଏ, ସେମାନେ ତାକୁ ଜୀବନଟାକୁ ବଞ୍ଚେଇ ପାରିବେ। ଯୋଉଠି କୁକୁର କାମୁଡ଼ିଥିବ, ପାଗଳା କୁକୁର ହଉ ବା ସାଧାରଣ କୁକୁର ହଉ, ଆମେ ତାକୁ ପାଗଳା କୁକୁର ବୋଲି ଭାବିବା, କାହିଁକି ଆମର ଟାର୍ଗେଟ ହଉଛି ବିଷ ବାହାର କରିବା। ତେଣୁ କୁକୁର କାମୁଡ଼ିଥିବା ସ୍ଥାନକୁ ସାବୁନ ଏବଂ ଚଳତା ପାଣିରେ ସାବୁନ ମାରିକି ଧୋଇଦେବା ଭଲ କରି, ଏବଂ ଧୋଇଲା ବେଳେ ଲକ୍ଷ୍ୟ କରିବା ଆମ ହାତରେ ଗୋଟେ ଗ୍ଲୋଭସ ଥିବାର ଅଛି ବା ପଲିଥିନ ଜରି ହେଲେ ବି ଚଳିବ, ଡାଇରେକ୍ଟ ଆମ ଖାଲି ହାତରେ ସେ ଜାଗାକୁ ଧୋଇବା ନାହିଁ, ଏବଂ ପରେ ସେ ସଫା ଗଜ ଦେଇକି ହାଲକା ଭାବେ ଢାଙ୍କି ଦେବା, ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇଯିବା। ଆମେ 112 କୁ ଅପେକ୍ଷା କରିବାନି, ଗୋଟେ କୁକୁର କାମୁଡ଼ିବା, ସାପ କାମୁଡ଼ିବା, ଗୋଟେ ଲୋକ ବାଇକ୍ରେ ବି ନେଇଯାଇ ପାରିବା। ତେଣୁ ଆମେ ଦେଖିବା ଜୀବନ ଇମ୍ପୋର୍ଟାଣ୍ଟ, ଜୀବନ ହଉଛି ସବୁଠୁ ଆମର ଗୁରୁତ୍ୱପୂର୍ଣ୍ଣ। ସପୋଜ ଜଣେଟା ଫେଣ୍ଟ ହେଇଗଲା, ଆମେ ସାଧାରଣତଃ ଦେଖୁ ଏବେ 15 ଅଗଷ୍ଟରେ ଜାନୁଆରୀ 26ରେ ପ୍ରାର୍ଥନା କ୍ଲାସରେ ଛୋଟ ଛୋଟ ପିଲାମାନେ କିଶୋର କିଶୋରୀ ମାନେ ସଂଖ୍ୟା ହେଲା ପରେ ଫେଣ୍ଟ ହେଇ ପଡ଼ିଯାନ୍ତି, ସେସବୁ କେସ୍ରେ ବିଶେଷ କିଛି କରିବାର ନାହିଁ, ତାକୁ ଟିକେ ଛାଇ ଜାଗାକୁ ନେଇଯିବା ଏବଂ ହାଲକା ଭାବରେ ପ୍ଲେନ୍ ଜାଗାରେ ଶୁଆଇ ଦେବା, ଟିକେ ପବନ ଜୋରରେ ଦେବା, ଏବଂ ତା ଗୋଡ ଟିକେ ଟେକି ରଖିବା 45 ଡିଗ୍ରୀର, ଖାଲି ଗୋଡ ଟିକେ 2 ମିନିଟ ଭିତରେ ସେ ରିକଭର ଆସିଯିବ। ସିପିଆର ହଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଫାର୍ଷ୍ଟ ଏଡ୍ ରେ। ସିପିଆର ଫୁଲ୍ ଫର୍ମ ହଉଛି CPR, କାର୍ଡିଓ ପୁଲମୋନାରୀ ରେସୁସିଟେସନ, କାର୍ଡିଓ ମାନେ ହୃଦୟ, ପୁଲମୋନାରୀ ବୋଲେ ଶ୍ୱାସକ୍ରିୟା, ଏବଂ ରେସୁସିଟେସନ ମାନେ ପୁନର୍ଜୀବନ ପ୍ରକ୍ରିୟା, ହୃଦୟ ଫୁସ୍ଫୁସ୍ ପୁନର୍ଜୀବନ ପ୍ରକ୍ରିୟା, ବାରମ୍ବାର ଆଉଥରେ ତାକୁ ଚଲେଇବା।

0: ବହୁତ ବଢିଆ କଥା ସବୁ କହିଲେ ସାର୍। ଶେଷରେ କିଶୋର କିଶୋରୀ ମାନଙ୍କୁ କଣ ଆପଣ ବାର୍ତ୍ତା ଦେବା ପାଇଁ ଚାହିଁବେ ଆଜିର ଦିନରେ?
1: ବିଶେଷ କରି ଚଳିତ ବର୍ଷ ଆମେ 2026 ମସିହାର ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଉଛି ସେପ୍ଟେମ୍ବର 12 ତାରିଖ। ଏହି ବର୍ଷ ମଧ୍ୟ ଥିମ୍ ମଧ୍ୟ ବଢିଆ ଥିମ୍ ରଖାଯାଇଛି, ଫାଷ୍ଟ ଏଡ୍ ଇନ୍ ମାଇଗ୍ରେସନ କଣ୍ଟେକ୍ସଟ, ଅର୍ଥାତ୍ ସ୍ଥାନାନ୍ତରଣ ବା ପ୍ରବାସରେ ଆମେ କେମିତି ପ୍ରାଥମିକ ସହାୟତା ଦେବା। ତେଣୁ ଯୋଉଠି ଫାଷ୍ଟ ଏଡ୍ ହେଲା ଜୀବନ ରକ୍ଷକ, ଆମେ ଜୀବନ ରକ୍ଷକ ଭାବେ ଯେମିତି ବାହାରେ ମଧ୍ୟ, ଖାଲି ନିଜର ଗାଁରେ ନୁହେଁ ଦେଶରେ ନୁହେଁ ବାହାରେ ମଧ୍ୟ ଯୋଉ ଜାଗାରେ ଚାହିଁଲେ ବି ଆମେ ଯଦି ଶିଖିଥିବା ସେଇଠି ଆମେ ପ୍ରଥମ ମୁଖ୍ୟ ଆମର ଲକ୍ଷ୍ୟ ରହିବ ତାକୁ କେମିତି ଜୀବନଟା ବଞ୍ଚେଇବା। ଡାକ୍ତର ହଉଛନ୍ତି ଦ୍ୱିତୀୟ ଈଶ୍ୱର, ଆମେ ମଧ୍ୟ ଜଣେ ଫାଷ୍ଟ ଏଡ୍ ଗୋଟା ଦ୍ୱିତୀୟ ଈଶ୍ୱର, ସେ ଜୀବନକୁ ବଞ୍ଚେଇ ପାରିଲା ବୋଲି ହସ୍ପିଟାଲ ପହଞ୍ଚେଇ ପାରିଲା।
0: ବହୁତ ବଢିଆ କଥା ସାର୍, ଆମକୁ ଫାଷ୍ଟ ଏଡ୍ ର ଗୁରୁତ୍ୱ ଏବଂ ଫାଷ୍ଟ ଏଡ୍ ଦ୍ୱାରା ମଣିଷ କିପରି ବଞ୍ଚି ପାରନ୍ତି ସେ ବିଷୟରେ ମତାମତ ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ

ପିଲେ ଆଜିର ଜାଣିବା କଥାରେ ପ୍ରଥମେ ଚାଲ ଶୁଣିବା ପଞ୍ଚମହଲ ଉତ୍ତରପ୍ରଦେଶ। ଭାରତ ଏକ ବିଶାଳ ଓ ପ୍ରାଚୀନ ଦେଶ। ଏହାର ପ୍ରତ୍ୟେକ ପ୍ରାନ୍ତରେ ଇତିହାସ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ଅନେକ ଅମୂଲ୍ୟ ନିଦର୍ଶନ ଦେଖିବାକୁ ମିଳେ। ଉତ୍ତର ଭାରତର ଆଗ୍ରା ନିକଟସ୍ଥ ଫତେପୁର ସିକ୍ରି ଏହିପରି ଏକ ଐତିହାସିକ ସ୍ଥାନ। ଏଠାରେ ଅବସ୍ଥିତ ପଞ୍ଚମହଲ ମୁଗଲ ଯୁଗର ଅପୂର୍ବ ସ୍ଥାପତ୍ୟ କଳାର ଏକ ଉଜ୍ଜଳ ନମୁନା। ପଞ୍ଚମହଲ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲା ନିକଟରେ ଥିବା ଐତିହାସିକ ଫତେପୁର ସିକ୍ରି ନଗରରେ ଅବସ୍ଥିତ। ଫତେପୁର ସିକ୍ରିକୁ ମୁଗଲ ସମ୍ରାଟ ଆକବର ତାଙ୍କର ରାଜଧାନୀ ଭାବେ ଗଢ଼ିଥିଲେ। ଏହି ସମୟରେ ବିଭିନ୍ନ ପ୍ରାସାଦ, ମସ୍ଜିଦ୍, ଦରବାର ଓ ଅନ୍ୟାନ୍ୟ ଐତିହାସିକ ନିର୍ମାଣ ଭାରତୀୟ ସ୍ଥାପତ୍ୟର ଗୌରବ ବହନ କରେ। ପଞ୍ଚମହଲର ନିର୍ମାଣ ମୁଗଲ ସମ୍ରାଟ ଆକବରଙ୍କର ଶାସନକାଳରେ ହୋଇଥିଲା। ଏହାର ନିର୍ମାଣରେ ମୁଗଲ ଓ ଭାରତୀୟ ସ୍ଥାପତ୍ୟ ଶୈଳୀର ସୁନ୍ଦର ସମନ୍ୱୟ ଦେଖାଯାଏ। ଏହି ଭବନଟି ରାଜପରିବାରର ବିଶ୍ରାମ, ମନୋରଞ୍ଜନ ଓ ପ୍ରାକୃତିକ ପରିବେଶ ଉପଭୋଗ ପାଇଁ ବ୍ୟବହୃତ ହେଉଥିଲା ବୋଲି ମନେ କରାଯାଏ। ପଞ୍ଚମହଲର ସବୁଠାରୁ ଆକର୍ଷଣୀୟ ବିଶେଷତ୍ୱ ହେଉଛି ଏହାର ପାଞ୍ଚଟି ତଳ। ପ୍ରତ୍ୟେକ ଉପର ତଳ ତଳକୁ ତୁଳନାରେ ଛୋଟ ହୋଇ ଉପରକୁ ଉଠିଛି। ଏହି କାରଣରୁ ଦୂରରୁ ଏହା ଏକ ପିରାମିଡ୍ ଭଳି ଦେଖାଯାଏ। ଭବନଟି ଅସଂଖ୍ୟ ସ୍ତମ୍ଭ ଉପରେ ନିର୍ମିତ। ପ୍ରଥମ ତଳରେ ଅଧିକ ସ୍ତମ୍ଭ ଥିଲାବେଳେ ଉପର ତଳଗୁଡ଼ିକରେ ସ୍ତମ୍ଭର ସଂଖ୍ୟା କ୍ରମେ କମିଛି। ଏହି ଖୋଲା ଓ ବାୟୁ ଚଳାଚଳ ଯୋଗ୍ୟ ଗଠନ ପଞ୍ଚମହଲକୁ ଅନ୍ୟାନ୍ୟ ମୁଗଲ ଭବନଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ପଞ୍ଚମହଲର ଶୀର୍ଷ ଭାଗରେ ଏକ ଛୋଟ ଛତ୍ରୀ ରହିଛି। ଏଠାରୁ ଫତେପୁର ସିକ୍ରିର ପ୍ରାକୃତିକ ଦୃଶ୍ୟ ଓ ଆଖପାଖ ଅଞ୍ଚଳକୁ ଦେଖିହେବ। ଏହାର ଖୋଲା ଗଠନ ଗ୍ରୀଷ୍ମକାଳରେ ଥଣ୍ଡା ପବନ ପାଇବାରେ ମଧ୍ୟ ସହାୟକ ହେଉଥିଲା। ପଞ୍ଚମହଲର ସ୍ତମ୍ଭଗୁଡ଼ିକରେ ସୂକ୍ଷ୍ମ ନକ୍ସା ଓ ଶିଳ୍ପକଳା ଦେଖିବାକୁ ମିଳେ। ଏହାର ନିର୍ମାଣରେ ଲାଲ୍ ବାଲୁକା ପଥରର ବ୍ୟବହାର କରାଯାଇଛି। ସ୍ଥାପତ୍ୟରେ ଭାରତୀୟ, ଇସ୍ଲାମୀ ଓ ଅନ୍ୟାନ୍ୟ ଶୈଳୀର ପ୍ରଭାବ ଦେଖାଯାଏ। ଏହି କାରଣରୁ ପଞ୍ଚମହଲ କେବଳ ଏକ ରାଜପ୍ରସାଦ ନୁହେଁ, ବରଂ ଭାରତର ସମନ୍ୱୟମୂଳକ ସ୍ଥାପତ୍ୟ ପରମ୍ପରାର ଏକ ମୂଲ୍ୟବାନ ପ୍ରତୀକ। ପଞ୍ଚମହଲ ଆଜି ଦେଶ ବିଦେଶରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଫତେପୁର ସିକ୍ରିର ଅନ୍ୟାନ୍ୟ ଐତିହାସିକ ସ୍ଥାନ ସହିତ ପଞ୍ଚମହଲ ଦର୍ଶନ କରିବା ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସନ୍ତି। ଏହା ଭାରତର ଐତିହାସିକ ଐଶ୍ୱର୍ଯ୍ୟ, ସ୍ଥାପତ୍ୟକଳା ଓ କାରିଗରୀ ଦକ୍ଷତାର ପରିଚୟ ପ୍ରଦାନ କରେ। ପଞ୍ଚମହଲ ଭାରତର ଗୌରବମୟ ଇତିହାସର ଏକ ଅମୂଲ୍ୟ ସ୍ମାରକ। ଏହାର ଅଭୂତ ସ୍ତମ୍ଭଶୈଳୀ, ପାଞ୍ଚତଳା ଗଠନ, ସୂକ୍ଷ୍ମ ଶିଳ୍ପକଳା ଓ ଖୋଲା ପରିବେଶ ଦର୍ଶକଙ୍କ ମନରେ ଗଭୀର ଛାପ ପକାଏ। ଅତୀତର ଗୌରବକୁ ବର୍ତ୍ତମାନ ପିଢ଼ି ସମ୍ମୁଖରେ ଉପସ୍ଥାପନ କରୁଥିବା ଏହି ସ୍ଥାପତ୍ୟ ଆମ ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ। ତେଣୁ ଏପରି ଐତିହାସିକ କୀର୍ତ୍ତିଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ କରିବା ଆମ ସମସ୍ତ

0: ଏହି ଭାସ୍କର୍ଯ୍ୟରୁ ପ୍ରାଚୀନ ଭାରତୀୟ ଶିଳ୍ପୀମାନଙ୍କର ଅସାଧାରଣ ପ୍ରତିଭାର ପରିଚୟ ମିଳେ। ଦୀର୍ଘ ସମୟ ଧରି ଅଜନ୍ତାର ଗୁମ୍ଫାଗୁଡ଼ିକ ଜଙ୍ଗଲ ମଧ୍ୟରେ ଲୁଚି ରହିଥିଲା। 1819 ବ୍ରିଟିଶ ସେନାର ଜଣେ ଅଧିକାରୀ ଜନ୍ ସ୍ମିଥ୍ ଶିକାର କରୁଥିବା ସମୟରେ ଏହି ଗୁମ୍ଫାଗୁଡ଼ିକୁ ପୁନଃ ଚିହ୍ନଟ କରାଯାଇଥିବା କଥା ପ୍ରଚଳିତ। ଏହାପରେ ଅଜନ୍ତାର ଐତିହାସିକ ଓ କଳାତ୍ମକ ମହତ୍ତ୍ୱ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କଲା। ଅଜନ୍ତା ଗୁମ୍ଫା ଭାରତର ଏକ ଅତ୍ୟନ୍ତ ମୂଲ୍ୟବାନ ଐତିହାସିକ ସମ୍ପଦ। 1983 ୟୁନେସ୍କୋ ଅଜନ୍ତା ଗୁମ୍ଫାକୁ ବିଶ୍ୱ ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରିଥିଲା। ଏହା ଭାରତୀୟ କଳା ଓ ସଂସ୍କୃତିର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ପ୍ରମାଣିତ କରେ। ଅଜନ୍ତା ଗୁମ୍ଫା ଆଜି ଭାରତରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ପ୍ରତିବର୍ଷ
1: ପ୍ରଚାର କଲୁ କିଶୋର ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନାରେ ଥିଲେ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍
2: ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ଆସନ୍ତାକାଲି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ସମାବେଶୀ ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ଗଠନ ଦିଗରେ ଏକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ 10 ସହଭାଗୀ ଦେଶର ନେତୃବୃନ୍ଦ ସାମିଲ ହେବେ। ସହଭାଗୀ ଦେଶଗୁଡ଼ିକ ମଧ୍ୟରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ ସହଯୋଗୀ ଦେଶର ଶୀର୍ଷ ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚୁଛନ୍ତି। ଚୀନା ମତ ବିନିମୟ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ରିକ୍ସ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ପେଜେସ୍କିଆନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଶାନ୍ତି, ସ୍ଥିରତା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ନିୟମିତ ଯାତ୍ରୀବାହୀ ବିମାନ ପୁନଃ ଚଳାଚଳ କରିବ। ଚୀନ୍ର ଦକ୍ଷିଣ ଏୟାରଲାଇନ୍ସ ଏହି ସୂଚନା ଦେଇଛି। COVID-19 ମହାମାରୀ ପରିପ୍ରେକ୍ଷୀରେ 2020 ଏହି ବିମାନପଥରେ ଉଡ଼ାଣ ସ୍ଥଗିତ ରଖାଯାଇଥିଲା। 6 ପରେ ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବ୍ରିକ୍ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାରେ ଅବ୍ୟବହିତ ପୂର୍ବରୁ ଏହି ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି। ଭାରତର ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଗତ ମାର୍ଚ୍ଚ ମାସରେ ସାଂଘାଇ ଓ କୋଲକାତା ମଧ୍ୟରେ ଦୈନିକ ଉଡ଼ାଣ ଆରମ୍ଭ କରିଛି। ଦ୍ୱିପାକ୍ଷିକ ବିମାନ ସଂଯୋଗକୁ ଏହା ଆହୁରି ବ୍ୟାପକ କରିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରର ନବସୃଜନକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଭାରତ ଇନୋଭେଟ୍ସ ପ୍ରଦର୍ଶନୀକୁ ପ୍ରସ୍ତୁତ କରାଯାଇଛି ବୋଲି ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ପ୍ରଦର୍ଶନୀକୁ ବିଭିନ୍ନ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତ କରିବା ଦେଶ ପାଇଁ ଏକ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଦେଶର ନବସୃଜନ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଭାରତର ନବସୃଜନ ଯାତ୍ରା ବିଶ୍ୱସ୍ତରରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି। ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କ ପ୍ରକାଶ ପର୍ବ ଅବସରରେ ଶିଖ୍ ସମ୍ପ୍ରଦାୟଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଜୀବନରେ ପ୍ରକୃତ ମାର୍ଗଦର୍ଶନ ଜ୍ଞାନ, ସତ୍ୟ ଏବଂ ନୀତିନିଷ୍ଠାରୁ ଆସିଥାଏ ବୋଲି ଶ୍ରୀ ଗୁରୁ ଗୋବିନ୍ଦ ସିଂ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛନ୍ତି। ପବିତ୍ର ଧର୍ମଗ୍ରନ୍ଥରେ ସେବା, ତ୍ୟାଗ, ସମାନତା, କରୁଣା ଏବଂ ମାନବତା

0: ଅମୂଲ୍ୟ ବାଣୀ ରହିଛି ଯାହାକି ସମାଜକୁ ମାନବ କଲ୍ୟାଣ ପାଇଁ ସର୍ବଦା ପ୍ରେରଣା ପ୍ରଦାନ କରିଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଶ୍ରୀ ଗୁରୁଗ୍ରନ୍ଥ ସାହିବର ଶିକ୍ଷା ମଣିଷକୁ ଉଚିତ ମାର୍ଗଦର୍ଶନ କରିଥାଏ ବୋଲି କହିଛନ୍ତି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୁକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3 ଗୋଲ୍ କରିଥିବାବେଳେ ମଧୁ ସିଦ୍ଧାର ଏବଂ ସୁଖବୀର କୌର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଦକ୍ଷିଣ କୋରିଆର ୟୁରିଜିଓ ଏକମାତ୍ର ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ପୂର୍ବରୁ ଭାରତୀୟ ମହିଳା ଦଳ 2023 ଏବଂ 24 ଜୁନିୟର ଏସିଆ କପ୍ ଜିତିଥିଲା। ଟି20 ଏସିଆ କପ୍ ମହିଳା କ୍ରିକେଟ୍ ଟାଇଟଲ ହାସଲ ପାଇଁ ଆସନ୍ତାକାଲି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପରସ୍କରକୁ ଭେଟିବେ। ଦୁବାଇଠାରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କାକୁ 4 ଶ୍ରୀଲଙ୍କା 4 ପାକିସ୍ତାନକୁ ପରାସ୍ତ କରିଥିଲା। 131 ରନ୍ର ପିଛା କରି ଶ୍ରୀଲଙ୍କା 18 ଓଭର 4 ବଲ୍ରେ 6 ହରାଇ 134 ରନ୍ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 130 ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ଅଧିନାୟକ ଫାତିମା ସାନା 47 ରନ୍ ସ୍କୋର କରିଥିବାବେଳେ 4 ୱିକେଟ୍ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଛତିଶଗଡ଼, ତେଲଙ୍ଗାନା ଏବଂ ବିଦର୍ଭରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ସମେତ ତେଲଙ୍ଗାନା, ୱେଷ୍ଟବେଙ୍ଗଲ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟର କେତେକ ଭାଗ, ଗୁଜରାଟ, କୋଙ୍କଣ, ଗୋଆ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାର ଆଉ କିଛି ସମୟ ପରେ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରର ନେତୃବୃନ୍ଦ। ବ୍ରିକ୍ ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ପୁନଃ ଆରମ୍ଭ ହେବ ବିମାନ ଚଳାଚଳ। 2026 ଜୁନିୟର ଏସୀୟ ହକି ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ଦଳ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ୍ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. BRICS summit under India's presidency to begin shortly in New Delhi. Focus on global governance, multilateralism, trade, security and supply chains. World leaders assemble for the two-day summit. Prime Minister Narendra Modi to hold bilateral talks with Chinese President Xi Jinping this evening. Prime Minister Modi holds bilaterals with his Malaysian, Vietnamese and Ethiopian counterparts. Also confers with Crown Prince of Abu Dhabi. Houthi rebels in Yemen see strategic islands tightening grip on Red Sea shipping route. Saudi Arabia shuts vital pipeline after attack. Orange alert for heavy to very heavy rainfall over Chhattisgarh, Telangana and Vidarbha for today. And in hockey, Indian women team enters Junior Asia Cup 2026 final, defeating South Korea 5-1 in Mochi, China. And now the news in detail. The 18th BRICS Summit is set to begin at Bharat Mandapam in New Delhi this afternoon. The two-day grand event will bring together 11 major emerging and developing economies, including Brazil, China, Egypt, Ethiopia, Indonesia, India, Iran, Russia, Saudi Arabia, South Africa and the UAE. During the high-level event, leaders of the BRICS member countries are expected to discuss key issues including global governance, multilateralism, trade and investment, technology, food and energy security, healthcare, disaster resilience and critical supply chains. The summit is being held under India's 2026 BRICS chairship with the theme Building for Resilience, Innovation, Cooperation and Sustainability. Several key world leaders will participate in the high-profile summit. Prime Minister Narendra Modi will be joined by Russian President Vladimir Putin, Chinese President Xi Jinping, South African President Cyril Ramaphosa, Egyptian President Abdel Fattah Sisi, Indonesian President Prabowo Subianto and Iranian President Masoud Pezeshkian.

0: ଏଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ତା ପୂର୍ବରୁ ଏହି ବିଜ୍ଞାପନ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଯୋଗଦେବେ। ବିଶ୍ୱର 11 ପ୍ରମୁଖ ଉଦୀୟମାନ ତଥା ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ରକୁ ଏକାଠି କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ମୁକାବିଲା, ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବହୁ ବିଶ୍ୱ ନେତୃବୃନ୍ଦ ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ବାଲେଶ୍ୱରଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନ ଶୃଙ୍ଖଳା ଓ ସାମଗ୍ରିକ ସ୍ଥିତି ଉପରେ ଆଲୋଚନା କରୁଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଏହି 3 ଜିଲ୍ଲା ଆସୁଥିବାରୁ ଏହି ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି। ଆଗାମୀ ଦିନରେ ଗଣେଶ ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାଳୀପୂଜା ଆଦି ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଉଛି। ପାର୍ବଣ ସମୟରେ ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ, ଭିଡ଼ ନିୟନ୍ତ୍ରଣ, ସୁଚାରୁ ଟ୍ରାଫିକ୍ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରୁଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରାୟଗଡ଼ା, କୋରାପୁଟ, ଜୟପୁର ରେଳ ସେକ୍ସନ ପରିଦର୍ଶନ କରି ଟ୍ରେନ୍ ପରିଚାଳନା, ସୁରକ୍ଷା ଓ ଭିଭିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଙ୍ଗାପୁର ରୋଡ୍ କୋରାପୁଟ ରେଳ ସେକ୍ସନରେ ଚାଲୁ ରହିଥିବା ରେଳପଥ ଦୋହରୀକରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ବିଭିନ୍ନ ଷ୍ଟେସନରେ ଯାତ୍ରୀ ସୁବିଧା, ପରିମଳ ବ୍ୟବସ୍ଥା ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟ ଜାରି ରହିଛି। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପୁଙ୍କୱାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟସ୍ଥିତ ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ 14 ପ୍ରଜାତିର 58 ବିଦେଶୀ ପ୍ରାଣୀ ଆସିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପ୍ରାଣୀ ଉଦ୍ୟାନ ସଂଘରୋଧ ଘରେ ଓ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଛି। 14 ପ୍ରଜାତିଙ୍କ ମଧ୍ୟରୁ 10 ନୂଆ ପ୍ରଜାତିର ପ୍ରାଣୀ ଏଥିରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ବେଣ୍ଟସ୍ ୱାଲ୍ୱି ଏବଂ ମକାଓ ସାମିଲ ଅଛନ୍ତି। ପ୍ରାଣୀ ଉଦ୍ୟାନରେ ମୋଟ ପ୍ରଜାତି ସଂଖ୍ୟା 188 ବୃଦ୍ଧି ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ସି ସେଫ୍ ରେଡ୍ ଗ୍ଲୋବାଲ୍ର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ପାଳନ କରାଯାଉଛି। ବିଶ୍ୱରେ 42 ପ୍ରଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ଓଡ଼ିଶାରେ ମୋଟ 710 ଡଲଫିନ୍ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ଅଂଶଗ୍ରହଣ ଦ୍ୱାରା ଡଲଫିନ୍ ସଂରକ୍ଷଣ ସହ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ତନ୍ୟପାୟୀ ପ୍ରାଣୀ ଡଲଫିନ୍ର ସଂରକ୍ଷଣ ପାଇଁ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ଯତ୍ନ ନେବା ଲକ୍ଷ୍ୟରେ ବିଶ୍ୱ ଡଲଫିନ୍ ଦିବସ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ଦାସିଆ ଅଜା ନାମରେ ପରିଚିତ ନୟାଗଡ଼ର ଦାଶରଥୀ ପଟ୍ଟନାୟକଙ୍କର ଆଜି 29ତମ ଶ୍ରାଦ୍ଧବାର୍ଷିକୀ।

ପାଳନ କରାଯାଉଛି। ସେ 1907 ମସିହା ଜୁଲାଇ ମାସ 12 ତାରିଖରେ ନୟାଗଡ଼ ଜିଲ୍ଲା ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ। ଦାସିଆ ଅଜା ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁରଠାରେ 1969 ମସିହାରେ ବାଞ୍ଛାନିଧି ପାଠାଗର, 1973 ମସିହାରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ମସିହାରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସ୍ୱର୍ଗତଃ ଦାଶରଥୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସେ ସ୍ଥାପନ କରିଥିବା ବାଞ୍ଛାନିଧି ପାଠାଗର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ ତାଙ୍କ ଅବଦାନର ପ୍ରମୁଖ ଉଦାହରଣ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଦାସିଆ ଅଜା ସ୍କୃତି କମିଟି ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍କୃତି କମିଟି ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଓଡ଼ିଶାର ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷାରେ ଦାସିଆ ଅଜାଙ୍କ ଅବିସ୍କରଣୀୟ ଅବଦାନର ସ୍କୃତିଚାରଣ କରିଥିଲେ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟି ମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନ ଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ରପହୁଡ଼ ହୋଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଗଣେଶ ପୂଜା ଭସାଣ ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଉଚ୍ଚ ଶବ୍ଦ ବାଦ୍ୟଯନ୍ତ୍ରର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଶବ୍ଦ ପ୍ରଦୂଷଣ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ଶବ୍ଦସୀମା ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ, ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କର୍ତ୍ତବ୍ୟ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମସ୍ତ ବନ୍ଦରଗୁଡ଼ିକରେ 3 ନମ୍ଘର ବିପଦ ସଂକେତ ଜାରି କରାଯାଇଥିବାବେଳେ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 24.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡାରେ ସର୍ବାଧିକ 192 ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 90.2 ମିଲିମିଟର ବର୍ଷା ହୋଇଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ ମାଲକାନଗିରି, ମୈଥିଲି, କାଲିମେଳା ଓ ପୋଡ଼ିଆ ବ୍ଲକର ସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ମୈଥିଲି ଓ କାଲିମେଳାରେ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକକୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ରାଜ୍ୟ ସରକାର ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖିବା ସହ ଆବଶ୍ୟକୀୟ ସତର୍କତାମୂଳକ ତଥା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:45:40। ଆସନ୍ତୁ ଜାଣିବା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ, ଏଥିରେ ଜୁଆନ କାତାରେ ଶୁଣିବେ ସାକ୍ଷାତକାର, ପ୍ରାଥମିକ ଚିକିତ୍ସା କ'ଣ ଓ ଏହା ଯୁବପିଢ଼ି ପାଇଁ କାହିଁକି ଜରୁରୀ, ପରେ ଜାଣିବା କଥାରେ ରହିଛି ଉତ୍କର୍ଷ ଯୋଜନା। ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜହ୍ନ, ଏଥିରେ ହାଲଚାଲରେ ଶୁଣିବେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ସମ୍ପର୍କ ସେତୁ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 6:05। ସନ୍ଧ୍ୟା 6:20 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10, ଏଥିରେ ସାକ୍ଷାତକାରରେ ଶୁଣିବେ ପ୍ରାଥମିକ ଚିକିତ୍ସା କାହିଁକି ଦରକାର ସମ୍ପର୍କରେ ଜ୍ୟୋତିରେଖା ସାନ୍ତରାଙ୍କ ସହ କଥାବାର୍ତ୍ତା, ପରେ ଶୁଣିବେ ଜଳଜନିତ ରୋଗ ସମ୍ପର୍କରେ କିଛି ସୂଚନା। ରାତି 9:30 ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ 204.5 meter ତଥା 1467 kHz ଯୋଗେ ପ୍ରସାର ହେଉଥିବା କାର୍ଯ୍ୟକ୍ରମ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଆମର ପ୍ରସାରଣ ଏଫ୍ଏମ୍ରେ ଜାରି ରହିବ। ଏଫ୍ଏମ୍ର 103.6 MHz ଯୋଗେ ଆପଣ ଶୁଣିପାରିବେ ବିବିଧ ଭାରତୀରୁ ପ୍ରସାରିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ମିଡିୟମ୍ ୱେଭ୍ରୁ ଆମକୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଏରେ ସ୍ମୃତି, ଏତେ ଲେଟ୍ କିସ୍ ଆସିଲୁ? ଆଉ ଇନ୍ ଛୁଟେ ଛୁଟେ କିସ୍ ଚାଲୁଛୁ ତୁଇ?
1: ନାଇଁ ରେ, କାଲି ମୋର ଟିକେ ଆକ୍ସିଡେଣ୍ଟ ହେଇଯାଇଛି ତ, ସେଟା ପାଇଁ ବୋଲି ଛୁଟେ ଛୁଟେ ଆସୁଛି ଆଉ।
0: ଓହୋ, ତତେ ବେଶୀ ମାଡ ବାଜିଯାଇଛି ପରା।
1: ହଇ ପରା, ଦେଖୁନୁ କାଲି ମୁଁ ବଜାରରୁ ଫେରୁଥିଲି, କୁକୁର ଗୋଟେ ପଳେଇ ଆସିଲା ଗାଡି ମଝିରେ, ଚକ ସ୍ଲିପ ହେଇଗଲା, ପଡିଗଲି। ତାପରେ ଗାଡି ଟିକେ ସାଇଡ କଲି, ଆହୁରି ଗାଡିରୁ ଫାଷ୍ଟ ଏଡ୍ ବକ୍ସଟା କାଢିଲି, ବକ୍ସରୁ ଡେଟଲ ଟିକେ କାଢିକି ସଫା କଲି, ତାପରେ ବେଣ୍ଡିଜ କରି ଡକ୍ଟର ପାଖକୁ ଗଲି ଆଉ।
0: ଯାହା ହଉ, ଭଲ କଲୁ, ତୁ ତ ଫାଷ୍ଟ ଏଡ୍ ସମ୍ପର୍କରେ ବହୁତ କିଛି ଜାଣିଛୁ। ହେଲେ ଏବେ ସବୁ ଠିକ ଅଛି ତ?
1: ହଁ, ଟିକେ ଗୋଡ ବଥା ବାହାରୁଛି ଆଉ।
0: ହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବା?
1: ହଁ କରିବା ଚାଲେ।
0: ହେଲେ ଭାଇ ଭଉଣୀ ମାନେ, ଆଜିର କାର୍ଯ୍ୟକ୍ରମ ଦାୟିତ୍ୱରେ ଅଛୁ ମୁଇଁ ସାଇ ସ୍ୱସ୍ତିକ,
1: ଆରେ ମୁଇଁ ସ୍ମୃତି ପ୍ରଜ୍ଞା।
0: ଜୁହାର।

0: ହେଲେ ସ୍ମୃତି, ବାକି ତୁ ବଢିଆ କାମ କରଲୁ, ପଢ଼ିଲା ପରେ ନିଜର ଟ୍ରିଟମେଣ୍ଟ ନିଜେ କଲୁ ଆଉ ତାପରେ ଡକ୍ଟର ପାଖକୁ ଗଲୁ। ହେଲେ ତ ତୁ ଫାର୍ଷ୍ଟ ଏଡ୍ ସମ୍ପର୍କରେ ବହୁତ କିଛି ଜାଣିଛୁ, ହେଲେ ଆରେ ଗୋଟେ କଥା ଜାଣିଛୁ କି ନାହିଁ?
1: କଣ?
0: ଆଜି ହଉଛି ୱାର୍ଲଡ ଫାର୍ଷ୍ଟ ଏଡ୍ ଡେ।
1: ହଇନି କି?
0: ହଇ, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ, ଯାହାକୁ ଆମେ ୱାର୍ଲଡ ଫାର୍ଷ୍ଟ ଏଡ୍ ଡେ କୁ। ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରରେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନ ସୃଷ୍ଟି କରିବା ଏବଂ ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା କରିବାର ଦକ୍ଷତା ବିକଶିତ କରିବା। ପ୍ରାଥମିକ ଚିକିତ୍ସା ହେଉଛି ଦୁର୍ଘଟଣା, ଆଘାତ ଓ ହଠାତ୍ ଅସୁସ୍ଥ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଦିଆଯାଇଥିବା ତୁରନ୍ତ ସହାୟତା। ଯେମିତିକି ତୁ କାଲି ପଡ଼ିଲା ପରେ ନିଜର ସହାୟତା ନିଜେ କଲୁ କି ନାହିଁ? ସିନ୍ଧିଆ କା ଠିକ୍ ସମୟରେ ଦିଆଯାଇଥିବା ପ୍ରାଥମିକ ସହାୟତା ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରେ, ତା ସହ ତା ଅବସ୍ଥାକୁ ସୁଦୃଢ କରିଥାଏ, ସୁସ୍ଥ ହେବାର ସମ୍ଭାବନା ମଧ୍ୟ ବଢ଼ାଇଥାଏ।
1: ଆହୁରି ଜାଣିଛୁ କି ନାହିଁ, ଏହି ଦିବସକୁ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ରେଡକ୍ରସ ଆଣ୍ଡ ରେଡ୍ କ୍ରେଣ୍ଟ ସୋସାଇଟି ଆଣିଥିଲା, ଯୋଉଟାକି 2000 ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ ହୋଇଆସୁଛି।
0: ହେଲେ ସ୍ମୃତି, ୱାର୍ଲଡ ଫାର୍ଷ୍ଟ ଏଡ୍ ଡେ ବିଷୟ ତ ଜାଣିଲୁ, ଆହୁରି ଗୋଟେ କଥା ଜାଣିଛୁ କି ନାହିଁ, ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଯେମିତିକି ଦେଖ

0: ତୁ ପଡ଼ିଗଲୁ, ଏ ଫାର୍ଷ୍ଟ ଏଡ୍ ବିଷୟରେ ତୁ ଜାଣିଥିଲୁ, ନାଇଁ ବୋଲେ ତୁ ଏବେ ଯୋଉ ମେଡିକାଲ ଯାଇଥାନ୍ତୁ, ସେତିକି ଯାକ ତ ରକ୍ତ ଯାଇଥାନ୍ତା କା ଦେହରୁ, ବାକି ତୁ ନିଜେ ସଫା କଲୁ, ତାପରେ ବ୍ୟାଣ୍ଡେଡ୍ କଲୁ, ତାପରେ ଡକ୍ଟର ପାଖକୁ ଗଲୁ।
1: ହଇ
0: ସେଟା ଏକା ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ବହୁତ ରହିଛି, ଯେମିତିକି ଦୁର୍ଘଟଣା ହଠାତ୍ ଘଟିଥାଏ, ଆହୁରି ଏଥିରେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ପ୍ରକାର ଆଘାତ ଲାଗିପାରେ, ଯେମିତିକି ତତେ କାଲି ଗୋଡ଼ରେ ବାଜିଗଲା। ଏହିପରି ସମୟରେ ଡାକ୍ତର କିମ୍ବା ଆମ୍ବୁଲାନ୍ସ ଆସିବା ପୂର୍ବରୁ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଦିଆଯାଏ। କାଲି ସିନା ତତେ ଟିକେ ବାଜିଗଲା, ବାକି ଯଦି ଗୋଟେ ଲୋକକୁ ବେଶୀ କ'ଣ ବାଜିଯାଇଛି, ଏହିପରି ସମୟରେ ଡାକ୍ତର କିମ୍ବା ଆମ୍ବୁଲାନ୍ସ ଆସିବା ପୂର୍ବରୁ ଆହତ ବ୍ୟକ୍ତିଙ୍କର ଯେଉଁ ତୁରନ୍ତ ସହାୟତା ଦିଆଯାଏ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ, ତାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ବିଶେଷ ଗୁରୁତ୍ୱ ରହିଛି। ପ୍ରାଥମିକ ଚିକିତ୍ସା ଦ୍ୱାରା ଆହତ ବ୍ୟକ୍ତିଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ରୋକାଯାଇପାରିବ। ଏହା ଯନ୍ତ୍ରଣା ଏବଂ ରକ୍ତସ୍ରାବ କମାଇବାରେ ସାହାଯ୍ୟ କରେ ଏବଂ ଡାକ୍ତରୀ ସହାୟତା ମିଳିବା ପର୍ଯ୍ୟନ୍ତ ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଏ। ଗୁରୁତର ଅବସ୍ଥାରେ ଶୀଘ୍ର ଜରୁରୀକାଳୀନ ସେବାକୁ ଖବର ଦେବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଏ ବୁଝିଲୁ କି ନାହିଁ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ କେତେ ରହିଛି?
1: ହଁ ବୁଝିଲି। ହେଲେ ସ୍ୱସ୍ତିକ, ଆଜି ଆମେ ତ ବେଶୀ କଥା ଜାଣିଲୁ, ଯେମିତିକି ୱାର୍ଲ୍ଡ ଫାର୍ଷ୍ଟ ଏଡ୍ ଡେ କ'ଣ, ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ କ'ଣ। ତୁ କହୁଥିଲୁ ପରା ତୁ ଗୋଟେ ଭଉଣୀ ସହିତ ମିଶେଇବୁ ବୋଲି, ଏ ବିଷୟରେ ତାଙ୍କେ ଟିକେ ଅଧିକ କହିବେ ବୋଲି।
0: ହଇ ହଇ ନେଇକି ଚାଲ ଜାଗୃତି ଭଉଣୀ ସାଙ୍ଗେ କଥା ହେବା, ତାଙ୍କେ ଏଇ ବିଷୟରେ ଆହୁରି ଅଧିକ କିଛି କହିବେ।
1: ହଁ ଚାଲେ ଚାଲେ।

0: ଭଉଣୀ ନମସ୍କାର, ସ୍ୱାଗତ କରୁଛି ଆଜିର ଜୈନ କଥା କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ହେଲେ ଭଉଣୀ, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦିଅନ୍ତୁ।
1: ମୋ ନାମ ଜାଗୃତି ମେହେର, ଆଉ ମୁଁ ଜୟପୁରରେ ରହୁଛି। ଏବେ ମୁଁ ଗ୍ରାଜୁଏସନ ସରିଛି, ତା ସହିତ ଏବେ ଏକ୍ସାମ ବଗେରା ପାଇଁ ପ୍ରିପେୟାର ହଉଛି।
0: ହେଲେ ଭଉଣୀ, ଆପଣ ତ କହିଲେ ଏବେ ଗ୍ରାଜୁଏସନ ସରେଇଲେ, ତ ଆପଣଙ୍କୁ ନିଶ୍ଚୟ ତ ଫାର୍ଷ୍ଟ ଏଡ୍ ସମ୍ପର୍କରେ ଜଣା ଥିବ।
1: ହଁ, ଫାର୍ଷ୍ଟ ଏଡ୍ ବିଷୟରେ ବହୁତ କିଛି ଜିନିଷ ଜଣା ଅଛି।
0: ହେଲେ ଫାର୍ଷ୍ଟ ଏଡ୍ ମାନେ କଣ?
1: ଫାର୍ଷ୍ଟ ଏଡ୍ ମାନେ ହେଲା, ସେଟା ହଉଛି ଗୋଟେ ପ୍ରାଥମିକ ଚିକିତ୍ସା। କୌଣସି ବ୍ୟକ୍ତି ହଠାତ୍ ଦୁର୍ଘଟଣାରେ ପଡିଲେ, କିମ୍ବା ଆହତ ହେଲେ, କିମ୍ବା ଅସୁସ୍ଥ ମଧ୍ୟ ହୋଇପଡିଲେ, ଡାକ୍ତର କିମ୍ବା ଆମ୍ବୁଲାନ୍ସ ଆସିବା ପୂର୍ବରୁ ଦିଆଯାଉଥିବା ତୁରନ୍ତ ଏବଂ ମୌଳିକ ସହାୟତା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହଉଛି କି ଜୀବନ ବଞ୍ଚାଇବା, ଆହତ ବ୍ୟକ୍ତିଙ୍କ ଅବସ୍ଥା ଆହୁରି ଖରାପ ନ ହେବାକୁ ରୋକିବା ଏବଂ ତାଙ୍କୁ ଶୀଘ୍ର ଚିକିତ୍ସା ସୁବିଧା ପାଖକୁ ପହଞ୍ଚାଇବା। ଉଦାହରଣ ସ୍ୱରୂପ ଆମେ ଯେମିତି ନେଇପାରିବା କି କାହାର କଟିଯାଇ ରକ୍ତ ବାହାରୁଥିଲେ, ରକ୍ତସ୍ରାବ କମେଇବା ପାଇଁ ସଫା କପଡା କିମ୍ବା ଡ୍ରେସିଂ ଦ୍ୱାରା ଚାପ ଦେବା ମଧ୍ୟ ଫାର୍ଷ୍ଟ ଏଡ୍ ର ଏକ ଅଂଶ।
0: ହେଲେ ଭଉଣୀ, ରୋଡ୍ ଆକ୍ସିଡେଣ୍ଟ ସମୟରେ ଫାର୍ଷ୍ଟ ଏଡ୍ କେତେ ଗୁରୁତ୍ୱପୂର୍ଣ୍ଣ?
1: ରୋଡ୍ ଆକ୍ସିଡେଣ୍ଟ ହେଉଛି ଏଭଳି ଏକ ପରିସ୍ଥିତି ଯେଉଁଠାରେ ତୁରନ୍ତ ସହାୟତା ଅତ୍ୟନ୍ତ ଜରୁରୀ ହୋଇପାରେ, ଏବଂ ଆକ୍ସିଡେଣ୍ଟ ଦେଖି ଆମେ ପ୍ରଥମେ ଭିଡ଼ କରିବା ପରିବର୍ତ୍ତେ ନିଜର ସୁରକ୍ଷା ଏବଂ ଘଟଣାସ୍ଥଳରେ ସୁରକ୍ଷା ନିଶ୍ଚିତ କରିବା ଦରକାର, ଏବଂ ତାପରେ ଜରୁରୀ ସେବାକୁ ଖବର ଦେବା, ତା ସହିତ ଆହତ ବ୍ୟକ୍ତିଙ୍କୁ ଶ୍ୱାସ ଓ ସଚେତନତା ଯାଞ୍ଚ କରିବା, ଏବଂ ଦୃଶ୍ୟମାନ ଭାବରେ ଅଧିକ ରକ୍ତସ୍ରାବ ହେଉଥିଲେ ଉପଯୁକ୍ତ ଫାର୍ଷ୍ଟ ଏଡ୍ ଦେବା ଦରକାର, ଏବଂ ଯଦି ଗୁରୁତର ଆହତ ବ୍ୟକ୍ତିଙ୍କୁ ଅନାବଶ୍ୟକ ଭାବେ ଟାଣି ଉଠେଇବା କିମ୍ବା ନିଜ ଗୋଡରେ ନେବା ସେଟା ଠିକ ନୁହଁ। ତାଲିମ ପ୍ରାପ୍ତ ଜରୁରୀ ସେବା ଆସିବା ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ତାଙ୍କୁ ସହାୟତା କରି ଭଲରେ ରଖିବା ଉଚିତ।
0: ଯୁବକ ମାନଙ୍କୁ ଫାର୍ଷ୍ଟ ଏଡ୍ କିପରି ଶିଖେଇ ପାରିବା?
1: ଯୁବକ ମାନଙ୍କୁ ଆମେ ଫାର୍ଷ୍ଟ ଏଡ୍ କୁ କେବଳ ବହିରେ ପଢେଇଲେ ହବନି, ସେଇଟା ସ୍କୁଲ, କଲେଜ, ୟୁଥ କ୍ଲବ, ସ୍ପୋର୍ଟସ କ୍ଲବ ଏବଂ ସାମାଜିକ ସଂଗଠନ ମାଧ୍ୟମରେ ପ୍ରାକ୍ଟିକାଲ ଟ୍ରେନିଂ ଦେବା ଆବଶ୍ୟକ। ଯୁବମାନଙ୍କୁ ଆମେ CPR, ବ୍ଲିଡିଂ କଣ୍ଟ୍ରୋଲ, ବର୍ନ୍ସ, ଫେଣ୍ଟିଂ ଭଳି ଜରୁରୀ ପରିସ୍ଥିତିରେ କଣ କରିବେ ଏବଂ କଣ ନ କରିବେ ଏସବୁ ବିଷୟରେ ତାଲିମ ଦିଆଯାଇପାରିବ। ତାହା ସହିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏବଂ ଯୁବ ସଂଗଠନରେ ଏକ ବେସିକ ଫାର୍ଷ୍ଟ ଏଡ୍ କିଟ୍ ରହିବା ମଧ୍ୟ ନିହାତି ଆବଶ୍ୟକ। ମୋ ମତରେ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଫାର୍ଷ୍ଟ ଏଡ୍ ର ବେସିକ ଟ୍ରେନିଂ ଦେବା ଆମ ସମାଜକୁ ଆହୁରି ସୁରକ୍ଷିତ କରିପାରିବ।
0: ଫାର୍ଷ୍ଟ ଏଡ୍ ଦେବା ସମୟରେ ତମେ କଣ ଧ୍ୟାନ ଦେବା ଦରକାର?
1: ଫାର୍ଷ୍ଟ ଏଡ୍ ଦେବା ସମୟରେ ପ୍ରଥମେ ନିଜର ସୁରକ୍ଷାକୁ ଧ୍ୟାନ ଦେବା ଦରକାର, ତା ସହିତ ଘଟଣାସ୍ଥଳ ହିତ କି ନୁହେଁ ତାହା ଦେଖିବା ମଧ୍ୟ ଆବଶ୍ୟକ, ଏବଂ ତାପରେ ଆହତ ବ୍ୟକ୍ତି ସଚେତନ

0: ଅଛନ୍ତି କି, ଶ୍ଵାସ ନେଉଛନ୍ତି କି ଏବଂ ଅଧିକ ରକ୍ତସ୍ରାବ ହେଉଛି ନା ନାହିଁ ତାହା ଦେଖିବା ମଧ୍ୟ ବହୁତ ଦରକାର। ଗୁରୁତର ପରିସ୍ଥିତି ହେଲେ ମଧ୍ୟ ତୁରନ୍ତ ଜରୁରୀ ଚିକିତ୍ସା ସହାୟତା ଡାକିବା ସବୁଠାରୁ ଜରୁରୀ।
1: ଫାଷ୍ଟ ଏଡ୍ ବକ୍ସ ରେ ସାଧାରଣତଃ କଣ କଣ ରହିବା ଉଚିତ?
0: ଫାଷ୍ଟ ଏଡ୍ ବକ୍ସ ରେ ଗୋଟେ ବେସିକ ଫାଷ୍ଟ ଏଡ୍ ବକ୍ସ ରେ ଆମେ ବେଶୀରେ ଷ୍ଟେରାଇଲ ଗଜ, ବ୍ୟାଣ୍ଡେଜ, ଆଡ଼େସିଭ ଟ୍ୟାପ ଆଣ୍ଡ ଆଣ୍ଟିସେପ୍ଟିକ ୱାଇପ୍ସ, ଡିସ୍ପୋଜେବଲ ଗ୍ଲୋବ, ସିଜର୍ସ, ଟ୍ୱିଜର୍ସ ଏବଂ ଜରୁରୀ ସମ୍ପର୍କ ନମ୍ବର ଭଳି ଜିନିଷ ରହିପାରେ। ଏହା ସହିତ ଏକ ଫାଷ୍ଟ ଏଡ୍ ଗାଇଡ ମଧ୍ୟ ରହିବା ଭଲ। ଫାଷ୍ଟ ଏଡ୍ ବକ୍ସ କୁ ଏମିତି ସ୍ଥାନରେ ରଖିବା ଦରକାର ଯେଉଁଠାରେ ସମସ୍ତ ସହଜରେ ପାଇପାରିବେ ଏବଂ ସମୟ ସମୟରେ ଯାହାର ଜିନିଷ ଗୁଡିକ ଠିକ ଅଛି କି ଏବଂ ଏକ୍ସପାଇରି ଡେଟ୍ ହେଇନାହିଁ କି ଯାଞ୍ଚ କରିବା ମଧ୍ୟ ନିହାତି ଜରୁରୀ।
1: କଟିଯାଏ ରକ୍ତ ବାହାରିଲେ କଣ କରିବା ଉଚିତ?
0: ଯଦି ଛୋଟ କଟା ହେଲେ ପ୍ରଥମେ ହାତ ସଫା କରି ଆହତ ସ୍ଥାନକୁ ସଫା ପାଣି ଧୋଇପାରିବା। ରକ୍ତସ୍ରାବ ହେଲେ ସଫା ଗଜ କିମ୍ବା ଡ୍ରେସିଂ ଦ୍ଵାରା ସିଧାସଳଖ ଚାପ ଦିଆଯାଇପାରେ। ଯଦି ରକ୍ତସ୍ରାବ ଅଧିକ ହୁଏ, ଗଭୀର କ୍ଷତ ହୁଏ କିମ୍ବା ଚାପ ଦେବା ପରେ ମଧ୍ୟ ରକ୍ତ ବନ୍ଦ ନ ହୁଏ ତେବେ ତୁରନ୍ତ ମେଡିକାଲ ହେଲ୍ପ ନେବା ଦରକାର। ଯୁବକମାନେ ଏଭଳି ସମୟରେ ଭୟ ନ କରି ଶାନ୍ତ ରହି ଶିଖିବା ଦରକାର ଏବଂ ଯାହା କିଛି ବି ପ୍ରୋସେସ ଅଛି ସେଇଟାକୁ ଫଲୋ କରିକି ସେସବୁ ଜିନିଷ କରିବା ଦ୍ଵାରା ବହୁତ ହେଲ୍ପଫୁଲ ହେଇଥାଏ।
1: ଅଚେତ ହୋଇଗଲେ କଣ କରିବା ଉଚିତ?
0: ଯଦି କେହି ହଠାତ୍ ରେ ଅଚେତ ହେଇଯାଉଛି ପ୍ରଥମେ ଦେଖିବା କି ଦରକାର ସ୍ଥାନଟି ସୁରକ୍ଷିତ କି ନୁହେଁ, ତା ସହିତ ବ୍ୟକ୍ତିଙ୍କୁ ଡାକି ଏବଂ ହାଲୁକା ଭାବରେ ରେସ୍ପନ୍ସ ଅଛି କି ଦେଖିବା ଦରକାର, ତା ସହିତ ଶ୍ଵାସ ଅଛି କି ନାହିଁ ଯାଞ୍ଚ କରି ଜରୁରୀ ସେବାକୁ ଡାକିବା ଦରକାର ଏବଂ ଯଦି ବ୍ୟକ୍ତି ଶ୍ଵାସ ନେଉନାହାନ୍ତି ତାଲିମ ପ୍ରାପ୍ତ ବ୍ୟକ୍ତି CPR ଆରମ୍ଭ କରିପାରନ୍ତି। ଅଚେତ ବ୍ୟକ୍ତିଙ୍କୁ ଖାଦ୍ୟ କିମ୍ବା ପାଣି ଦେବା ଉଚିତ ନୁହଁ ସେଇ ଟାଇମରେ।
1: ପଡିଗଲେ ଫାଷ୍ଟ ଏଡ୍ କିପରି ଦିଆଯାଏ?
0: ଯଦି ଛୋଟ ବନ୍ ହେଲେ ପଡିଥିବା ସ୍ଥାନକୁ ଥଣ୍ଡା ରନିଂ ୱାଟର ତଳେ ରଖିବା ଉପକାରୀ ହୋଇପାରେ କିନ୍ତୁ ବରଫ ସିଧାସଳଖ ଲଗେଇବା ବିଲକୁଲ ଉଚିତ ନୁହଁ। ତେଲ ହଉ, ଟୁଥପେଷ୍ଟ ହଉ କିମ୍ବା ଅନ୍ୟ ଘରୋଇ ଜିନିଷ ଲଗେଇବା ମଧ୍ୟ ଉଚିତ ନୁହଁ। ବନ୍ ବଡ଼ ହେଲେ, ଗଭୀର ହେଲେ କିମ୍ବା ମୁହଁ ହାତ ଯୌନାଙ୍ଗ ଭଳି ସମ୍ବେଦନଶୀଳ ସ୍ଥାନରେ ହେଲେ ତୁରନ୍ତ ମେଡିକାଲ କେୟାର ନେବା ନିହାତି ଦରକାର।
1: ଫାଷ୍ଟ ଏଡ୍ ଏବଂ ମେଡିକାଲ ଟ୍ରିଟମେଣ୍ଟ ମଧ୍ୟରେ ପାର୍ଥକ୍ୟ କଣ?
0: ଫାଷ୍ଟ ଏଡ୍ ହଉଛି ଜରୁରୀ ସମୟରେ ଦିଆଯାଉଥିବା ପ୍ରାଥମିକ ସହାୟତା ଏବଂ ଏହାର ଉଦ୍ଦେଶ୍ୟ ହଉଛି ତୁରନ୍ତ ଜୀବନ ବଞ୍ଚାଇବା ଏବଂ ଅବସ୍ଥା ଖରାପ ହେବାକୁ ରୋକିବା। ତ ମେଡିକାଲ ଟ୍ରିଟମେଣ୍ଟ ହଉଛି ଡାକ୍ତର କିମ୍ବା ଟ୍ରେନ୍ଡ ମେଡିକାଲ ପ୍ରଫେସନାଲ ଦ୍ଵାରା ଦିଆଯାଉଥିବା ସମ୍ପୂର୍ଣ୍ଣ ଚିକିତ୍ସା, ତେଣୁ ଫାଷ୍ଟ ଏଡ୍ କେବେ ବି ଡାକ୍ତରଙ୍କ ଚିକିତ୍ସାରେ ବିକଳ୍ପ ନୁହଁ।
1: CPR ବିଷୟରେ ଯୁବକମାନେ କାହିଁକି ଜାଣିବା ଦରକାର?
0: CPR ହଉଛି ଗୋଟେ କାର୍ଡିଆକ ଆରେଷ୍ଟ ଯାହାଦ୍ୱାରା କି ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଜୀବନ ବଞ୍ଚାଇବାର ଏକ ପ୍ରକ୍ରିୟା। ଏଭଳି ସମୟରେ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ। ଯୁବକମାନେ ଯଦି ସାର୍ଟିଫାଏଡ୍ ପ୍ରାକ୍ଟିକାଲ ଟ୍ରେନିଂ ମଧ୍ୟରେ CPR ଶିଖନ୍ତି ତେବେ ଏମର୍ଜେନ୍ସି ସମୟରେ ଟ୍ରେନ୍ଡ ହେଲ୍ପ ଆସିବା ପର୍ଯ୍ୟନ୍ତ ଜୀବନ ରକ୍ଷା ପଦକ୍ଷେପ ନେଇପାରିବେ।
1: ସ୍ପୋର୍ଟସ କରୁଥିବା ଯୁବକମାନଙ୍କ ପାଇଁ ଫାଷ୍ଟ ଏଡ୍ କାହିଁକି ଜରୁରୀ?
0: ସ୍ପୋର୍ଟସରେ ସ୍ପ୍ରେନ୍, ଷ୍ଟ୍ରେନ୍, କଟ୍, ବ୍ରୁଜ୍ କିମ୍ବା ଅନ୍ୟାନ୍ୟ ଇଞ୍ଜୁରୀ ହେଇପାରେ। ଖେଳ ପଡ଼ିଆରେ ଫାଷ୍ଟ ଏଡ୍ ଜାଣିଥିବା ଜଣେ ବ୍ୟକ୍ତି ଆହତ ଖେଳାଳିଙ୍କୁ ତୁରନ୍ତ ଉପଯୁକ୍ତ ସହାୟତା ଦେଇପାରିବେ। ଏହା ସହିତ କେଉଁ ଇଞ୍ଜୁରୀରେ ଖେଳ ଜାରି ରଖିବା ଉଚିତ ନୁହେଁ, କେବେ ମେଡିକାଲ ଆସେସମେଣ୍ଟ ଆବଶ୍ୟକ ଏହା ମଧ୍ୟ ବୁଝିବା ନିହାତି ଜରୁରୀ।
1: ଫାଷ୍ଟ ଏଡ୍ ନାମରେ ଲୋକମାନେ କେଉଁ ଭୁଲ କରନ୍ତି?
0: ଫାଷ୍ଟ ଏଡ୍ ନାମରେ ଅନେକ ସମୟରେ ଲୋକମାନେ ଶୁଣା କଥା କିମ୍ବା ଘରୋଇ ଉପଚାର ଉପରେ ଭରସା କରନ୍ତି, ଯେପରିକି ବନ୍ ଉପରେ ଟୁଥପେଷ୍ଟ ଲଗେଇବା, ଗୁରୁତର ଆହତ ବ୍ୟକ୍ତିଙ୍କୁ ଅନାବଶ୍ୟକ ଭାବେ ଉଠାଇବା କିମ୍ବା ଅଚେତ ବ୍ୟକ୍ତିଙ୍କ ମୁହଁରେ ପାଣି ଢାଳିବା, ଏଭଳି କାମ କ୍ଷତିକାରକ ହୋଇପାରେ। ଫାଷ୍ଟ ଏଡ୍ ର ମୂଳ ନିୟମ ହେଉଛି ଯାହା ଜାଣିଛନ୍ତି ତାହା ସୁରକ୍ଷିତ ଭାବରେ କରନ୍ତୁ ଏବଂ ଆବଶ୍ୟକ ହେଲେ ପ୍ରଫେସନାଲ ମେଡିକାଲ ହେଲ୍ପ ନିଅନ୍ତୁ। ଅନାବଶ୍ୟକ ଭାବେ କୌଣସି ଉପଚାର କରିବା ସେହି ଟାଇମରେ ଉଚିତ ନୁହଁ।
1: ଫାଷ୍ଟ ଏଡ୍ ଶିଖିବା ପାଇଁ କେବଳ ଥିଓରୀ ଯଥେଷ୍ଟ କି?
0: ନା, କେବଳ ଥିଓରୀ ପଢିଲେ ଯଥେଷ୍ଟ ନୁହେଁ। ଫାଷ୍ଟ ଏଡ୍ ଏକ ପ୍ରାକ୍ଟିକାଲ ସ୍କିଲ, ତେଣୁ CPR, ବ୍ୟାଣ୍ଡେଜିଂ, ବ୍ଲିଡିଂ କଣ୍ଟ୍ରୋଲ ଭଳି କୌଶଳ ହ୍ୟାଣ୍ଡସ ଅନ୍ ଟ୍ରେନିଂ ମାଧ୍ୟମରେ ଶିଖିବା ଅଧିକ ଉପଯୋଗୀ। ଯୁବମାନେ ସାର୍ଟିଫାଏଡ୍ ଫାଷ୍ଟ ଏଡ୍ ଟ୍ରେନିଂ ନେଲେ ଏମର୍ଜେନ୍ସି ସମୟରେ ଅଧିକ କନଫିଡେନ୍ସ ସହିତ ପଦକ୍ଷେପ ନେଇପାରିବେ।
1: ଗାଁ ଅଞ୍ଚଳରେ ଯୁବକମାନଙ୍କ ପାଇଁ ଫାଷ୍ଟ ଏଡ୍ କାହିଁକି ବିଶେଷ ଜରୁରୀ?
0: କେତେକ ଗ୍ରାମାଞ୍ଚଳରେ ହସ୍ପିଟାଲ କିମ୍ବା ଏମର୍ଜେନ୍ସି ମେଡିକାଲ ସର୍ଭିସ ପାଖରେ ନଥାଇପାରେ ଏବଂ ସେଠାକୁ ପହଞ୍ଚିବାକୁ ସମୟ ଲାଗିପାରେ। ଏଭଳି ସମୟରେ ମୌଳିକ

0: ଫାର୍ଷ୍ଟ ଏଡ୍ ଜ୍ଞାନ ଥିଲେ ଲୋକମାନେ କଣ ନା ପ୍ରଫେସନାଲ ହେଲ୍ପ ଆସିବା ପର୍ଯ୍ୟନ୍ତ ଠିକ ଭାବରେ ସହାୟତା କରିପାରିବେ। ତେଣୁ ଗ୍ରାମରେ କଣ ୟୁଥ କ୍ଲବ ମାଧ୍ୟମରେ ଫାର୍ଷ୍ଟ ଏଡ୍ ଟ୍ରେନିଂ ବଢାଇବା ଏକ ଭଲ ପଦକ୍ଷେପ ହୋଇପାରେ।
1: ଫାର୍ଷ୍ଟ ଏଡ୍ ଯୁବକ ମାନଙ୍କ ମଧ୍ୟରେ କେଉଁ ଗୁଣ ବିକଶିତ କରେ?
0: ଫାର୍ଷ୍ଟ ଏଡ୍ କେବଳ ମେଡିକାଲ ସ୍କିଲ ନୁହେଁ, ଏହା ଦାୟିତ୍ୱବୋଧ, ସାହସ, ଧୈର୍ଯ୍ୟ ଏବଂ ମାନବିକତା ବଢାଏ। ଜଣେ ଯୁବକ ଯେତେବେଳେ ଏମର୍ଜେନ୍ସି ସମୟରେ ଅନ୍ୟ ଜଣଙ୍କୁ ସହାୟତା କରନ୍ତି, ସେତେବେଳେ ତାଙ୍କ ମଧ୍ୟରେ କମ୍ୟୁନିଟି ରେସ୍ପନ୍ସିବିଲିଟି ମଧ୍ୟ ବଢିଥାଏ। ଏହା ଯୁବପିଢ଼ିକୁ କେବଳ ନିଜ ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ ଦାୟିତ୍ୱବାନ କରିଥାଏ।
1: ଯଦି ଫାର୍ଷ୍ଟ ଏଡ୍ ଦେଉଥିବା ବ୍ୟକ୍ତି ନିଜେ ଭୟଭୀତ ହୋଇଯାନ୍ତି ତେବେ କଣ କରିବେ?
0: ହଁ, ଏମର୍ଜେନ୍ସି ସମୟରେ ଭୟ ଲାଗିବା ସ୍ୱାଭାବିକ, କିନ୍ତୁ ଭୟରେ ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ। ପ୍ରଥମେ ନିଜକୁ କାଲ୍ମ କରିବା, ଘଟଣାସ୍ଥଳୀକୁ ରଖିବା ଏବଂ ଟ୍ରେନ୍ ପ୍ରଫେସନାଲ ହେଲ୍ପ ଡାକିବା ଦରକାର। ଯାହା ଜଣା ଅଛି କେବଳ ସେହି ସେଫ୍ ଫାର୍ଷ୍ଟ ଏଡ୍ ପଦକ୍ଷେପ ନେବା ଉଚିତ। ମନେ ରଖିବା ଦରକାର, ପ୍ୟାନିକ୍ ନୁହଁ, ପ୍ରେଜେନ୍ସ ଅଫ୍ ମାଇଣ୍ଡ ନାହିଁ, ଏମର୍ଜେନ୍ସି ସମୟରେ ସବୁଠାରୁ ବଡ଼ ଶକ୍ତି।
1: ଯୁବପିଢ଼ି ପାଇଁ ଫାର୍ଷ୍ଟ ଏଡ୍ କାହିଁକି ଜରୁରୀ?
0: ଯୁବପିଢ଼ି ସମାଜର ସବୁଠାରୁ ସକ୍ରିୟ ଶକ୍ତି। ସେମାନେ ହେଲେ କଲେଜ, ଅଫିସ, ଖେଳ ପଡ଼ିଆ, ଯାତ୍ରା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଧିକ ସମୟ ବାହାରେ ରହନ୍ତି। ଏହି ସମୟରେ ଛୋଟ ଦୁର୍ଘଟଣା ଠାରୁ ଆରମ୍ଭ କରିକି ରୋଡ୍ ଆକ୍ସିଡେଣ୍ଟ ହଉ, ପୋଡ଼ା ହଉ, କିମ୍ବା କଟା ଛେଚା, କିମ୍ବା ହଠାତ୍ କେହି ଅସୁସ୍ଥ ହୋଇପଡ଼ିବା ଭଳି ଘଟଣା ହେଇପାରେ। ଯେମିତିକି ଏଭଳି ସମୟରେ ଯଦି ଜଣେ ଯୁବକ କିମ୍ବା ଯୁବତୀ ଫାର୍ଷ୍ଟ ଏଡ୍ ଜାଣିଥାନ୍ତି, ତେବେ ସେ ଭୟଭୀତ ନ ହୋଇ ପ୍ରଥମ କିଛି ମିନିଟ୍ରେ ଠିକ୍ ପଦକ୍ଷେପ ନେଇପାରିବେ। କେତେକ ଜରୁରୀ ପରିସ୍ଥିତିରେ ଏହି କିଛି ମିନିଟ୍ ହିଁ ଜୀବନ ଓ ମୃତ୍ୟୁ ମଧ୍ୟରେ ବଡ଼ ତଫାତ୍ ସୃଷ୍ଟି କରିପାରେ। ତେଣୁ ଫାର୍ଷ୍ଟ ଏଡ୍ କେବଳ ଏକ ଜ୍ଞାନ ନୁହେଁ, ଏହା ଜୀବନ ରକ୍ଷାକାରୀ କୌଶଳ।
1: ହେଲେ ଭଉଣୀ, ଫାର୍ଷ୍ଟ ଏଡ୍ ବିଷୟରେ ଜାଣିଲେ ଗୋଟେ ଯୁବକ କଣ କରିପାରିବ?
0: ଫାର୍ଷ୍ଟ ଏଡ୍ ବିଷୟରେ ଜାଣିଲେ ସର୍ବପ୍ରଥମେ ସେ ପରିସ୍ଥିତିକୁ ଶାନ୍ତ ଭାବରେ ବୁଝିପାରିବ ଏବଂ ନିଜର ସୁରକ୍ଷା ନିଶ୍ଚିତ କରିବେ। ତାପରେ ଆହତ ବ୍ୟକ୍ତିଙ୍କ ଅବସ୍ଥା ଦେଖି ଆବଶ୍ୟକ ହେଲେ ଜରୁରୀ ସେବାକୁ ଫୋନ୍ କରିପାରିବେ ଏବଂ ଯଦି ରକ୍ତସ୍ରାବ ହେଉଛି ତେବେ ଉପଯୁକ୍ତ ଭାବରେ ଚାପ ଦେଇ ରକ୍ତସ୍ରାବ କମେଇବାରେ ସହାୟତା କରିପାରିବେ ଏବଂ କେହି ଅଚେତ ହୋଇ ପଡ଼ିଲେ କିମ୍ବା ଶ୍ୱାସ ନେଉନଥିଲେ ତାଲିମ ଥିଲେ ସିପିଆର୍ ଭଳି ଜୀବନ ରକ୍ଷା ପଦକ୍ଷେପ ମଧ୍ୟ ନେଇପାରିବେ। କିନ୍ତୁ ଯାହା ଜଣା ନାହିଁ ତାହା ପରୀକ୍ଷା କରିବା ଉଚିତ ନୁହେଁ। ଆବଶ୍ୟକ ସମୟରେ ତୁରନ୍ତ ମେଡିକାଲ ସହାୟତା ନେବା ସବୁଠାରୁ ଜରୁରୀ।
1: ଆପଣଙ୍କ ମତରେ ପ୍ରତ୍ୟେକ ଯୁବ ଯୁବତୀ ଫାର୍ଷ୍ଟ ଏଡ୍ ଶିଖିବା ଉଚିତ କି?
0: ନିଶ୍ଚିତ ଭାବରେ, ଆମେ କେବେ ଏମର୍ଜେନ୍ସି ସିଚୁଏସନରେ ସାମ୍ନା କରିବୁ ତାହା କେହି ଜାଣିନାହାନ୍ତି। ହୁଏତ ଆମ ସାମ୍ନାରେ କେହି ଆହତ ହୋଇପାରନ୍ତି, ହୁଏତ ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଠାତ୍ ସହାୟତା ଦରକାର ପଡିପାରେ। ସେତେବେଳେ ଫାର୍ଷ୍ଟ ଏଡ୍ ର ବେସିକ ନଲେଜ ବହୁତ ମୂଲ୍ୟବାନ ହୋଇପାରେ ଏବଂ ତେଣୁ ମୋ ମତରେ ଯୁବକମାନଙ୍କ ଶିକ୍ଷା ସହିତ ଫାର୍ଷ୍ଟ ଏଡ୍ ଏବଂ ବେସିକ ଲାଇଫ୍ ସପୋର୍ଟ ଟ୍ରେନିଂକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଉଚିତ। କାରଣ ଶିକ୍ଷିତ ହେବା ମାନେ କେବଳ ନିଜ ଭବିଷ୍ୟତ ଗଢିବା ନୁହେଁ, ଆବଶ୍ୟକ ସମୟରେ ଅନ୍ୟର ଜୀବନ ବଞ୍ଚାଇବା ମଧ୍ୟ କ୍ଷମତା ରହିବା ତାଙ୍କ ପାଖରେ ନିହାତି ଦରକାର।
1: ଶେଷରେ ଯୁବପିଢ଼ିଙ୍କୁ ଆପଣ କଣ ବାର୍ତ୍ତା ଦେବେ?
0: ମୋର ଯୁବପିଢ଼ିଙ୍କ ପାଇଁ ଏକ ସରଳ ବାର୍ତ୍ତା ରହିବ, ଯେମିତିକି ଫାର୍ଷ୍ଟ ଏଡ୍ ଶିଖନ୍ତୁ, କାରଣ କେବେ ଏବଂ କେଉଁଠି ଏହି ଜ୍ଞାନ ଦରକାର ପଡିବ ଆମେ ଜାଣିନାହୁଁ। ଆମେ ଯଦି ଜଣେ ଆହତ ବ୍ୟକ୍ତିଙ୍କୁ ସଠିକ୍ ସମୟରେ ସଠିକ୍ ସହାୟତା ଦେଇପାରିବା ତେବେ ହୁଏତ ଏକ ଜୀବନ ବଞ୍ଚାଇ ପାରିବା। ଯୁବପିଢ଼ି କେବଳ ନିଜ କ୍ୟାରିୟର ଏବଂ ଭବିଷ୍ୟତ ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ ବହୁତ ଦାୟିତ୍ୱବାନ ହେବା ନିହାତି ଦରକାର। ଫାର୍ଷ୍ଟ ଏଡ୍ ହେଉଛି ଏକ ଛୋଟ ଜ୍ଞାନ, କିନ୍ତୁ ଠିକ୍ ସମୟରେ ଏହାର ମୂଲ୍ୟ ଏକ ଜୀବନ ଠାରୁ ମଧ୍ୟ ବହୁତ ବଡ ହୋଇପାରେ।
1: ଧନ୍ୟବାଦ ଭଉଣୀ, ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା।
0: ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଏବଂ ଫାର୍ଷ୍ଟ ଏଡ୍ ର ଯାହା ବି ଉପଚାର ଅଛି ସେଇ ଜିନିଷ ବିଷୟରେ ଆପଣଙ୍କ ପ୍ରଶ୍ନ ଗୁଡିକୁ ନେଇକି ମୁଁ ଯୋଉ ହିସାବରେ ଉତ୍ତର ଗୁଡାକ ପ୍ରକାଶ କରିଛି ସେଇଟା ଆଜିକା ଯୁବପିଢ଼ିଙ୍କୁ ବହୁତ ହେଲ୍ପ କରିପାରିବ ଏବଂ ମୁଁ ମୋ ମତରେ ଏହା ଆଶା କରୁଛି କି ଯାହା ମୁଁ କହିଛି ସେସବୁ ଜିନିଷ ଗୁଡିକ ସମସ୍ତେ ଭଲ ଭାବରେ ଫଲୋ କରିପାରିବେ।
1: ଅବଶ୍ୟ ଭଉଣୀ, ଧନ୍ୟବାଦ।
2: ହେଲେ ଶୁଣିଲୁ ଭଉଣୀ କେମିତି ଭୟଙ୍କର ଭୟଙ୍କର କଥା ମାନେ କହିଲେ?
3: ହଁ ହଁ, ବୁଝିଗଲି। ମତେ ତ ଟିକେ ଟିକେ ପ୍ରାଥମିକ ଚିକିତ୍ସା ବିଷୟରେ ଜଣା ଥିଲା। ଯା ହଉ ଦିଦି, ବଢିଆ ବଢିଆ କଥା କହିଲେ, ତାଙ୍କର ଦ୍ଵାରା ମତେ କିଛି ଶିଖିବାକୁ ମିଳିଲା, ସେଟା ପାଇଁ ଧନ୍ୟବାଦ ଜାଗୃତି ଭଉଣୀ।

0: ହେଲେ ଏବେ ତ ଭଉଣୀ ସାଙ୍ଗେ କଥା ହେଇଗଲୁ, ଏବେ ହେଲେ ଚାଲେ କାର୍ଯ୍ୟକ୍ରମ ଆଗକୁ ବଢାଇବା।
1: ହଉ ଚାଲେ।
0: ହେଲେ ତୁ ଉତ୍କର୍ଷ ଯୋଜନା ବିଷୟରେ ଜାଣିଛୁ କି ନାହିଁ?
1: ଜାଣିଛି ଯେ ଟିକେ ଟିକେ ଜାଣିଛି, ତୁ ଜାଣିଛୁ କି ପୁରା?
0: ହଁ ଶୁଣେ, ଉତ୍କର୍ଷ ଯୋଜନା ହେଉଛି ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଉନ୍ନତି ଓ ଦକ୍ଷତା ବିକାଶ ପାଇଁ ଗ୍ରହଣ କରାଯାଇଥିବା ଏକ ଶିକ୍ଷାମୂଳକ ପଦକ୍ଷେପ। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ କରିବା ଏବଂ ଶିକ୍ଷା କ୍ଷେତ୍ରରେ ଭଲ ଫଳାଫଳ ପାଇଁ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା। ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ପଢ଼ିବା, ନିଜର ଜ୍ଞାନ ବୃଦ୍ଧି କରିବା, ଆହୁରି ନିଜର ଦକ୍ଷତାକୁ ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରାଯାଏ। ବିଶେଷ କରି ଶିକ୍ଷାରେ ପଛରେ ଥିବା କିମ୍ବା ଅଧିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆଣିବାରେ ଏହା ସହାୟକ ହୋଇପାରେ। ଉତ୍କର୍ଷ ଯୋଜନା ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଉନ୍ନତି, ପ୍ରତିଭା ବିକାଶ ଓ ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଟେ।

0: ହେଲେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବିଷୟରେ ଜାଣିଛ କି ନାହିଁ?
1: କଣ ସେଟା?
0: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ହେଉଛି ସାମ୍ବାଦିକ ମାନଙ୍କ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଏକ କଲ୍ୟାଣମୂଳକ ଯୋଜନା। ସାମ୍ବାଦିକମାନେ ସମାଜକୁ ସୂଚନା ପହଞ୍ଚାଇବା ସହିତ ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣିଥାନ୍ତି। ସେମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ସେବାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସୁରକ୍ଷା ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସାମ୍ବାଦିକମାନଙ୍କର କଲ୍ୟାଣ ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଗୁରୁତ୍ୱ ଅଧିକ। ଏହି ଯୋଜନା ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆର୍ଥିକ ଅସୁବିଧାରୁ ସୁରକ୍ଷା ଦେବା ସହିତ ସେମାନଙ୍କର ସାମାଜିକ ଓ ବୃତ୍ତିଗତ କଲ୍ୟାଣରେ ସହାୟକ ହୋଇଥାଏ।

0: ହେଲେ ତୁଇ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ବିଷୟରେ ଜାଣିଛୁ କି ନାହିଁ?
1: ହଉ ର ଏଇଟା ମୁଇଁ ତତେ କହିବି।
0: ହଉ ହଉ କହ।
1: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ହେଉଛି ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ସୁରକ୍ଷା କରିବା ସହିତ କଳାକାରମାନଙ୍କର କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ଏକ ସରକାରୀ ପଦକ୍ଷେପ। ଓଡ଼ିଶାରେ ଅନେକ କଳାକାର ନିଜର ଜୀବନକୁ ଲୋକକଳା, ଲୋକନୃତ୍ୟ, ଲୋକଗୀତ, ନାଟକ ଓ ବିଭିନ୍ନ ପାରମ୍ପରିକ କଳାରେ ସମର୍ପିତ କରିଛନ୍ତି। କିନ୍ତୁ କେତେକ କଳାକାର ଆୟ ସୀମିତ ଥିବାରୁ ବୃଦ୍ଧ ଅବସ୍ଥାରେ ସେମାନଙ୍କର ଆର୍ଥିକ ଅସୁବିଧା ଦେଖାଯାଉଛି। ଏହି ଯୋଜନା କେବଳ କଳାକାରଙ୍କୁ ଆର୍ଥିକ ସହାୟତା ଦେବାରେ ସୀମିତ ନୁହେଁ, ଏହା ଓଡ଼ିଶା ପାରମ୍ପରିକ କଳା ଓ ସାଂସ୍କୃତିକୁ ଜୀବନ୍ତ ରଖିବାର ମଧ୍ୟ ସହାୟକ କରେ। କଳାକାରମାନେ ସମ୍ମାନ ଓ ସୁରକ୍ଷା ପାଇଲେ ନିଜ କଳାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ, ଫଳରେ ଲୋକ

0: ହେଲେ ସ୍ମୃତି, ଟାଇମ ତ ହେଇଗଲାଣି, ଚାଲ ଯିବା ବେ।
1: ଏ ରୋ ରେ, ଆଗାମୀକାଲର ଆକର୍ଷଣ କହିବୁ ନାଇଁ କି?
0: ରେ, ଆଗାମୀକାଲର ଆକର୍ଷଣ ଆରେ ଅଛି ପରା। ହେଲେ ମୁଁ କହିଦଉଛି।
1: ହଁ କହିଦେ।
0: ହେଲେ ଭାଇ ଆରେ ଭଉଣୀ ମାନେ, କାଲି ତ ରବିବାର, ସୁରଭି କାର୍ଯ୍ୟକ୍ରମରେ ତମେମାନେ ଶୁଣିବ ଆଜିର ବିଚାର ବାଟେ ଘାଟେ, ଆଉ ତମେମାନେ ପଠେଇଥିବା ମେସେଜ ଓ ଭଏସ ମେସେଜର ପ୍ରତି ଉତ୍ତର, ତା ସହ ହସ ପସରା ଆଉ କିଛି ଜାଣିବା କଥା।

0: ହେଲେ ଭାଇ ଆହୁରି ଭଉଣୀ ମନ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ମେସେଜ ଆଉ ଭଏସ୍ ମେସେଜରେ ଆମକୁ ମତାମତ ଦେବାଟା ଯେମିତି ଭୁଲିବ ନାହିଁ। ଆମକୁ ମେସେଜ କରିବା ପାଇଁ ଫୋନ ନମ୍ବରଟି ହେଲା
1: 9438268568।
0: ଆରି ଆମକୁ ଇମେଲ କରିବାର ଇମେଲ ଆଇଡିଟି ହେଲା
1: airjoypur@gmail.com।
0: ହେଲେ ତମମାନଙ୍କର ମତାମତ ଅପେକ୍ଷାରେ ରହିଲୁ ଆମେ ଦୁଇଜଣ। ଆଜିର କାର୍ଯ୍ୟକ୍ରମରେ ଥିଲୁ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
1: ଆରେ ମୁଁ ସାଇ ସ୍ୱସ୍ତିକ ପାଢ଼ୀ। ଜୁହାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସାଇ ସ୍ୱସ୍ତିକ ପାଢ଼ୀ ଏବଂ ସ୍ମୃତି ପ୍ରଜ୍ଞା ପାତ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନ କରିଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଲୋକ ମନାଇଲା କାଇ ଜମାଇ ଗଲା ଇଏ କାର ପିଲା ଖାଇଟା ବୋଲି ବୋଲିକିରି ତ ସିତି ତ ଅଧଘଣ୍ଟା ହେଇଗଲା ପଚାରି ତାର ଗୋର ଲୋକ ଖବର ଦେବାର ସେତିକି ଭିତରେ ସେ ମନାଇବାର ପଚେ ନେଇକିରି ଆସ୍ପତ୍ରି ନେଲା
1: ଭାଙ୍ଗଲା ବୋଲେ ଜାନା ପଡ଼ିଛି କି ନାଇଁ ସେ ଜାନା ଜାନା ପଡ଼ବାର ନାଇଁ ସିତି ସେ ପିଲା କାଇଟା ଅଧିକ ତାକୁ ହାଲା ଜୁଲା କରିଦେଲେ ଆହୁରି ଅଧିକ ସେଟା ଗଡ ନସି ଯାଇଛି ସିତି ତମେ ତାକେ ନେଇକି ସେ ଚାପୁ ଆଣି ବୋଲବେ ନେଇକି ଚାପୁ ଆଣି ବୋଲେ ସ୍ପ୍ଲିଣ୍ଟ ଇଂଲିଶ ଲୋକ ବୋଲବେ ଚାପୁ ଆଣି ବୋଲେ କାଇ ଡାଙ୍କି ପାଟା ଦେଇକରି ନେଇକି ତାକେ ସମ୍ମାନ ରଖିକରି ଆସ୍ତେ କରି ନେଇକି ତମର ଗାଈ ତୁଆଲ ଚିରି କରିକି କାଇଟା ସଙ୍ଗ ମିଶା ବାନ୍ଧି ବାନ୍ଧି ଦେଲେ ଅଧିକାଇଟା ନଇତା ଆରି ବାପଡ଼ା ପିଲା କେଡ଼େ କଷ୍ଟ ହେଇଯାଇଛି କି ନାଇଁ ଆର ସେତି ରକତ ରୁକ୍ତା ଝର୍ତିରିଲେ ମିଶା ତାକେ ବନ୍ଦ କରବାର ବୁଝିଲା କି ନାଇଁ କେନ୍ତା ବନ୍ଦ କରବାର ବୋଲେ ଯେମିତି ରକତ ବାହାରିଲାନି ସେଟା ମାନେ କାଇଟା ଗୋଟେ ସଫା କପଡ଼ା ରହିଛି କି ଯାଇଟା ମିଶା ମୁଣ୍ଡର ତୁଆଲ ହଉ କି ମିଣ୍ଡ ବାନ୍ଧା ଯାଇଟା ମିଶା ସଙ୍ଗେ ତମେ ବାନ୍ଧି ପାରା ସେତି
0: ବୋଲେ ଖାଇଟା ବୋଲେ ଆଇଟମ ଖାଇ ଜାଣିଲେ ତ
1: ଏବେ ମା ବାବା ଆଇଲୁ ଅଛୁ କି ଯେ ମିଶା ହଉ ଏସବୁ ଜାଣି ରହିବାର ଅଛି ବୁଝିଲା କି ନାଇଁ ଏସବୁ ଜାଣି ରହିଲେ କାଇଟା ଘରେ କଣ ପିଲା ଟିକେ ଖେଳି ରହିବା ଅଧିରେ ଯିବା କି ଡକରା ଡକରି କହନ୍ତି ଖସରି କରି ଯାଇଟା ମିଶା ହେଇଛି ସେଟା ମାନକେ ଜାଣିଲେ ନାଇଁ କି ଆପା ଆମେ ଗୋଟେ ଲୋକ ଜୀବନ ମିଶା ରକ୍ଷା କରିଛି
0: ନାଇଁ ବୋଲେ କହିଲୁ କାଇଟା ବୋଲି ଇଟା କେ କାଇ ପ୍ରାଥମିକ ଚିକିତ୍ସା କି କାଇଟା ହେଲେ ବୋଲବା
1: ଆରେ ଆଜି ହେଲାନି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପ୍ରାଥମିକ ଚିକିତ୍ସା ତ ନହିଁ ପ୍ରାଥମିକ ସହାୟତା ଦିବସ ହେଲେ ପ୍ରାଥମିକ ସହାୟତା ବୋଲେ କାଇଟା ଆପା ହେଲେ ନାଇଁ କି ଗୋଟେ ଲୋକ କହନ୍ତି କାହିଁଟା ଆଘାତ ହେଲା କହନ୍ତି ଅଧରଲା କି ଯାଇଟା ମିଶା ହେଲା ସେ ଅଧରଲା ଜାଗା ତାନୁ ହସ୍ପିଟାଲ ଖେଟାଇବା ଭିତରେ ତମେ ଯାଇ ଯାଇ ତାକୁ ସହାୟତା କରସା ସେଟା ହେଲାନି ପ୍ରାଥମିକ ସହାୟତା ହେଲେ ସେ ରକତ ବାରବାଟା ବନ୍ଦ କରବାରଟା କି କାଇଟା ମିଶା ହେଲା ଲୋକ ହାଡ ଗୋଡ ଭାଙ୍ଗି ଯାଇଛି ହାତ ଗୋଡ ଗୁଡା ତ ସିତି ନାଇକି ସେ ଚାପୁ ଆଣି ଦେଇକରି ସେ ଡାଙ୍ଗ ଡୁଙ୍ଗା ଦେଇକରି ତାକେ କି ପାଟା ପୁଟେ ଦେଇକରି ସାଇଜ କରି ବାନ୍ଧବାଟା ସେଟା ହେଲାନି ପ୍ରାଥମିକ ସହାୟତା
0: ଆରେ ଦେଖନି କାଇଟା ବୋଲେ ଲୋକ ମିଶା ଏବେ ମୂର୍ଚ୍ଛା ପରାଇଗଲାନି ସବୁ ଲୋକ ସିଟି ରୁଣ୍ଡି କରି ସିତି ଆରି ତାକୁ ପବନ ନ ବଜଲା ପରାଇଲା ସିତି କାଇଟା ବୋଲେ ଆଇ ଲୋକ କେ କାଇଟା ଖଣ୍ଡେ ପବନ ବାଜବାର ଅଛେ କରବାର ଅଛେ ତାର ପଛେ ତାକେ ପାନି ପୁନା ଖଣ୍ଡେ ମୁହଁ ମୁହା ଧୁଆଇବାର ପାନି ଖଣ୍ଡେ କୁଆଇ କରି ଆସ୍ପତ୍ରି ପଠାଇବା ଏମିତି ଖଣ୍ଡେ ସାଇଜ କରବାର ଅଛେ ସିଟି ଲୋକ ରୁଣ୍ଡି ହେଇଗଲେ ସେ ଆରି ଅଧିକ ଲୋକ ମରିଯାଇଛି
1: କି ନାଇଁ
0: ଏଟା ସାଇଜ କରବାଟା ନେଇକି ସେଟା ମିଶା ଖଣ୍ଡେ ଜାଣିଲେ ବୋଲାକା ନେଇକି ମେଟା
1: ବୋଲ କି କେଡେ ବୋଲାପା
0: ଏବେ ଗୋଟେ ଲୋକ ଜୀବନ ବଞ୍ଚାଇଲେ ମା ପ୍ରୁ ଆମ କେମିଶା ଦେଖସିନି ଆରି
1: ଦେଖସିନି
0: ହେଲେ ଆଜି ତ ପ୍ରାଥମିକ ଚିକିତ୍ସା ବିଷୟରେ କହିଲୁ କରଲୁ ହେଲେ ଖାଇଲେ ଖୋଇତରେଲୁ ଖାଇଲେ ଗୀତ ଖାତା କି କାଇଟାଲେ ଶୁଣାଇବି ବୋଲି କହିଲୁ
1: ଗୀତ ଅଛେ କାତାନି ଅଛେ ସବୁ ଅଛେ ସେଟା ଶୁଣାଇବି ଯେ ଆପା ହେଲେ ଏବେ ତ କାତା ହେଲୁ ବିଶ୍ୱ ପ୍ରାଥମିକ ସହାୟତା ଦିବସ ବୋଲିକି ତାର ଉପରେ ନାଇଁ କି ଆରି କାଇଟା ଅଛେ ଆମର ଅସମନ ମିଶା ବିଭିନ୍ନ ପ୍ରକାର ଅଛେ ଏ ହୋମିଓପାତି ଆୟୁର୍ବେଦିକ ଏଲିଓପାତି
0: ଯେମିତି ରକମବାରି ରୋଗ ଅଛେ ସେମିତି କେ କାଇ ବୋଲେ ରକମବାରି ଅସ ବୋଲେ ଆୟୁର୍ବେଦିକ ଆରି କାଇ ହୋମିଓପାତି କାରି କାଇ ଏଲୋପାତି କାଇ କାଇଟା ପରାମର୍ଶ ଅଛି କି ନାଇଁ ହେଲେ ସବୁ ଅସ ଭିତରେ ମିଶା ରୋଗ ବୋଲେ ଚିମ୍ରାପଡ଼ିର ମୁଇଁ ଗୋଟେ ଡାକ୍ତର ବାବୁ କେ ପଚାରବି
1: ଆଇ
0: ପେଟ ରୋଗ କିଡନୀ ରୋଗ ବୋଲେ ଖାଇଟା ସେ ବାବୁ କହିଦେଇସି ହେଲେ ତାର ପଛେ ଶୁଣାଇବୁ କି ତୋର କଥା ନି
1: ସେଟା ଫିଟସି ତା ତକେ ଶୁଣାଇବି ଭାଇ ବହିନୀ
2: ମିଷ୍ଟର ଆନନ୍ଦ କୁମାର ନାଥ ଘଟଗାଁ କେନ୍ଦୁଝର କାମ ଆମେ ନେଚରପ୍ୟାଥିକ ଆୟୁର୍ବେଦିକ ଚିକିତ୍ସକ ହଁ ହଉ ଆମର ପାରମ୍ପରିକ କବିରାଜ ଆୟୁର୍ବେଦିକ ଅର୍ ନେଚରପ୍ୟାଥିକ
0: ଓଏ ଭଲ କଥା ବାବୁ ଆୟୁର୍ବେଦିକ ଡକ୍ଟର ହେଲା ଚାଷ ବୋଲା ହେଲେ ବାବୁ ଆୟୁର୍ବେଦିକ ସବୁ ଜିନିଷ ମାନେ ଔଷ ମାନେ ପତର ମାନେ ଦେଲାସନି ହେଲେ ଆମକେ ଇ କିଡନୀ ରୋଗ ବିଷୟରେ କଣ୍ଡେ କହିଦିଆ ବାବୁ ବୋଲେ ଇ କିଡନୀ ରୋଗ କାଇଟା ଆରି କେନ୍ତା ସେଟାକେ ଔଷ ପତର କରବାର
2: ଆଚ୍ଛା କିଡନୀ ରୋଗୀ ଆପଣ ନେଚରପ୍ୟାଥି ଆଉ ଆୟୁର୍ବେଦିକ ସାହେବେ ଅମର ପଇ ପତ୍ର ଜାଣିଛନ୍
0: ହଁ ହଁ ଜାଣିଲୁଛୁ ବାବୁ
2: ଅମର ପଇ ପତ୍ର ରସ ଆର ମହୁ ମହୁ ଦୁଇ ଚାମଚ ଅମର ପଇ ରସ ଆଉ ମହୁ ଏକ ଚାମଚ ଓ ମିଲାକେ ଶୁଭେ ସକାଳ ବେଳା ପିଇବ ଦୁଇ ବେଳା ସକାଳ ଓ ସାମକୁ ଆଉ ଭେସୁଙ୍ଗା ମାଲୁମ ଭେସୁଙ୍ଗା
0: ହଁ ହଁ ମିସିଙ୍ଗା ପତ୍ର ବାବୁ
2: ହଁ ଭେସୁଙ୍ଗା ପତ୍ର ଓ ତାର ଚେରଟା ଚେର ରସ ଚେର ରସକୁ ବି ଏକ ବେଳା ପିଇବ ସକାଳେ ସକାଳେ
0: ବୋଲେ ସେଟା କାଇ ରୋଗୀ କେ ଏକା ଦେବାର କି ଭଲ ଲୋକ ମିଶା ଖାଇବାର ବାବୁ ସେ ଅସ
2: ନାଇଁ।

0: ସୂର୍ଯ୍ୟ ବୁଲିଲା ପରେ ଖାଦ୍ୟ ଖାଇବ ନାହିଁ, ଆଉ ଦିନ ବେଳା ଖାଇବ ଆମର ଫାଷ୍ଟଫୁଡ୍, ଜଙ୍କ ଫୁଡ୍, ମାଦକ ଦ୍ରବ୍ୟ, ଆମିଷ, ଆକୁ ଖାଇବା ବର୍ଜନ କରିବ, ତେବେ ପରମାନେଣ୍ଟ ସେ ଭଲ ହେଇଯିବ।
1: ଏବେ ଦେଖା ଏବେ ଗ୍ୟାଷ୍ଟ୍ରିକ ପରା ଲାଗଲାନି, ମୁଣ୍ଡ ବୁଲେଇଲା ପରା, ବାନ୍ତି ହେଲା ପରା ହେଲାନି, ସେଟା ତ ଆରି ରକମବାରି ରୋଗ କାର୍ଯ୍ୟ ମିଶାଇଛି ନେଇକି ବାବୁ, କି ପିତ ହେଲା ବୋଲେ ତାର କାଜେ ଔଷଧ ଅଲଗା ଅଛେ କାହିଁକି, ସେଟା ମିଶା କିଡନୀ ରୋଗ ଆକା କି?
0: ନାଇଁ ନାଇଁ, ସବୁ ଡିଜିଜ ପାଇଁ ଅଲଗା ଅଲଗା ଔଷଧ ଅଛି। ଆପଣଙ୍କର ବାତ ପିତ କଫକୁ ନେଇକି ଶରୀର ତିଆରି ହେଲା। ଆପଣଙ୍କର ଗୋଟେ ଦେଖନ୍ତୁ, ଆମର ଆମେ ଏମର୍ଜେନ୍ସିରେ ବା ଗୋଟେ ସର୍ଜିକାଲ ହେଲା ଆମେ ମେଡିକାଲ ଯିବା। ଆମେ ଲୋକ କଣ କରୁଛନ୍ତି, ସବୁ କେସରେ ମେଡିକାଲ ଯାଉଛନ୍ତି। ମେଡିକାଲ କଣ ଦେବେ, ଦବାଇ ଦେବେ, ପରମାନେଣ୍ଟ କିଓରେବୁଲ ନାହିଁ। ଏଣୁ ଯଦି ପରମାନେଣ୍ଟ କିଓର ହବାକୁ ଚାହୁଁଛନ୍ତି, ନେଚରପ୍ୟାଥିକ ଆଣ୍ଡ ଆୟୁର୍ବେଦିକ ଦ୍ଵାରା ପରମାନେଣ୍ଟ କିଓରେବୁଲ ହବ 100%।
1: ଆୟୁର୍ବେଦିକ କହିଲେ ପୁରାପୁରି ଭଲ ହେଇଯିବାର,
0: ସମସା ମଇଦା ଜାତୀୟ ଜିନିଷ, ଆମ ଚିନି ଜାତୀୟ ଦ୍ରବ୍ୟ, ଏଗୁଡା ଖାଇବନି କିଡନୀ ରୋଗୀ।
1: ହେଲେ କାହିଁକି ରକମର ଖାଦ୍ୟ ଖାଇଲେ ଭଲ ବାବୁ?
0: କଞ୍ଚା ଦ୍ରବ୍ୟ ଯେତେ ଖାଇବ ଭଲ, ବିଟ ଖାଇବ, ଗାଜର ଖାଇବ, ପଇଡ ପାଣି ପିଇବ, ଆମର ଗଜା ମୁଗ ଖାଇବ, ଗଜା ଛୋଲା ଖାଇବ, ସବୁ କଞ୍ଚା ପନିପରିବା ସବୁ ଯେତେ ଖାଇବ ଭଲ। ଫାଷ୍ଟଫୁଡ୍, ଜଙ୍କ ଫୁଡ୍, ପ୍ୟାକେଟ ଫୁଡ୍, ଆମେ ଯେତେ ପ୍ୟାକେଟ ଫୁଡ୍, ତେଲ ଭାଜି ଆଇଟମ୍, ଏଗୁଡାକୁ ଯେତେ ମାନେ ଆମେ ଡିଷ୍ଟାନ୍ସ ମେଣ୍ଟେନ କରିବା। ମଇଦା ଜାତୀୟ ଦ୍ରବ୍ୟ ଭୁଲରେ ଖାଇବେନି, ଚିନି ଜାତୀୟ ଦ୍ରବ୍ୟ ଖାଦ୍ୟ ଖାଇବେନି, ଗୁଡ ଯେତେ ଖାଇପାରିବେ ଦେହ ପାଇଁ ଭଲ।
1: ହେଲେ ଡାକ୍ତର ବାବୁ ଏତିକି କଥା ଆମକୁ ବୁଝେଇ ଦେଲା, ତମକୁ ଜବର ଜବର ଧନ୍ୟବାଦ ଲାଗ, ଜୁହାର ଲାଗ।
0: ଧନ୍ୟବାଦ ଧନ୍ୟବାଦ, ଜୁହାର ଜୁହାର।
2: ବାବୁ
1: କେ ଗୀତ ଗୁତା ଶୁଣାଇବୁ କି ଭାଇ ବହିନୀ ମନ କେ ଶୁଣାଇବୁ କି ମୋକେ ଶୁଣାଇବୁ?
2: ହେଲେ ଭାଇ ବହିନୀ ମନ ତୁଇ ମିଶା ଆପା ଆର ସେ ବାବୁ ଡାକ୍ତର ବାବୁ ସେ ମନ ମିଶା ସବୁକେ ଶୁଣାଇ ଦେବି ଗୋଟେ ଗୀତ କଥା ନି। ହେଲେ ତେବେ ଶୁନା
1: ଆଲେ।
3: ଏ କୁସ୍ମା, କୁସ୍ମା ଆ କାଇବାଟୁ ଲୋପ
4: ଯା ଆଇବାଟେ, ବାବା ଆଇଲାନି ଘରେ, ଆରି ମା ଅଛେ, ଆରି ଡାକିଲାନି ମୋକେ।
3: ଆଉ କାଇ ଗୋଟେ କଥା ଅଛି ରେ ବାଉଡ଼ି।
4: ଓଲୁ ରୋ କାଇ, ତୁଆଲ ଗୋଟେ ଗୁଡ଼ା ହେଇକରି ଆଇବି ହେ।
3: ଆଉ ରେ ବାଉଡ଼ି, କେଡ଼େକ ବୋଲିଓନି ମୋଚି ଚାବା ଏଇ ଗରି ଜାଗଲି ଅଛି।
4: ଆଲେ ଆଲେ କ କାଇବା ଆନେ ତ।
3: ଏ ଦେ ଶୁନ କାଇ, କାଲି ଖେ ବାଲି ଅଛେ ମୂଷାପଦର, ଦେଖବା କାଇସୁ ହେ ସେତେ ମିଶୁଆ ରହିଛି।
4: ଏ ବୁଆ, ବାହା ମକେ ମୋର୍ତେ ମାର୍ସି ଜାନଲେ ଜାନୁସ,
3: ସର୍ତ୍ତେ ଟୋକି ମାନ୍ଦା କାଲାଇନି ବୋଲକିନା ତୋକେ ମିଶା ଛାଡ଼ବାଇ। ଦେଖ କୁସ୍ମା, ତୁଇ ଆଇସୁ ବୋଲି ବେଶୀ ଆଶା ଅଛେ ମୋକେ। ଆଉ ଆକା ହେ ଆରି ଗୋଟେ କଥା, ବାଲି ଫୁଲ ସଞ୍ଜକେ ଆନିଦେବି, କାଲିକେ ପିନ୍ଧିକରି ଆଉ ହେଁ।

0: କେଶବ
1: ଯୁବେ ରାତି ଜବରେଲାନି ବୁଦ୍ରିଆରି ସନାଇ ମକେ ଜାଗିରେ ବାଏ
2: ଆଲେ ଯୁ ତେବେ
1: କେଶବ ଉପରୁ ଲୁକ୍ ଦେଖ ତ ଆଜି ଜନ କାଏ ସୁନ୍ଦର ଦିଶିଲାନି
2: ସବୁବେଳେ ତ ଦେଖିଲେନି ଆଜି ଆରି କାଇ ନୂଆ ଯେ
1: ଯାଇଟା ହେଲେ ତକେ ଅସୁନ୍ଦର ଆକା ଦିଶି
2: ଛେ ବାଉଡ଼ି ସେନ୍ତାର ନାଇଁ ଯେ ତକେ ଦେଖିଲା ଦିନେ ଅନି ମୁଁ କାହିଁ କାଇଟା ମିଶା ଡୋଲ ନ ଲାଗେ ତୋର ତାନୁ ଅଧି କାଇଟା ମିଶା ମୋ ସୁନ୍ଦର ନ ଲାଗେ
1: ସତେ କି
2: ହଇ ରେ ମୋର ଲାଡ୍ରି ଜେମା ଯୁ ତେବେ ବାଜା ବାଜିଲାନି ମୁଁ ଚିନା ଚୁନି ଜନ ଉଜଲ ଆଉ ଛନେ ଡେମସା ଡସୁ
1: ହାଲେ

0: ଏକ ଦିନ କେନେ ଯାଇରେ ଲୁସ୍କେ ସବ
1: କୁସ୍ମା ତୋକେ ଆରି କାଇଟା କହିବି ମୁଇଁ ଆମର ଭବିଷ୍ୟତ ପାଇଁ ଆକା ଏଡ଼େକ ତୁର ଯାଇଲି କାମର କାଜେ
0: ସେ ଟଙ୍କା ଡାବୁ ମୋକେ ଲୋଡ଼ା ନାଇଁ କେଶବ ତୁଇ ମୁଇ ମିଶି କରି ରେଲେ ହେଲା
1: ଏବେ ଆରି କେବେ ଦୂରେ ନ ଯାଇ କୁସ୍ମା ଇତି ଖାଉ ଆରି ଇତି ଆକା ମରୁ
0: ଆରି ମୋକେ ଛାଡ଼ି କରି ନ ଯାଉ ତ ତୁଇ
1: ନାଇଁ ରେ ଟକି ଆରି କେବେ ନ ଯାଏ ଏଦେ ମୋର ଲଗେ ଅଲୁପ ଆଉ କାଇ ହେ ଆଉ କାଇ
0: ଯାତେନେ
1: ଆଉ କାଇ ବାଉଡ଼ି।

0: ଭାଇ କାର୍ଯ୍ୟକ୍ରମ କେମିତି ଲାଗିଲା କୁହ
1: ଇତିହାର କେନ୍ତା କର ଜାନାଇବା ଆପା ତାର ପାଇଁ ଆଲୋଚିତ କାର୍ଯ୍ୟକ୍ରମ ଅଛି କାହିଁକି ସିଟି ଫୋନ କରି କରି ଜାନାଇବା ଆରି ଭାଇ ଭଉଣୀ ମନ
0: ଏଲେ ଆଜି ତ ଆରି ବେଲ ନାଇଁ ଆରି ଗୋଟେ ଦିନ ଆରି ଗୋଟେ ନୂଆ କାର୍ଯ୍ୟକ୍ରମ ଧରିକି ଆସୁ ଆରି ଭାଇ ଭଉଣୀ ମନ ସାଙ୍ଗ ଭେଟ ଘାଟ କରୁ
1: ଆଜି ତମର ତାନୁ ଆମେ ବିଦାୟ ହେଲୁନି
0: ଭାଇ ଭଉଣୀ ମନ କେ ମୁଇଁ ଡମାଇ ଜୁହାର କରିଦେଲିନି
1: ମୁଇଁ ମିଶା ମେଟା ପିଲା ଜୁହାର କରିଦେଲିନି

ଶୁଣିଲେ ଚୈତିଜହ୍ନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନେ। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସମୟ ତ କେବେ ପଛକୁ ଫେରି ଚାହେଁ ନା। ନଦୀର ସ୍ରୋତ ପରି ସେ ଅବିରାମ ଭାବରେ ଆଗକୁ ବଢ଼ିଚାଲେ।
1: ମୁହୂର୍ତ୍ତମାନେ ଆସନ୍ତି ସମୟ ସହିତ, ସ୍ମୃତି ହେଇ ରହିଯାଆନ୍ତି, କିନ୍ତୁ ସମୟ ଧୀରେ ଧୀରେ ଆଗକୁ ବଢ଼ିଚାଲେ।
0: ସମୟ ଓ ଆପଣମାନଙ୍କର ମେସେଜ ଆମକୁ କାର୍ଯ୍ୟକ୍ରମଗୁଡ଼ିକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ପ୍ରେରଣା ଦିଏ।
1: ଆଜି ବି ଅନେକ ମେସେଜ ଆମ ପାଖରେ ରହିଛି, ଆଉ ସେହି ସବୁ ମେସେଜକୁ ନେଇ ଆଜିର ସମ୍ପର୍କ ସେତୁରେ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା।
0: ମୁଁ ଧରିତ୍ରୀ ଶତପଥୀ। ନମସ୍କାର।
2: ସମ୍ପର୍କ ସେତୁ।
1: ତେବେ ଧରିତ୍ରୀ, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, ଆଉ ଦେଖିବା ଆଜିର ପ୍ରଥମ ମେସେଜ କାହାର।
0: ଆଜିର ପ୍ରଥମ ମେସେଜଟି ହେଉଛି ଆମ ଅତି ପ୍ରିୟ ନୀଲୁ ଭାଇ, ଯିଏକି ଲେଖିଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, 29 ତାରିଖରେ ପ୍ରଚାରିତ ହୋଇଥିବା କିଶୋର ଭାରତୀ କାର୍ଯ୍ୟକ୍ରମ, ପୁଅ ଗୋପାଳକୁ ପାଠ ପଢ଼ାଇ ହାକିମ କରିବାକୁ ଯାଇ ବାପା ହରି ସିଂ ତାର ସବୁକିଛି ବିକି ଭାଙ୍ଗି ପୁଅକୁ ହାକିମ କଲା, ଯାହାକି ନିଜ ଛୁଆ ପିଲାମାନଙ୍କ ପାଇଁ କରନ୍ତି ପ୍ରତ୍ୟେକ ବାପା ମା। ଗୋପାଳ ମାଇନର ପାସ୍ କଲା, ବଡ଼ ହାକିମ ହେଲା, କିନ୍ତୁ ବୁଢ଼ା ବାପାର ଦୁଃଖ ବୁଝିପାରିଲାନି। ବାପା ତାକୁ ମଣିଷ କରିବାକୁ ଯାଇ ସବୁ ଜମିବାଡ଼ି ଘରଦ୍ୱାର ବିକିଦେଲେ। ପିଲା କେମିତି ଭଲ ପାଠ ପଢ଼ିବ, ବଡ଼ ହାକିମ ହେବ, ମୋର ଦୁଃଖ ଯିବ। ପୁଅ ବଡ଼ ହାକିମ ହେଲା, ବାପାର ଦୁଃଖ ଯିବ କ'ଣ, ଦୁଃଖ ଆହୁରି ବଢ଼ିଗଲା। ବାପାକୁ ଲଜ୍ଜିତ କଲା, ଅପମାନ କଲା, ଶେଷରେ ବାପାଙ୍କୁ ବାଡ଼େଇ ଘରୁ ତଡ଼ିଦେଲା। ଯୋଉ ବାପା ଏତେ ତ୍ୟାଗ କଲା, ଯାହା ପାଇଁ ଗୋପାଳ ହାକିମ ହେଲା, ଶେଷରେ ବାପାକୁ ହିଁ ଭୁଲ ବୁଝିଲା। ସମାଜରେ ଦୈନନ୍ଦିନ ଘଟୁଥିବା ସତ୍ୟ ଘଟଣାବଳୀକୁ ନେଇ ଗୀତିନାଟ୍ୟ ଡାକବାଲା, ଯାହାକୁ ପରିବେଷଣ କରିଥିଲେ ଅନନ୍ତ ବିଦ୍ୟାପୀଠ ଡଙ୍ଗର ପାଉଁସି ଛାତ୍ରଛାତ୍ରୀମାନେ। ସୁନ୍ଦର ହୃଦୟସ୍ପର୍ଶୀ ଥିଲା ଗୀତିନାଟ୍ୟ। ଜାଣିବା କଥାରେ ଭାରତୀୟ ହକି ଖେଳାଳି ଗୋଲମେସିନ୍, ଭାରତୀୟ ହକି ଦଳର ଅଧିନାୟକ ମେଜର ଧ୍ୟାନଚାନ୍ଦଙ୍କ ବିଷୟରେ ଅନେକ କଥା ଜାଣିହେଲା। ବହୁତ ଭଲ ଥିଲା କିଶୋର ଭାରତୀ କାର୍ଯ୍ୟକ୍ରମ।
1: ନୀଲବାବୁ, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ସୁନ୍ଦର ମତାମତ ଦିଅନ୍ତି। ବିଶେଷ କରି କିଶୋର ଭାରତୀ କାର୍ଯ୍ୟକ୍ରମ ଆପଣ 29 ତାରିଖର ଶୁଣିଛନ୍ତି, ମାନେ ଅଗଷ୍ଟ ମାସର 29 ତାରିଖର କାର୍ଯ୍ୟକ୍ରମ ଶୁଣିଛନ୍ତି। ଆଉ ଶୁଣିଲା ପରେ ଆପଣ ଖୁବ୍ ସୁନ୍ଦର ମତାମତ ଦେଇଛନ୍ତି। କିଶୋର ଭାରତୀ କାର୍ଯ୍ୟକ୍ରମରେ ପ୍ରକୃତରେ ଗୀତନାଟ୍ୟ ଡାକମୁନ୍ସୀ ପ୍ରଚାର କରିଥିଲୁ, ଯାହା ଆପଣ ଶୁଣିଛନ୍ତି। ବାସ୍ତବିକ ସମାଜର ପ୍ରକୃତ ଘଟଣାକୁ ନେଇ ସେହି ନାଟକଟି ବା ସେହି ଗଳ୍ପଟି ରଚନା କରାଯାଇଥିଲା ଏବଂ ତାହାକୁ ବେତାର ନାଟ୍ୟ ରୂପ ଦେଇ ପରିବେଷଣ କରିଥିଲେ ଅନନ୍ତ ବିଦ୍ୟାପୀଠ ଡଙ୍ଗର ପାଉଁଶୀର ଛାତ୍ରଛାତ୍ରୀମାନେ। ଯେହେତୁ ଏହା ଏକ ପୁରୁଣା ନାଟକ, ତଥାପି ଆମେ ତାର ପୁନଃ ପ୍ରସାରଣ କରିଥିଲୁ, ଯାହା ଆପଣ ଶୁଣିଛନ୍ତି। ଆପଣଙ୍କୁ ଧନ୍ୟବାଦ ଦେଉଛୁ ଆପଣଙ୍କର ମତାମତ ପାଇଁ। ଆଉ ସେହି ନାଟକରେ ଅଂଶଗ୍ରହଣ କରିଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ। ତାଛଡ଼ା କିଶୋର ଭାରତୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ମିନତୀ ଅପାଙ୍କୁ ବି ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଆଉ ସେ ଯେଉଁ ଜାଣିବା କଥା ପଡ଼ିଥିଲେ ଧ୍ୟାନଚାନ୍ଦଙ୍କ ସମ୍ପର୍କରେ, ତାହା ବି ଆପଣଙ୍କୁ ଭଲ ଲାଗିଛି, ତେଣୁ ତାଙ୍କୁ ଏବଂ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
0: ସେ ପୁଣି ଲେଖିଛନ୍ତି, 30 ତାରିଖରେ ପ୍ରଚାରିତ ଟିକି ରାଇଜ କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଛି। ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ, କାହାଣୀଟି ବହୁତ ଶିକ୍ଷଣୀୟ ଥିଲା। ନାଟକ କୁହୁକ ଖଟିଆ, ଯାହାକୁ ରଚନା କରିଥିଲେ ରଜନୀ ମହାରଣା, ନାଟକଟିକୁ ଉପସ୍ଥାପନା କରିଥିଲେ ଭାରତୀ ବିଦ୍ୟାମନ୍ଦିର ଜୟନଗର ଜୟପୁରର କୁନି କଳାକାରମାନେ। ବହୁତ ଭଲ ଥିଲା ନାଟକ କୁହୁକ ଖଟିଆ।
1: ହଁ ନୀଲବାବୁ, ଆମେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଦୁଇଟି ପିଲାଙ୍କ କାର୍ଯ୍ୟକ୍ରମ ପ୍ରଚାର କରୁଛୁ, ଯେମିତିକି ପ୍ରତି ରବିବାର 7:25 ଟିକି ରାଇଜ କାର୍ଯ୍ୟକ୍ରମ ଏବଂ ପ୍ରତି ଶନିବାର ଦିନ 1:20 ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଆପଣ 30 ତାରିଖ ରବିବାରର ଟିକି ରାଇଜ କାର୍ଯ୍ୟକ୍ରମ ଶୁଣିଛନ୍ତି, ନାଟକ କୁହୁକ ଖଟିଆ ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଥିରେ ଅଂଶଗ୍ରହଣ କରିଥିବା ପ୍ରତିଟି କଳାକାରମାନଙ୍କୁ ଏବଂ ରଚନା କରିଥିବା ରଜନୀ ମହାରଣାଙ୍କୁ ଜଣାଇ ଦେଉଛୁ। ତାଛଡ଼ା କାହାଣୀ ବି ଆପଣଙ୍କୁ ଭଲ ଲାଗିଛି, ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ, ଯାହାକୁ ଉପସ୍ଥାପନା କରିଥିଲେ ସୁରଭି ମହାପାତ୍ର, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସୁରଭି ଅପାଙ୍କୁ ଜଣାଇ ଦେଉଛୁ।
0: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି, 7 ତାରିଖରେ ପ୍ରଚାରିତ ହୋଇଥିବା ଲାଇଭ୍ ଆକାଶବାଣୀ କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଥିଲା, ଯାହାକୁ ଉପସ୍ଥାପନା କରିଥିଲେ ଲୀନାନନ୍ଦ ଭଉଣୀ, ତାଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିଦିନ ଲାଇଭ୍ ଆକାଶବାଣୀରେ ଆଲୋଚନା ହୋଇଥିବା ଶିକ୍ଷାକ୍ଷେତ୍ର ଏବଂ ସମାଜସେବା ଲୋକମାନଙ୍କ ଆଦର୍ଶ ଶୁଣିଥିଲେ, ଆଉ ତାଙ୍କୁ ସେଇ ବିଷୟବସ୍ତୁଟି ବହୁତ ଭଲ ମଧ୍ୟ ଲାଗିଥିଲା।
1: ହଁ ଆଚାର୍ଯ୍ୟ ବାବୁ, ଆପଣ ଆକାଶବାଣୀ ଲାଇଭ୍ ଶୁଣିଛନ୍ତି, ବିଶେଷ କରି ଲୀନା ଅପାଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଲୀନା ଅପାଙ୍କୁ ଜଣାଇ ଦେଉଛୁ। ତା ଛଡ଼ା ଆପଣଙ୍କୁ ବି ଧନ୍ୟବାଦ ଜଣାଉଛୁ ଯେ ଆପଣ ଆକାଶବାଣୀ

0: ଶୁଣିଛନ୍ତି, କାରଣ ଆମର ଅନେକ ଶ୍ରୋତା ଆମ ଉଦ୍ଘୋଷକ ଏବଂ ଉଦ୍ଘୋଷିକାମାନେ ଯେଉଁ ଆକାଶବାଣୀ ଲାଇଭ୍ ଉପସ୍ଥାପନ କରନ୍ତି ତାକୁ ଶୁଣନ୍ତି ନାହିଁ, କିନ୍ତୁ ସମସ୍ତଙ୍କୁ ଅନୁରୋଧ କରୁଛୁ ଆପଣମାନେ ଆକାଶବାଣୀ ଲାଇଭ୍ ଶୁଣନ୍ତୁ, ଯେମିତିକି ଆପଣଙ୍କର ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ 11ଟାରୁ ଦିନ 12ଟା ପର୍ଯ୍ୟନ୍ତ, ଆଉ ସମସ୍ତେ ଶୁଣିକରି ମତାମତ ଦିଅନ୍ତୁ, ଆମକୁ ଭଲ ଲାଗିବ।
1: ସେ ପୁଣି ଲେଖିଛନ୍ତି, 6 ତାରିଖରେ ପ୍ରଚାରିତ ହୋଇଥିବା ଚୈତିଜହ୍ନ କାର୍ଯ୍ୟକ୍ରମଟି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ସେହିଦିନ ଉପସ୍ଥାପନା କରିଥିଲେ ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଆଜିର ଅତିଥି କାର୍ଯ୍ୟକ୍ରମଟି ଭଲ ଲାଗିଥିଲା। ଆଜିର ଅତିଥିରେ ସେହିଦିନ ଯେଉଁ ଆଲୋଚକ ଆସିଥିଲେ ତାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି। ଖାଉଟି ଅଦାଲତ ଉପରେ ଆଲୋଚନାଟି ଶୁଣିଥିଲେ, ତାଙ୍କୁ ବହୁତ ଭଲ ଲାଗିଥିଲା। ତେଣୁ ରାଜକୁମାରୀ ଏବଂ ମନୋଜ ଭାଇଙ୍କୁ ସେ ଶୁଭେଚ୍ଛା, ଧନ୍ୟବାଦ ଏବଂ ନମସ୍କାର ମଧ୍ୟ ଜଣାଇଛନ୍ତି।
0: ନିଶ୍ଚୟ ଆପଣ ଚୈତିଚହ୍ନ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯାହାକୁ ଉପସ୍ଥାପନା କରିଥିଲେ ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଉଭୟ ସାକ୍ଷାତକାର ଦେଇଥିଲେ, ଯେମିତିକି ଖାଉଟି ଅଦାଲତ ସମ୍ପର୍କରେ, ତା ଛଡ଼ା ଯିଏ ଅତିଥି ଭାବରେ ଆସିଥିଲେ ତାଙ୍କର ମଧ୍ୟ ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ମନୋଜ ବାବୁଙ୍କୁ ଏବଂ ରାଜକୁମାରୀ ଅପାଙ୍କୁ ଜଣାଇ ଦେଉଛୁ, ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣି ସୁନ୍ଦର ମତାମତ ଦେଇଛନ୍ତି।
1: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଶାଶ୍ୱତ ମହାପାତ୍ର ଜୟପୁରରୁ। ସେ ଲେଖିଛନ୍ତି, ତାଙ୍କୁ 10 ତାରିଖରେ ପ୍ରଚାରିତ ହୋଇଥିବା ଘର ଓ ଘରଣୀ କାର୍ଯ୍ୟକ୍ରମଟି ଭଲ ଲାଗିଛି, ଯାହାକୁ ଉପସ୍ଥାପନା କରିଥିଲେ ଅପର୍ଣ୍ଣା ଅପା ଏବଂ କବିତା ଅପା। ଉଭୟଙ୍କ ଉପସ୍ଥାପନା ଶୈଳୀ ବହୁତ ଭଲ ଥିଲା ବୋଲି ସେ ଲେଖିଛନ୍ତି।
0: ନିଶ୍ଚୟ ଶାଶ୍ୱତ ବାବୁ, ଆପଣ ଅନ୍ୟ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଘର ଓ ଘରଣୀ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି, ତେଣୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ। ଆପଣଙ୍କୁ ଭଲ ଲାଗିଛି 10 ତାରିଖର ଘର ଓ ଘରଣୀ କାର୍ଯ୍ୟକ୍ରମ, ବିଶେଷ କରି ଅପର୍ଣ୍ଣା ଅପା ଏବଂ କବିତା ମଞ୍ଜରୀ ପଲେଇଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟଙ୍କୁ ଜଣାଇ ଦେଉଛୁ, ଏବଂ ସେଥିରେ ଯେଉଁ ସାକ୍ଷାତକାର ସ୍ଥାନ ପାଇଥିଲା ତାହା ବି ଆପଣଙ୍କୁ ଭଲ ଲାଗିଛି, ତାଙ୍କୁ ବି ଆମେ ଧନ୍ୟବାଦ ଜଣାଇ ଦେଉଛୁ ଆପଣଙ୍କର ଏହି କାର୍ଯ୍ୟକ୍ରମ ମାଧ୍ୟମରେ।
1: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ପ୍ରଫୁଲ୍ଲ ମହନ୍ତ କେନ୍ଦୁଝରରୁ। ସେ ଲେଖିଛନ୍ତି, ସଂଯୋଗରେ ବୈପାରିଗୁଡ଼ା ବ୍ଲକର କେତୋଟି ଗାଁ ସମ୍ପର୍କରେ ପ୍ରଚାର କଲେ ତାହା ଭଲ ଲାଗିଲା। ଆଶା କରୁଛି ଭବିଷ୍ୟତରେ ସେହି ଗାଁରେ ପିଇବା ପାଣି, ବିଜୁଳି, ସ୍ୱାସ୍ଥ୍ୟ, ଗମନାଗମନ, ଅଙ୍ଗନବାଡ଼ି, ସ୍କୁଲ ଉପରେ ପ୍ରଶାସନ ଓ ଉପରିସ୍ଥ କର୍ମୀମାନେ ଦୃଷ୍ଟି ଦେଲେ ଭଲ ହୁଅନ୍ତା ଓ ତାର ସମାଧାନ ହୋଇପାରନ୍ତା ବୋଲି ସେ ଲେଖିଛନ୍ତି।
0: ହଁ ପ୍ରଫୁଲ୍ଲ ବାବୁ, ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ 11 ତାରିଖ ସଂଯୋଗ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ବିଷୟ ଥିଲା ସମସ୍ୟା ଓ ସମାଧାନରେ ବୈପାରିଗୁଡ଼ା। ବାସ୍ତବିକ ବୈପାରିଗୁଡ଼ା ବ୍ଲକରେ ଗୁଡ଼ାଏ ସମସ୍ୟା ରହିଛି, ଯାହାକି ଗ୍ରାମବାସୀମାନେ ଏବଂ ଯେଉଁମାନେ ସବୁ ରହୁଛନ୍ତି ସେହି ଅଞ୍ଚଳରେ ସେମାନେ ମତବ୍ୟକ୍ତ କଲେ। ପ୍ରଶାସନ ଯଦି ପ୍ରକୃତରେ ଏସବୁ ପ୍ରତି ଦୃଷ୍ଟି ଦେବେ, ନିଶ୍ଚୟ ସେହି ଅଞ୍ଚଳରେ ସବୁ ପ୍ରକାର ସୁବିଧା ମିଳିବ, ଯେମିତିକି ଆପଣ ଲେଖିଛନ୍ତି, ପିଇବା ପାଣି ହେଉ, ଗମନାଗମନ ହେଉ, ସ୍ୱାସ୍ଥ୍ୟ ହେଉ, ସ୍କୁଲ କଥା ହେଉ, ଅଙ୍ଗନବାଡ଼ି କଥା ହେଉ, ବିଜୁଳି ବ୍ୟବସ୍ଥା ହେଉ, ଏସବୁ ଧୀରେ ଧୀରେ ଯେମିତିକି ପ୍ରଶାସନ ତତ୍ପର ହେବେ ଏବଂ ସେଥିପ୍ରତି ଦୃଷ୍ଟି ଦେବେ, ଏହା ଆମେ ଆଶା କରୁଛୁ। ଆମ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଯେମିତିକି ଯେଉଁ ଗାଁରେ କିଛି ସମସ୍ୟା ରହିଛି ତାର ସମାଧାନ କିପରି ଶୀଘ୍ର ହେବ ଏବଂ ସରକାର ଏଥିପ୍ରତି ଦୃଷ୍ଟି ଦେବେ। ଯାହା ହଉ, ଆପଣ ଏଭଳିଆ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ଆଜିର ଶେଷ ମେସେଜଟିକୁ ଲେଖିଛନ୍ତି ସୁକୁମାର ଦାସ ନବରଙ୍ଗପୁରରୁ। ସେ ଲେଖିଛନ୍ତି, ସମ୍ପର୍କ ସେତୁ ଉପସ୍ଥାପନା ଦାୟିତ୍ୱରେ ଥିବା ଅପା ଓ ଭାଇଙ୍କୁ ପ୍ରଥମେ ମୋର ନମସ୍କାର।
0: ନମସ୍କାର ନେବେ।
1: ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଶ୍ରୋତାମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କର ପ୍ରଶ୍ନର ଉତ୍ତର ପାଇବା ପାଇଁ, ଆଉ ଅପା ଭାଇ ମଧ୍ୟ ଅପେକ୍ଷା କରି ରହିଥାନ୍ତି ଶ୍ରୋତାମାନଙ୍କର ମତ କ'ଣ, ଶ୍ରୋତାମାନଙ୍କ ମତକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ। ବେଶ ଭଲ ଲାଗେ ଶୁଣିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଯେଉଁ ଭାଇ ଭଉଣୀମାନେ ମତ ପ୍ରଦାନ କରିଛନ୍ତି ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ ଉପସ୍ଥାପକ ଭାଇ ଓ ଅପାଙ୍କୁ ମୋର ଆନ୍ତରିକ ପ୍ରଣାମ। ସମସ୍ତଙ୍କ ଉପସ୍ଥାପନା ଉଚ୍ଚକୋଟୀର ହେଉଛି। ସେପ୍ଟେମ୍ବର 9 ତାରିଖ ବୁଧବାରର ବିବିଧା କାର୍ଯ୍ୟକ୍ରମରେ ରୁକ୍ମଣୀ ମହନ୍ତଙ୍କ ଅନ୍ତରଙ୍ଗ ଆଳାପ ଭଲ ଲାଗିଥିଲା। ସେପ୍ଟେମ୍ବର 10 ତାରିଖ ଗୁରୁବାର ଦିନ ପ୍ରଚାରିତ ହୋଇଥିବା ଘର ଓ ଘରଣୀ କାର୍ଯ୍ୟକ୍ରମ ମଧ୍ୟ ଭଲ ଲାଗିଥିଲା। ଅନୁସୟା ବାରିଙ୍କ ସହ ସାକ୍ଷାତକାର ଓ ସୀତା ଦାସଙ୍କ ସହ ସାକ୍ଷାତକାର ମଧ୍ୟ ଭଲ ଲାଗିଥିଲା।
0: ହଁ ସୁକୁମାର ବାବୁ, ଆପଣ ଖୁବ୍ ସୁନ୍ଦର ଭାବେ ମେସେଜ ଲେଖି ପଠାଇଛନ୍ତି ଆମର କାର୍ଯ୍ୟକ୍ରମ ସମ୍ପର୍କରେ, ବିଶେଷ କରି ସମ୍ପର୍କ ସେତୁ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ମତାମତ ଦେଇଛନ୍ତି। ପ୍ରକୃତରେ ସମ୍ପର୍କ ସେତୁ ଏଭଳି ଏକ କାର୍ଯ୍ୟକ୍ରମ ଯାହାକି ଆମେ ସପ୍ତାହକ ଥରେ ପ୍ରଚାର କରିଥାଉ, ଯେଉଁଥିରେ ଶ୍ରୋତାମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ସୁନ୍ଦର ମେସେଜ ପଠାଇଥାନ୍ତି ଏବଂ ତାହାକୁ ଆମେ ଏହି କାର୍ଯ୍ୟକ୍ରମରେ ସ୍ଥାନ ଦେଇଥାଉ ଏବଂ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥାଉ। ସେମାନେ ଅଭିଯୋଗ କରନ୍ତି, ପ୍ରଶଂସା କରନ୍ତି, ତେଣୁ

0: ଶ୍ରୋତାମାନଙ୍କ ବିନା ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଅଧୁରା ରହିଯାଏ। ଯେଉଁ ଶ୍ରୋତାମାନେ ବି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଅନୁରୋଧ କରୁଛୁ, ଦୟାକରି ଆପଣମାନେ କାର୍ଯ୍ୟକ୍ରମ ଶୁଣି ଟିକେ ଚେଷ୍ଟା କରନ୍ତୁ ମେସେଜ୍ ଲେଖି ପଠାଇବା ପାଇଁ। ଆମେ ପ୍ରତି ସପ୍ତାହରେ ଅପେକ୍ଷା କରିଥାଉ ଆମ ଶ୍ରୋତାମାନେ ଆମ କାର୍ଯ୍ୟକ୍ରମ ସମ୍ପର୍କରେ କ'ଣ ସବୁ ମତ ରଖିଛନ୍ତି, କାରଣ ସେମାନଙ୍କର ମତକୁ ନେଇ ହିଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଉ, କେଉଁଠି ଆମର କମି ରହିଯାଉଛି ବା କେଉଁଠି ଆମର ଭୁଲ ରହିଯାଉଛି। ତାପରେ ଆପଣ ସେପ୍ଟେମ୍ବର ମାସର 9 ତାରିଖର ବିବିଧା କାର୍ଯ୍ୟକ୍ରମ ଶୁଣିଛନ୍ତି, ସେଥିରେ ରୁକ୍ମିଣୀ ମହନ୍ତଙ୍କ ସହ ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ସସ୍ମିତା ପାଣିଗ୍ରାହୀଙ୍କୁ ଜଣାଇଦେଉଛୁ। ଏବଂ 10 ତାରିଖର ଘର ଉଘରଣୀ କାର୍ଯ୍ୟକ୍ରମ ବି ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ସେଥିରେ ଅଂଶଗ୍ରହଣ କରିଥିବା ଆଲୋଚିକା ମହାଶୟଙ୍କୁ ଜଣାଇଦେଉଛୁ ଏବଂ ଉପସ୍ଥାପନ କରିଥିବା 2 ଉପସ୍ଥାପିକାଙ୍କୁ ବି ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ। ଆମେ ଆଶା କରୁଛୁ ଆପଣ ଭବିଷ୍ୟତରେ ଏମିତି ସବୁ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ସୁନ୍ଦର ସୁନ୍ଦର ମେସେଜ୍ ସମ୍ପର୍କ ସେତିକୁ ପଠାଉଥିବେ।
1: ତାପରେ ଆମ ପାଖରେ ଗୋଟେ ଭଏସ୍ ମେସେଜ୍ ରହିଛି, ଭଏସ୍ ମେସେଜ୍ରେ କ'ଣ ରହିଛି ଚାଲନ୍ତୁ ଶୁଣିବା।
2: ନମସ୍କାର ଆକାଶବାଣୀ ଜୟପୁର ଶ୍ରୋତା ପରିବାର ହ୍ୱାଟ୍ସଆପ୍ରେ ମୁଁ ରମେଶ, ସମସ୍ତଙ୍କୁ ଗୁଡ୍ ଆଫ୍ଟରନୁନ୍। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ପୁନେ ଲେଞ୍ଜୁ କାର୍ଯ୍ୟକ୍ରମ ଶୁଣିଲି, ବହୁତ ଭଲ ଲାଗିଲା। ମାଛ ଚାଷ ଉପରେ ଆଜିର କାର୍ଯ୍ୟକ୍ରମ ଥିଲା ଏବଂ ଶୁଣିଲି କାର୍ଯ୍ୟକ୍ରମଟି, ମୋତେ ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି କାର୍ଯ୍ୟକ୍ରମଟିକୁ ଯିଏ ଉପସ୍ଥାପନ କରିଥିଲେ, ଶ୍ୟାମସୁନ୍ଦର ବାବୁଙ୍କୁ ଏବଂ ଏଲିନା ମ୍ୟାଡମ୍ଙ୍କୁ। ରହୁଛି, ନମସ୍କାର।
0: ରମେଶ ବାବୁ, ଆପଣ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିଛନ୍ତି, ଯେଉଁଥିରେ ଆମେ ପ୍ରଚାର କରିଥିଲୁ ମାଛ ଚାଷ ଉପରେ ସାକ୍ଷାତକାର। ଯାହା ହେଉ, ଆପଣ ସେହି ଭାଷା ବୁଝି ସାକ୍ଷାତକାରଟି ଶୁଣି ସୁନ୍ଦର ଭଏସ୍ ମେସେଜ୍ ପଠାଇଛନ୍ତି। ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଏମିତି କାର୍ଯ୍ୟକ୍ରମ ସବୁବେଳେ ଶୁଣୁଥାନ୍ତୁ ଏବଂ ଭଏସ୍ ମେସେଜ୍ ମାଧ୍ୟମରେ ଆମ ନିକଟକୁ ସମ୍ପର୍କ ସେତୁକୁ ପଠାନ୍ତୁ। ତେବେ ଧରିତ୍ରୀ, ଆଜି ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ସାରିବାକୁ। ତେବେ ମେସେଜ୍ ଆଉ ଭଏସ୍ ମେସେଜ୍ ପଠାଇବା ପାଇଁ ଆମର ମୋବାଇଲ୍ ନମ୍ବର ହେଲା 9438268568। ତାହେଲେ ଆଜିର ସମ୍ପର୍କ ସେତୁରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଧରିତ୍ରୀ ଶତପଥୀ।
0: ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମନ୍ ଭାଗବତର 195ତମ ଅଧ୍ୟାୟ।

ହିରଣ୍ୟକଶିପୁ ବ୍ରହ୍ମାଙ୍କ ନିର୍ଦ୍ଦେଶ ଅନୁଯାୟୀ ବର ପ୍ରାର୍ଥନା କଲା ଯେ ସେ ଅଜର ଅମର ହୋଇ ରହିବ। ତାକୁ ସୃଷ୍ଟିରେ କେହି କୌଣସି ଅସ୍ତ୍ରରେ ରାତି କିମ୍ବା ଦିନରେ ଭୂମି କିମ୍ବା ଶୂନ୍ୟପଥରେ ଜୀବ ବା ଅଜୀବ ଦେବତା ଅସୁର ସର୍ବ କେହି ମାରିପାରିବେ ନାହିଁ। ଏ ତ୍ରିଭୁବନର ରାଜା ରୂପେ ଗନ୍ଧର୍ବ ଦେବତା ଇନ୍ଦ୍ର ସମସ୍ତେ ତାର ପୂଜା କରିବେ। ବ୍ରହ୍ମା ବରଦାନ କରି ଅନ୍ତର୍ହିତ ହେବା ପରେ ହିରଣ୍ୟକଶିପୁ ସମସ୍ତ

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 195ତମ ଅଧ୍ୟାୟ। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭୋଜନ। ପ୍ରଥମେ ଶିଳ୍ପୀ ପୁରାତନ ରଚନାରୁ ସୁମନ କଲ୍ୟାଣପୁର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।
1: प्रमुख वैश्विक और क्षेत्रीय विषयों पर हमारे दृष्टिकोण शामिल है। साथ ही ब्रिक्स कोऑपरेशन को और सुदृढ़ करने की प्राथमिकताएं समाहित है। किसी सदस्य की ओर से आपत्ति व्यक्त नहीं की गई है। न्यू दिल्ली डिक्लेरेशन 2026 को सर्वसम्मति से एडॉप्ट किया जाता है।
0: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା ଦୁଇଟି ସ୍କାରକୀ ଡାକଟିକଟ ଉନ୍କୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ତ୍ତନ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଇଛି। ହାଇକୋର୍ଟରେ 175 ବିଭିନ୍ନ କିସମର ମାମଲାର ସମାଧାନ କରାଯିବା ସହିତ ମୋଟରଯାନ ଦୁର୍ଘଟଣା ମାମଲାଗୁଡ଼ିକର ବିଚାର କରାଯାଇ କ୍ଷତିପୂରଣ ବାବଦରେ 19,65,375,338 ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଦୌରା ଜଜ୍ ନଳାଙ୍କସ୍ଥିତ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 1,240 ମୋକଦ୍ଦମାର ଆପୋଷ ସମାଧାନ କରାଯାଇ ମୋଟ 5,32,72,313 ଆଦାୟ କରାଯାଇଛି। ନବରଙ୍ଗପୁରଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ 100 କୋର୍ଟ କେସ୍ ଓ 32,219 ରାଜସ୍ୱ କେସ୍ର ଫଇସଲା କରାଯାଇ 15,67,480 ରାଜସ୍ୱ ଆଦାୟ କରାଯାଇଛି। ରାୟଗଡ଼ା ସିଭିଲ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ରାୟଗଡ଼ା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶୀପୁର, ପଦ୍ମପୁର ଏବଂ ମୁନିଗୁଡ଼ା ଅଦାଲତରେ 154 ମାମଲାର ଫଇସଲା କରାଯାଇ 60,44,355 ଜରିମାନା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଲୋକ ଅଦାଲତରେ ମୋଟ 24,518 ମୋକଦ୍ଦମାର ଫଇସଲା କରାଯାଇ 1,38,24,169 ଜରିମାନା ଆଦାୟ କରାଯାଇଛି। କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ 13ତମ ସମାବର୍ତ୍ତନ

ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ବିଶ୍ୱବିଦ୍ୟାଳୟର ନୂତନ ପତ୍ରିକା ଏନ୍ଏଲ୍ୟୁ ମେଡିଟେସନ୍ ବ୍ଲକ୍ସକୁ ଉନ୍କୋଚନ କରିଥିଲେ। ଭାରତ ଅନ୍ତର୍ଜାତୀୟ ଆଇନ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଆଇଆଇୟୁଏଲ୍ଇଆର୍ ପ୍ରଫେସର ଡକ୍ଟର ଆର୍ ଭେଙ୍କଟରାଓ ଯୋଗଦେଇ କହିଛନ୍ତି, ଆଇନଜୀବୀ ଏବଂ ସମଗ୍ର ଆଇନ ପେଶାର ମଙ୍ଗଳ ପାଇଁ ଜନସ୍ୱାର୍ଥ ଆଇନଜୀବୀତ୍ୱ ଅତ୍ୟନ୍ତ ଆବଶ୍ୟକ। ସମାବର୍ତ୍ତନ ଉତ୍ସବରେ 246 ଜଣଙ୍କୁ ସ୍ନାତକ ଡିଗ୍ରୀ, 6 ଜଣଙ୍କୁ ଡକ୍ଟରେଟ୍ ଉପାଧି, 48 ଜଣଙ୍କୁ ଏଲ୍ଏଲ୍ଏମ୍ ଡିଗ୍ରୀ ଏବଂ 23 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରବାସନ ବେଳେ ପ୍ରାଥମିକ ଚିକିତ୍ସା। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଓ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। 2000 ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦରେ 29 ହାଇମାଷ୍ଟ ଲାଇଟ୍ର ଲୋକାର୍ପଣ, 3 ପାନୀୟ ଜଳ କିଓସ୍କୋ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍, 100 କ୍ଷମତା ବିଶିଷ୍ଟ ଗୋଶାଳା ଓ 6 ନମ୍ଘର ୱାର୍ଡରେ ଯୋଗ ଓ ଧ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀମତୀ ପରିଡ଼ା ନିମାପଡ଼ା ପାଇଁ 3 ବର୍ଜ୍ୟବସ୍ତୁ ସଂଗ୍ରହ ଯାନର ଶୁଭାରମ୍ଭ କରି କହିଛନ୍ତି, ଏହା ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ। ଭିଭିଭୂମି ନିର୍ମାଣରୁ ଆରମ୍ଭ କରି ବିଭିନ୍ନ ଜନସୁବିଧାର ବିକାଶ, ସ୍ୱଚ୍ଛତା, ଆଲୋକୀକରଣ ଓ ଉନ୍ନତ ନାଗରିକ ସେବା ଯୋଗାଇ ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଭାପୁର ଓ ଖଣ୍ଡପଡ଼ା ବ୍ଲକ୍ରେ 105 କୋଟି ଟଙ୍କା ବ୍ୟୟରେ 7 ରାସ୍ତା ଓ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ କୃଷି, ବାଣିଜ୍ୟ, ଶିକ୍ଷା ଓ ରୋଜଗାରର ସୁଯୋଗକୁ ଆହୁରି ଗତି ମିଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁ ମୁରୁଗମ୍ ଯୋଗଦେଇ ସମୁଦ୍ର ଓ ବେଳାଭୂମିର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ, ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ଯନ୍ତ୍ରପାତିର ଅଚଳ ଓ ଅଭାବ ଭଳି ସମସ୍ୟା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଶିକ୍ଷା ଭିଭିଭୂମିର ବିକାଶ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟର ପ୍ରଥମେଶ ଅରବିନ୍ଦ ରାଜସିକ୍କିଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲାସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀଗୁଡ଼ିକର ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି ଏବଂ ଶିଶୁ ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ପର୍ଥୁଲା, ବାହାଦୁରପଦର ଓ ପଲକାପଡ଼ା ଅଞ୍ଚଳର ଲୋକେ ନୂଆଖାଇ ପାଳନ କରିଛନ୍ତି। ଜିଲ୍ଲାରେ 5 ପର୍ଯ୍ୟାୟରେ ନୂଆଖାଇ ପାଳନ କରାଯିବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସଦରବଳିଆ ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ, ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଶେଖର ବେହେରାଙ୍କର 105 ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ଗ୍ରାମ ସଦରବଳିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱର୍ଗତ ବେହେରାଙ୍କର 22 ନାଟକ ପରିବେଷିତ ହୋଇଛି। ଫୁଲ ଫସଲ ନାଟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ

ହେଉଛି ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ।

ଆଜିର ପ୍ରସଙ୍ଗ ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଏବଂ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। ସର୍ବନିମ୍ନ ଉପକରଣ ଉପଯୋଗ ଏବଂ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଜ୍ଞାନ ନଥାଇ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ, ଫଳରେ ବହୁ ଅମୂଲ୍ୟ ଜୀବନହାନି ରୋକାଯାଇପାରିବ। ଅଘଟଣ ସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ହିଁ ନିଜର ସମ୍ୟକ ଜ୍ଞାନ ଏବଂ ଚିନ୍ତାଧାରା ମାଧ୍ୟମରେ ପ୍ରଭାବିତ ବ୍ୟକ୍ତିଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରିଥାଏ ତାକୁ ପ୍ରାଥମିକ ଚିକିତ୍ସା ଭାବରେ ଗ୍ରହଣ କରାଯାଇଥାଏ। ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଏହି ପ୍ରାଥମିକ ପଦକ୍ଷେପ ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଯଦିଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ମୂଲ୍ୟବାନ ଚିକିତ୍ସା ବୋଲି ଗ୍ରହଣ କରାଯାଏ ନାହିଁ, ତଥାପି ଜୀବନ ବଞ୍ଚାଇବାରେ ଏହା ଉଲ୍ଲେଖନୀୟ ହୋଇଥାଏ। ପ୍ରାଥମିକ ଚିକିତ୍ସାର ମୂଳ ଲକ୍ଷ୍ୟ ହେଉଛି ଜୀବନ ରକ୍ଷା କରିବା, ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା, ଅଧିକ ଅବନତିକୁ ରୋକିବା ଏବଂ ନିକଟସ୍ଥ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏକ ଆକଳନ ଅନୁଯାୟୀ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ୱାରା ଜୀବନହାନି ଜନିତ ପରିସ୍ଥିତିକୁ ବହୁ ପରିମାଣରେ ପ୍ରତିହତ କରାଯାଇପାରିଛି। ହୃଦ୍ଘାତ, ଦୁର୍ଘଟଣା, ଅଗ୍ନିକାଣ୍ଡ ଏବଂ ପ୍ରାକୃତିକ ଦୁର୍ବିପାକ ଭଳି ପରିସ୍ଥିତି ପାଇଁ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ପ୍ରଶିକ୍ଷଣ ପ୍ରଦାନ ନେଇ ବିଶ୍ୱସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରବାସନ ବେଳେ ପ୍ରାଥମିକ ଚିକିତ୍ସା। ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରବାସୀ, ଶରଣାର୍ଥୀ ଏବଂ ବିସ୍ଥାପିତ ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ପ୍ରାଥମିକ ଚିକିତ୍ସା ସ୍ୱାସ୍ଥ୍ୟ ଉପଲବ୍ଧତା ଏବଂ ମାନବିକ ଯତ୍ନକୁ ଏହା ପ୍ରତିଫଳନ କରୁଛି। ପ୍ରାକ୍ ଐତିହାସିକ ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ଚିକିତ୍ସା ଆଘାତପ୍ରାପ୍ତ ଲୋକଙ୍କୁ ପ୍ରାକୃତିକ ଉପାୟରେ ଚିକିତ୍ସା ପ୍ରଦାନର ମାର୍ଗ ଦର୍ଶାଇଥିଲା। ଉନବିଂଶ ଶତାବ୍ଦୀରେ ଏହା କ୍ରମଶଃ ବିକଶିତ ହେବାକୁ ଆରମ୍ଭ କରିଥିଲା। 1878 ଲଣ୍ଡନର ଓଲୁଇଜ୍ ସ୍ଥିତ ରୟାଲ ହର୍ବର୍ଟ ସାମରିକ ହସ୍ପିଟାଲ ଶଲ୍ୟ ଚିକିତ୍ସକ ମେଜର ପିଟର ସେଫର୍ଡ ଏବଂ ଆବରଡିନ୍ସାୟାର ସାମରିକ ଅଧିକାରୀ କର୍ଣ୍ଣେଲ ଫ୍ରାନ୍ସିସ୍ ଡଙ୍କନ୍ ପ୍ରାଥମିକ ଚିକିତ୍ସା ଦକ୍ଷତାରେ ସାଧାରଣ ନାଗରିକଙ୍କୁ ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ଯୁଦ୍ଧ କ୍ଷେତ୍ରରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ରୟାଲ ହ୍ୟୁମାନ ସୋସାଇଟି ଏବଂ ସାମରିକ ଶଲ୍ୟ ଚିକିତ୍ସକଙ୍କ ଦ୍ୱାରା ଏଭଳି ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ମେଜର ପିଟର ସେଫର୍ଡ ପ୍ରାଥମିକ ଚିକିତ୍ସା ପାଇଁ ଏକ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରିଥିଲେ। ପରେ ସ୍ୱିସ୍ ବ୍ୟବସାୟୀ ହେନେରୀ ଡୁନାଣ୍ଟ ଆନ୍ତର୍ଜାତିକ କମିଟି ରେଡ୍କ୍ରସ୍ ପ୍ରତିଷ୍ଠା କରି ପ୍ରାଥମିକ ଚିକିତ୍ସା କ୍ଷେତ୍ରକୁ ଅଧିକ ଗତିଶୀଳ କରାଇଥିଲେ। 2000 ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ ହୋଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଆସୁଛି। ହୃଦ୍ଘାତ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ଗୁରୁତର ରକ୍ତସ୍ରାବ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ବରଦାନ ସଦୃଶ ହୋଇଥାଏ। ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ବିଦ୍ୟାଳୟ ସ୍ତରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରାଥମିକ ଚିକିତ୍ସା ନୀତିଗୁଡ଼ିକ ମୁଖ୍ୟତଃ କାରଖାନା ଆଇନରେ ଅନ୍ତର୍ଭୁକ୍ତ ରହିଛି। ଶିଳ୍ପ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଉପକରଣ ରଖିବା ଏବଂ ଏହାର ବ୍ୟବହାର ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରେଳ ଷ୍ଟେସନ ଏବଂ ଟ୍ରେନ୍ଗୁଡ଼ିକରେ ମଧ୍ୟ ପ୍ରାଥମିକ ଚିକିତ୍ସା କିଟ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ଏବଂ କର୍ମକ୍ଷେତ୍ରଗୁଡ଼ିକରେ ସିପିଆର୍ ତାଲିମ ପ୍ରଦାନର ବ୍ୟବସ୍ଥା ହେଉଛି, ଫଳରେ ପ୍ରାଥମିକ ଚିକିତ୍ସା ଶିକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ର ସୁଦୃଢ଼ ହୋଇଛି। ଏପରିକି ପ୍ରାଥମିକ ଚିକିତ୍ସାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ

ପରବର୍ତ୍ତୀ ଚଳଚ୍ଚିତ୍ର ଆଖିରେ ଆଖିରେ ଶିଳ୍ପୀ ସୌରିନ ଭଟ୍ଟ ଏବଂ ସଞ୍ଜୁ, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଗୀତଟି ପର୍ଶୁରାମ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଓ ନିବେଦିତା, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ଏବଂ ଶେଷରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ. ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା. ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର. ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀରର 60 ସ୍ଥାନରେ ଏନ୍ଆଇଏର ଖାନତଲାସୀ ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେଉଥିବା ତିନିଟିକିଆ T20 ସିରିଜ୍ର ଆସନ୍ତାକାଲି ଖେଳାଯିବ ପ୍ରଥମ ମ୍ୟାଚ୍. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ 18 ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି. ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି. ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି, ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି।
1: हमारे समक्ष ब्रिक्स न्यू दिल्ली डिक्लेरेशन 2026 का ड्राफ्ट प्रस्तुत है। इसमें हमारी चर्चाओं का सार प्रमुख वैश्विक और क्षेत्रीय विषयों पर हमारे दृष्टिकोण शामिल है। साथ ही ब्रिक्स कोऑपरेशन को और सुदृढ़ करने की प्राथमिकताएं समाहित है। किसी सदस्य की ओर से आपत्ति व्यक्त नहीं की गई है। न्यू दिल्ली डिक्लेरेशन 2026 को सर्वसम्मति से एडॉप्ट किया जाता है।
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
1: ଗ୍ଲୋବାଲ ଗଭର୍ଣ୍ଣାନ୍ସ କା ବର୍ତ୍ତମାନ ଷ୍ଟ୍ରକ୍ଚର ଏକ ପିରାମିଡ୍ ଜୈସା ଦିଖାଇ ଦେତା ହେ। ହମେ ଇସ୍ ପିରାମିଡ୍ ଅଫ୍ ପ୍ରିଭିଲେଜ୍ କୋ ପ୍ଲେଟଫର୍ମ ଅଫ୍ ପାର୍ଟନରସିପ୍ ମେ ବଦଲନା ହେ। जहां हर देश की आवाज हो, हर सदस्य का स्टेक हो, हर प्रयास के केंद्र में मानवता का विकास हो, इस उद्देश्य से मैं प्रस्ताव रखता हूं कि हम मिलकर ग्लोबल गवर्नेंस रिफॉर्म के 10 प्रपोजल्स तैयार करें।
0: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା ଦୁଇଟି ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ଷ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଏବଂ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆହ୍ୱାନ ସମୟରେ ସହାୟତା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନାବିକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ କୂଟନୈତିକ ମିଶନଗୁଡ଼ିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବା ଉଚିତ। ବିଶ୍ୱ ବାଣିଜ୍ୟରେ ନାବିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରକ୍ଷା କରୁଥିବା ବେଳେ ସଙ୍କଟ ସମୟରେ ପ୍ରାୟତଃ ସେମାନେ ସମର୍ଥନର ଅଭାବ ଅନୁଭବ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: କ୍ୟା ହମ୍ ସି ଫେରର୍ସ ଏମରଜେନ୍ସି ସପୋର୍ଟ ନେଟୱର୍କ ବନା ସକତେ ହେଁ। ଇସକେ ମାଧ୍ୟମ ସେ ସମ୍ବନ୍ଧିତ ଦେଶୋ କି ମେରିଟାଇମ୍ ଅଥୋରିଟିଜ୍ ଅର୍ ମିଶନ୍ସ କୋ ଯୋଡ଼ା ଯାଏଗା। ଇସସେ ଡିଷ୍ଟ୍ରେସ୍ ଆଲର୍ଟସ୍, ମେଡିକାଲ ଆସିଷ୍ଟାନ୍ସ, ପରିବାର କୋ ସୂଚନା ତଥା ଇଭାକୁଏସନ୍ ରେ ସହଯୋଗ ଦିଆ ଯା ସକତା ହେ।
0: ଶ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ଭାରତ ମଣ୍ଡପମ୍ଠାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ତଥା ଅନ୍ୟାନ୍ୟ ଧ୍ରୁବୀକରଣ ଓ ବିଖଣ୍ଡନର ପରିସ୍ଥିତି ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଥିବା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଆଜି ପ୍ରଥମ ଦିନରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପାଇଛି। ବିଶ୍ୱସ୍ତରୀୟ ସାମରିକ ଖର୍ଚ୍ଚରେ ଅତ୍ୟଧିକ ବୃଦ୍ଧି ଧାରା ନେଇ ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି। ଘୋଷଣାନାମାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ ତଥା ରାଷ୍ଟ୍ରଭିତ୍ତିକ ଦୃଷ୍ଟିକୋଣ ଓ ସ୍ଥିତିକୁ ସମ୍ମାନ

ପ୍ରଦର୍ଶନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ନିରନ୍ତର ବିକାଶ, କ୍ଷୁଦା ଓ ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଆଦି ଅନ୍ତର୍ଭୁକ୍ତ। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରି ସଦସ୍ୟ ରାଷ୍ଟ୍ରଗୁଡ଼ିକ ସଂଯମତା ଅବଲମ୍ବନ ତଥା ସଂଘର୍ଷ ପରିସ୍ଥିତିକୁ ପ୍ରତିହତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାତିସଂଘ ନିର୍ଦ୍ଧାରିତ ଉଦ୍ଦେଶ୍ୟ ଓ ନୀତି ଆଧାରରେ ନାଗରିକ ଭିଭିଭୂମିର ସୁରକ୍ଷା ଓ ସୁନିଶ୍ଚିତ କରିବାକୁ ଘୋଷଣାନାମାରେ ଆହ୍ୱାନ ଦିଆଯାଇଛି। ସ୍ଥାୟୀ ଶାନ୍ତି, ସୁରକ୍ଷା ଓ ସ୍ଥିରତା ନେଇ ଆଲୋଚନା ତଥା କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବାକୁ ଘୋଷଣାନାମାରେ ସହମତି ପ୍ରକାଶ ପାଇଛି। ଯେକୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଅପରାଧଭିତ୍ତିକ ପଦକ୍ଷେପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି। ଗତବର୍ଷ ଏପ୍ରିଲ 22 ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ଘଟଣାକୁ ସଦସ୍ୟ ରାଷ୍ଟ୍ରବୃନ୍ଦ ଦୃଢ଼ ନିନ୍ଦା କରିଛନ୍ତି। ଆଜି ଅଧିବେଶନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦ ଭାରତ ମଣ୍ଡପମ୍ ପରିସରରେ ଚାରାରୋପଣ କରିଥିଲେ। ଇଣ୍ଡିଆ ଇନୋଭେଟ୍ସ ପ୍ରଦର୍ଶନୀକୁ ମଧ୍ୟ ନେତୃମଣ୍ଡଳୀ ପରିଦର୍ଶନ କରିଛନ୍ତି। ଜମ୍ମୁ କାଶ୍ମୀରର 10 ସ୍ଥାନରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଖାନତଲାସୀ କରିଛି। ସେଗୁଡ଼ିକ ମଧ୍ୟରେ କୁପୁୱାଡ଼ା, କୁଲଗାମ, ବାନ୍ଦିପୋରା, ବାରମୁଲା ଓ ସୋପୋର ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଇ ତୋଇବା ତଥା ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କ ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ରକୁ ଆଧାର କରି ଏହି ତଲାସୀ ଅଭିଯାନ କରାଯାଇଛି। ବହୁ ଆପତ୍ତିଜନକ ସାମଗ୍ରୀ ତଲାସୀ ସମୟରେ ଜବତ କରାଯାଇଛି। ଗତ ମାର୍ଚ୍ଚ 31 ତାରିଖରେ ଜଣେ ବିଚ୍ଛିନ୍ନତାବାଦୀ ଗିରଫ ହେବା ପରେ ଏନ୍ଆଇଏ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ପଳାତକ ଅମୃତପାଲ ସିଂ ଓରଫ ଗୁରୁପାଲ ସିଂଙ୍କୁ ମାଲଡୋଭାରୁ ଭାରତକୁ ଅଣାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପଞ୍ଜାବ ପୁଲିସର ସମନ୍ୱୟ ମାଧ୍ୟମରେ ଏହି ଅଭିଯୁକ୍ତକୁ ଭାରତ ପ୍ରତ୍ୟର୍ପଣ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜାବ ପୁଲିସର 4 ଦଳ ଗୁରୁପାଲ ସିଂଙ୍କୁ ଆଣିବା ପାଇଁ ମାଲଡୋଭା ଗସ୍ତରେ ଯାଇଛନ୍ତି। ସିବିଆଇ ଦେଇଥିବା ସୂଚନା ଅନୁଯାୟୀ ଗୁରୁପାଲ ସିଂ ବହୁ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିଲେ। ଗତ କିଛି ବର୍ଷ ମଧ୍ୟରେ 175 ଜଣ ପଳାତକଙ୍କୁ ଭାରତ ଫେରାଇ ଅଣାଯାଇଛି ବୋଲି ସିବିଆଇ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ନାଗରିକ ଏବଂ ବିଶ୍ୱରେ ଥିବା ଇହୁଦୀ ସମ୍ପ୍ରଦାୟକୁ ଇହୁଦୀ ନବବର୍ଷ ରୋଷ ହସାନା ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ନବବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଗତି ଆଣିଦେବାକୁ ଆଶାବ୍ୟକ୍ତ କରିଛନ୍ତି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଉପସାଗରୀୟ ଅଞ୍ଚଳ ସହ ତୈଳ ସମ୍ବନ୍ଧୀୟ ବୁଝାମଣାକୁ ସୁଦୃଢ଼ କରିଛି। ଏହି ଅଧିବେଶନରେ ଭାରତ ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ନିରାପତ୍ତା, ସ୍ୱଚ୍ଛ ଶକ୍ତି ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ୱାରୋପ କରିଛି। ସଂଯୁକ୍ତ ଆରବ ଏମିରେଟ୍ସର ଏକ ଦୈନିକ ସମ୍ଭାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ 18 ବ୍ରିକ୍ସ ଶିଖର ସମ୍ମିଳନୀ ପାରସ୍କରିକ ସହଯୋଗ, ସୁସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍କକ୍ତ କରିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅଶୋଧିତ ତୈଳ, ଏଲ୍ଏନ୍ଜି ଏବଂ ରନ୍ଧନ ଗ୍ୟାସ କ୍ଷେତ୍ରରେ ବୁଝାମଣା ହୋଇଛି। ଭାରତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଦକ୍ଷତା ଉପସାଗରୀୟ ଦେଶ ସହ ସୁସମ୍ପର୍କ ରଖିବାରେ ସହାୟକ ହୋଇପାରିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ 3 ବିଶିଷ୍ଟ T20 ଆନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ସମସ୍ତ 3 ମ୍ୟାଚ୍ ଏହି ଷ୍ଟାଡିୟମ୍ରେ ଖେଳାଯିବ। ଆଫଗାନିସ୍ତାନ ବିରୋଧରେ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର 9 ମ୍ୟାଚ୍ ମଧ୍ୟରୁ ଭାରତ 8 ବିଜୟୀ ହୋଇଛି ଏବଂ 1 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। T20 କ୍ରିକେଟ୍ ଶୃଙ୍ଖଳାରେ ଭାରତ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡକୁ ପରାସ୍ତ କରିବା ପରେ ବିଜୟଧାରା ଅବ୍ୟାହତ ରଖିବ ବୋଲି ଆଶା କରାଯାଉଛି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3 ଗୋଲ୍ କରିଥିବା ବେଳେ ମଧୁ ସିଦାର ଏବଂ ସୁଖବୀର କୌର 1 ଲେଖାଏଁ ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା 2 ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ

0: ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: କଣ ମାଗୁଣୀ, ଗୀତଟା ମନକୁ ଗଲା ତ?
1: ଇଏ ବଢିଆ ଗୀତଟା ମନକୁ ପୁରା ଛୁଇଁଲା ତ।
0: ଆଉ ମାଗୁଣୀରେ ଚାଷବାସ କେମିତି ଚାଲିଛି ବା? ତମର ତ ସବୁ ବିଲ ଏଥରକ ଭଲ ଫସଲ ଲଗେଇଛ।
1: ଇଏ ଅପା, ଆମର ଟିକେ ଚାଷୀ ବନ୍ଦୀ ଲୋକ, ଯେତେ ପାଣି ହେଲେ କଣ ହେଲା, ଆମେ ପାଣିକୁ କେମିତି ତଳ ହିଡ ଦେଇକି ଯିବ ସେଟା କାଟିବା ବ୍ୟବସ୍ଥା କଲୁ, ଯାହା ଫଳରେ ବିଲରେ ଅଧିକା ପାଣି ନ ରହିକି ବଢିଆ ଧାନ ଫସଲ ଗଛ ପୁରା ହେଇଛି। ଆଉ
0: ବଢିଆ ବଢିଆ। ଆରେ ଧାନ ଫସଲ ସାଙ୍ଗରେ ତମ ବାପା ତ ସବୁବେଳେ ତୈଳବୀଜ ଫସଲ କରନ୍ତି, ଆଉ ଏସନ ହେଇଛି ନା ନାଇଁ ବା?
1: ସେଟା କଣ ଆମେ ଛାଡିଦେବୁ, ଆଉ ରୋଜଗାରର ମୁଖ୍ୟ ମାଧ୍ୟମ ହେଲା ତୈଳବୀଜ ଫସଲ,
0: ଅର୍ଥକାରୀ ଫସଲ।
1: ତେଣୁ କରି ଆମର ଫି ବର୍ଷ ବାପା ଆଗେ ସେ ଚାଷ କରିବେ। ଇଏ ଯେମିତି ସୂର୍ଯ୍ୟମୁଖୀ ହେଲା, ସୋରିଷ ହେଲା, ବାଦାମ ହେଲା, ଇଏ ଚାଷ ଆମର ପୁରା ମୁଖ୍ୟ ଚାଷ।
0: ହଇରେ ମାଗୁଣୀ, ଆର୍ଥିକ ଉନ୍ନତି ପାଇଁ, ପରିବାରର ଚଳଣି ବଦଳିବା ପାଇଁ ଏଇ ତୈଳବୀଜ ଫସଲ ବା ଗୋଟେ ବଡ ଫସଲଟେ।
1: ହେଇଟି ଅପା, ଆମେ କଣ ଖାଲି ଗପିଲେ ହବ? ଇଏ ସେଇ ବିଷୟରେ ଯଦି ଅଧିକା କିଛି ଆମ ଶ୍ରୋତା ବନ୍ଧୁଙ୍କୁ ଜଣେଇଲେ ଆମ ଶ୍ରୋତା ବନ୍ଧୁ କିଛି ଜାଣନ୍ତେ ଆଉ ଉପକୃତ ମଧ୍ୟ ହୁଅନ୍ତେ।
0: ଆରେ ଆଜି ପରା ସେଇ ଉପରେ ବିଷୟଟେ ଅଛି। ଆଜିର ବିଷୟ ରହିଛି ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଏ ବିଷୟରେ ଆଲୋଚନା କରିବେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର କ୍ଷେତ୍ର ଶସ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଶ୍ୱେତସିକ୍ତା ମହାପାତ୍ର।
1: ତାହେଲେ ଦେଲ ଅପା ସେ କାଗଜ କଲମଟା ଦିଅ, ମୁଁ ଆଗେ ବସିକି ମହାଶୟ ଯାହା କହିବେ ଗୋଟାଏ ଗୋଟାଏ କରି ଟିପିବି। ଆଉ ଶ୍ରୋତା ବନ୍ଧୁ ବି ମନେ ରଖ, ଯାହା ଆମ ମହାଶୟ କହିବେ ଆପଣମାନେ ମନ ଦେଇ ଶୁଣନ୍ତୁ, ଆପଣମାନେ ଯେମିତି ଏହାକୁ କାମରେ ଲଗେଇବେ।

0: ମୁଁ ମହାଶୟଙ୍କ ସହ କଥା ହଉଛି, ବସି ଶୁଣିବା।
1: ଠିକ ଅଛି।
2: ଶ୍ୱେତସିକ୍ତା ମ୍ୟାଡାମ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡାମ।
2: ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ, ଯେହେତୁ ତୈଳବୀଜ ଆମର ଅର୍ଥକାରୀ ଫସଲ ଆମେମାନେ ତ ସମସ୍ତେ ଜାଣୁ, କିନ୍ତୁ ଯୋଉ ତୈଳବୀଜ ଫସଲ ପାଇଁ ଏଇ ସମୟଟା ଉପଯୁକ୍ତ ସମୟ। ଆମର ଯୋଉ ବିଷୟ ଆଜି ରହିଛି ଆର୍ଥିକ ଉନ୍ନତି, କାରଣ ଚାଷୀଟେ ଚାଷ କରିଥାଏ ଦି ପଇସା ଲାଭ ଉଦ୍ଦେଶ୍ୟରେ। ଏଇ ଯୋଉ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ, ବିଶେଷ କରି ଆପଣ ତ ଜଣେ ସହକାରୀ ପ୍ରାଧ୍ୟାପକ ଅଛନ୍ତି, ଓଡ଼ିଶାର ଆମର

0: ଫସଲ ଏହା ସାଧାରଣତଃ ହେଉଛି ସେହି ଫସଲ ଯାହାର ମଞ୍ଜିରୁ ଆମେ ତେଲ ଉତ୍ପାଦନ କରିଥାଉ, ଯାହାକି ଖାଦ୍ୟ ବା ଆପଣଙ୍କର ଯାହା ବି ରୋଷେଇ କରୁଛନ୍ତି ସେଇଥିରେ ବ୍ୟବହୃତ ହୋଇଥାଏ। ସାଧାରଣତଃ ଓଡ଼ିଶାରେ ଯେଉଁ ସବୁ ତୈଳବୀଜ ଫସଲ ଭଲରେ ହୋଇଥାଏ ସେ ହେଉଛି ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ ଏବଂ ଅଳସୀ, ଓ କିଛିଟା ସ୍ଥାନରେ ମଧ୍ୟ ଆପଣ ସାଫ୍ଲାୱାର ବୋଲି କହିପାରିବେ, ସାଫ୍ଲାୱାର ବି କରାଯାଇଥାଏ। କୃଷି ଅର୍ଥନୀତିରେ ଶସ୍ୟ ଓ ଡାଲି ଫସଲ ପରେ କହିବାକୁ ଗଲେ ଆମର ତୈଳବୀଜ ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହା ପ୍ରାୟ 27.2 million ହେକ୍ଟର ବା ମୋଟ ଫସଲ, ଏହା କହିବାକୁ ଗଲେ ଆମର 14% ଅଞ୍ଚଳରେ ତୈଳବୀଜ ଫସଲ ଉତ୍ପାଦନ କରାଯାଉଛି। ଓଡ଼ିଶା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, ଆହୁରି ଆମ ଓଡ଼ିଶାର ଅଗ୍ରଣୀ ରାଜ୍ୟ ମଧ୍ୟରୁ ଗୋଟିଏ ହୋଇଥିଲେ ମଧ୍ୟ ତୈଳବୀଜ ଉତ୍ପାଦନରେ ଆମର ପ୍ରାୟ 20% ଅଭାବ ସମ୍ମୁଖୀନ ହେଉଛି। ଇକ୍ରିସାଟ ଆମର 2026ରେ ଏହି ରିପୋର୍ଟଟି ଦେଇଛି। ଏହି ଫସଲର ଉତ୍ପାଦନକୁ ବଢ଼ାଇବା ପାଇଁ ଆମ ଚାଷୀମାନଙ୍କୁ ଆମେ ଏଥିପାଇଁ ଆମେମାନେ କହୁଛୁ କି ଏହି ଫସଲକୁ ଉତ୍ପାଦନକୁ ବଢ଼ାଇଲେ ସେମାନେ ବହୁତ ଆର୍ଥିକ ଉନ୍ନତି କରିପାରିବେ ଏବଂ ଏକ ଯେଉଁ ତୈଳବୀଜ ମଞ୍ଜି ଅଛି ସେହି ମଞ୍ଜିରୁ ଶତକଡ଼ା 45-55% ତେଲ ଉତ୍ପାଦନ କରିପାରିବେ। ଆଉ ତୈଳବୀଜ ଫସଲର ଆପଣ ଯେତେବେଳେ ବଜାର ମୂଲ୍ୟ ଦେଖିବେ, ଧାନ ଓ ଯେତେକ ଡାଲି ଜାତୀୟ ଫସଲ ଅଛି ତାହାଠୁ ଏହା ବହୁତ ଯଥେଷ୍ଟ ଅଧିକ ରହୁଛି।
1: ଆଚ୍ଛା, ତୈଳବୀଜର ମଧ୍ୟ ବର୍ଷ ସାରା ଚାହିଦା ରହୁଛି ଏବଂ ଏ ମଧ୍ୟ ଆମର ଅର୍ଥନୀତିକୁ ସୁଦୃଢ଼ କରିଥାଏ, ତା ସହିତ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପରିବର୍ତ୍ତନ କରିଥାଏ। ଆମର ତ ବିଭିନ୍ନ ପ୍ରକାର ତୈଳବୀଜ ରହିଛି, କୋଉ ତୈଳବୀଜଟା ବେଶୀ ଡିମାଣ୍ଡ? କାରଣ ବର୍ତ୍ତମାନ ଚାଷର ସଂଜ୍ଞା ବଦଳିଛି, ଏବେ ବହୁତ ଗୁଡ଼ିଏ କୃଷି ଉଦ୍ୟୋଗୀମାନେ ତୈଳବୀଜ ଫସଲକୁ ଆପଣେଇଲେଣି, କିଛି କିଛି ଇଣ୍ଡଷ୍ଟ୍ରି ଆରମ୍ଭ କଲେଣି, କିନ୍ତୁ ଯାହା ବି ସବୁ ରହିଛି ସୋରିଷ, ସୂର୍ଯ୍ୟମୁଖୀ ହଉ କି ରାଶି ହଉ ପେଶୀ ହଉ, ଏସବୁ ଭିତରୁ କୋଉ ତୈଳବୀଜର ବେଶୀ ଚାହିଦା ରହିଛି, ନା ସବୁର କିଛି ନା କିଛି ମୂଲ୍ୟ ରହିଛି?
0: ଆପଣମାନେ ଜାଣିଥିବେ କି ଆମର ଯେତେକ ତୈଳବୀଜ ଫସଲ ଅଛି ଏହା ଆମର ଗୁଡ୍ ଫ୍ୟାଟ୍ ଦେଇଥାଏ। ଆମ ଦେହରେ ଯେମିତି ଆମକୁ ପ୍ରୋଟିନ୍ ଦରକାର, ଯେମିତି ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଦରକାର, ସେମିତି ଆମକୁ ଗୁଡ୍ ଫ୍ୟାଟ୍ ବି ଦରକାର ଥାଏ। ଏହା ଆମକୁ ତୈଳବୀଜ ଫସଲ ମାଧ୍ୟମରେ ମିଳିଥାଏ। ଆଜିକାଲି ଆପଣ ଦେଖୁଥିବେ ବହୁ ଜାଗାରେ ଯେତେବେଳେ ଆମର ବାହାରରେ ଫାଷ୍ଟ ଫୁଡ୍ କଲଚର ଯେତେବେଳେ ବଢ଼ିଛି, ଆମର ତୈଳବୀଜର ଫସଲର ଉତ୍ପାଦନ କମିଯାଇଛି, ସେଥିପାଇଁ ବହୁ ଜାଗାରେ ଡାଲଡା ବା ପାମୋଲିଭ୍ର ବ୍ୟବହାର ହୋଇଛି। ସେହି ବ୍ୟବହାରକୁ କମେଇକି ଆମର ହେଲ୍ଥ ପ୍ରତି ବା ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଲୋକମାନଙ୍କର ଯତ୍ନଶୀଳତାକୁ ବଢ଼ାଇବାକୁ ଦୃଷ୍ଟିରେ ରଖିକି ଆମ ସରକାର ଏହି ଫସଲର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରାଧାନ୍ୟ ଦେଇଛନ୍ତି। ଏହି ମଧ୍ୟରୁ ମୁଁ କହିବି ଚିନାବାଦାମ ଆଉ ସୋୟାବିନ ହେଉଛି ସବୁଠୁ ଭଲ।
1: ଆଚ୍ଛା,
0: କାରଣ ଏଥିରେ ନା କେବଳ ଆପଣ ତେଲ ଉତ୍ପାଦନ କରିବେ, ଆପଣ ଇଭିନ୍ ପ୍ରୋଟିନ୍ ବି ପାଇପାରିବେ, ଏହି ଭିତରୁ ପ୍ରୋଟିନ୍ ବି ମିଳିଥାଏ। ଏହି ଫସଲରୁ ଶତକଡ଼ା 20%ରୁ ଆପଣଙ୍କର 35% ପ୍ରୋଟିନ୍ ମଧ୍ୟ ଏହି ଫସଲରୁ ମିଳିଥାଏ। ଏହା ବ୍ୟତୀତ ସୂର୍ଯ୍ୟମୁଖୀ ଫସଲଟି ଯଦି ଆପଣ ଉତ୍ପାଦନ କରୁଛନ୍ତି ଓ ତା ତେଲକୁ ବଜାରରେ ବିକ୍ରୟ କରୁଛନ୍ତି, ତାହା ସ୍ୱାସ୍ଥ୍ୟ ପାଇଁ ଆପଣଙ୍କର ବହୁତ ହିତକର, କାରଣ ତାହା ହାର୍ଟ ଆଟାକ୍ ବା ହୃଦରୋଗର ସମ୍ଭାବନାକୁ କମେଇଥାଏ। ପୁରୁଣା ଆମର ଯେଉଁ କୃଷି ଜନଗଣନା କରାଯାଇଛି ତା ଅନୁସାରେ ଗଞ୍ଜାମ, ମାଲକାନଗିରି, ଯାଜପୁର, କୋରାପୁଟ ଏବଂ ବରଗଡ଼ ଜିଲ୍ଲାରେ ତୈଳବୀଜ ଚାଷ ସର୍ବାଧିକ ଭାବରେ ହେଉଛି, କିନ୍ତୁ ଆମର ଏଇ ଯୋଉ ଖୋର୍ଦ୍ଧା ହେଇଗଲା ବା ଆପଣଙ୍କର କେନ୍ଦ୍ରାପଡ଼ା, ବାଲେଶ୍ୱର ଏଇ ସବୁ ଜାଗାରେ, ଏଇ ସବୁ ଜିଲ୍ଲା ଗୁଡ଼ିକରେ ତୈଳବୀଜ ଫସଲ କମ୍ ଉତ୍ପାଦନ ହେଉଛି, ତେଣୁ ଏହାକୁ ଆମେ ପ୍ରାଧାନ୍ୟ ଦେବା। ଏବେ ଧାନ ପରେ ଖରା ଦିନରେ ଯଦି ଆପଣଙ୍କ ପାଖରେ ଜଳର ସୁଯୋଗ ଅଛି ତେବେ ତୈଳବୀଜ ଚାଷଟିକୁ କରିକି ଲାଭ ପାଆନ୍ତୁ।
1: ଆଚ୍ଛା, ଆର କେତେ କଣ ବଜାର ମୂଲ୍ୟ ରହିଛି, କେମିତି କଣ ଏ ବିଷୟରେ ଟିକେ କୁହନ୍ତୁ, କେମିତି ଆମର ଚାଷୀ ଭାଇ ଭଉଣୀମାନଙ୍କର ଆୟଟା ବଢେଇ ପାରିବ? କାରଣ ସବୁରି ମୂଳରେ ଚାଷୀଟା ଚାଷ କରିଥାଏ ଲାଭ ଉଦ୍ଦେଶ୍ୟରେ, ଦି ପଇସା କେମିତି ପାଇବ, ଏ ବିଷୟରେ କଣ କହିବେ?
0: ଆକ୍ଚୁଆଲି ଆପଣମାନେ କହିବାକୁ ଗଲେ ଆଜିକାଲି ଆମର ଯୋଉ ଚାଷର ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ଥିକ ଉନ୍ନତି ଏବଂ ବହୁତ ସାରା ସମସ୍ୟା ଅଛି, ଯେପରିକି ଆପଣଙ୍କ ମିଡିଲ ମ୍ୟାନ୍ ଶୁଣିଥିବେ, ମାନେ କଣ ମଝିରେ ଯେଉଁମାନେ ସବୁ ରହୁଛନ୍ତି ଲୋକମାନେ, ଯେଉଁମାନେ ଚାଷୀଠୁ ଫସଲଟିକୁ ଆଣିଲେ ତାକୁ ଆଣିକି ବଜାରରେ ବିକ୍ରୟ କଲେ, ସେଇମାନେ ବେଶୀ ଆପଣଙ୍କର ଲାଭଟାକୁ ନେଇଯାଉଛନ୍ତି, କିନ୍ତୁ ଚାଷୀ ଆମର ସେ ଲାଭଟି ପାଇପାରୁନି। ସର୍ବନିମ୍ନ ସହାୟକ ମୂଲ୍ୟ
1: ସେଇଟା ହେବା ଫଳରେ ଆମ ଚାଷୀ ଭାଇ ଭଉଣୀ ମାନେ ଜାଣିପାରୁଛନ୍ତି।
0: ତ ସାଧାରଣତଃ ଆପଣ ଦେଖିବେ ଯୋଉଠି ଗୋଟେ ଧାନ ଫସଲର MSP ହେଉଛି 2200 ଗୋଟେ କ୍ୱିଣ୍ଟାଲ ପାଇଁ 2200 ଟଙ୍କା, ସେଇଠି ଗୋଟେ ଆପଣଙ୍କର ତୈଳବୀଜ ଫସଲ ଯଥା କି ଏଥର ରାଶି ସର୍ବାଧିକ ମୂଲ୍ୟ ହେଉଛି ଏଥର ରାଶିରେ, ମାନେ ଏହାର ମୂଲ୍ୟ ହେଉଛି ସର୍ବାଧିକ, କାରଣ ଏଥର ରାଶିରେ 9500 ଟଙ୍କା ମୂଲ୍ୟ ରହିଛି ଏବଂ ସୋରିଷର ହେଉଛି 5950 ଟଙ୍କା ଏବଂ ସୂର୍ଯ୍ୟମୁଖୀ ହେଉଛି 7280। ଇଭେନ୍ ଆପଣ ଯଦି ଗହମ ବି ଲଗେଇବେ, ଗହମରୁ ବି ଆପଣ ମାତ୍ର 2200-2600 ଏଇ ରେଞ୍ଜରେ ହିଁ ପାଇବେ। ଏହା ବ୍ୟତୀତ 2000

0: 25 ଓଡ଼ିଶାରେ ପ୍ରଥମ ଥର ପାଇଁ ତୈଳବୀଜ କ୍ରୟ ମଧ୍ୟ ଏମ୍ଏସ୍ପି ଅଧୀନକୁ ଅଣାଯାଇଥିବାରୁ ନାଫେଡ୍ରେ ଇ ସମୃଦ୍ଧି ପ୍ଲାଟଫର୍ମରେ ସୂର୍ଯ୍ୟମୁଖୀ ଫସଲ ପାଇଁ କିଲୋ ପ୍ରତି 77 ରୁପିସ୍ ଏବଂ ଆପଣ ଦେଖିବାକୁ ଗଲେ ଚିନାବାଦାମ ପାଇଁ 72 ରୁପିସ୍ ମୂଲ୍ୟ ରହିଛି। ଏହି ଚାଷରୁ ଆପଣ କେବଳ ଖାଲି ତେଲ ଯୋଉ କାଢିବା ପରେ ଆପଣଙ୍କର ଯୋଉ ଅଂଶଟି ବଞ୍ଚି ଯାଉଛି ତାକୁ ବ୍ୟବହାର କରି ଆପଣ ଅଏଲ କେକ୍ ବନେଇ ପାରିବେ। ତେଲର କେକ୍ଟାକୁ ବନେଇକି ତାକୁ ଯଦି ଆପଣ ଚାହିଁଲେ ଆପଣ ଗାଈକୁ ଖାଇବାକୁ ଦେଇପାରିବେ, ଆପଣ ଚାହିଁଲେ ତାକୁ ଚାଷ ଜମିରେ ବି ଦେଇପାରିବେ ଏବଂ ତାକୁ ବଜାରରେ ବିକ୍ରୟ କଲେ ଆପଣ ଅଧିକ ମୂଲ୍ୟ ପାଇବେ। ଆପଣ କହିବାକୁ ଗଲେ ଆପଣ ଯଦି କମ୍ପୋଷ୍ଟ ବା ଅର୍ଗାନିକ ମାନ୍ୟୁର କିଛି ଦେଉଛନ୍ତି 2-3 ଟନ୍ ଦରକାର ପଡୁଛି ଗୋଟେ ହେକ୍ଟର ପାଇଁ, ଏଇଠି ସେଇଟା 3 ଗୁଣା କମିଯିବ। ଆପଣ ୟାକୁ ପକେଇବା ଦ୍ୱାରା ଆପଣ ଏକ ତ ଆପଣଙ୍କର ଯାହା ବି ସବୁ ପୋଷକ ତତ୍ଵ ବି ତ ବଞ୍ଚିକି ରହିବ, ମୃତ୍ତିକାର ସଂରକ୍ଷଣ ମଧ୍ୟ ହୋଇଥିବ, ମୃତ୍ତିକାର ଯୋଉ ମାଇକ୍ରୋବ୍ସ ରହୁଛନ୍ତି ତାଙ୍କର ବି କାର୍ଯ୍ୟଟିକୁ ଉନ୍ନତ କରିପାରିବେ ବା ବଢ଼େଇ ପାରିବେ। ତୈଳବୀଜ ଫସଲ ପାଇଁ ଦୋରସା ମାଟି ହେଉଛି ସବୁଠୁ ଭଲ। ଦୋରସା ମାଟିରେ ସବୁଠୁ ଭଲ ତୈଳବୀଜ ଫସଲ ହୋଇଥାଏ। ଜମିର ପିଏଚ୍ଟି ଯଦି 6-6.5 ମଧ୍ୟରେ ରହୁଛି ତେବେ ସେଇ ଜମି ହେଉଛି ବା ସେଇ ମାଟି ହେଉଛି ଆପଣଙ୍କ ତୈଳବୀଜ ଫସଲ ପାଇଁ
1: ସବୁଠାରୁ
0: ଭଲ। ଏତଦ୍ ବ୍ୟତୀତ ଆପଣମାନେ ଚାହିଁଲେ ଆପଣ ନିକଟସ୍ଥ ଯେତକ କେଭିକେ ରହିଛି ବା କୃଷି ବିଜ୍ଞାନ କେନ୍ଦ୍ର ରହିଛି ସେଠି ସରକାର ମାଗଣାରେ କିମ୍ବା ବହୁତ ହି ନିମ୍ନ ମୂଲ୍ୟରେ ଆପଣଙ୍କର ସଏଲ ଟେଷ୍ଟିଂର ବ୍ୟବସ୍ଥା ଦେଇଛନ୍ତି,
1: ମାନେ ଯାହାକୁ ଆମେ କହୁଛେ
0: ମାଟି ପରୀକ୍ଷା। ତ ଜମିର ମାଟିର ପରୀକ୍ଷା କରିବା ଦ୍ୱାରା ଆପଣ ସେଥିରେ ଥିବା ପୋଷକ ତତ୍ଵ ପିଏଚ୍ ଏବଂ ଏହିସବୁର ଯେତେବେଳେ ଅନୁମାନ ପାଇଯିବେ ବା ଆପଣ ଜାଣିଯିବେ ସେହି ହିସାବରେ ଆପଣ ଆଗକୁ କେତେ ପୋଷକ ତତ୍ଵ ଦେବେ ସେଇଟାକୁ ଆପଣ ଜାଣିପାରିବେ।
1: କୋଉ କୋଉ ବିହନ ଚୟନ କରିବା ଆଉ କେମିତି କଣ ଜମି ପ୍ରସ୍ତୁତ କରିବା,
0: ଜମିଟିକୁ 2-3 ଥର ଭଲ କରି ହଳ କରିଦେବେ ତାକି ଆପଣ ମାଟିଟା ଗୁଣ୍ଡୁଗୁଣ୍ଡିଆ ହୋଇଯିବ, ଗଛଟି ଭଲରେ ବଢ଼ିଥାଏ ସେହି ପ୍ରକାର ମାଟିରେ, ଜଳଧାରଣ କ୍ଷମତା ମଧ୍ୟ ମାଟିର ବୃଦ୍ଧି ପାଇଥାଏ ଯାହାଦ୍ୱାରା ଆପଣଙ୍କର ପରବର୍ତ୍ତୀ ସମୟରେ ଜଳସେଚନର ବା ଜଳର ରିକ୍ୱାୟାରମେଣ୍ଟ ଥାଏ ସେଟା ଆପଣଙ୍କର କମି ଯାଇଥାଏ। ତେଣୁ ସାଧାରଣତଃ ମୁଁ ଚାଷୀ ଭାଇମାନଙ୍କୁ କହିବି ଯେତେବେଳେ ବି ଆପଣମାନେ ଏକ ବିହନ ଆଣିବାକୁ ଯାଉଛନ୍ତି ସବୁବେଳେ ଚେଷ୍ଟା କରିବେ କି ପ୍ରମାଣିତ ବା ସର୍ଟିଫାଇଡ୍ ବିହନଟିକୁ ଆଣିବେ। ଆଉ ଯେତେବେଳେ ଏଇ ବିହନଟିକୁ ବ୍ୟବହାର କରୁଛନ୍ତି ପ୍ରଥମେ ସାଇଡ୍ରେ ଟିକେ ଛୋଟ ଖଣାଟିଏ କରି ଅଳ୍ପ ଟିକେ ମଞ୍ଜି କାଢି ଛୋଟିଆ ଜାଗାରେ ତାକୁ ଜର୍ମିନେସନ୍ ଟେଷ୍ଟ କରିକି ଦେଖିବେ। ଯଦି ଆପଣଙ୍କର 10-50 ମଞ୍ଜିରୁ 40 ଏବଂ 10 ମଞ୍ଜିରୁ ଆପଣଙ୍କର ଯଦି 5-6 ବିହନ ଉତ୍ପାଦନ ହେଉଛି ବା ଜର୍ମିନେସନ୍ ହେଉଛି ଅଙ୍କୁରୋଦ୍ଗମ ହେଉଛି ତେବେ ଆପଣ ସେ ବିହନଟିକୁ ନେଇକି ଜମିରେ ପକେଇବେ। ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଯୋଉ ଅଛି ସେମାନେ କିଛିଟା ଯେପରି ଚିନାବାଦାମର TG6, JL24, ସ୍ମୃତି ଏବଂ ସୋରିଷର M27, PT303, YSP2 ଏଇଭଳିଆ ସବୁ ଭେରାଇଟି ସେମାନେ ବାହାର କରିଛନ୍ତି ଯାହାକୁ ଆପଣ ଚାହିଁଲେ OUT ରୁ ମଧ୍ୟ ନେଇକି ଆଣିପାରିବେ। ସାଧାରଣତଃ ଆପଣ ଯଦି କିଛି ଗଭର୍ଣ୍ଣମେଣ୍ଟ ସର୍ଟିଫାଏଡ୍ ଦୋକାନୀଙ୍କଠୁ ଆଣୁଛନ୍ତି ତେବେ ଆପଣଙ୍କର ଖର୍ଚ୍ଚଟି କମ୍ ହେବ, କିନ୍ତୁ ଆପଣ ଯଦି ପ୍ରାଇଭେଟ୍ ଦୋକାନୀଠୁ ଆଣୁଛନ୍ତି ଟିକେ ଖର୍ଚ୍ଚଟି ଅଧିକ ରହିବ ବା ମୂଲ୍ୟ ଅଧିକ ରହିବ। ବିହନ ବିଶୋଧନ ନିହାତି ଭାବରେ ତାକୁ କରିବେ। ଯଦି ଆପଣ ଚାହୁଁଛନ୍ତି ପେଷ୍ଟିସାଇଡ୍ ବା ଫଙ୍ଗିସାଇଡ୍ ବ୍ୟବହାର କରିକି ବି ବିହନ ବିଶୋଧନ କରିପାରିବେ। 1-2 ଗ୍ରାମ କାର୍ବେଣ୍ଡାଜିମ୍ ବା ଥିରାମ୍ ବ୍ୟବହାର କରିପାରିବେ 1 କିଲୋ ମଞ୍ଜି ପିଛା। ଆଉ ଯଦି ଆପଣ ଚାହୁଁଛନ୍ତି ଜୈବିକ ପ୍ରଣାଳୀ ଅବଲମ୍ବନ କରିବାକୁ ତେବେ ଆପଣ ବୀଜାମୃତର ବ୍ୟବହାର କରିପାରିବେ
1: ଯୋଉଟାକି ଆମ ପରିବେଶ ପାଇଁ ଭଲ,
0: ବହୁତ ଭଲ। ମାଟି ପରୀକ୍ଷା କରିବା ଦ୍ୱାରା ଆପଣ ଜାଣିଯିବେ ଆପଣଙ୍କ ମାଟିରେ ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିୟମ୍ ବା ପୋଷକ ତତ୍ଵ କେତେ କ'ଣ ରହିଛି, କ'ଣ ଅଭାବ ରହୁଛି ଏବଂ ଆପଣ ଜମିର ପିଏଚ୍ କେତେ ରହିଛି। କାରଣ ଯଦି ଆପଣଙ୍କ ପିଏଚ୍ଟି ବହୁତ ଏସିଡିକ୍ ହୋଇଯାଏ ମାନେ 5-6 ତଳକୁ ଆପଣଙ୍କ ପିଏଚ୍ ଆସୁଛି ତେବେ ସେଇଠି ଆପଣଙ୍କୁ ଟିକେ ଚୂନ ମିଶେଇବାକୁ ପଡ଼ିବ ମାଟିରେ। ତ ଚୂନ ମିଶେଇବେ କେତେ, 1 ଏକର ପ୍ରତି 25 କେଜି ଚୂନ ମିଶେଇବେ। ଯଦି ଆପଣ ୟୁରିଆ ଦେଉଛନ୍ତି, ୟୁରିଆ ବ୍ୟବହାର କରୁଛନ୍ତି ତେବେ ଆପଣ 2 ବ୍ୟାଗ ୟୁରିଆର ବ୍ୟବହାର କରିପାରିବେ। ଆଉ ଗୋଟେ ଆପଣ ଆଜିକାଲି ଶୁଣିଥିବେ ସମନ୍ୱିତ ଚାଷ ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା। ତ ରସାୟନ ସାରର ବ୍ୟବହାର ଦ୍ୱାରା ଜମିର ଯାହା ବି ଜୈବିକ ଅଂଶ ରହିଛି ତାହା ନଷ୍ଟ ହୋଇଯାଉଛି, ଜମିଟି ଖରାପ ହୋଇଯାଉଛି। ସ୍ୱାସ୍ଥ୍ୟ ପାଇଁ ଭଲ ରଖିବା ପାଇଁ ଏହି ସମନ୍ୱିତ ପୋଷକ ତତ୍ତ୍ୱ ବ୍ୟବହାର କରନ୍ତୁ କିମ୍ବା ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରଣାଳୀ ବ୍ୟବହାର କରିପାରିବେ। ଜୈବିକ ପ୍ରଣାଳୀ କଲେ ଆପଣଙ୍କୁ ଅର୍ଗାନିକ ମାନ୍ୟୁର ଯଥା ଆପଣଙ୍କର FIM ହୋଇଗଲା, ବର୍ମି କମ୍ପୋଷ୍ଟ ହୋଇଗଲା, ୟାକୁ ଜିଆ ଖତ ଯୋଉଟା କହୁଛନ୍ତି ତାକୁ 3-4 ଟନ୍ 1 ହେକ୍ଟର ପ୍ରତି ଆପଣ ତାକୁ ଜମିରେ ଦେଇପାରିବେ। ବିହନ ଯେତେବେଳେ ବୁଣିବାର 15 ଦିନ ପୂର୍ବରୁ ତାହା ଜମିରେ ଦେଇଦେବେ।
1: କେମିତି କଣ ଆମେ ଜଳ ପରିଚାଳନା କରିବା,
0: ଓଡ଼ିଶାର ଅଧିକାଂଶ ତୈଳବୀଜ କ୍ଷେତ୍ର ବର୍ଷା ଆଧାରିତ ତେଣୁ ଜଳ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିପାରିବେ। ଫଳ

0: ଆସିବା ଅବସ୍ଥା, ଫୁଲ ଫୁଟିବା ଅବସ୍ଥା ଏବଂ ମଞ୍ଜି ଗଠନ ସମୟରେ ଆପଣ ନିଶ୍ଚିତ ଭାବରେ ଜଳଟିକୁ ସେଚନ କରିଥିବେ।
1: ଆଚ୍ଛା, ଗଛ ଅଛି ତ ରୋଗ ରହିଛି, କେମିତି କଣ ଆମେ କୀଟ ରୋଗ ପରିଚାଳନା କରିବା?
0: ଆପଣଙ୍କର ବିଭିନ୍ନ ପ୍ରକାର ରସାୟନ ପ୍ରଣାଳୀ ରହୁଛି ଯେଉଁଥିରେ ଆପଣ ରୋଗ ପରିଚାଳନା କରିପାରିବେ, ଏବଂ ଆପଣ ଚାହିଁଲେ ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜମେଣ୍ଟ, ଯାହାକୁ ଆମେ ସମନ୍ୱିତ କୀଟ ପରିଚାଳନା ବୋଲି କହୁଛେ, ଆପଣ ସେହି ପଦ୍ଧତିକୁ ଅବଲମ୍ବନ ମଧ୍ୟ କରିପାରିବେ। ସମନ୍ୱିତ ପରିଚାଳନାରେ ଆପଣ ଷ୍ଟିକି ଟ୍ରାପ୍, ଫେରୋମନ୍ ଟ୍ରାପ୍ ଏବଂ ଜୈବିକ ଯୋଉ କୀଟନାଶକ ଯାହାକି ହେଉଛି ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, ସଣ୍ଠାସ୍ତ୍ର, ତାକୁ ସବୁ ବ୍ୟବହାର କରିବା ଦ୍ୱାରା ଅତ୍ୟଧିକ ଭାବରେ ଟିକା ରୋଗ, ଯାହା ଚିନାବାଦାମର ଏକ ମୁଖ୍ୟ ରୋଗ, ତାକୁ କଣ୍ଟ୍ରୋଲ କରିପାରିବେ। ଏହାଦ୍ୱାରା ମଧ୍ୟ କାଣ୍ଡବିନ୍ଧା ପୋକ ବା ଆପଣଙ୍କର କିଛି ବି ଛୋଟ ଛୋଟ ପୋକ ଯେମିତି ଆପଣଙ୍କର ରହୁଛି ମିଲିବଗ୍, ଆଫିଡ୍, ୟାକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଆଜିକାଲି ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କ ପାଇଁ ପମ୍ପ ସେଟ୍, ସ୍ପ୍ରେୟର, କମ୍ବାଇନ୍ ହାର୍ଭେଷ୍ଟର ଆଦି କୃଷି ଯନ୍ତ୍ରପାତିର ସବସିଡିଜ୍ ପ୍ରଦାନ କରୁଛି, ଯାହା ଆପଣଙ୍କର ଇ ଆଧାର କାର୍ଡ ଆଧାରିତ। ତେଣୁ ଆପଣ ନିଜର ଆଧାର କାର୍ଡଟିକୁ ଯାଇକି ସେଠି ଇ କେୱାଇସି ପୂରଣ କଲେ ଆପଣଙ୍କର କ'ଣ କେତେ ଜାଗାରେ ଆପଣ ଚାଷ କରିବାକୁ ଚାହୁଁଛନ୍ତି, ଇଭିନ୍ ଆପଣ ଚାହିଁଲେ ଆପଣ ସେଠି ମଞ୍ଜି ମଧ୍ୟ ମିଳିଥାଏ,
1: ରିହାତିରେ
0: ମିଳିଥାଏ ଏବଂ ମଞ୍ଜି ମାଗଣାରେ ମଧ୍ୟ ମିଳିଥାଏ। ଯେତେକ ଆପଣଙ୍କର ରାଜ୍ୟର ଅନୁଷ୍ଠାନ, କୃଷି ଅନୁଷ୍ଠାନ ଗୁଡ଼ିକ ରହିଛି, ସେଠି ଆପଣ କଥା ହେଲେ ଆପଣମାନଙ୍କୁ ବହୁତ କମ୍ ମୂଲ୍ୟ ବା ମାଗଣାରେ ମଧ୍ୟ ଆପଣମାନଙ୍କ ଆଧାର କାର୍ଡ ଦେଖାଇବା ଦ୍ୱାରା ଆପଣ ବୀଜ ବା ଯୋଉ ଆପଣଙ୍କ ମଞ୍ଜି ପାଇପାରିବେ। ସାଧାରଣତଃ ମୁଁ କହିବି ଡାଲି ଜାତୀୟ ଫସଲ, ଯେପରିକି ଆପଣଙ୍କର ମୁଗ, ବିରି କିମ୍ବା କିଛିଟା ମିଲେଟ୍ ଜାତୀୟ ଫସଲ
1: ଏଟ୍ ଏ ଟାଇମ୍ ସେଥିରେ କରିପାରିବା। ଫସଲଟା ତ କରିଦେଲେ ହବନି, ତାକୁ କେମିତି ଅମଳ କରିବା, ତାକୁ ଶୁଖେଇବା, ତାକୁ ସଂରକ୍ଷଣ କରିବା, ଆଉ ସବୁଠାରୁ ବଡ଼ କଥା ହେଲା ପ୍ରକ୍ରିୟାକରଣ, ସେ ବିଷୟରେ କ'ଣ କହିବେ?
0: ଭଲ ଅମଳ ପାଇବା ପରେ ମଧ୍ୟ ଯଦି ଆପଣ ଅମଳ ପରବର୍ତ୍ତୀ ପରିଚାଳନା ବା ଯତ୍ନଟିକୁ ଠିକ୍ ଭାବରେ ନ କରିଥାନ୍ତି, ତେବେ ବଡ଼ ପରିମାଣରେ ଆପଣଙ୍କର କ୍ଷତି ହୋଇଥାଏ। ଅମଳ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଯତ୍ନ ନେବା ଉଚିତ, ତାହାର ଆର୍ଦ୍ରତାଟିକୁ ଶତକଡ଼ା 7-8% ମଧ୍ୟରେ ଆର୍ଦ୍ରତା ରଖିବା ଉଚିତ। ଏହାପାଇଁ ଆପଣ ଭଲ ଭାବରେ ତାକୁ ଶୁଖେଇବା ଦରକାର। SHG ଯଦି ବନେଇକି ଏହି ତୈଳବୀଜ ଫସଲ ଉତ୍ପାଦନ କରିକି ତାର ବିକ୍ରୟ କରୁଛନ୍ତି, ତ ଆପଣ ଯଥେଷ୍ଟ ଭାବରେ ଲାଭ ପାଇପାରିବେ ବା କିଛି ଟାଇପ୍ର ଆପଣଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ ସବସିଡି ମଧ୍ୟ ପାଇପାରିବେ। FPO ମାଧ୍ୟମରେ ମିଳିତ ଭାବରେ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଗଲେ ପ୍ରତ୍ୟେକ ଚାଷୀ ପାଇଁ ପୃଥକ ପୃଥକ ଭାବରେ ଯନ୍ତ୍ର କିଣିବାର ଖର୍ଚ୍ଚ କମିଯାଇଥାଏ, କାରଣ ସରକାର ଏହି ଯନ୍ତ୍ରଟିକୁ ଆପଣମାନଙ୍କୁ ଆଣିକି ଦେଇଥାନ୍ତି,
1: ରିହାତିରେ
0: ଦେଇଥାନ୍ତି।
1: ବହୁତ ଭଲ କଥା, ତୈଳବୀଜ ଚାଷ ଗୋଟେ ଲାଭଜନକ ଚାଷ। ଆପଣ ଚାଷୀ ଭାଇ ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଖାଲି ଆପଣ ଧାନ ଗହମ ଚାଷ କରିକି ଜମିଟିକୁ ମଧ୍ୟ ଖରାପ କରୁଛନ୍ତି, ଆର୍ଥିକ ଅବସ୍ଥାରେ ଉନ୍ନତି ମଧ୍ୟ ଆଣିପାରୁନାହାନ୍ତି। ତେଣୁ ତୈଳବୀଜ ଚାଷ କରିବା ଦ୍ୱାରା ଆପଣ ନିଜ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣନ୍ତୁ, ନିଜ ଆର୍ଥିକ ଅବସ୍ଥାକୁ ପରିବର୍ତ୍ତନ କରନ୍ତୁ, ଆମ ସୋସାଇଟିର ଆର୍ଥିକ ଅବସ୍ଥାକୁ ବି ଉନ୍ନତ କରନ୍ତୁ, ଏବଂ ଏହି ତୈଳବୀଜ ଚାଷ ଲାଗି ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ ହେଉଥିବ।
1: ବହୁତ ଭଲ କଥା, ଯାହା ହେଉ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ଆଲୋଚନା କଲେ ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଫସଲରେ ବିବିଧିକରଣ ଆଣନ୍ତୁ, ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଜାତୀୟ ଫସଲକୁ ଚାଷ କରନ୍ତୁ, ଯାହାକି ଆମର ବର୍ତ୍ତମାନ ସମୟ ପାଇଁ, ବର୍ତ୍ତମାନର ଉଦ୍ୟୋଗ ଶିଳ୍ପ ପାଇଁ, ବର୍ତ୍ତମାନ ଚାଷ ଶିଳ୍ପ ପାଇଁ ଏକ ଲାଭଜନକ ଫସଲ। ଶ୍ୱେତସିକ୍ତା ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ, ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ମାଗୁଣୀ
1: ହଁ
0: ଶୁଣିଲ ତ
2: ବଢିଆ କଥା ସବୁ କହିଲେ ଗୁରୁତ୍ୱପୂର୍ଣ୍ଣ କଥା ସବୁ ତ ଆମ କାମରେ ଲାଗିବ ଆଉ ଯଦି ଚାଷୀମାନେ ତାକୁ ମନ ଦେଇକି କାମରେ ଲଗାନ୍ତି ଭଲ ଦି ପଇସା ରୋଜଗାର କରିବେ
0: ମହାଶୟଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ
2: ଅନେକ ଅନେକ ସାଧୁବାଦ
0: ତାହେଲେ ମାଗୁଣୀ
2: ହଁ
0: ବଜାରର ଭାଉ ଜାଣିବେନି
2: ବଜାର ଦର ତ
0: ହଁ
2: ନିହାତି ଭାବେ ଆମେ ଚାଷୀ ବନ୍ଦୀ ଲୋକ ଶୁଣିବା ନା ଆଉ
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ

0: ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 29 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି। ତାହେଲେ ମାଗୁଣୀରେ କାର୍ଯ୍ୟକ୍ରମକୁ ରଖିବା?
1: ରଖିବା କଣ ଭାଇ, ଇଏ ମେନ ବର୍ତ୍ତମାନ ଯୋଉ ଟିକେ ଲଘୁଚାପ ଉଠେଇଛି, ଆଉ ପାଣିପାଗ ବିଷୟ ଶୁଣିଦବା ନା?
0: ଆରେ ମାଗୁଣୀ, ଚାଷୀ ବନ୍ଦୀ ଲୋକ, ପାଣିପାଗ ଶୁଣିବା ତାପରେ ଉଠିବା। ଆଉ
1: ଠିକ କହିଛ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଶେଷ କରି ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: कार्यालय सहकारी समिति बैंक शाखा अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
1: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
0: प्रधानमंत्री फसल बीमा योजना आपकी फसलों का संपूर्ण सुरक्षा कवरेज। कृषि एवं किसान कल्याण मंत्रालय भारत सरकार।
2: ଶୁଣୁଥିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ କଟକ।
3: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ତୁ ଏକା ମୋ ସାହା ଭରସା, ଶିଳ୍ପୀ ଉଦିତ ନାରାୟଣ ଓ ଇରା ମହାନ୍ତି, ଗୀତ ରଚନା ବିଜୟ ମାଳା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତ ତୋ ପାଇଁ ଚଳଚ୍ଚିତ୍ରରୁ ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଛନ୍ତି ସୃଷ୍ଟି ସରୋଜନା ତ୍ରିପାଠୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ପରିସ୍ଥିତିରେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ କିଛିଟା ତୁରନ୍ତ ଚିକିତ୍ସା କରୁ, ଯାହାକୁ କି ଆମେ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ କହୁ। ଆଜିର ସପ୍ତାହ ଭିତ୍ତିକ ଆମ ଘର ଆମ ସଂସାରରେ ଆଲୋଚନା କରିବା କିପରି ଛୋଟ ଛୋଟ ପ୍ରାଥମିକ ଚିକିତ୍ସା ଦ୍ୱାରା ଆମେ ବଡ଼ ବଡ଼ ବିପଦକୁ ଏଡେଇ ପାରିବା। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଉପସ୍ଥାପନରେ ଅଛି ମୁଁ ସୃଷ୍ଟି। ନମସ୍କାର।

0: ଜୀବନରେ କେତେବେଳେ କଣ ଘଟିଯିବ କହି ହେବ ନାହିଁ, ତେଣୁ ପ୍ରାଥମିକ ଚିକିତ୍ସା ଉପରେ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ। ପ୍ରାଥମିକ ଚିକିତ୍ସାକୁ 3 PS କୁହାଯାଏ, ପ୍ରିଜର୍ଭ ଲାଇଫ୍ ଯାହାକି ଜୀବନ ରକ୍ଷା କରିବା, ପ୍ରିଭେଣ୍ଟ ଫର୍ଦର ଇଞ୍ଜୁରୀ ଯାହାମାନେ ଆହତ ବା ଅସୁସ୍ଥ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ନ ହୁଏ ସେଥିପ୍ରତି ଯତ୍ନବାନ ହେବା, ଏବଂ ଶେଷରେ ପ୍ରମୋଟ ରିକଭରି ମାନେ ରୋଗୀ ସୁସ୍ଥ ହେବାରେ ସାହାଯ୍ୟ କରିବା ବା ରୋଗୀକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା। ବିଭିନ୍ନ ପରିସ୍ଥିତିରେ ଭିନ୍ନ ପ୍ରକାର ପ୍ରାଥମିକ ଚିକିତ୍ସା କରାଯାଇଥାଏ, ଯେମିତିକି ପ୍ରଚୁର ରକ୍ତ ବାହାରୁଥିଲେ ସେହି ସ୍ଥାନକୁ ଏକ ସଫା କପଡ଼ା ବା ବ୍ୟାଣ୍ଡେଜ ଦ୍ୱାରା ଚାପି ଧରିବା ଉଚିତ। ସେମିତି ପଡ଼ିଯିବା ସମୟରେ ତୁରନ୍ତ ଥଣ୍ଡା ପାଣି ଢାଳିବା, ବାତ ବା ମୂର୍ଚ୍ଛା ବ୍ୟକ୍ତିଙ୍କୁ ଖୋଲା ପବନ ସ୍ଥାନରେ ଶୁଆଇବା ଏବଂ ପୋଷାକ ଢିଲା କରିବା ସହ ଆବଶ୍ୟକ ସ୍ଥଳରେ CPR ମଧ୍ୟ ଦେବା। ସେମିତି ସାପ କାମୁଡ଼ିଲେ ରୋଗୀଙ୍କୁ ଆଦୌ ଦୌଡ଼ାଦୌଡ଼ି କରିବାକୁ ନ ଦେଇ ଶୀଘ୍ର ଡକ୍ଟରଙ୍କ ପରାମର୍ଶ ନେବା ଏବଂ କୋଉ ସାପ କାମୁଡ଼ିଛି ତାହାର ଠିକ୍ ଭାବେ ଡକ୍ଟରଙ୍କୁ ବୁଝାଇ କହିବା। ଏହାଛଡ଼ା ଆମ ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କାର୍ଯ୍ୟାଳୟରେ ଏବଂ ଯାନବାହନରେ ଏକ ପ୍ରାଥମିକ ଚିକିତ୍ସା ବକ୍ସ ବା ଫାଷ୍ଟ ଏଡ୍ କିଟ୍ ରଖିବା ଜରୁରୀ। ଏହି ବକ୍ସରେ ମୁଖ୍ୟତଃ ଆଣ୍ଟିସେପ୍ଟିକ୍ କ୍ରିମ୍, ତୁଳା, ବ୍ୟାଣ୍ଡେଜ୍, ଡେଟଲ, କଇଁଚି, କିଛି ପେନ୍କିଲର ବଟିକା, ORS ଏବଂ ପ୍ଲାଷ୍ଟର ଆଦି ସାମଗ୍ରୀ ରଖିବା। ତେବେ ଚାଲନ୍ତୁ କଥା ହେବା ବାର୍ନିପୁଟ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କମ୍ୟୁନିଟି ହେଲ୍ଥ ଅଫିସର ଜ୍ୟୋତିରେଖା ସାନ୍ତ୍ରାଙ୍କ ସହ ଏବଂ ଜାଣିବା ପ୍ରାଥମିକ ଚିକିତ୍ସା କାହିଁକି ଦରକାର। ମ୍ୟାଡାମ ନମସ୍କାର, ଆମକୁ କୁହନ୍ତୁ ପ୍ରାଥମିକ ଚିକିତ୍ସା କଣ ଏବଂ ଏହା କଣ ପାଇଁ ଜରୁରୀ?
1: ହଁ ମ୍ୟାଡାମ, ପ୍ରାଥମିକ ଚିକିତ୍ସା ଏଟା ତ ନିହାତି ଆମ ସମସ୍ତଙ୍କୁ ଜାଣିବା ଦରକାର, ନିହାତି ଗୋଟେ ଇମ୍ପୋର୍ଟାନ୍ସ ରହିଛି ଏହାର। ପ୍ରାଥମିକ ଚିକିତ୍ସା କହିଲେ ଆମେ କଣ ବୁଝୁଛେ ନା ଫାଷ୍ଟ ଏଡ୍, ଯୋଉଟା ଇଂଲିଶର, ଏଟା ହଉଛି କଣ ନା ଯଦି କୌଣସି ଲୋକ ବା କୌଣସି ବ୍ୟକ୍ତି ହଠାତ୍ ଅସୁସ୍ଥ ହେଇଯିବ କିମ୍ବା ସଡନ୍ କିଛି ଆକ୍ସିଡେଣ୍ଟାଲ କେସ୍, ଗୋଟେ କିଛି ବି ଆକ୍ସିଡେଣ୍ଟ ଘଟିଲା, ଇନ୍ସିଡେଣ୍ଟ ଘଟିଲା, ତା ସହିତ ସେ ଯୋଉ ଆମର ଟ୍ରିଟମେଣ୍ଟଟା ସଡନ୍ ଦିଆଯିବ, ପ୍ରାଥମିକ ଚିକିତ୍ସା ତାକୁ ହିଁ କୁହନ୍ତି। ମାନେ କଣ ଗୋଟେ ଆମେ ସାଧାରଣ ଚିକିତ୍ସାଟା ତାକୁ ପ୍ରଦାନ କରିବା, ଯୋଉଟା କି ଇମିଡିଏଟ ଗୋଟେ 15 ମିନିଟ ହଉ 20 ମିନିଟ ହଉ ଲେବୁଲରେ ଆମେ ତାକୁ ଦବା।
0: ତାହେଲେ ଦୁର୍ଘଟଣା କି ଆଘାତ ସମୟରେ ପ୍ରଥମ ଚିକିତ୍ସା କିପରି ଜୀବନ ରକ୍ଷା କରିଥାଏ?
1: ହଁ, ଦୁର୍ଘଟଣାରେ ଆମର ନିହାତି ଦରକାର ପ୍ରଥମ ଚିକିତ୍ସାଟା। କଣ ନା ଯଦି ହଠାତ୍ ଜଣେ ଗାଡିରେ ଯାଉଛନ୍ତି, ବାଇକ୍ ଆକ୍ସିଡେଣ୍ଟ ହେଲା କି ରୋଡ୍ ଆକ୍ସିଡେଣ୍ଟ, ଏବେ ତ କମନ୍ ହେଇଗଲାଣି ରୋଡ୍ ଆକ୍ସିଡେଣ୍ଟ, ଯଦି ଜଣେ ରୋଡ୍ ଆକ୍ସିଡେଣ୍ଟରେ ଗୋଟେ ଆହତ ବ୍ୟକ୍ତି ଜଣେ ପଡିଛି ଆଉ ଆମେ ତାକୁ ଦେଖୁଛୁ, ଆମେ କଣ କରିବା ସାଙ୍ଗେ ସାଙ୍ଗେ ତାକୁ, ଆମେ ତାର କଣ ବ୍ଲିଡିଂ ହଉଥିବ, ତାର ବ୍ଲିଡିଂଟାକୁ କେମିତି ଆମେ ବନ୍ଦ କରିବା, ରକ୍ତସ୍ରାବ ଯୋଉ ହଉଥିବ ସେଟାକୁ ଆମେ ବନ୍ଦ କରିବା, ଆଉ ତାର ଶ୍ୱାସ ପ୍ରଶ୍ୱାସଟାକୁ ଆମେ ଚାଲୁ ରଖିବା, ତା ପାଇଁକି ଆମେ

0: ପଦକ୍ଷେପ ନେବା, ଆଉ ସଡନ୍ କିଏ ଜଣେ ଅଚେତ ହେଇଯାଇଥିବ, ତାକୁ ଆମେ କେମିତି ତାର ଚେତା ଫେରେଇବା, ତାକୁ କେମିତି ସୁରକ୍ଷିତ ଦେବା, ଏବଂ ସଙ୍ଗେ ସଙ୍ଗେ ଯୋଉ ପଦକ୍ଷେପଟା ନବା ଆମେ ସେଇଟା କଣ କରିବ ନା ଜୀବନ ରକ୍ଷା କରିବ ସେ ଲୋକର।
1: ତେବେ ମ୍ୟାଡାମ, ଡାକ୍ତର ପାଖକୁ ଯିବା ପୂର୍ବରୁ ବା ପହଞ୍ଚିବା ଆଗରୁ ପ୍ରାଥମିକ ଚିକିତ୍ସା ଦବା କାହିଁକି ଅଧିକ ଜରୁରୀ?
0: ନିହାତି ଜରୁରୀ ଅଛି ମ୍ୟାଡାମ, କାହିଁକି ନା ଆମର ଦୁର୍ଘଟଣା ପରେ ପ୍ରଥମେ କିଛି ମିନିଟ ହଉଛି ଆମ ପାଇଁକି ବେଶୀ ଇମ୍ପୋର୍ଟାଣ୍ଟ। ତ ଯେମିତି ମୁଁ କହିଲି, ଆମର ଗୋଟେ ଗୋଟେ ମିନିଟ ହିଁ ଆମ ପାଇଁକି ବହୁତ ମୂଲ୍ୟବାନ, ଯେମିତିକି ଆମେ ଜୀବନ ବଞ୍ଚେଇ ପାରିବା, ଅଧିକା ବ୍ଲିଡିଂକୁ ଆମେ ଯୋଉ ରକ୍ତସ୍ରାବ ହଉଥିବ ତାକୁ ଆମେ ରଖିପାରିବା, ଆଉ ରୋଗୀକୁ ଆମେ ସୁରକ୍ଷିତ ମେଡିକାଲରେ ନେଇକି ପହଞ୍ଚେଇବା ସେଇ ଭିତରେ, ଆଉ ସେଇ ଭିତରେ ଆମେ ପହଞ୍ଚେଇବା ଭିତରେ ଆମେ ତାର ଏଇ ଦିଟା ଜିନିଷ କରିବା, ଗୋଟେ ଆକ୍ସିଡେଣ୍ଟ କେସ୍ ହଉ କିମ୍ବା କିଛି ବି ଏମର୍ଜେନ୍ସି, ଗୋଟେ ସାପ କାମୁଡା କେସ୍ ହଉ କି ଗୋଟେ ପୋଡ଼ାଜଳା କେସ୍ ହଉ, ଆମେ ତାକୁ ସାଙ୍ଗେ ସାଙ୍ଗେ ସେ 15-20 ମିନିଟ ଭିତରେ ଆମେ ଆମ ଦ୍ଵାରା ଯାହା ସମ୍ଭବ ହେଇପାରୁଥିବ କିଛିଟା ପଦକ୍ଷେପ ନେଇକି ତାକୁ ଆମେ ସୁରକ୍ଷିତ ମେଡିକାଲରେ ପହଞ୍ଚେଇବା ନିହାତି ଦରକାର।
1: ତାହେଲେ କଣ କଣ ପରିସ୍ଥିତି କିମ୍ବା ରୋଗରେ ପ୍ରାଥମିକ ଚିକିତ୍ସା ଅଧିକ ଆବଶ୍ୟକ ହୋଇଥାଏ?
0: ପ୍ରଥମତଃ କହିବି କ'ଣ, ସଡକ ଦୁର୍ଘଟଣା ଯେମିତି କହିଲି ଏଟା କମନ, ତାପରେ କ'ଣ ଯଦି ସଡନ୍ ଜଣଙ୍କର ଅଂଶୁଘାତ ହେଇଯାଉଛି, ହିଟ୍ ଷ୍ଟ୍ରୋକ୍ ହଉଛି, ବିଦ୍ୟୁତରେ କିଏ ଆଘାତ ହେଇଗଲା, ପାଣିରେ ସଡନ୍ କିଏ ବୁଡି ଯାଉଛି ତାକୁ ଆମେ ଉଦ୍ଧାର କଲୁ, ହାର୍ଟ ଆଟାକ୍ ହେଇଯିବ, ହୃଦଘାତ ହେଇଯିବ ସାଙ୍ଗେ ସାଙ୍ଗେ, ଯୋଉ ସାପ କାମୁଡିବା, ଏଇସବୁ ମାନେ ଏମର୍ଜେନ୍ସି ଏରେ ଆମେ ଯେ ଫାଷ୍ଟ ଏଡ୍ ଚିକିତ୍ସାଟାକୁ ଗୁରୁତ୍ୱ ଦବା ପ୍ରଥମେ।
1: ଯେକୌଣସି ସାଧାରଣ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ଦେଇପାରିବ କି କୌଣସି ପ୍ରଶିକ୍ଷଣର ଦରକାର ହେଇଥାଏ ପ୍ରାଥମିକ ଚିକିତ୍ସା ଦବା ପାଇଁ?
0: ଦେଖନ୍ତୁ, ଜଣେ ସାଧାରଣ ଲୋକ ବି ଦେଇପାରିବ ପ୍ରାଥମିକ ଚିକିତ୍ସା, ମାନେ ପ୍ରାଥମିକ ଚିକିତ୍ସା ମାନେ କେତେଟା ମୌଳିକ ଚିକିତ୍ସା ଦେଇପାରିବ ସିଏ, ଯଦି ବା ସବୁ ଜିନିଷଟା ଜଣେ ମାନେ ପ୍ରଶିକ୍ଷଣ ବ୍ୟକ୍ତି ହିଁ, ମେଡିକାଲ ଯେଉଁମାନେ ମେଡିକାଲ ଲାଇନରେ କାମ କରୁଛନ୍ତି ସେମାନେ ହିଁ ମାନେ ସଠିକ ଜିନିଷଟାକୁ ସେମାନେ ଧରିପାରିବେ, ଚିକିତ୍ସା ଦେଇପାରିବେ, ବାକି କିନ୍ତୁ ସମସ୍ତେ ନିହାତି ଜାଣିବା ଦରକାର, କିଛିଟା ମୌଳିକ ଜିନିଷ ଅଛି ଯୋଉଟାକି ସମସ୍ତେ ଦେଇପାରିବେ।
1: ତାହେଲେ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ହଉ କି ସ୍କୁଲରେ କି ଆମେ ଯିବା ଆସିବା ସମୟରେ ଯୋଉ ଗାଡି ବ୍ୟବହାର କରୁଛେ ସେଥିରେ ବି ପ୍ରାଥମିକ ଚିକିତ୍ସା ବକ୍ସ ବା ଯୋଉଟାକୁ କି ଆମେ ଫାଷ୍ଟ ଏଡ୍ ବକ୍ସ କହୁ ସେଟା ରଖିବା କେତେ ଜରୁରୀ?
0: ସେଇଟା ସମସ୍ତେ ରଖିବା ନିହାତି ଜରୁରୀ, ଏବେ ରଖିଲେଣି ସମସ୍ତେ ଘରେ ଘରେ ଫାଷ୍ଟ ଏଡ୍ ବକ୍ସ ଟା ରଖୁଛନ୍ତି, ଅଫିସିଆଲି ସବୁ ଆମର ରଖୁଛନ୍ତି, କିମ୍ବା କିଏ ଗାଡିରେ ଯାଉଛନ୍ତି ଇଏ କରୁଛନ୍ତି, ଯୋଉଠି ବାହାରକୁ ଯାଉଛନ୍ତି ବିଦେଶ ହଉ କିମ୍ବା କୋଉ ବାହାରକୁ ଫ୍ୟାମିଲି ଟୁର୍ ରେ ଯାଉଛନ୍ତି, ତ ସେମାନେ ନିହାତି ଗୋଟେ ଫାଷ୍ଟ ଏଡ୍ ବକ୍ସ ଟେ ପାଖରେ ରଖିବା କଥା, ଯୋଉଟାରେ କି ଆମର ଗୋଟେ ସଫା ଗଜ ଟେ ରହିବ, ବ୍ୟାଣ୍ଡେଜ ଟେ ରହିବ, କିଛି ଆଣ୍ଟିସେପ୍ଟିକ ସଲ୍ୟୁସନ ବା ଯୋଉ ଆଣ୍ଟିସେପ୍ଟିକ କ୍ରିମ ହଉ ବା ଲୋସନ ହଉ, କଟନ ଟେ ରହିବ, କଇଁଚି ଟେ ରଖିଥିବେ, ଆଉ ଦରକାର ପଡିଲେ କିଛି ଗ୍ଲୋଭ୍ସ ରଖିଥିବେ, ଥର୍ମୋମିଟର ରଖିଥିବେ, ଆଉ କିଛିଟା ଏମର୍ଜେନ୍ସି ଟାବ୍ଲେଟ ବି ରଖିଥିବେ ଯୋଉଟାକି ଆମର ଏମର୍ଜେନ୍ସି ଦରକାର ପଡିବ, ହଁ ଏଇଟା ବି ରଖିଥିବା ଦରକାର, ଗୋଟେ ଆମ୍ବୁଲାନ୍ସ ନମ୍ବର ବି ରଖିଥିବା ଦରକାର, କାଳେ କଣ ସଡନ୍ ଦରକାର ପଡିବ ଆମେ ତାକୁ ନେଇକି ଆମ୍ବୁଲାନ୍ସ ଫୋନ କରିକି, ଆମ ଜାଗାରେ ଆମେ ଆକ୍ସିଡେଣ୍ଟ ହେଲେ ଅନ୍ୟ ବାହାର ଲୋକ ବି କିଏ ସେଠି ପ୍ରେଜେଣ୍ଟ ଥିଲେ ସେମାନେ ସାଙ୍ଗେ ସାଙ୍ଗେ ତାର ମୌଳିକ ଚିକିତ୍ସାଟା ଦେଇପାରିବେ।
1: ତେବେ ମ୍ୟାଡାମ, ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ବା ସ୍କୁଲକୁ ସେହି ଫାଷ୍ଟ ଏଡ୍ ବକ୍ସ ସପ୍ଲାଇ ଅଛି କି?
0: ନାଇଁ, ସରକାରଙ୍କ ତରଫରୁ ସ୍କୁଲ ଏକାକୁ ତ ଫାଷ୍ଟ ଏଡ୍ ବକ୍ସ ସପ୍ଲାଇ ନାହିଁ, ବାକି କେତେଟା ଏମର୍ଜେନ୍ସି ମେଡିସିନ ବି ସ୍କୁଲ ମାନଙ୍କୁ ଦିଆ ହଉଛି, ପାରାସିଟାମଲ ହଉ କିମ୍ବା ସଡନ୍ କିଛି ଯଦି ପିଲାଙ୍କୁ ଆକ୍ସିଡେଣ୍ଟ ହେଲା, ପିଲାଟେ ଖେଳୁ ଖେଳୁ ପଡିଗଲା ଇଏ କଲା, ତାଙ୍କୁ ଆମେ ଯୋଉ ଆୱାରନେସ୍ ପ୍ରୋଗ୍ରାମ ଗୁଡାକ ହଉଛି ଆମ ମେଡିକାଲ ତରଫରୁ ସବୁ ଆୱାରନେସ୍ ପ୍ରୋଗ୍ରାମରେ ଆମେ ସେମାନଙ୍କୁ କହୁଛୁ, ଯଦି ବି ଏମର୍ଜେନ୍ସି ନିଡ୍ ହେଲେ ବି ଆମେ ସେମାନଙ୍କୁ ଯୋଗେଇ ଦଉଛୁ।
1: ତେବେ ମ୍ୟାଡାମ, ପ୍ରାଥମିକ ଚିକିତ୍ସାର ମୁଖ୍ୟ ତିନିଟା ଲକ୍ଷ୍ୟ ଯୋଉଟା ରହିଛି ସେଇଟା କଣ କଣ ଅଛି?
0: ବଢିଆ କ୍ୱେଶ୍ଚନ ଟା ସମସ୍ତେ ଜାଣିବା ଦରକାର ଯେ ପ୍ରାଥମିକ ଚିକିତ୍ସାର ମୁଖ୍ୟ ତିନିଟା ଲକ୍ଷ୍ୟ କ'ଣ। ପ୍ରଥମ ଲକ୍ଷ୍ୟ ହଉଛି କ'ଣ ନା, ଆମର ଲାଇଫ ଟାକୁ କେମିତି ଆମେ ସେଭ କରିବା, ପ୍ରିଜର୍ଭ ଲାଇଫ, ଆମେ ଆମର ଜୀବନଟାକୁ କ'ଣ, ଶ୍ୱାସ ଯେମିତି ରକ୍ତସ୍ରାବ ଆମେ ଜୀବନରୁ କେମିତି ଜଲ୍ଦି ଆମେ ଜୀବନରୁ ରକ୍ଷା ପାଇବା ସେଇ ଜିନିଷଟା ପ୍ରଥମ ହଉଛି ଆମର କ'ଣ, ପ୍ରିଜର୍ଭ ଲାଇଫ। ସେକେଣ୍ଡଲି ହଉଛି କ'ଣ ନା, ପ୍ରିଭେଣ୍ଟ ଦ ଫ୍ୟୁଚର ଇଞ୍ଜୁରୀ, ଯଦି ଅଧିକ କିଛି ଆଘାତ ଲାଗିବାକୁ ଯାଉଛି ବା ଲାଗିବାରୁ ଆମେ କେମିତି ସତର୍କ ହବା ବଞ୍ଚିବା, ସେଇ ବିଷୟରେ ସମସ୍ତଙ୍କର ନଲେଜ ରହିବା ନିହାତି ଦରକାର, କେମିତି ଆମେ ଆମେ ପ୍ରିଭେଣ୍ଟ କରିପାରିବା ଫ୍ୟୁଚର ଇଞ୍ଜୁରୀକୁ, ସେଇ ଅନୁସାରେ ଆମେ ପ୍ରିପେୟାର ହେଇକି ରହିବା ଯେ ଆଗକୁ ଆମର କିଛି ଇଞ୍ଜୁରୀ ନ ହଉ, ଆମେ ସେଥିପାଇଁ ଫାଷ୍ଟ ଏଡ୍ ବକ୍ସଟା ରଖିବା ସାଙ୍ଗରେ। ତ ଆଉ ଗୋଟେ ଥାର୍ଡଲି କ'ଣ ହଉଛି ନା, ପ୍ରମୋଟ ରିକଭରି, ସୁସ୍ଥ ହେବାର, ଗୋଟେ ଲୋକ ଜଣେ ଆକ୍ସିଡେଣ୍ଟ ହେଇକି ପଡିଛି ଆମେ ଦେଖି ଦେଇକି ସେଠୁ ଛାଡି ଦେଇକି ପଳେଇ ଆସିବା, ଏଟା ତ ମାନବିକତା ଦୃଷ୍ଟିରୁ ବି ଠିକ ନୁହଁ, ଯଦି ଆମେ ସେ ଲୋକକୁ ସାଙ୍ଗରେ ପାଖରେ ପାଇଲୁ କିମ୍ବା ଜଣେ ପୋଡ଼ାଜଳା ହେଇଛି ସଡନ୍ କିଏ ଗୋଟେ ଅଂଶୁଘାତ ହେଇଛି, କାହାକୁ ସାପ କାମୁଡିଛି, କାହାକୁ ବିଛାଟେ କାମୁଡିଲା, ସେ ଜାଗାରେ ଆମେ ତାଙ୍କୁ ସାହାଯ୍ୟ କରିବା, ଆମେ ଜାଣିଥିଲେ ସିନା ଅନ୍ୟ ଜଣଙ୍କୁ ଜଣେଇବା ବା ଅନ୍ୟ କାହାକୁ ସାହାଯ୍ୟ କରିବା, ତ ଆମେ ରୋଗୀଙ୍କୁ କେମିତି ସଠିକ ଚିକିତ୍ସା ଦେବା ଆଉ ତାଙ୍କୁ କେମିତି ଆମ୍ବୁଲାନ୍ସ ହଉ ପାଖରେ ଯାହା ବି ସୁବିଧା ଅଛି ଗାଡିର ସୁବିଧା, ଯୋଉଠି ଆମ୍ବୁଲାନ୍ସ ପହଞ୍ଚି ବି ନପାରୁଛି, ଆମେ ତାଙ୍କୁ କେମିତି ସାଙ୍ଗେ ସାଙ୍ଗେ ନେଇକି ମେଡିକାଲରେ ପହଞ୍ଚେଇବା, ଆମେ ତାଙ୍କୁ ରିକଭରି ପାଇଁକି ତାଙ୍କ ଲାଷ୍ଟ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ସାଥ ଦବା, ସେଟା ହଉଛି ଆମର ତିନିଟା ହଉଛି ଆମର ମେନ୍ ହଉଛି ଚିକିତ୍ସାର ଯୋଉଟା କଣ ମୁଖ୍ୟ ଲକ୍ଷ୍ୟ।
1: ତାହେଲେ ମ୍ୟାଡାମ, ଆମେ ଯେମିତିକି ଘରେ ଗୃହିଣୀ ମାନେ ରୋଷେଇ କରନ୍ତି ବେଳେବେଳେ ଛୋଟମୋଟ ବି ପଡିଯାନ୍ତି ଆଉ

0: ବେଳେବେଳେ ସେଇଟା ବଡ ରୂପ ବି ନେଇ ଯାଇଥାଏ। ତ ସେହି ସମୟରେ କ୍ଷତ ହେଇଥିବ ସେଇଟାକୁ ରକ୍ଷା କରିବା ପାଇଁ ବା ଟିକେ କମ୍ କରିବା ପାଇଁ ସେଥିରେ ଥଣ୍ଡା ପାଣି ଢାଳିବା ଦରକାର କି? ଯଦି ପାଣି ପକେଇବା ଏହାଦ୍ୱାରା କିଛି ଲାଭ ହୁଏ କି?
1: ହଁ, ଛୋଟ ମୋଟ ପୁଡି ଗଲେ, ଆମର ଯୋଉ ପୋଡି ଗଲେ ଛୋଟ ମୋଟ ଗୋଟେ ଛୋଟିଆ ଦାଗଟେ ହେଇଯିବ କି ଛୋଟିଆ ଚିହ୍ନଟେ ହେଇଯିବ, ତ ଆମେ ତାକୁ କଣ କରିବା ନା 20 ମିନିଟ ଭିତରେ ଥଣ୍ଡା ପାଣି ଟିକେ ଦେଲେ କଣ ସେଟା ଟିକେ ସେ ଯୋଉ ତାତିକି ଥିବ ତା ତାପଟା ଟିକେ କମିଯାଏ। ଆଉ କଣ, ଯୋଉ ଯନ୍ତ୍ରଣା ଯଦି ପୋଡା ଜଳା ହଉଥିବ ଯନ୍ତ୍ରଣା ବି ହୁଏ, ତା ଦେହରୁ ଟିକେ ମାନେ ଉପଶମ ମିଳେ। କିନ୍ତୁ ଯଦି ଗ୍ୟାସ ଟାଙ୍କି ଧରାଯାଉ ସଡନ ରୋଷେଇ କରୁ କରିକି ଗ୍ୟାସ ଟାଙ୍କି ଫାଟିଯିବ କିମ୍ବା ଅଲଗା କିଛି ବଡ ଧରଣର ଇନସିଡେଣ୍ଟ ହବ, ସେ ଜାଗାରେ ଆମେ ପାଣି ନ ଢାଳିକି ଇମିଡିଏଟ ଆମେ ଆମ୍ବୁଲାନ୍ସରେ ମେଡିକାଲକୁ ନବା ସେ ରୋଗୀଙ୍କୁ।
0: ଯେମିତିକି କହୁଥିଲେ ଅଂଶୁଘାତ ହେଇଯାଇଥାଏ, ତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ORS କିମ୍ବା ଥଣ୍ଡା ପାଣି ଆମେ ଦେଇପାରିବା କି?
1: କିଛିଟା କ୍ଷେତ୍ରରେ ଦେଇପାରିବା, ବାକି କିନ୍ତୁ ମୁଁ କହିବି କେତେଟା ଜିନିଷ ସେଟାକୁ ମାନେ ଲକ୍ଷ୍ୟ କରିବା ଦରକାର ସମସ୍ତେ। ସଡନ ଏଇ ଭୁଲଟା ବି ସମସ୍ତେ କରିଦିଅନ୍ତି, ସଡନ କିଏ ଅଂଶୁଘାତ ହଉଥିବା ସମୟରେ ତାଙ୍କୁ ପାଟିରେ ନେଇକି ପାଣି ଦେଇଦିଅନ୍ତି, ସେମିତି କିଛି କରିବେନି। ଯଦି ପେସେଣ୍ଟ ର ଦେଖିବେ ଆଗେ, ରୋଗୀ ଯିଏ ପଡିଛି ତାର କଣ୍ଡିସନଟା ଦେଖିବେ, ଯଦି ଧରାଯାଉ ରୋଗୀ ଟାଇଟ ଜାମା ପିନ୍ଧିଛି, ତାର ଜାମାଟାକୁ ଟିକେ ତାର ବଟମ ଖୋଲିକି ତାକୁ ଟିକେ ହାଲକା ଦେବେ, ତାକୁ ଟିକେ ବାୟୁ ଚଳପ୍ରଚଳ ହଉଥିବା ଜାଗା ସମସ୍ତେ ଘେରିକି ରହିଯାଇଥିବେ, ତାକୁ ସେମିତି ମାନେ ଯେମିତି ପବନ ଲାଗୁଥିବ ତା ଦେହକୁ। ଆଉ କଣ, ଯଦି ସଡନ ତାକୁ ଫିଟ୍ସ ବାହାରୁଥିବ, ବାନ୍ତି ହଉଥିବ, ବାହାର ବାହାରେ ସେ ମୂର୍ଚ୍ଛା ହେଇଯାଉଥିବ, ସେଇ ଟାଇମରେ ବି ଆମେ ଦବା ନାହିଁ ପାଣି। ଯଦି କଣ୍ଡିସନ ଜଣଙ୍କର ମୁଣ୍ଡ ବିନ୍ଧିଲା, ସଡନ ସିଏ ଘୁମେଇକି ବସିଯିବ କିନ୍ତୁ କଥାବାର୍ତ୍ତା କରିପାରୁଥିବ, କନସିୟସ ଥିବ, ସେଇଭଳିଆ କ୍ଷେତ୍ରରେ ଆମେ ORS ପାଣି ଟିକେ ଦେଇପାରିବା। କିନ୍ତୁ ଯଦି ବେଶୀ ଜୋରସେ ହିଟ୍ ଷ୍ଟ୍ରୋକ୍ ମାରିଥିବ, ତାକୁ ବାନ୍ତି ହଉଥିବ ବା ଅଚେତ ହେଇଯାଉଥିବ, ସେମାନଙ୍କୁ କଣ କରିବ, ତୁରନ୍ତ ମେଡିକାଲ ନେଇକି ଯିବ। ନହେଲେ ଆମର ନର୍ମାଲ ORS ପାଣି ଟିକେ ଦେଇଦେଲେ ଆମର କଣ, ଇଲେକ୍ଟ୍ରୋଲାଇଟ, ବଡିର ଇଲେକ୍ଟ୍ରୋଲାଇଟ ଟା ଠିକ ରହିବ, ଆମର ଯୋଉ ଜଳୀୟ ଅଂଶଟା ବାହାରି ଯାଇଥିବ ଝାଳ ବହିକି, ଯୋଉ ଗରମରେ ଜଳୀୟ ଅଂଶଟା ବାହାରି ଯାଇଥିବ, ସେଟାକୁ ମେଣ୍ଟେନ କରିଦେବ ସେ।
0: ତେବେ ମ୍ୟାଡାମ, ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ସ୍ଥାନରେ ଡାକ୍ତରୀ ଚିକିତ୍ସାକୁ ଛାଡିକି ଲୋକ ଝଡ଼ାଫୁଙ୍କା ବା ଚେରମୂଳି ଔଷଧ ସେସବୁକୁ ବ୍ୟବହାର କରୁଛନ୍ତି, ତ ଏହା କେତେ ଦୂର ଯୁକ୍ତିଯୁକ୍ତ ବା ଠିକ୍?
1: ଏଇଟା ତ ସମ୍ପୂର୍ଣ୍ଣ ମାନେ ଆମର ମେଡିକାଲ ବିରୋଧୀ କାମ, ଯୋଉଟା କି ଆଗ ଯେତେ ମାନେ ବହୁତ ଜାଗାରେ ଅଛି, ଗାଁ ମାନଙ୍କରେ ଅଛି, ଆମେ ମାନେ ବି ଯାଉଛୁ ଗାଁ ମାନଙ୍କୁ ଦେଖୁଛେ, ବହୁତ ଜାଗାରେ ଗର୍ଭବତୀ ମହିଳା ମାନଙ୍କୁ ନର୍ମାଲ ଡେଲିଭରି ହବ କହିକି ଲାଷ୍ଟ ମନ୍ଥ ପର୍ଯ୍ୟନ୍ତ ରଖି ଦଉଛନ୍ତି, ତାଙ୍କୁ ଆଣି ଗୁଣି ଗାରେଡି କରିକି ଝଡ଼ା ଫୁଙ୍କା କରୁଛନ୍ତି। କେତେଟା ଏମିତି ବି କେସ ଆମେ ଦେଖିଛୁ, ସେ ସାମ୍ନାରେ ଯାଇକି ସେମାନଙ୍କୁ ବିରୋଧ କରିକି ଡାଇରେକ୍ଟ ଆମ୍ବୁଲାନ୍ସ କଲ୍ କରିକି ପଠେଇଛୁ ସେମାନଙ୍କୁ, ଆଉ ସେମାନଙ୍କର ଭିଡିଓ କ୍ଲିପ ବି ଆମେ ରଖିଛୁ, ସେମାନଙ୍କୁ କେତେ ବୁଝଉଛୁ, ଆୱାରନେସ କରୁଛୁ, ସେଟା ଜମା ଠିକ ନାହିଁ। ଆମର ହେଲା ଦେହରେ ରୋଗ ଅଛି ବା ଦେହରେ କିଛି ଅସୁବିଧା ଅଛି ମାନେ ତାକୁ ଡାକ୍ତର ହିଁ ଭଲ କରିବେ, ଗୁଣି ଗାରେଡି ଦ୍ଵାରା ମାନେ ସବୁ ଜିନିଷଟା କେବେ ଭଲ ହୁଏ ନାହିଁ। ଲୋକମାନଙ୍କର ଏଇ ଅନ୍ଧବିଶ୍ୱାସଟା ଅଛି ଯୋଉଟା କି ନିହାତି ଦୂର ହବା ଦରକାର, ଲୋକମାନେ ଟିକେ ଆୱାରନେସ ହବା ଦରକାର। ସେଥିପାଇଁ ଆମେ କେତେ କଣ ଆୱାରନେସ ପ୍ରୋଗ୍ରାମ ଗୁଡାକ ସବୁ ଗାଁରେ ରଖୁଛୁ, ବାର ବାର ଲୋକଙ୍କୁ ବୁଝଉଛୁ, ଲୋକ ବହୁତ ସଚେତନ ବି ହେଲେନି, ସେଥି ବାବଦରେ ଲୋକମାନେ ବହୁତ ସଚେତନ ହେଲେନି। ଆଉ କିଛି ଦିନ ଲାଗିବ ଲୋକମାନଙ୍କୁ ବୁଝିବାକୁ, ଯେହେତୁ ଏଜୁକେସନ ବହୁତ ଡେଭଲପମେଣ୍ଟ ହେଲାଣି, ତ ଲୋକମାନେ ଆସ୍ତେ ଆସ୍ତେ ବୁଝୁଛନ୍ତି, ବୁଝିବେ। କିନ୍ତୁ ଗୁଣି ଗାରେଡି ଏଇସବୁ ବୈଧ ଯାଇକି ଔଷଧ କରିବା, ଗୁଣି ଗାରେଡି ଏଇସବୁରେ ଟୋଟାଲ ଲୋକମାନେ ବିଶ୍ୱାସ ନ କରିକି, ଯାହା ବି ଅସୁବିଧା ହଉଛି, ସାପ କାମୁଡ଼ିଦେଲେ ଗୁଣିଆ ପାଖକୁ ନ ଯାଇକି ସେମାନେ ଯଦି ଆଗେ ଯାଇକି 15 ମିନିଟ 20 ମିନିଟ ବା ଅଧଘଣ୍ଟେ ଭିତରେ ଯାଇକି ମେଡିକାଲରେ ପହଞ୍ଚିଯିବେ, ହୁଏତ ସେ ରୋଗୀକୁ ଆମେ ବଞ୍ଚେଇ ପାରନ୍ତେ।
0: ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ ଟିକେ ସମୟ ଦେଇ ଆମକୁ ଏବଂ ଆମ ଶ୍ରୋତାଙ୍କୁ ପ୍ରାଥମିକ ଚିକିତ୍ସାର ଲକ୍ଷ୍ୟ ଏବଂ ତାର ଇମ୍ପୋର୍ଟେନ୍ସ ଆମ ଜୀବନରେ କେତେ ରହିଛି ଏହା ଖୁବ୍ ସୁନ୍ଦର ଭାବେ ବୁଝେଇ ଦେଇଥିଲେ, ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।
1: ଆଜ୍ଞା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ।

ପ୍ରାଥମିକ ଚିକିତ୍ସା ହେଉଛି ଏକ ଜ୍ଞାନ ଏବଂ ମାନବିକତାର ଏକ ସୁନ୍ଦର ସମନ୍ୱୟ। ଆମର ସାମାନ୍ୟ ସଚେତନତା ଏବଂ ସଠିକ୍ ସମୟରେ ନିଆଯାଇଥିବା ପଦକ୍ଷେପ ଜଣେ ବ୍ୟକ୍ତିଙ୍କୁ ଅକାଳ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ। ଏଥିପାଇଁ ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ତାଲିମ ଦେବା ଉଚିତ। ଏହାଦ୍ୱାରା ଏକ ସୁସ୍ଥ ଏବଂ ସଚେତନ ସମାଜ ଗଠନ ହୋଇପାରିବ।

ଆମେ ସମସ୍ତେ ଜାଣୁ ଜଳ ହିଁ ଜୀବନ ଏବଂ ଏହି ଉକ୍ତିଟି ସତ ମଧ୍ୟ କାରଣ ମାନବ ଶରୀର ଏବଂ ସମଗ୍ର ଜୀବଜଗତ ପାଇଁ ଜଳ ଏକ ଅପରିହାର୍ଯ୍ୟ ଉପାଦାନ କିନ୍ତୁ ଆଜି ସମୟରେ ପ୍ରଦୂଷଣ ଯୋଗୁଁ ଏହି ଜୀବନ ରକ୍ଷାକାରୀ ଜଳ ହିଁ ଅନେକ ସମୟରେ ମାରାତ୍ମକ ରୋଗର କାରଣ ସାଜୁଛି ଅଶୁଦ୍ଧ ଦୂଷିତ ଏବଂ ଜୀବାଣୁଯୁକ୍ତ ଜଳ ବ୍ୟବହାର କରିବା ଦ୍ୱାରା ଯେଉଁ ରୋଗ ସବୁ ହୁଏ ତାକୁ ଆମେ ଜଳବାହିତ ରୋଗ ବୋଲି କହିଥାଉ ତେବେ ସେ ସବୁ ରୋଗ ହେଲା କଲେରା ଏହା ଏକ ଭୟଙ୍କର ବ୍ୟାକ୍ଟେରିଆ ଜନିତ ରୋଗ ଏବଂ ଏହାଦ୍ୱାରା ପ୍ରବଳ ବାନ୍ତି ଏବଂ ପତଳା ଝାଡ଼ା ହୋଇ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ ଦ୍ୱିତୀୟ ରୋଗ ହେଲା ଟାଇଫଏଡ୍ ଏହା ଦୂଷିତ ଜଳରେ ଥିବା ଜୀବାଣୁ ଦ୍ୱାରା ହୋଇଥାଏ ଜଣ୍ଡିସ୍ ବା କାମଳ ମଧ୍ୟ ଏକ ଜଳ ଦ୍ୱାରା ହେବା ରୋଗ ଏହା ଯକୃତ ବା ଲିଭରକୁ ସଂକ୍ରମିତ କରିଥାଏ ଡାଇରିଆ ଏହା ଶିଶୁମାନଙ୍କଠାରେ ଅଧିକ ଦେଖାଦିଏ ଏହାର ଲକ୍ଷଣ ହେଲା ପେଟ କାଟିବା ସହ ବାରମ୍ବାର ପତଳା ଝାଡ଼ା ହେବା ଏହି ସବୁ ରୋଗ ତ ଦୂଷିତ ଜଳ ପିଇବା ଦ୍ୱାରା ହୋଇଥାଏ କିନ୍ତୁ ଯଦି ଆମେ ଟିକିଏ ସତର୍କ ରହିବା ତେବେ ନିଶ୍ଚିତ ଭାବେ ଏହି ସବୁ ରୋଗରୁ ଦୂରରେ ରହିପାରିବା ସେଥିପାଇଁ ଆମେ ପାଣିକୁ ସବୁବେଳେ ଭଲ ଭାବେ ଫୁଟେଇ ଏବଂ ଥଣ୍ଡା କରି ଛାଣି ପିଇବା ଏହାଦ୍ୱାରା ଜଳରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ ଏହାଛଡ଼ା ପିଇବା ପାଣିର ଉତ୍ସ ଯେମିତିକି କୂଅ ନଳକୂପ ବା ପୋଖରୀ ଏସବୁ ଚାରିପାଖ ସଫା ସୁତରା ରଖିବା ଘରେ ଥିବା ପାଣି ଟାଙ୍କି ଗୁଡ଼ିକୁ ସବୁବେଳେ ଘୋଡ଼େଇ ରଖିବା ଏବଂ ନିୟମିତ ଭାବେ ବ୍ଲିଚିଂ ପାଉଡର ପକାଇ ସଫା ରଖିବା ଏହାଛଡ଼ା ସର୍ବଦା ଖାଦ୍ୟ ଏବଂ ପାଣିକୁ ଘୋଡ଼େଇ ରଖିବା ଉଚିତ ଯେପରି ସେଥିରେ ମାଛି ବସିବେ ନାହିଁ ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ହାତକୁ ସାବୁନ ବା ହ୍ୟାଣ୍ଡୱାସରେ ଭଲ ଭାବେ ଧୋଇବା ଜଳବାହିତ ରୋଗ ସାରା ବିଶ୍ୱରେ ଏବଂ ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ବଡ଼ ସମସ୍ୟା ଭାବେ ସବୁବେଳେ ଦେଖାଯାଏ ସ୍ୱଚ୍ଛ ଜଳର ବ୍ୟବହାର ଏବଂ ସଠିକ୍ ପରିମଳ ବ୍ୟବସ୍ଥା ଦ୍ୱାରା ହିଁ ଆମେ ନିଜକୁ ଏବଂ ନିଜ ପରିବାରକୁ ଜଳବାହିତ ରୋଗରୁ ରକ୍ଷା କରିପାରିବା ସେଥିପାଇଁ ସମସ୍ତେ ନିଜ ଅଞ୍ଚଳ ଏବଂ ନିଜ ଘର ଆଖପାଖ ସଫାସୁତରା ଏବଂ ସବୁବେଳେ ସ୍ୱଚ୍ଛ ରଖିବା ଏବଂ ସୁସ୍ଥ ରହିବା ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ ମତାମତ ଦେବା ପାଇଁ ଆମ ଫୋନ୍ ନମ୍ବରଟି ହେଲା 9438268568 ପୁଣି ଥରେ କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଏବଂ ତାର ସମାଧାନ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଅଜୟ ବହାନକର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

0: Mandapam and posed for a family photo. They also visited the India Innovates exhibition. Prime Minister Narendra Modi and President of China Xi Jinping today reaffirmed that India and China should take a strategic and long-term perspective of their ties and differences should not become disputes. During their bilateral meeting on the sidelines of BRICS summit, the two leaders welcomed the steady progress in India-China bilateral relations since their last meeting in Tianjin in August last year. Prime Minister Modi highlighted that both sides must be guided by three mutuals: mutual respect, mutual sensitivity, and mutual interest. He emphasized that peace and tranquility in the border areas remains an essential basis for the continued development of bilateral relations. The two leaders expressed commitment to a fair, reasonable, and mutually acceptable resolution of the boundary question, proceeding from the political perspective of their overall bilateral relations and the long-term interests of the two peoples. External Affairs Ministry said in a statement that the two leaders took note of the progress in people-to-people ties and underscored the need to further promote cultural exchanges, business linkages, and greater mobility between the two countries. A special cultural performance, Navarasa, the universe of shared emotions, was presented during the BRICS Leaders Summit Gala dinner hosted by the Prime Minister today at Bharat Mandapam in New Delhi. The cultural event featured the BRICS Symphony, One Rhythm, Many Cultures, bringing together musicians from BRICS members and partner countries in a unique collaborative musical performance. And in US Open tennis, defending champion Arina Sabalenka will take on Elena Rybakina in the women's singles final tonight. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:10। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ସକାଳ 6:25ରେ ଶୁଣିବେ ରାମଚରିତ ମାନସ। ଆଜିର ଅନୁଚିନ୍ତା ପ୍ରଚାର କରିବୁ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ 6:45। ଏଥିରେ ଶୁଣିବେ ଅମାନାତ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଶିବରାମ ଅମାନାତ୍ୟ ଏବଂ ସାଥୀ। କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟିକି ରାଇଜ ଶୁଣିବେ 7:25। ଏଥିରେ ଶୁଣିବେ ସଙ୍ଗୀତ ରୂପକ ଘଣ୍ଟା ଚାଲେ ଟିକ୍ ଟିକ୍, ପରେ କାହାଣୀରେ ରହିଛି ଗଣେଶଙ୍କ ଜନ୍ମକଥା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇକ୍ୟୁବେସନ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 9:00 ପ୍ରଚାର କରିବୁ ଟେଲିଫୋନ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ପୂର୍ବାହ୍ନ 10:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। 8:35ରେ ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରାୟୋଜିତ ସୁଗମ ସଙ୍ଗୀତ ପ୍ରଚାର କରିବୁ 8:45। ଦିନ 12:30ରେ ଶୁଣିବେ ଭକ୍ତିଗୀତ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ରାତି 11:12। ଏଇଠି ଶେଷ କରୁଛି।